ଆଜି ସୋମବାର 1948 ଶତାବ୍ଦ ଆଷାଢ଼ 29 ଦିନ 2026 ଖ୍ରୀଷ୍ଟାବ୍ଦ ଜୁଲାଇ ମାସର 20 ତାରିଖ। ଶ୍ରୋତାମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡ଼ିୟମ୍ ୱେଭ୍ 317.5 ମିଟର ତଥା 945 କିଲୋ ହର୍ଜ, ଏଫ୍ଏମ୍ ମହାନଦୀ 101 ମେଗା ହର୍ଜ ଏବଂ ନ୍ୟୁଜ୍ ଅନ୍ ଏୟାର ମୋବାଇଲ୍ ଆପ୍ ମାଧ୍ୟମରେ। ମାଙ୍ଗଳିକ।

ସ୍ୱାଧୀନତାର ଅର୍ଥ କେବଳ ରାଜନୈତିକ ଦାସତ୍ୱରୁ ମୁକ୍ତ ହେବା ନୁହେଁ, ଅର୍ଥନୈତିକ ସମାନତା, ଜାତିବାଦ ଓ ସାମାଜିକ ଅସମାନତାକୁ ମୂଳରୁ ଦୂର କରିବା ସହ ଧର୍ମାନ୍ଧତାର ବିନାଶ ହିଁ ବାସ୍ତବ ସ୍ୱାଧୀନତା। ଏହା କହିଛନ୍ତି ନେତାଜୀ ସୁଭାଷ ଚନ୍ଦ୍ର ବୋଷ।

ଆକାଶବାଣୀ ସମ୍ବଲପୁର ଏବେ ସମୟ ସକାଳ 6ଟା ହେବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ଶୁଣନ୍ତୁ, ରିଲେ କରି ପ୍ରସାରଣ କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

କାର୍ଯ୍ୟକ୍ରମର ଦ୍ୱିତୀୟ ଭକ୍ତିଗୀତରେ କଣ୍ଠଦାନ କରିଛନ୍ତି ରବି ନାରାୟଣ ଦାସ। ସଙ୍ଗୀତ ସଂଯୋଜନାରେ ପ୍ରତାପ କିଶୋର ପଟ୍ଟନାୟକ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଭକ୍ତିଗୀତ ମୃଦୁଳା ଘୋଷଙ୍କ କଣ୍ଠରେ। ଗୀତ ରଚନା କରିଛନ୍ତି ଯତୀନ୍ଦ୍ର ପ୍ରଧାନ।

କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ ଏକ ସମ୍ବଲପୁରୀ ଭକ୍ତିଗୀତ। କଣ୍ଠଦାନ କରିଛନ୍ତି ରୋହିତ କୁମାର ଗର୍ତ୍ତିଆ ଏବଂ ସଙ୍ଗୀତରେ ସଜେଇଛନ୍ତି ସରୋଜ କୁମାର ରଥ।

0: ଏଇଠି ଶେଷ ହେଲା ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା। ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ଶୁଣନ୍ତୁ ଆଜିର ଭାବନା। ଉପସ୍ଥାପନା କରିଛନ୍ତି ଜି ସାଇ କ୍ରିଷ୍ଣା। ପ୍ରସଙ୍ଗ ରହିଛି ଜଳ ହିଁ ଜୀବନ।
1: ଆମେ ପ୍ରାୟ କହୁ ଜଳ ହିଁ ଜୀବନ, କିନ୍ତୁ ଏହା କେବଳ ଏକ ସ୍ଲୋଗାନ ନୁହେଁ, ଏହା ପୃଥିବୀର ସବୁଠାରୁ ବଡ଼ ସତ୍ୟ। ପୃଥିବୀରେ ଜୀବନର ପ୍ରଥମ ସ୍ପନ୍ଦନ ଜଳର କୋଳରେ ଜନ୍ମ ନେଇଥିଲା। ଆଜି ମଧ୍ୟ ଆମର ପ୍ରତ୍ୟେକ ନିଶ୍ୱାସ, ପ୍ରତ୍ୟେକ ଶସ୍ୟ, ପ୍ରତ୍ୟେକ ବୃକ୍ଷ, ପ୍ରତ୍ୟେକ ପ୍ରାଣ ସବୁ ଜଳ ଉପରେ ନିର୍ଭରଶୀଳ। ଜଳ ନାହିଁ ତ ହରିତିମା ନାହିଁ, ଫସଲ ନାହିଁ, ନଦୀ ନାହିଁ, ସଭ୍ୟତା ନାହିଁ। ଜଳ ବିନା ପୃଥିବୀ କେବଳ ଏକ ନିର୍ଜୀବ ପଥରଖଣ୍ଡ ହୋଇ ରହିଯିବ। ପ୍ରକୃତିର ସବୁଠାରୁ ଅଦ୍ଭୁତ ଦାନ ହେଉଛି ଜଳ। ସେ ନିଜର କୌଣସି ଆକାର ରଖେ ନାହିଁ, କିନ୍ତୁ ପ୍ରତ୍ୟେକ ଆକାରକୁ ଜୀବନ ଦିଏ। ସେ ନିଜେ କିଛି କହେ ନାହିଁ, କିନ୍ତୁ ତା'ର କଳକଳ ଧ୍ୱନିରେ ପ୍ରକୃତିର ସବୁଠାରୁ ମଧୁର ସଙ୍ଗୀତ ଶୁଣାଯାଏ। ସେ ନିଜ ପାଇଁ କିଛି ସଞ୍ଚୟ କରେ ନାହିଁ, କିନ୍ତୁ ସମଗ୍ର ସୃଷ୍ଟିକୁ ଉଦାରତା ସହ ପୋଷଣ କରେ। ଏକ ମେଘକୁ ଦେଖନ୍ତୁ, ସେ ସମୁଦ୍ରରୁ ଜଳ ନିଏ, କିନ୍ତୁ କାହାକୁ ନିଜ ପାଖରେ ରଖେ ନାହିଁ। ପାହାଡ଼, ଜଙ୍ଗଲ, ନଦୀ, କ୍ଷେତ, ଗାଁ ସବୁଠାରେ ସମାନ ଭାବରେ ବର୍ଷା କରେ। ଜଳ ଆମକୁ ଶିଖାଏ ଜୀବନର ସାର୍ଥକତା ସଞ୍ଚୟରେ ନୁହେଁ, ପ୍ରବାହରେ ଅଛି। କେବଳ ନେବାରେ ନୁହେଁ, ଦେବାରେ ଅଛି। କିନ୍ତୁ ଆଜି ମଣିଷ ଏହି ଅମୂଲ୍ୟ ସମ୍ପଦକୁ ଅବହେଳା କରୁଛି।

ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତର 447ତମ ଭାଗ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ ଆଞ୍ଚଳିକ ସମ୍ବଲପୁରୀ ସମ୍ବାଦ। ଏହି ବିଜ୍ଞାପନ ପରେ

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ସଂସଦର ମୌସୁମୀ ଅଧିବେଶନ ଆଇଷ୍ଠାନୁ ମୂଲ ହେବା। ଅଧିବେଶନ ଅଗଷ୍ଟ ମାସର 13 ତାରିଖ ତକ୍ ଚାଲବା। ଅଧିବେଶନ ସମୟଥି ଆୟକର ସଂଶୋଧନ ବିଲ୍ 2026, ସୁପ୍ରିମକୋର୍ଟ ବିଚାରପତିଙ୍କର ସଂଖ୍ୟା ସଂଶୋଧିତ ବିଲ୍, ଜନ୍ମ ଆଉ ମୃତ୍ୟୁ ନିବନ୍ଧନ ସଂଶୋଧିତ ବିଲ୍, ଲଘୁ କ୍ଷୁଦ୍ର ଆଉ ମଧ୍ୟମ ଉଦ୍ୟୋଗ ବିକାଶ ବିଲ୍, FCRA ଆଉ ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଲ୍ ଉପରେ ଆଲୋଚନା ହେବା ବୋଲି ଜଣାପଡ଼ିଛି। ଅଧିବେଶନ ଆଗନୁ ଗଲାକାଲି ନୂଆଦିଲ୍ଲୀ ସଂସଦ ଭବନ ପରିସରର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ହୋଇଯାଇଛି। ଶ୍ରୀକ୍ଷେତ୍ର ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିରନ ଆଜି ହେରା ପଞ୍ଚମୀ ନୀତି କରାଯିବା। ଜଗତଜନନୀ ମା' ଲକ୍ଷ୍ମୀ ଆଡ଼ପ ମଣ୍ଡପନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବେ। ମହାପ୍ରଭୁ ଶ୍ରୀଜଗନ୍ନାଥ ଭାଇ ଭଉଣୀଙ୍କୁ ନେଇକରି ରଥଯାତ୍ରା କରିଥିବାରୁ ମା' ଲକ୍ଷ୍ମୀ ଅଭିମାନ କରିଛନ୍ ଆଉ ସେଥିଲାଗି ଶରଧାବାଲିନ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥକେ ଭାଙ୍ଗବେ। ଇତା ଋତୁରୁ ମା' ଲକ୍ଷ୍ମୀ ହେରା ଗୋହିରୀ ସାହି ଦେଇକରି ଶ୍ରୀମନ୍ଦିରକେ ଫେରିବେ। ଶ୍ରୀଗୁଣ୍ଡିଚା ଯାତ୍ରାର 5 ନମ୍ବର ଦିନେ ହେରା ପଞ୍ଚମୀ ନୀତି ପାଳନ କରବାର ପରମ୍ପରା ରହିଛି। ଏଥିଲାଗି ଶ୍ରୀମନ୍ଦିର ପ୍ରଶାସନ ତରଫୁ ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି। ଆଜି ରାତି ମହାଲକ୍ଷ୍ମୀ ରଥ ପାଶେ ପାରମ୍ପରିକ ନୀତି ସାରିକରି ଜଗମୋହନକେ ବିଜେ କରିବେ। ପଛେ ମହାଲକ୍ଷ୍ମୀଙ୍କୁ ଆଜ୍ଞାମାଳ ଲାଗି ହୋଇକରି ସନ୍ଧ୍ୟା ଧୂପ ଟେରା ପଡ଼ବା। ତାର ଉତରୁ ମୈଲମ ଚନ୍ଦନ ଲାଗି ଆଉ ବଡ଼ସିଂହାର ହୋଇକରି ଡେରି ରାତି ପହୁଡ଼ ହେବା। ଆଜିର ନୀତି ସେ ସେବାର ସହିତ ଆଇବାକାଲି ସକାଳ ଧୂପ ସର୍ବାର ଉତରୁ ତିନି ରଥର ଦକ୍ଷିଣ ମୋଡ଼ ଲାଗି ଆଜ୍ଞାମାଳ ବିଜେ କରାଯିବା। ଭୁବନେଶ୍ୱରଠାରେ ଆଜି ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବା। ଆଇବା ଶୁଣାଣି ତାରିଖ ଗଣମାଧ୍ୟମ ଜରିଆ ଲୋକଙ୍କୁ ଜଣାଇ ଦିଆଯିବା ବୋଲି ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫୁ ସୂଚନା ଦିଆଯାଇଛି। ଭୁବନେଶ୍ୱର ବିଜେପି କାର୍ଯ୍ୟାଳୟନ ମନ୍ କି ବାତ୍ର ରାଜ୍ୟସ୍ତରୀୟ କର୍ମଶାଳା ଗଲାକାଲି ହୋଇଯାଇଛି। ଏଥି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ପ୍ରମୁଖ ଯୋଗ ଦେଇକରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ ବାବ୍ଦେ କହିଥିଲେ, ଗଲା 12 ବର୍ଷ ଭିତରେ ଏହି କାର୍ଯ୍ୟକ୍ରମ 135ଟା ସଂସ୍କରଣ ଶେଷ କରିଛି। ଆଇବା 26 ତାରିଖ ରବିବାର ଦିନ ପ୍ରଧାନମନ୍ତ୍ରୀ 136 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମଟି ଦେଶବାସୀଙ୍କ ସାଙ୍ଗେ ଭାବ ଦିଆନିଆ କରିବେ। ଦେଶବାସୀଙ୍କଠାନୁ ମୂଲ କରିକି ପ୍ରବାସୀ ଭାରତୀୟ ଆଉ ସାରା ପୃଥିବୀ ଲୋକେ ଇଟା ଆଦର ଦେବାର ସହିତ ଇଟା ସର୍ବବ୍ୟାପୀ ଆଉ ସମାବେଶୀ ହୋଇପାରିଛି ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍। କେନ୍ଦ୍ର ଗୃହ ଆଉ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ତରଫୁ ଅମୃତ ଯୋଜନା 2 ନମ୍ବର କେପ୍ ଅଧୀନତି ସହରାଞ୍ଚଳନ ବର୍ଷା ପାଣି ସଂରକ୍ଷଣ, ବନ୍ଦ କଟାମାନଙ୍କର ପୁନରୁଦ୍ଧାର ଆଉ ସ୍ଥାୟୀ ଜଳ ପରିଚାଳନା କ୍ଷେତ୍ରଟି ବହୁଟେ ପଦକ୍ଷେପ ନିଆଯାଇଛି। ପାଣିର ସୁରକ୍ଷାକେ ସୁନିଶ୍ଚିତ କରବାର ଆଉ ଜଳବାୟୁ ପରିବର୍ତ୍ତନ ପରିସ୍ଥିତିର ମୁକାବିଲା କରବାରଟା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଆଏ। ଅଭିଯାନ ଅଧୀନତି ଦେଶର 27ଟା ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳନ ପାଖାପାଖି 900ଟା ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ସକ୍ରିୟ ଭାବେ ସାମିଲ ହୋଇଛନ୍। ବର୍ଷା ପାଣି ସଂରକ୍ଷଣ ଭୂତଳ ଜଳସ୍ତର ବଢ଼ାବାରକେ ପ୍ରୋତ୍ସାହନ ଦେବାର ଦିଗେ ଇଥି ଭିନ୍ ଭିନ୍ ପଦକ୍ଷେପ ନିଆଯାଇଛି। ରାଜ୍ୟରେ ଥିବା ସ୍ନାତକ ମହାବିଦ୍ୟାଳୟମାନଙ୍କେ ନାଁ ଲେଖା ଲାଗି ଆଜି 2 ନମ୍ବର ଖେପ୍ ମେଧା ତାଲିକା ବାହାରିବା। 1055ଟା ସ୍ନାତକ ମହାବିଦ୍ୟାଳୟଟି କଳା, ବିଜ୍ଞାନ ଆଉ ବାଣିଜ୍ୟ, ସେଲ୍ଫ ଫାଇନାନ୍ସିଂ ଆଉ ସଂସ୍କୃତ ପାଠ୍ୟକ୍ରମଟି 287,519ଟା ସିଟ୍ ଥିବାର ବେଳେ ପହିଲା ଖେପେ 84,384ଟା ସିଟ୍ଟି ନାଁ ଲେଖା ଶେଷ ହୋଇଛି। ଉଚ୍ଚଶିକ୍ଷା ବିଭାଗ ପରିଚାଳିତ ସାମ୍ସ ପୋର୍ଟାଲରୁ ମିଳିଥିବା ତଥ୍ୟ ଅନୁସାରେ କଳାଥି 106,880ଟା ସିଟ୍ ଖାଲି ଥିବାର ବେଳେ ବିଜ୍ଞାନଥି 60,880, ବାଣିଜ୍ୟଥି 24,288, ସେଲ୍ଫ ଫାଇନାନ୍ସିଂଥି 4,172 ଆଉ ସଂସ୍କୃତ ପାଠ୍ୟକ୍ରମଥି 6,757ଟା ସିଟ୍ଥି ନାଁ ଲେଖା ହେବା। ମେଧା ତାଲିକା ବାହାରବାର ଉତରୁ ଆଇବା ମଙ୍ଗଳବାରରୁ ଗୁରୁବାର ତକ ଛାତ୍ରଛାତ୍ରୀମାନେ ନାଁ ଲେଖାଇ ପାରିବେ। ସେଆଡ଼େ ଆଇବା 29 ତାରିଖ 3 ନମ୍ବର ଆଉ ଶେଷ ମେଧା ତାଲିକା ବାହାରିବା। ପାଣିପାଗ। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଆଇବା 24 ତାରିଖ ଆଡ଼େ ରାଜ୍ୟର ଉତ୍ତର ଭାଗ ଆଉ ଉତ୍ତର ପାଖର ଇଲାକାର ଫେର୍ ଗୋଟେ ଘୂର୍ଣ୍ଣିବଲୟ ହେବାର ସମ୍ଭାବନା ରହିଛି। ଇତାର ପ୍ରଭାବଟି ସମୁଦ୍ର ଖଣି ଆଉ ଆଭ୍ୟନ୍ତରୀଣ ଜିଲ୍ଲାମାନଙ୍କୁ ମଧ୍ୟମରୁ ଜବର ବର୍ଷା ହୋଇପାରେ। ସେଆଡ଼େ ଲଘୁଚାପର ବଲେ ରାଜ୍ୟର ଭିନ୍ ଭିନ୍ ଜାଗାନ ବର୍ଷା ହୋଇଯାଇଛି। ଆଜି ସକାଳ ବେଳା ତକ୍ ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ଦେବଗଡ଼, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି ଜିଲ୍ଲାର ଗୋଟେ ଯୋଡ଼େ ଜାଗାନ ଜବର ବର୍ଷା ଲାଗି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ସତର୍କ ସୂଚନା ଜାରି କରାଯାଇଛି। ସେଆଡ଼େ ହୀରାକୁଦ ଜଳଭଣ୍ଡାର ଜଳସ୍ତର ଆଜି ସକାଳର 6 ବଜେ ତକ 612.87 ଫୁଟ ରହିଥିଲା। ଏହି ସମୟଥି 4ଟା ଗେଟ୍ ଦେଇକରି ଫି ସେକେଣ୍ଡଥି 94,292 ଘନଫୁଟ ପାଇଁ ଛଡ଼ାଯାଉଥିବାର ବେଳେ 158,491 ଘନଫୁଟ ପାଇଁ ଜଳଭଣ୍ଡାରକେ ଆସୁଛି।

2 ମିନିଟ୍ରେ ଲୋକଗୀତରେ ଶୁଣିପାରିବେ ପାଲା। ପରିବେଷଣ କରିବେ ରାଧେଶ୍ୟାମ ପଣ୍ଡା ଓ ସାଥୀ। 5:30ରେ ଶୁଣିବେ ଯୁବବାଣୀ, କୀର୍ତ୍ତନ ଗାୟିକା ସୁମି ବାଗଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର। ସେହିପରି ସନ୍ଧ୍ୟା 6:10ରେ ଶୁଣିପାରିବେ ଓଡ଼ିଆ ଲଘୁ ସଙ୍ଗୀତ, 6:30ରେ ଶୁଣିବେ ଯୁବଶକ୍ତି। ରିଲେ କରି ପ୍ରସାରଣ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। 7:25ରେ ଜିଲ୍ଲା ହାଲଚାଲ, ରିଲେ କରି ପ୍ରସାରଣ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ସେହିପରି 7:30ରେ କୃଷି ସଂସାର ଲାଇଭ ଫୋନ୍ ଇନ୍ କାର୍ଯ୍ୟକ୍ରମ, ଡାଏଲ ନମ୍ବର କୃଷି ସଂସାର। 8:00ରେ ସଂସଦ ସମୀକ୍ଷା,

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ପବିତ୍ର ହେରାପଞ୍ଚମୀ ତିଥିରେ ଆଜି ଶ୍ରୀଜୀଉମାନଙ୍କର ଜନ୍ମବିଧିରେ ବିଶେଷ ନୀତିକାନ୍ତି ଆରମ୍ଭ ହୋଇଛି। ମା ଲକ୍ଷ୍ମୀ ଠାକୁରାଣୀଙ୍କୁ ଛାଡ଼ି ଜଗନ୍ନାଥ ମହାପ୍ରଭୁ ଶ୍ରୀଗୁଣ୍ଡିଚା ଦିନ ବଡ଼ ଭାଇ ବଳଭଦ୍ର ଓ ସାନ ଭଉଣୀଙ୍କୁ ସାଙ୍ଗରେ ନେଇ ରଥରେ ଯାତ୍ରା କରିବା ପରେ ଶ୍ରୀମନ୍ଦିରରେ ମହାଲକ୍ଷ୍ମୀ ନିଜକୁ ଅପମାନିତ ଓ ଅବହେଳିତ ମନେ କରିଛନ୍ତି। ଅଭିମାନିନୀ ମା ମହାଲକ୍ଷ୍ମୀ ନନ୍ଦିଘୋଷ ରଥର କାଠ ଭାଙ୍ଗିବା ସହ ମହାପ୍ରଭୁଙ୍କ ଦର୍ଶନ ନ ପାଇ ଆଜି ଅଧରଚୁମ୍ବିତ ଆଜ୍ଞାମାଳ ପାଇ ରାଗରେ ହେରାଗୌରୀ ସାହିବାଟେ ମନ୍ଦିର ପ୍ରତ୍ୟାବର୍ତ୍ତନ କରିବାର ପରମ୍ପରା ରହିଛି। ଶ୍ରୀଜଗନ୍ନାଥ ମନ୍ଦିର ପରେ ଗୁଣ୍ଡିଚା ମନ୍ଦିରରେ ମଧ୍ୟ ମଙ୍ଗଳ ଆଳତୀ, ମୈଲମ, ତଡ଼ପଲାଗି, ଅବକାଶ ବେଶ, ଗୋପାଳ ବଲ୍ଲଭ ପୂଜା, ସକାଳ ଧୂପ, ଭୋଗମଣ୍ଡପ, ମହାସ୍ନାନ, ବଡ଼ସିଂହାର ବେଶ, ରାତ୍ର ପହୁଡ଼ ଆଦି କରାଯାଉଛି। ଆଜିର ଏହି ନୀତି ଶେଷ ହେବା ପରେ ଆସନ୍ତାକାଲି ସକାଳ ଧୂପ ସରିବା ପରେ ତିନି ରଥର ଦକ୍ଷିଣ ମୋଡ଼ ନେଇ ଆଜ୍ଞାମାଳ ବିଜେ କରାଯିବ। ସଂସଦର ମୌସୁମୀ ଅଧିବେଶନ ଆଜିଠାରୁ ଆରମ୍ଭ ହେଉଛି। ଚଳିତ ଅଧିବେଶନ କାଳରେ ବିଭିନ୍ନ ବିଲ୍ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ଆୟକର ସଂଶୋଧନ ବିଲ୍ 2026, ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା ସଂଶୋଧିତ ବିଲ୍, ଜନ୍ମ ଓ ମୃତ୍ୟୁ ନିବନ୍ଧନ ସଂଶୋଧିତ ବିଲ୍, ଲଘୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିକାଶ ବିଲ୍ ଓ FCRA ଏବଂ ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଲ୍ ଉପରେ ଆଲୋଚନା ହେବା ନେଇ ସରକାରଙ୍କ ପକ୍ଷରୁ ସୂଚନା ମିଳିଛି। ମୌସୁମୀ ଅଧିବେଶନ ଅଗଷ୍ଟ ମାସ 13 ତାରିଖ ପର୍ଯ୍ୟନ୍ତ ଚାଲିବ। ରାଜ୍ୟରେ ଥିବା ସ୍ନାତକ ମହାବିଦ୍ୟାଳୟଗୁଡ଼ିକରେ ନାମଲେଖା ଲାଗି ଆଜି ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ମୋଟ 1055 ସ୍ନାତକ ମହାବିଦ୍ୟାଳୟରେ କଳା, ବିଜ୍ଞାନ, ବାଣିଜ୍ୟ, ସେଲ୍ଫ ଫାଇନାନ୍ସିଂ ଏବଂ ସଂସ୍କୃତ ପାଠ୍ୟକ୍ରମରେ 287,519 ଆସନ ରହିଛି। ପ୍ରଥମ ପର୍ଯ୍ୟାୟରେ 84,384 ଆସନରେ ନାମଲେଖା ଶେଷ ହୋଇଛି। ଉଚ୍ଚଶିକ୍ଷା ବିଭାଗ ପରିଚାଳିତ ସାମ୍ସ ପୋର୍ଟାଲରୁ ମିଳିଥିବା ତଥ୍ୟ ଅନୁଯାୟୀ କଳାରେ 1,06,880 ଆସନ ଖାଲି ରହିଛି। ମେଧା ତାଲିକା ପ୍ରକାଶ ପରେ ଆସନ୍ତାକାଲିଠାରୁ ଗୁରୁବାର ପର୍ଯ୍ୟନ୍ତ

କଥାରେ କୁହାଯାଏ, ମୁଖ ହିଁ ସ୍ୱାସ୍ଥ୍ୟର ପରିଭାଷା। ଇଂରାଜୀରେ ଏହାକୁ କହନ୍ତି ମାଉଥ୍ ଇଜ୍ ମିରର୍ ଅଫ୍ ୟୋର୍ ହେଲ୍ଥ। ଯେତେବେଳେ ଆମେ ପାନ, ତମାଖୁ, ମଦ୍ୟପାନ ଯାହା ବି ଆମେ କରୁ, ତାଦ୍ୱାରା ଆମେ କ'ଣ କରୁ, ନିଜେ ପଇସା ଦେଇକି କିଛି ମଇଳା ଜିନିଷ ଆମ ପାଟି ଭିତରକୁ ନେଉ, ସେଇଟା କେତେ ଖରାପ କରେ ବା କ'ଣ କରେ ଆମେ ସେ ବିଷୟରେ ଜାଣିପାରୁ ନାହିଁ। ଯେପର୍ଯ୍ୟନ୍ତ ଆମ ନିଜର ପାଖ ପରିଜନ ବା କେହି ଜଣେ ସେଥିରେ ଆଫେକ୍ଟେଡ଼ ନହେଇଛି ବା ସେଥିରେ ଆକ୍ରାନ୍ତ ନହେଇଛି, ସେ ପର୍ଯ୍ୟନ୍ତ ଆମେ ଜାଣିପାରୁ ନାହିଁ। ପ୍ରତିକାର ବ୍ୟବସ୍ଥା ଚିନ୍ତା ନ କରିକି ପ୍ରତିଷେଧକ ବ୍ୟବସ୍ଥା ଚିନ୍ତା କରିବା ଦରକାର। ତମାଖୁ ଚୋବେଇବା ଦ୍ୱାରା ହିଁ ଅଧିକାଂଶ କ୍ଷେତ୍ରରେ ହୁଏ। ଗୁଟ୍ଖା, ପାନ୍ ମସଲା, ଧୂମପାନ ବା ସ୍ମୋକିଂ, ସ୍ମୋକିଂ ଦ୍ୱାରା ଆପଣଙ୍କର ବ୍ଲଡ଼ ଅଂଶ, ଯେଉଁ ପାଟି ଭିତରେ ଯେତିକି ବ୍ଲଡ଼ ରହିବା କଥା, ଗୋଟେ ନିକୋଟିନ୍ ଭଳିଆ ଗୋଟେ ଆସୁଛି, ସିଏ ଆମର ଛୋଟ ଛୋଟ ଯେଉଁ ରକ୍ତ ଗ୍ରନ୍ଥି ବା ରକ୍ତ ନଳୀ ଗୁଡ଼ାକୁ ସିଏ ବ୍ଲକ୍ କରିଦିଏ। ତ ସେହି କ୍ଷେତ୍ରରେ ଆପଣଙ୍କ ଧୂମପାନ ଦ୍ୱାରା ବି ଅସୁବିଧା ହୁଏ। ଅଧିକ ମଦ୍ୟପାନ ଆପଣ ଲିଭର ବା ଆପଣଙ୍କର ଯକୃତରେ ଡ୍ୟାମେଜ୍ ହୁଏ ବା ଯକୃତ କ୍ଷତିଗ୍ରସ୍ତ ହୋଇଥାଏ, ସେହି କ୍ଷେତ୍ରରେ କ'ଣ ହୁଏ, ରକ୍ତ ପ୍ରବାହ ବି କମିଯାଏ।

0: ଆର କୁପରିଣାମ ଯୋଗୁଁ ଲମ୍ବା ସମୟରେ କ୍ୟାନ୍ସର ବି ହୋଇଥାଏ। ମୁଖ ସଫାସୁତୁରା ରଖିବାର ଅଭାବ, ବହୁତ କ୍ଷେତ୍ରରେ ଆମର ମହିଳାମାନେ ଦାନ୍ତ ସେମାନେ କୌଣସି ତମାଖୁ ବା ଗୁଟ୍ଖା ପାନ ମସଲା କିଛି ଖାଉନଥିବେ, କିନ୍ତୁ ସେମାନଙ୍କର ବି କ୍ୟାନ୍ସର ହୋଇଥାଏ। ଏହାର କାରଣ ହେଉଛି ସେମାନେ ସଫାସୁତୁରା ରଖନ୍ତି ନାହିଁ, ଦାନ୍ତ କାଠିରେ କରନ୍ତି ଆଉ ସେଇଟା ବି ଦୁଇ ତିନି ଦିନରେ ଥରେ କରନ୍ତି, ଯାହାଦ୍ୱାରା ମୁଖ ସଫାସୁତୁରା ରହେ ନାହିଁ, ଏହାଫଳରେ ବି ଆପଣଙ୍କର କ୍ୟାନ୍ସର ହୋଇପାରେ। ଏହାର ଚିହ୍ନ ଓ ଲକ୍ଷଣ କେମିତି ଜାଣିବେ କ୍ୟାନ୍ସର ହୋଇଛି ବୋଲି, ଦୁଇ ତିନି ସପ୍ତାହ ଅଧିକା ହୋଇଗଲା ପରେ ବି ଆପଣ ଘା ଶୁଖିବନି, ସେ କଥାରେ ଆପଣ ଜାଣିବେ ଯେ ଏଇଟା ଘାଟା କାହିଁକି ଶୁଖୁନାହିଁ, ଏଇଟାକୁ ଅନହିଲିଂ ଅଲସର କହନ୍ତି। ତାପରେ ଧଳା କିମ୍ବା ଲାଲ ଦାଗ, ଧଳା ଦାଗ ବି ଆପଣ ଦେଖିବେ, ଏଇଟାକୁ ଓରାଲ ସବମିକୋସ ଫାଇବ୍ରୋସିସ୍ କୁହାଯାଏ। ଲାଲ ଦାଗ ଲାଲ ଲାଲ ହୋଇକି ପୁରା ରହିବ, ସେ ଘା ଶୁଖିବନି, ସେଠୁ ରକ୍ତ ଝରିଲା ଭଳିଆ ଲାଗିବ, ଗୋଟେ ଫୁଲକୋବି ଭଳିଆ ରିବି ରିବି ଟାଇପ୍ର ଗୋଟେ ରହିବ, ସେଇ କ୍ଷେତ୍ରରେ ବି ହୁଏ। ଆଉ ଏଇ କ୍ଷେତ୍ରରେ ଧୀରେ ଧୀରେ ଆପଣ ଯେତେବେଳେ ଓରାଲ ସବମିକୋସ ଫାଇବ୍ରୋସିସ୍ ହୁଏ ବା ଧଳା ଅଂଶ ହୁଏ, ଆପଣ କ'ଣ ହୁଏ, ଏଇଟା ଫାଇବର ଭଳିଆ ହୁଏ ଆଉ ମୁହଁ ଖୋଲିବାରେ ଆପଣଙ୍କର ଅସୁବିଧା ହୁଏ। ମୁହଁ ଖୋଲିବାଟା ଧୀରେ ଧୀରେ ଧୀରେ ଦେଖିଲେ ଆପଣ ମୁହଁଟା ବନ୍ଦ ହୋଇଗଲା ଭଳିଆ ଲାଗିବ, ଆପଣଙ୍କୁ ଅଟୋମେଟିକାଲି ସେଇଟାକୁ ଟାଣିକି ଧରିବ, ଫାଇବର ଭଳିଆ ଆପଣଙ୍କର ଦୁଇ ଗାଲ ପାଖରେ ରହିବ। ଖାଇବା ବେଳେ ଯନ୍ତ୍ରଣା ହେବ, ଆପଣ ଖାଇଲା ବେଳେ ଗିଳିଲା ବେଳେ ପାଣି ବି ପିଅନ୍ତୁ, ସେତେବେଳେ ଆପଣଙ୍କୁ ଯନ୍ତ୍ରଣା ଲାଗିବ, ସେଇ କ୍ଷେତ୍ରରେ ବି ପ୍ରୋବ୍ଲେମ୍ ହୋଇପାରେ। ଆଉ ବେକରେ ଗାଠି ଭଳିଆ ହେବ, ବେକରେ ଗାଠି ଆପଣ ଦେଖିବେ ପାଟି ଭିତର ବା ଗାଲ ପାଖରେ ତଳ ହନୁମାଡ଼ ପାଖରେ ଗୁଳି ଗୁଳି ଭଳିଆ ସବୁ ହେବ, ସେଇ କ୍ଷେତ୍ରରେ ଗୋଠି ଭଳିଆ ସବୁ ଗୁଡ଼ା ହେବ, ଦୁଇ ପଟରେ ହୋଇପାରେ, ଗୋଟେ ପଟରେ ବି ହୋଇପାରେ। ଏହାର ଚିକିତ୍ସା କ'ଣ, ଏହାକୁ ପ୍ରଥମେ ଚିହ୍ନଟ କରିବେ। ଚିହ୍ନଟ କରିବା ପାଇଁ ଆଜିକାଲି ବହୁତ ପ୍ରକାର ମେସିନ୍ ଆସିଲାଣି, ରେଡ଼ିଓଥେରାପି କେମୋଥେରାପି ସବୁ ହେଲାଣି। ଆଗ ତାକୁ ଅପରେସନ୍ କରିବେ ବା କ'ଣ ସର୍ଜରୀ କରିବେ, ସର୍ଜରୀ କଲା ପରେ ତାକୁ ରେଡ଼ିଓଥେରାପି ବା ତାକୁ ଆପଣ ଲାଇଟ୍ ପକାଯାଏ ବୋଲି ଗାଁ ଭାଷାରେ କହନ୍ତି। ତାପରେ କେମୋଥେରାପି ବି କରାଯାଏ ବା ଆପଣଙ୍କର ଇଞ୍ଜେକ୍ସନ୍ ଦେଇକି ବହୁତ ମୂଲ୍ୟବାନ ଇଞ୍ଜେକ୍ସନ୍ ସବୁ ଦେବାକୁ ପଡ଼େ, ତାହାଦ୍ୱାରା ସଫଳ ଚିକିତ୍ସା ହୁଏ। କିନ୍ତୁ ଏସବୁ ଆର୍ଲି ଅବସ୍ଥାରେ ମାନେ ପ୍ରାଥମିକ ଅବସ୍ଥାରେ ଆପଣଙ୍କର ସମ୍ଭବ ହୁଏ, ତାର ଚାରିଟା ଷ୍ଟେଜ୍ ଥାଏ।
1: ସ୍ୱାସ୍ଥ୍ୟ ସୂଚନାରେ ଶୁଣିଲେ ଡାକ୍ତର ପ୍ରଶାନ୍ତ କୁମାର ସ୍ୱାଇଁଙ୍କଠାରୁ ମୁଖ କର୍କଟ ଓ ଏହାର ସଚେତନତା ସମ୍ପର୍କରେ। ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ସମୟ 7:15 ହେବାକୁ ଯାଉଛି। ଏବେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

આકાશવાણી ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ଆଜିଠାରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ। ଲୋକସଭାରେ ଆଜି ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ସଂଶୋଧନ ବିଧେୟକ ଏବଂ ରାଜ୍ୟସଭାରେ ଆଗତ ହେବ ଜାତୀୟ ସମ୍ମାନ ଅବମାନନା ନିବାରଣ ସଂଶୋଧନ ବିଧେୟକ। କୃଷକମାନଙ୍କୁ ଅଧିକ ସଶକ୍ତ କରିବା ଲାଗି ସମବାୟ ସାମଗ୍ରୀ କ୍ରୟ କରିବା ଉପରେ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଗୁରୁତ୍ୱ ପ୍ରଦାନ। ଆସାମରେ ବନ୍ୟା ପରିସ୍ଥିତି ଗମ୍ଭୀର ଏବଂ ଆର୍ଜେଣ୍ଟିନାକୁ 1-0 ଗୋଲରେ ପରାସ୍ତ କରି ସ୍ପେନ୍ ଫିଫା ବିଶ୍ୱକପ୍ ଚମ୍ପିଆନ। ସଂସଦର ମୌସୁମୀ ଅଧିବେଶନ ଆଜିଠାରୁ ଆରମ୍ଭ ହେବ। ଆସନ୍ତା ମାସ 13 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି 25 ଦିନିଆ ଅଧିବେଶନ କାଳରେ 19 ବୈଠକ ଅନୁଷ୍ଠିତ ହେବ। ଅଧିବେଶନରେ କେତେକ ଗୁରୁତ୍ୱପୂର୍ଣ୍ଣ ବିଧେୟକ ଆଗତ କରାଯିବା ସହ ଆଲୋଚନା ଏବଂ ପାରିତ ହେବାର ସମ୍ଭାବନା ରହିଛି। ଆଜି ଲୋକସଭାରେ ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ସଂଶୋଧନ ବିଧେୟକ 2026 ଏବଂ ରାଜ୍ୟସଭାରେ ଜାତୀୟ ସମ୍ମାନ ପ୍ରତି ଅବମାନନା ନିବାରଣ ସଂଶୋଧନ ବିଧେୟକ 2026 ଉପରେ ଆଲୋଚନା ହେବାର କାର୍ଯ୍ୟସୂଚୀ ରହିଛି। ଏହା ବ୍ୟତୀତ ଜନ୍ମ ମୃତ୍ୟୁ ପଞ୍ଜୀକରଣ, ଆୟକର, ଏମ୍ଏସ୍ଏମ୍ଇ ବିକାଶ ସଂଶୋଧନ ବିଧେୟକଗୁଡ଼ିକ ମୌସୁମୀ ଅଧିବେଶନ କାଳରେ ଆଗତ ହେବାର ସମ୍ଭାବନା ରହିଛି। ଗତକାଲି

0: ମୌସୁମୀ ଅଧିବେଶନ ପୂର୍ବରୁ କେନ୍ଦ୍ର ସରକାର ସଂସଦ ଭବନରେ ସର୍ବଦଳୀୟ ବୈଠକ କରିଥିଲେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ 40ଟି ରାଜନୈତିକ ଦଳର 50ରୁ ଅଧିକ ନେତା ଯୋଗ ଦେଇଥିଲେ। ବୈଠକ ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ଗଣମାଧ୍ୟମକୁ କହିଥିଲେ, ସର୍ବଦଳୀୟ ବୈଠକରେ ରାଜନୈତିକ ଦଳଗୁଡ଼ିକୁ ଆଲୋଚନାରେ ଭାଗ ନେବା ସହ ଗୃହ କାର୍ଯ୍ୟ ସୁରୁଖୁରୁରେ ଚଳାଇବା ଲାଗି ସହଯୋଗ କରିବାକୁ ଆଲୋଚନା ହୋଇଛି।
1: कोई पार्टी या कोई मेंबर अपना जो भी बात रखना चाहता है पार्लियामेंट में पूरा रख सकते हैं। मैं विपक्ष के साथियों को कहना चाहता हूं कि पहले में भी पार्लियामेंट को चलाने में दिक्कत आई थी क्योंकि हंगामा बहुत ज्यादा हुआ था। लोग चाहते हैं कि पार्लियामेंट सुचारू रूप से चले, इसलिए मैं फिर से सब पार्टी के नेताओं को मैं अनुरोध करता हूं कि पार्लियामेंट अच्छी तरह से चले, इसमें सब लोग योगदान करें।
0: अन्यपक्ष लोकसभा वाचस्पति ओम बिरला अध्यक्षता ଗତକାଲି କାର୍ଯ୍ୟ ପରାମର୍ଶଦାତା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ବିର୍ଲା ଅଧିବେଶନ ସମୟରେ ଉପସ୍ଥାପନ ହେବାକୁ ଥିବା ବିଧେୟକ ଓ ଅନ୍ୟାନ୍ୟ କାର୍ଯ୍ୟ ସମ୍ପର୍କରେ ସରକାର ଏବଂ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ। ଅଧିବେଶନରେ ଗଠନମୂଳକ ଆଲୋଚନା, ଅର୍ଥପୂର୍ଣ୍ଣ ଅଂଶଗ୍ରହଣ ଏବଂ ସଂସଦୀୟ ପରମ୍ପରା ପାଳନ ଉପରେ ଶ୍ରୀ ବିର୍ଲା ଗୁରୁତ୍ୱାରୋପ କରିଥିଲେ। ପଶ୍ଚିମବଙ୍ଗକୁ ଏକ ମହାନ ରାଜ୍ୟ ଭାବେ ଗଢ଼ି ତୋଳିବା ପାଇଁ ବିଜେପି ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ସେ କହିଛନ୍ତି, ଦେଶକୁ ବିଭିନ୍ନ କ୍ଷେତ୍ରରେ ଅବଦାନ ଦେଇଥିବା ବେଙ୍ଗଲ ପ୍ରତ୍ୟେକଟି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି। ଗତକାଲି ହାଓଡ଼ା ଜିଲ୍ଲା ଅନ୍ତର୍ଗତ ସଂକ୍ରେଲଠାରେ ଆଭାସୀ ଜରିଆରେ ଅମୁଲ ବେଙ୍ଗଲ ଡାଏରୀର ଏକ ଶାଖାର ଭିତ୍ତିପ୍ରସ୍ତର ସ୍ଥାପନ କରିବା ଅବସରରେ ଶ୍ରୀ ଶାହା କହିଛନ୍ତି, ଜନସାଧାରଣ ସମବାୟ ସାମଗ୍ରୀ ଅଧିକରୁ ଅଧିକ କ୍ରୟ କରିବା ଆବଶ୍ୟକ, ଫଳରେ କୃଷକମାନଙ୍କୁ ଅଧିକ ସଶକ୍ତ କରାଯାଇପାରିବ। ଏହି ଅବସରରେ ଶ୍ରୀ ଶାହା 9ଟି ଜିଲ୍ଲାରେ 1400 ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ 10ଟି ଗୋଦାମ ଗୃହର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଶ୍ରୀ ଶାହା କହିଛନ୍ତି, କେନ୍ଦ୍ର ସରକାର ଏବଂ ପଶ୍ଚିମବଙ୍ଗ ସରକାରଙ୍କ ମଧ୍ୟରେ ଭାରତ ଟ୍ୟାକ୍ସି ଯୋଜନା ଲାଗୁ କରିବା ନେଇ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି ଯୋଜନାରେ ଟ୍ୟାକ୍ସି ଚାଳକମାନେ ଅଧିକ ସଶକ୍ତ ହେବେ ବୋଲି ସେ କହିଛନ୍ତି।
2: मैं बंगाल की समग्र जनता को भरोसा दिलाने आया हूं। भारतीय जनता पार्टी ने पूरे लंबे चुनाव अभियान के अंदर जो एक एक वादा किया था और सोनार बांग्ला की संकल्पना को बंगाल की जनता के सामने रखा था, वो सोनार बांग्ला की संकल्पना को जमीन पर उतारने का काम मोदी जी के नेतृत्व में भारतीय जनता पार्टी का एक एक कार्यकर्ता करेगा।
0: ଏହା ପୂର୍ବରୁ ଶ୍ରୀ ଶାହା ପଶ୍ଚିମବଙ୍ଗରେ ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିଥିଲେ। ରାଜ୍ୟରେ ନୂଆ ଅପରାଧିକ ଆଇନର କାର୍ଯ୍ୟକାରିତା ଏବଂ ସୀମା ସୁରକ୍ଷା ପ୍ରସଙ୍ଗରେ ଅନୁଷ୍ଠିତ ବୈଠକରେ ସେ ଅଧ୍ୟକ୍ଷତା କରିଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆସାମରେ ବନ୍ୟା ପରିସ୍ଥିତି ଗମ୍ଭୀର ରହିଛି। ଗତ କିଛିଦିନ ଧରି ପ୍ରବଳ ବର୍ଷା ହେବା ଫଳରେ 8ଟି ଜିଲ୍ଲା ଅଧିକ ପ୍ରଭାବିତ ହୋଇଛି। ଆସାମ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ 22ଟି ରାଜସ୍ୱ ଅଞ୍ଚଳ ଏବଂ 298ଟି ଗ୍ରାମାଞ୍ଚଳ କ୍ଷତିଗ୍ରସ୍ତ ହୋଇଛି। ଏଥିରେ ପ୍ରାୟ 57,199 ଜଣ ଲୋକ ପ୍ରଭାବିତ ହୋଇଛନ୍ତି। ମୋଟ 3,874 ହେକ୍ଟର ଚାଷଜମି ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଛି। ଏପର୍ଯ୍ୟନ୍ତ ଚଳିତ ବନ୍ୟାରେ 5 ଜଣଙ୍କ ମୃତ୍ୟୁ ହୋଇଥିବା ସରକାରୀ ଭାବେ କୁହାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ 14ଟି ରିଲିଫ୍ କ୍ୟାମ୍ପରେ ପ୍ରଭାବିତ ଲୋକମାନଙ୍କୁ ରଖାଯାଇଛି। ତେବେ ଶିବସାଗର, ଚରେଇଦେଓ ଏବଂ ଜୋରହାଟ ଜିଲ୍ଲାରେ ବନ୍ୟା ସ୍ଥିତି ଅତ୍ୟନ୍ତ ଖରାପ ପରିସ୍ଥିତି ଆଡ଼କୁ ଗତି କରୁଥିବାରୁ ରାଜ୍ୟ ସରକାର, ଭାରତୀୟ ସେନା ଓ ବାୟୁସେନାର ସହଯୋଗ ଲୋଡ଼ିଛନ୍ତି। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଲୋକମାନଙ୍କ ନିରାପତ୍ତାକୁ ରାଜ୍ୟ ସରକାର ପ୍ରାଥମିକତା ଦେଉଥିବା କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 58ତମ ଆନ୍ତର୍ଜାତିକ ରସାୟନ ବିଜ୍ଞାନ ଅଲିମ୍ପିଆଡ୍ରେ 4ଟି ସ୍ୱର୍ଣ୍ଣପଦକ ହାସଲ କରିଥିବା ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଏହି ସମ୍ମାନଜନକ ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ଭାରତ ଉନ୍ନତ ପ୍ରଦର୍ଶନ କରିଛି। ଅନ୍ୟପକ୍ଷରେ 37ତମ ଆନ୍ତର୍ଜାତିକ ଜୀବ ବିଜ୍ଞାନ ଅଲିମ୍ପିଆଡ୍ରେ ବିଜୟ ଲାଭ କରିଥିବା ଭାରତୀୟ ଦଳର 4 ସଦସ୍ୟଙ୍କ ଉତ୍ସର୍ଗୀକୃତ ମନୋଭାବକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରି କହିଛନ୍ତି, ସାରା ଦେଶ ଏହି ସଫଳତା ପାଇଁ ଗର୍ବ ଅନୁଭବ କରୁଛି। ଦକ୍ଷିଣ ଆମେରିକାର ଉତ୍ତର ପୂର୍ବ ଉପକୂଳରେ ଅବସ୍ଥିତ ଗୁଆନାରେ 133 ଜଣ ଯାତ୍ରୀ ଓ କ୍ରୁ ସଦସ୍ୟଙ୍କୁ ନେଇ ଯାଉଥିବା ଏକ ସରକାରୀ ଡଙ୍ଗା ବୁଡ଼ିଯାଇଥିବା ସୂଚନା ମିଳିଛି। ଏପର୍ଯ୍ୟନ୍ତ 67 ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଯାତ୍ରୀମାନେ ନିଖୋଜ ଥିବା ଜଣାପଡ଼ିଛି। ଯୁଦ୍ଧକାଳୀନ ଭିତ୍ତିରେ ନିଖୋଜମାନଙ୍କୁ ଠାବ କରିବା ଲାଗି ଉଦ୍ୟମ ଚାଲିଛି। ଗୁଆନା ପ୍ରଧାନମନ୍ତ୍ରୀ କହିଛନ୍ତି, ଉଦ୍ଧାର ହୋଇଥିବା ଲୋକଙ୍କ ମଧ୍ୟରେ 41 ଜଣ ପୁରୁଷ, 11 ଜଣ ମହିଳା ଏବଂ 15 ଜଣ ଶିଶୁ ଅଛନ୍ତି। নিখোজ লোকমানক খোঁজিবা লাগি 1000 বর্গ মাইল অঞ্চলরে হেলিকপ্টর বিমান ও মাছ ধরা ডঙ্গা

0: ନିୟୋଜିତ ହୋଇଛି। ପେରୁରେ 5.5 ସାନ୍ଦ୍ରତା ବିଶିଷ୍ଟ ଭୂକମ୍ପରେ 5 ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ପ୍ରାଥମିକ ସୂଚନା ଅନୁଯାୟୀ 20 ଜଣ ଆହତ ହୋଇଛନ୍ତି। ଗତକାଲି ଏହି ଭୂକମ୍ପ ଅନୁଭୂତ ହୋଇଥିବା ବେଳେ ଏହାର କେନ୍ଦ୍ରସ୍ଥଳ 10 କିଲୋମିଟର ଗଭୀରରେ ଥିବା କୁହାଯାଇଛି। ଅନେକଗୁଡ଼ିଏ କୋଠା ଏଥିରେ ସମ୍ପୂର୍ଣ୍ଣ ଧ୍ୱସ୍ତ ହୋଇଥିବା ବେଳେ ଅନ୍ୟ କେତେକ ଆବାସିକ ଗୃହ କ୍ଷତିଗ୍ରସ୍ତ ହୋଇଛି। ପୂର୍ବରୁ 2007 ପେରୁରେ ଘଟିଥିବା ଭୂକମ୍ପରେ 600ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା। ଫ୍ରାନ୍ସର ଭୂମଧ୍ୟ ସାଗରୀୟ ଉପକୂଳର ଫ୍ରେଜୁସ୍ ନିକଟବର୍ତ୍ତୀ ସହରଗୁଡ଼ିକରେ ଜଙ୍ଗଲ ନିଆଁ ବ୍ୟାପିବାରେ ଲାଗିଛି। ଜଙ୍ଗଲ ନିଆଁ ଜନବସତି ପ୍ରତି ବିପଦ ସୃଷ୍ଟି କରିଥିବା ବେଳେ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ପ୍ରବଳ ପବନ ଯୋଗୁଁ ନିଆଁ ଦ୍ରୁତଗତିରେ ବ୍ୟାପୁଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି। ଗତକାଲି ସନ୍ଧ୍ୟା ସୁଦ୍ଧା ପ୍ରାୟ 445 ଏକର ଅଞ୍ଚଳ ଏହି ନିଆଁରେ ପ୍ରଭାବିତ ହୋଇଛି। ଅଗ୍ନିକାଣ୍ଡ ଯୋଗୁଁ ଭୂମଧ୍ୟସାଗରୀୟ ବନ୍ଦର ସହର ଟୁଲୋନ୍ ଓ ଲେସ୍ ଆକ୍ସ ମଧ୍ୟରେ ଟ୍ରେନ୍ ଚଳାଚଳକୁ ସାମୟିକ ଭାବେ ବନ୍ଦ ରଖାଯାଇଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆଜି ଅତି ପ୍ରବଳ ବର୍ଷା ହେବା ନେଇ ହିମାଚଳ ପ୍ରଦେଶ, ଜମ୍ମୁ କାଶ୍ମୀର ଓ ଉତ୍ତରାଖଣ୍ଡକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଓଡ଼ିଶା ସମେତ ଦିଲ୍ଲୀ, ହରିୟାଣା, ଚଣ୍ଡିଗଡ଼, ପଞ୍ଜାବ, ବିହାର ଓ ଅନ୍ୟ 6 ରାଜ୍ୟକୁ ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା ହେବା ନେଇ ସତର୍କତା ଜାରି କରାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଥିବା ବିଭାଗୀୟ ସୂଚନାରୁ ଜଣାପଡ଼ିଛି। କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ ବିନିୟମ ଭାବେ ଖନନ ଏବଂ ପରିବହନ ହେଉଥିବା 1,700 ମେଟ୍ରିକ୍ ଟନ୍ରୁ ଅଧିକ କୋଇଲା ଜବତ କରିଛି। ଏହାର ଆନୁମାନିକ ମୂଲ୍ୟ 1 କୋଟି ଟଙ୍କାରୁ ଅଧିକ ହେବ ବୋଲି କୁହାଯାଇଛି। ଫିଫା ଫୁଟବଲ ବିଶ୍ୱକପ୍ର ଫାଇନାଲ୍ ମ୍ୟାଚ୍ରେ ସ୍ପେନ୍ 1-0 ଆର୍ଜେଣ୍ଟିନାକୁ ପରାସ୍ତ କରି ଚମ୍ପିୟନ୍ ହୋଇଛି। ଗତ ରାତିରେ ନ୍ୟୁୟର୍କର ନ୍ୟୁଜର୍ସି ଷ୍ଟାଡିୟମ୍ରେ ଅନୁଷ୍ଠିତ ଏହି ମ୍ୟାଚ୍ର 106ତମ ମିନିଟ୍ରେ ସ୍ପେନ୍ର ଖେଳାଳି ଫେରାନ୍ ଟୋରେସ୍ ଗୋଲ୍ କରିଥିଲେ। ପ୍ରଥମ 90 ମିନିଟ୍ର ଖେଳରେ ଉଭୟ ଦଳ ଗୋଲ୍ କରିବାରେ ସକ୍ଷମ ହୋଇନଥିଲେ। ଏହି ବିଜୟ ସହ ସ୍ପେନ୍ ପୁରୁଷ ବର୍ଗରେ ଦ୍ୱିତୀୟ ଥର ପାଇଁ ଫିଫା ବିଶ୍ୱକପ୍ ହାସଲ କରିଛି। ସୂଚନାଯୋଗ୍ୟ, ଚଳିତ ଫିଫା ବିଶ୍ୱକପ୍ରେ 48 ଦଳ ଭାଗ ନେଇଥିଲେ। ଭାରତ ଇଂଲଣ୍ଡ ଦିନିକିଆ କ୍ରିକେଟ୍ ସିରିଜ୍ରେ ଇଂଲଣ୍ଡ 2-1 ସିରିଜ୍ ବିଜୟୀ ହୋଇଛି। ଗତ ସନ୍ଧ୍ୟାରେ ଲଣ୍ଡନର ଲର୍ଡ଼ସ୍ରେ ଆୟୋଜିତ ତୃତୀୟ ଏକଦିବସୀୟ ମ୍ୟାଚ୍ରେ ଇଂଲଣ୍ଡ 27 ରନ୍ରେ ଭାରତକୁ ପରାସ୍ତ କରିଥିଲା। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ନିର୍ଦ୍ଧାରିତ 50 ଓଭରରେ 3 ୱିକେଟ୍ ବିନିମୟରେ 387 ରନ୍ ସ୍କୋର୍ କରିଥିଲା। ଜବାବରେ ଭାରତୀୟ ଦଳ 50 ଓଭରରେ 7 ୱିକେଟ୍ ବିନିମୟରେ 360 ରନ୍ ସ୍କୋର୍ କରିବାକୁ ସକ୍ଷମ ହୋଇଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ। ଆଜିଠାରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ। ଲୋକସଭାରେ ଆଜି ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ସଂଶୋଧନ ବିଧେୟକ ଏବଂ ରାଜ୍ୟସଭାରେ ଆଗତ ହେବ ଜାତୀୟ ସମ୍ମାନ ଅବମାନନା ନିବାରଣ ସଂଶୋଧନ ବିଧେୟକ। କୃଷକମାନଙ୍କୁ ଅଧିକ ସଶକ୍ତ କରିବା ଲାଗି ସମବାୟ ସାମଗ୍ରୀ କ୍ରୟ କରିବା ଉପରେ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଗୁରୁତ୍ୱ ପ୍ରଦାନ। ଆସାମରେ ବନ୍ୟା ପରିସ୍ଥିତି ଗମ୍ଭୀର ଏବଂ ଆର୍ଜେଣ୍ଟିନାକୁ 1-0ରେ ପରାସ୍ତ କରି ସ୍ପେନ୍ ଫିଫା ବିଶ୍ୱକପ୍ ଚମ୍ପିୟନ୍। ସମ୍ବାଦ ଶେଷ ହେଲା।
1: ଶୁଣୁଥିଲେ ଓଡ଼ିଆରେ ସମ୍ବାଦ କାର୍ଯ୍ୟକ୍ରମ, ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ସମ୍ବଲପୁର, ଏବେ ଶୁଣିବା କୃଷି ସମ୍ପର୍କିତ କାର୍ଯ୍ୟକ୍ରମ ଚାଷର ହାଲ୍।

ଚାଷୀ ଭାଇ ଭଉଣୀମାନେ ତୁନ୍ ତରକାରୀ ରାନ୍ଧବାର୍ ଲାଗି ଲେସୁନ୍ ଆର୍ ଅଦା ଜରୁରୀ ଦରବଟିଏ। ଏଥିର୍ ଲାଗି ଯେନ୍ ଚାଷୀ ଭାଇ ଭଉଣୀମାନେ ଲେସୁନ୍ ଆର୍ ଅଦା ଚାଷ୍ କରବାର୍ ଲାଗି ମନ କରିଛନ୍, ଜାଣି ରଖୁନ୍ ବାଲିଆ ଦୋର୍ସା ଆର୍ ଯହ ଜୈବିକ ପଦାର୍ଥ ଥିଲା ଜମିନ୍ ଥି ଅଦା ଚାଷ୍ କଲେ ଭଲ୍ ଆଦା ମିଲିପାର୍ସି। ଆମର୍ ରାଜ୍ୟ ସୁପ୍ରଭା ସୁରୁଚି ଆରୁ ସୁରଭି କିସମର ଅଦା ଚାଷ୍ କରାହେସି। ସୁପ୍ରଭା କିସମର ଅଦା 7 ମାସ 10 ଦିନ ଭିତରେ ଅମଲ କରାଯାଇପାର୍ସି। ଇ ଅଦା ହେକ୍ଟର ପିଛା 170 କ୍ୱିଣ୍ଟାଲ ଯାଏ ଅମଲ କରାଯାଇପାର୍ବା। ସେନ୍ତା ସୁରୁଚି କିସମର ଅଦା ଚାଷ୍ କଲେ ସର୍ବାଧିକ 3 ମାସ 8 ଦିନ ଭିତରେ ଅମଲ କରାଯାଇପାର୍ସି। ଇ କିସମର ଅଦା ସର୍ବାଧିକ 140 କ୍ୱିଣ୍ଟାଲ ଯାଏ ଅମଲ କରାଯାଇପାର୍ବା। ଯେନ୍ ଚାଷୀ ଭାଇ ଭଉଣୀମାନେ ସୁରଭି ଅଦା ଚାଷ୍ କରବାର୍ ଲାଗି ମନ କରିଛନ୍, ସେମାନେ ଜାଣି ରଖୁନ୍ ସୁରଭି ଅଦା 3 ମାସ 15 ଦିନ ଭିତରେ ଅମଲ କରାଯାଇପାର୍ସି। ଇ କିସମର ଅଦା ହେକ୍ଟର ପିଛା ସର୍ବାଧିକ 200 କ୍ୱିଣ୍ଟାଲ ଯାଏ ଅମଲ କରାଯାଇପାର୍ବା। ଅଦା ଚାଷ୍ କରବାର୍ ସମୟ ଅଦା ଚାଷ୍ ଯହ କରି ଏପ୍ରିଲ ମାସର ପହେଲା ହପ୍ତାହନୁ ମେ ମାସର ଶେଷ ଯାଏ କରାହେସି। ଇତାରୁତାରୁ ଆସୁନ୍ ଜାନ୍ମା, ଇତାରୁତାରୁ ଯେନ୍ ଜମିନ୍ତି ଅଦା ଚାଷ୍ କର୍ମା ତାର୍ ବତର କେନ୍ଥେ କର୍ମା ସେ ବାବଦେ ଆସୁନ୍ ଜାନ୍ମା। ପହେଲା ଜମିନ୍କେ 5-6 ବୁଲିଆ କରି ଜୁତି କରି ମାଟ୍କେ ଗୁଣ୍ କରି ପକନ୍। ତେହେରୁ ଏକର ପିଛା ସର୍ବାଧିକ 10 ଟନ୍ ସଢ଼ା ଗୋବର ଖତ ପକନ୍। ଗୋବର ଖତ ପକେଇ ସାରିଲା ଉତାରୁ ପଟା ମାରିକରି ଜମିନ୍କେ ସମାନ କରୁନ୍। ଅଦା ଲଗାବାର ଆଗନୁ କ୍ଷେତେ ଅବଡ଼ ଜବଡ଼ ଘାସ୍କେ ବାଛି ପକନ୍। ତାର୍ ଉତାରୁ 1 ମିଟର ଉଷାର ଆର୍ 3 ସେଣ୍ଟିମିଟର ଉଚ୍ଚା ପଟିମାନେ ବନେ ପକନ୍। ଗୋଟେ ପଟିନୁ ଆର

0: ପଟିର ଦୂରିଆ 3 ସେଣ୍ଟିମିଟର ରହିବାର ଜରୁରୀ ହେ। ପାନ୍ ବଲାବାର ସୁବିଧା କରବାର୍ ଲାଗି ଅନା ବନେ ପକନ୍। ସାରର ପ୍ରୟୋଗ ଅଦା ଚାଷ ଲାଗି ପ୍ରତି ଏକର ପିଛା ଜବୈକ୍ଷାରଜାନ ସାର 50 କେଜି, ଫସ୍ଫରସ୍ ସାର 40 କେଜି, ପଟାସ୍ ସାର 40 କେଜି ଦରକାର ହେସି। ଜମିନ ବତର କରବାର ସମିହାତି ଫସ୍ଫରସ୍ ଆର୍ ଜହ ପରିମାଣତି ପଟାସ୍ ସାରକେ ମିଶେଇ ଦଉନ୍। ଅଦା ଜଗାବାର ମାସେ 15 ଦିନ ଉତାରୁ ଅଧା ଜବୈକ୍ଷାରଜାନ ପ୍ରୟୋଗ କରବାର ଲାଗି ନାଇଁ ପାସରୁନ୍। ଇତାରୁ ତାରୁ କ୍ଷେତକେ କୁଡ଼ା ଖୋସା କରି ଅବଡ଼ ଜବଡ଼ ଘାସ ଯାହା ଅଛେ ସବୁକେ ୱାଇନ୍ କରି ବାଛି ପକନ୍। ବିହନର ପରିମାଣ ଚାଷୀ ଭାଇ ଭଉଣୀମାନେ ଜାଣି ରଖୁନ୍, ଅଦା ଚାଷ ଲାଗି ପ୍ରତି ଏକର ପିଛା ସର୍ବାଧିକ 7 କ୍ୱିଣ୍ଟାଲ ବିହନ ଦରକାର ହେସି। ଅଦା ଜଗାବାର ଆଗନୁ ଅଦାକେ 30 ଗ୍ରାମ ଓଜନ ହିସାବରେ ଖଣ୍ଡ ଖଣ୍ଡ କରି କାଟି ପକନ୍। କାଟିଲା ସମୟତି ଧ୍ୟାନ ଦେବେ ଯେନ୍ତା ପ୍ରତି ଖଣ୍ଡତି 2ଟାନୁ ଅତକା ରହିଥିବାର କଥା। ସେ କଟା ହେଲା ଅଦା ବିହନକେ ଶକରା 3 ଭାଗ ଡିଥେନ୍ M45 ସନା ହୋଇଥିବାର ପାଏନ୍ତି ଅଧ କ୍ୱିଣ୍ଟାଲ ଯାକ ବୁଡ଼େଇ କରି ରଖୁନ୍। ଏନ୍ତା କଲେ କାଣା ହେସି, ବିହନ ମାଧ୍ୟମତି ଯେନ୍ ରୋଗ ଅଦା ଚାଷକେ ଆସନ୍ ସେଟା କେତିନି କମିଯିବାର ସାଙ୍ଗେ ମାଟି ଯେନ୍ ରୋଗ ଜୀବାଣୁମାନଙ୍କ ଦ୍ୱାରା ଚପିର୍ସି ସେଟା ହେତେ ଭଲି ଆର୍ ନାଇଁ ହୁଏ। ଅଦା ଚାଷ ଲଗାବାର ନିୟମ ପ୍ରତି ପଟିନ ଧାଡ଼ିକେ ଧାଡ଼ି 2.5 ସେଣ୍ଟିମିଟର ଆର୍ ଗଛକେ ଗଛ 20 ସେଣ୍ଟିମିଟର ଛଡ଼ାତି ଅଦା ଖଣ୍ଡମାନଙ୍କୁ ଲଗେଇ ପକନ୍। ବିହନ ଲଗାଲା ପରେ ତାର ଉପରେ ପୁଆଲ ଢାପି କରି ପାନ୍ ଝିଟି ଦେଉନ୍। ଗଛ ଉଠିଲା ପରେ ପୁଆଲକେ ଅଲଗେଇ ନେଇକରି ମାଟିର ବତର ଦେଖି ପାନ୍ ବୋଲନ୍। ରୋଗ ପୋକ ଅଦା ଚାଷ ଥି ଯହ କରି ମୂଲସଢ଼ା ରୋଗ, ପତ୍ରଦାଗ ରୋଗ, କାଣ୍ଡବିନ୍ଧା ରୋଗ ଲାଗବାର ସାଙ୍ଗେ ସାଙ୍ଗେ କାତି ପୋକ ବି ଅଦା ଫସଲକେ କେତିନି କ୍ଷତି ପହଞ୍ଚାସନ୍। ଇ ରୋଗ ମାନଙ୍କର ପ୍ରତିକାର କରବାର ଲାଗି କୃଷି ବିଶେଷଜ୍ଞ ମାନଙ୍କର ସାଙ୍ଗେ ଯୋଗାଯୋଗ କରି ତାକର ହିସାବେ ପ୍ରତିକାର କରୁନ୍। ଲେସୁନ ଲେସୁନକେ ଆମେ ମସଲା ଜିନିଷର ମୁଖ୍ୟ ଦର ହିସାବରେ ବ୍ୟବହାର କରସୁଁ। ଇ ଲେସୁନକେ ଉଷ କଷା ହିସାବରେ ବି ଆମେ ବ୍ୟବହାର କରୁଛୁ। ଲେସୁନ ଗୋଟେ ଅର୍ଥକାରୀ ଫସଲ ହେ। ଯେନ୍ମାନେ ଲେସୁନ ଚାଷ କରବାର ଲାଗି ଚାହୁଁଛନ୍ ସେମାନେ ଜାଣି ରଖୁନ୍, ଲେସୁନ ଚାଷ ଉର୍ବର ଦୋରସା ମାଟି ଦେଇ ଭଲ ହେସି। ଇ ଚାଷଟା ଆମର ଆଜି ଶୀତ ଦିନେ ଅକ୍ଟୋବରନୁ ନଭେମ୍ବର ମାସ ଭିତରେ ଲଗାହେସି। ବିହନ କିସମ ଲେସୁନ ଚାଷ କରବାର ଲାଗି ବିହନ କିସମ ମାନେ ହେଲା ଫୱାରୀ, ଜାମନଗର T5641, ଯମୁନା ସଫେଦ, G282। ଇ କିସମ ମାନେ ପ୍ରାୟ 5 ମାସ ଭିତରେ ଅମଲ ହେସି। ଲଗାବାର ପ୍ରଣାଳୀ ଚାଷୀ ଭାଇ ଭଉଣୀମାନେ ଆପଣମାନେ ଜାଣିଥିବେ ଲେସୁନକେ କୁଲ୍ କୁଲ୍ କରି ଲଗାହେସି। ଏକର ପିଛା 160 କେଜି ଲେସୁନ ଇଥିଲାଗି ଦରକାର ହେସି। ଲେସୁନ ଲଗାଲା ବେଲିକେ ଧାଡ଼ିକେ ଧାଡ଼ି 15 ସେଣ୍ଟିମିଟର, ଗଛକେ ଗଛ 7.5 ସେଣ୍ଟିମିଟର ଦୂରିଆତି ବିହନକେ ଲଗାବାରକେ ପଡ଼୍ସି। ଲେସୁନ ଚାଷେ ସାର ଖତ ବୋଲେ ଏକର ପିଛା 48 କେଜି ଜବକ୍ଷାରଜାନ, 24 କିଲୋଗ୍ରାମ ଫସ୍ଫରସ୍ ଆର୍ 48 କିଲୋଗ୍ରାମ ପଟାସ୍ ସାର ଦରକାର ହେସି। ଧ୍ୟାନ ଦେବେ ବିହନ ଲଗାଲା ସମିହାତି ଅଧା ଅଧା କରି ଜବକ୍ଷାରଜାନ ଆର୍ ପଟାସ୍ ସାର ଆରୁ ସବୁ ଜାଗାର ଫସ୍ଫରସ୍ ସାର ଦେବାରକେ ପଡ଼୍ସି। ବିହନ ଲଗାବାର 3 ହପ୍ତା ଉତାରୁ 4 ଭାଗନୁ 1 ଭାଗ ଜବକ୍ଷାରଜାନ ଦିଆହେସି। ଅଗ୍ଲି ଯାଇଥିବାର ଜବକ୍ଷାରଜାନ ଆର୍ ପଟାସ୍ ସାରକେ ବିହନ ଲଗାବାର 6 ହପ୍ତା ଉତାରୁ ପ୍ରୟୋଗ କରାହେସି। ରୋଗ ପୋକ ଲେସୁନ ଚାଷେ ଥ୍ରୀପ୍ ପୋକ ବୋଲି ପୋକଟେ ଲାଗିକରି ଫସଲକେ ଯହ ଅଦନାଶ କର୍ସି। ଇ ପୋକକେ ଆୟତ କରବାର ଲାଗି ଏକର ପିଛା 400 ମିଲିଲିଟର ଡାଇମିଥିଆଟ ନିହାତ ମନୁକ୍ରୋଜ ଫସ୍ ଉଷ ବ୍ୟବହାର କରୁନ୍। ଲେସୁନ ଚାଷେ ପତରପୁଡ଼ା ରୋଗ ବି ଲାଗ୍ସି। ଇ ପୋକେ ଆୟତ କରବାର ଲାଗି M45 ନିହାତ ହାଇଟକ୍ସ 50 ବ୍ୟବହାର କରୁନ୍। ଠିକ୍ ଠାକ୍ ହିସାବରେ ଲେସୁନ ଚାଷ କଲେ ଚାଷୀ ଭାଇ ଭଉଣୀମାନେ ଏକରକ 25-30 କ୍ୱିଣ୍ଟାଲ ଯାକ ଲେସୁନ ଅମଲ କରିପାରିବେ।
1: ଶୁଣୁଥିଲେ ଚାଷର ହାଲ କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ଏବେ ଶୁଣିବା ପରିବେଶ ସୂଚନା। ଆଜିର ପ୍ରସଙ୍ଗ ଆଫ୍ରିକାର ବୃହତ ସବୁଜ ପ୍ରାଚୀର ଓ ପରିବେଶ। ଏ ସମ୍ପର୍କରେ କହିବେ ଡକ୍ଟର ସମାପିକା ଦାସ।
2: ଆଫ୍ରିକା ମହାଦେଶର ସାହେଲ ଭୌଗୋଳିକ ଅଞ୍ଚଳର ଶୁଷ୍କ ଭୂମିରେ ବୃକ୍ଷ ଏବଂ ଗୁଳ୍ମଲତାର ଏକ ସୁଦୀର୍ଘ ସବୁଜିମା ବଳୟ ସୃଷ୍ଟି କରିବା ପ୍ରକଳ୍ପଟି ହେଉଛି ଆଫ୍ରିକାର ମହାନ ସବୁଜ ପ୍ରାଚୀର ପ୍ରକଳ୍ପ। ଏହା ଏକ ଆନ୍ତର୍ଜାତିକ ପ୍ରୟାସ। ବିଶାଳ ସାହେଲ ଭୌଗୋଳିକ ଭୂଖଣ୍ଡଟି ସାହାରା ମରୁଭୂମିର ଦକ୍ଷିଣ ସୀମାଞ୍ଚଳରେ ଅବସ୍ଥିତ। ଏଠାରେ ବସବାସ କରୁଥିବା ନିୟୁତ ଅଧିବାସୀ ଜଳବାୟୁ ପରିବର୍ତ୍ତନ ଜନିତ ସମସ୍ୟାରେ ପୀଡ଼ିତ। ସାହେଲ ଅଞ୍ଚଳଟି ଏକ ଗରମ ଅର୍ଦ୍ଧଶୁଷ୍କ ଜଳବାୟୁ ଅଞ୍ଚଳ ଯାହା ସାହାରା ଓ ସାଭାନା ତୃଣଭୂମିର ମଧ୍ୟବର୍ତ୍ତୀ ଅଞ୍ଚଳ ଅଟେ। ଏ ଭୂଖଣ୍ଡଟି ଆଫ୍ରିକା ମହାଦେଶରେ ପଶ୍ଚିମରେ ଆଟଲାଣ୍ଟିକ୍ ମହାସାଗରରୁ ପୂର୍ବରେ ଲୋହିତ ସାଗର ପର୍ଯ୍ୟନ୍ତ 6900 କିଲୋମିଟର ଧରି ବିସ୍ତୃତ। ସବୁଜ ପ୍ରାଚୀର ପ୍ରକଳ୍ପ ହେଉଛି ବର୍ତ୍ତମାନ ସମୟର ଆବଶ୍ୟକତା। ଆଫ୍ରିକାର ସାହେଲ ଅଞ୍ଚଳରେ ଯେଉଁଠାରେ ଏହି ପ୍ରକଳ୍ପ ନିର୍ମାଣାଧୀନ ଅଛି ସେଠାକାର ଅଧିବାସୀ ଜଳବାୟୁ ସଙ୍କଟର ପ୍ରଭାବ ସହିତ ପ୍ରତିଦିନ ବସବାସ କରନ୍ତି।

0: ଏହା ଏପରି ଏକ ଅଞ୍ଚଳ ଯାହା ଜଳବାୟୁ ପରିବର୍ତ୍ତନର ଖରାପ ପ୍ରଭାବ ଦ୍ୱାରା ତୁରନ୍ତ ପ୍ରଭାବିତ ହୋଇଥାଏ। ବୈଶ୍ୱିକ ତାପମାତ୍ରା ବୃଦ୍ଧି ପାଉଥିବାରୁ ସ୍ଥାନୀୟ ଅଞ୍ଚଳକୁ ପ୍ରଭାବିତ କରୁଛି। ଏହି ଅଞ୍ଚଳରେ ବର୍ଷାର ପରିମାଣ କମି କମି ଯାଉଥିବା ବେଳେ ସାହାରା ମରୁଭୂମି ଅଞ୍ଚଳରୁ ଗରମ ଶୁଷ୍କ ବାୟୁ ପ୍ରବାହ ସହିତ ଧୂଳିଜଡ଼ ଏହି ଅଞ୍ଚଳକୁ ଆହୁରି ଶୁଷ୍କ ଓ ଗରମ କରିବାକୁ ଲାଗିଛି। ବିଗତ ଶତାବ୍ଦୀର ଦୀର୍ଘ ଭୟଙ୍କର ମରୁଡ଼ି ଦୁର୍ଭିକ୍ଷ ସାହେଲ ଅଞ୍ଚଳକୁ ବ୍ୟାପକ କ୍ଷତି ପହଞ୍ଚାଇଛି। ଜଳବାୟୁ ପରିବର୍ତ୍ତନ ସମସ୍ୟା ଓ ମରୁଭୂମିକରଣ ପ୍ରକ୍ରିୟା ଯୋଗୁଁ ଏହି ଅଞ୍ଚଳର ପ୍ରାକୃତିକ ସମ୍ପଦ ନଷ୍ଟ ହୋଇଛି। କୃଷିଭୂମିର ଉର୍ବରତା ହ୍ରାସ ହୋଇ କୃଷି ଖାଦ୍ୟ ଓ ଜଳ ସଙ୍କଟ ସମସ୍ୟା ବହୁତ ମାତ୍ରାରେ ବୃଦ୍ଧି ହେଉଛି। ଗତ 60 ବର୍ଷ ମଧ୍ୟରେ ସାହେଲ ଅଞ୍ଚଳରେ ଅଧିକ ତୀବ୍ର ଉତ୍ତାପ ବୃଦ୍ଧି ଯୋଗୁଁ ତାପମାତ୍ରା ଦ୍ରୁତଗତିରେ ବୃଦ୍ଧି ପାଇଛି। ଏହି ପରିବେଶୀୟ ଭୌଗୋଳିକ ସାମାଜିକ ତଥା ଅର୍ଥନୈତିକ ସଙ୍କଟର ସମାଧାନ ପାଇଁ 2007 ମସିହାରେ ଆଫ୍ରିକାନ୍ ୟୁନିୟନ୍ ନେତୃତ୍ୱରେ ଏକ ବୈପ୍ଳବିକ ଚିନ୍ତାଧାରା ପ୍ରସ୍ତାବିତ ହୋଇଥିଲା। ଆଉ ଏହି ପ୍ରସ୍ତାବଟି ଥିଲା ଆଫ୍ରିକାର ଦୀର୍ଘ ପ୍ରସ୍ତରେ ସାହେଲ ଭୌଗୋଳିକ ଅଞ୍ଚଳରେ 8000 କିଲୋମିଟର ବ୍ୟାପୀ ଏକ ସୁଦୀର୍ଘ ସବୁଜ ପ୍ରାଚୀର ନିର୍ମାଣ କରିବା। ଏହି ବିଶାଳ ପ୍ରାଚୀର ଅନ୍ୟ କିଛି ନୁହେଁ, ଏହା ହେଉଛି ବିଭିନ୍ନ ସ୍ୱଦେଶୀ ପ୍ରଜାତିର ବୃକ୍ଷ ଗଛଲତା ତଥା ଗୁଳ୍ମର ଏକ ସୁଦୀର୍ଘ ସବୁଜ 7,775 କିଲୋମିଟର ଲମ୍ବର ହେବ ବୋଲି ଆଲୋଚନା କରାଯାଉଛି। ଏହି ପ୍ରକଳ୍ପକୁ ନେଇ ଆଶା କରାଯାଉଛି ଯେ ଏହା ସାହେଲ ଅଞ୍ଚଳରେ ମରୁଭୂମିକରଣ ପ୍ରକ୍ରିୟାକୁ ହ୍ରାସ କରିବ। କ୍ରମାଗତ କାୟା ବିସ୍ତାର କରୁଥିବା ସାହାରା ମରୁଭୂମିକୁ ନିୟନ୍ତ୍ରଣ କରିବ, ଜମିର ଉର୍ବରତା ବୃଦ୍ଧି କରିବ, ମୃତ୍ତିକା ଅବକ୍ଷୟ ହ୍ରାସ କରିବ, ଜଳବାୟୁ ପରିବର୍ତ୍ତନ ଓ ଜୈବ ବିବିଧତା କ୍ଷତିର ପ୍ରଭାବକୁ ମୁକାବିଲା କରିବାରେ ସହାୟକ ହେବ। ବିଶାଳ ସବୁଜ ପ୍ରାଚୀର ପ୍ରକଳ୍ପ ଅଧୀନରେ କାର୍ଯ୍ୟକାରୀ ହେଉଥିବା ଅଧିକାଂଶ କାର୍ଯ୍ୟକ୍ରମ ସ୍ଥାନୀୟ ସମ୍ପ୍ରଦାୟଙ୍କ ସହଯୋଗ ତଥା ନେତୃତ୍ୱରେ କରାଯାଉଛି। ଏହାଦ୍ୱାରା ସ୍ଥାନୀୟ ଅଧିବାସୀ ଜୀବିକା ପାଇବା ସହ ସେମାନଙ୍କର ନିଜ ଅଞ୍ଚଳରେ ବିକାଶ କାର୍ଯ୍ୟରେ ସିଧାସଳଖ ସମ୍ପୃକ୍ତ ହେଉଛନ୍ତି। ଜାତିସଂଘର ଅନେକଗୁଡ଼ିଏ ସଂଗଠନ ଏଥିରେ ସହଯୋଗ କରୁଛନ୍ତି। ବିଲୁପ୍ତ ହେଉଥିବା ବୃକ୍ଷ ପ୍ରଜାତିର ପୁନରୁଦ୍ଧାର କରିବା, ପଶୁପକ୍ଷୀଙ୍କ ବାସସ୍ଥାନର ତତ୍ତ୍ୱାବଧାନ କରିବା, ଚାରାରୋପଣ କରିବା ପରି କାର୍ଯ୍ୟ କରି ସ୍ଥାନୀୟ ଅଧିବାସୀଙ୍କ ମନରେ ଆତ୍ମନିର୍ଭରଶୀଳତାକୁ ବଢ଼ାଉଛନ୍ତି। ଫଳରେ ସାହେଲ ଅଞ୍ଚଳରୁ ସ୍ଥାନୀୟ ଅଧିବାସୀ ପଳାୟନ ନକରି ସେଠାରେ ରହି ପରିବେଶକୁ ସୁରକ୍ଷା ଦେବାର ବିଶ୍ୱାସ ରଖି ରହୁଛନ୍ତି, ଯେମିତିକି ପରିବେଶ ସନ୍ତୁଳନ ବଜାୟ ରହିବ।
1: ଶୁଣୁଥିଲେ ପରିବେଶ ସୂଚନା ଡକ୍ଟର ସମାପିକା ଦାସଙ୍କଠାରୁ ଆଫ୍ରିକାର ବୃହତ ସବୁଜ ପ୍ରାଚୀର ସମ୍ପର୍କରେ। ଆକାଶବାଣୀ ସମ୍ବଲପୁର, ଏବେ ଶୁଣିବା ସୁଗମ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ସୁରଞ୍ଜିନୀ। କଣ୍ଠଶିଳ୍ପୀମାନେ ହେଲେ ସୁଶାନ୍ତ କୁମାର ପାଣି, ମନୋସିନୀ ପଟ୍ଟନାୟକ। ଗୀତ ରଚନା କରିଛନ୍ତି ଦୁର୍ଗା ମାଧବ ପଣ୍ଡା ଓ ସଙ୍ଗୀତରେ ସଜାଇଛନ୍ତି ଶଙ୍କର ପ୍ରସାଦ ପ୍ରଧାନ। କାର୍ଯ୍ୟକ୍ରମର ପ୍ରଥମ ଗୀତ କଣ୍ଠଶିଳ୍ପୀ ସୁଶାନ୍ତ କୁମାର ପାଣିଙ୍କ କଣ୍ଠରେ।

ଶୁଣୁଥିଲେ ସୁଗମ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ସୁରଞ୍ଜିନୀ। କଣ୍ଠଦାନ କରିଥିଲେ ସୁଶାନ୍ତ କୁମାର ପାଣି ଓ ମନସ୍ୱିନୀ ପଟ୍ଟନାୟକ। ଦୁର୍ଗାମାଧବ ପଣ୍ଡାଙ୍କ ଗୀତ ରଚନା ଓ ଶଙ୍କର ପ୍ରସାଦ ପ୍ରଧାନଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ। ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ଶୁଣନ୍ତୁ ସମ୍ବଲପୁରୀ ଗୀତ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତରେ କଣ୍ଠଦାନ ଓ ଗୀତ ରଚନା କରିଛନ୍ତି ଦୁର୍ଗା ନାରାୟଣ ପ୍ରସାଦ ମିଶ୍ର।

ଶୁଣନ୍ତୁ ଶ୍ରୀକ୍ଷେତ୍ର ମାଧୁରୀ, ଆଜି ଏଥିରେ ବିଷୟ ରହିଛି ହେରା ପଞ୍ଚମୀ, ଆଲୋଚକ ରବୀନ୍ଦ୍ରନାଥ ପ୍ରତିହାରୀ, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ।

କ୍ଷେତ୍ର ରାଜଶ୍ରୀ ପୁରୁଷୋତ୍ତମ ଏକ ଧର୍ମ ସମନ୍ୱୟ ପୀଠ ଭାବରେ ସର୍ବଜନ ବିଦିତ। ସର୍ବୋପରି କ୍ଷେତ୍ରାଧିପତି ଶ୍ରୀ ଜଗନ୍ନାଥ ମଧ୍ୟ ସକଳ ଧର୍ମମତର ସମନ୍ୱିତ ବିଗ୍ରହ ସ୍ୱରୂପ ବିଦ୍ୟମାନ। ପ୍ରତୀକାତ୍ମକ ବିଗ୍ରହ ଶ୍ରୀ ଜଗନ୍ନାଥ ଏକାଧାରାରେ ପରମ ବିଷ୍ଣୁ, ଦେବଦେବ ମହାଦେବ, ବିଶ୍ୱଜନନୀ ଆଦିଶକ୍ତି, ସକଳ ଶକ୍ତିର ଆଧାର ସୂର୍ଯ୍ୟଦେବ ଆଉ ସିଦ୍ଧି ପ୍ରଦାୟକ ଶ୍ରୀ ଗଣପତି ଭାବରେ ପରିକଳ୍ପିତ। ପ୍ରଭୁଙ୍କୁ ରତ୍ନବେଦୀରେ ନାରାୟଣ, ନବକଳେବରରେ କୈବଲ୍ୟ, ବୈକୁଣ୍ଠରେ ରୁଦ୍ର, ଶୟନ ଯାତ୍ରାରେ ଦୁର୍ଗା, ଶ୍ରୀ ଗୁଣ୍ଡିଚା ରଥ ଉପରେ ବାମନ ତଥା ସ୍ନାନ ମଣ୍ଡପରେ ଗଣପତି ରୂପରେ ଉପାସନା କରାଯାଇଥାଏ।

ଶ୍ରୀ ଜଗନ୍ନାଥଙ୍କର ରଥଯାତ୍ରା ହେଉଛି ପରମାତ୍ମା ସହିତ ଆତ୍ମାର ତଥା ସାମ୍ୟ, ମୈତ୍ରୀ, ତ୍ୟାଗ ଓ ସମନ୍ୱୟର ଏକ ଅନାବିଳ ଭାବୋଚ୍ଛ୍ୱାସ। ଶ୍ରୀକ୍ଷେତ୍ରରେ ବାର ମାସରେ ତେର ଯାତ୍ରା, ଅନେକ ଉପଯାତ୍ରା ଓ ପର୍ବପର୍ବାଣି ଅନୁଷ୍ଠିତ ହେଉଥିଲେ ମଧ୍ୟ ତନ୍ମଧ୍ୟରୁ ଶ୍ରୀଗୁଣ୍ଡିଚା ଯାତ୍ରା ମାନବ ଜଗତର ଆଧ୍ୟାତ୍ମିକ ସ୍ତରରେ ଖୁବ୍ ପ୍ରାଧାନ୍ୟ ଲାଭ କରିଥାଏ। ଶ୍ରୀଜୀଉମାନଙ୍କର ଏହି ଯାତ୍ରା କାଳରେ ଅନେକ ନୀତି ପାରମ୍ପରିକ ଭାବରେ ପାଳିତ ହୋଇଥାଏ। ଠାକୁରଙ୍କୁ ଭକ୍ତଜନର ଦେବତା ଭାବରେ ପ୍ରତିପାଦିତ କରୁଥିବା ପରମ୍ପରାମାନଙ୍କ ମଧ୍ୟରେ ହେରାପଞ୍ଚମୀ ନୀତି ଅନ୍ୟତମ। ଏହି ଦିନ ଶ୍ରୀମନ୍ଦିରରେ ମହାଲକ୍ଷ୍ମୀଙ୍କର ସନ୍ଧ୍ୟାକାଳୀନ ପୂଜା ଅର୍ଚ୍ଚନା କରାଯାଇ ମାଙ୍କୁ ବେଶଭୂଷଣରେ ସଜ୍ଜିତ କରାଇ ଗୁଣ୍ଡିଚା ମଣ୍ଡପକୁ ଅଣାଯାଏ।

0: ଗୁଣ୍ଡିଚା ଯାତ୍ରାରେ ହେରା ପଞ୍ଚମୀ ତେଣୁ ଏକ ମହତ୍ତ୍ୱପୂର୍ଣ୍ଣ ତିଥି। ମା ଲକ୍ଷ୍ମୀଙ୍କ ମାଜଣା ବଢ଼ି ବନକ ଲାଗି ସରିଲେ ପନ୍ତି ଭୋଗ ସରେ, ତାପରେ ପାଲିଙ୍କିରେ ବିଜେ ହୋଇ ଗୁଣ୍ଡିଚା ଘର ପାଖକୁ ଯାଆନ୍ତି। ସେଇଠାରେ ପାଳିତ ହୁଏ ହେରା ପଞ୍ଚମୀର ବିଧିବିଧାନ ସବୁ। ତେଣୁ ସେହିସବୁ ବିଧିବିଧାନ ସମ୍ପର୍କରେ ଆଲୋଚନା ଆମର ଆଜିର ମୁଖ୍ୟ ପ୍ରସଙ୍ଗ। ସେ ସମ୍ପର୍କରେ ଆଲୋଚନା କରିବାକୁ ଆଜି ଆମ ଗହଣରେ ଉପସ୍ଥିତ ଅଛନ୍ତି ଶ୍ରୀ ରବୀନ୍ଦ୍ରନାଥ ପ୍ରତିହାରୀ।
1: ରଥଯାତ୍ରାର ପଞ୍ଚମ ଦିନ ଅର୍ଥାତ୍ ଆଷାଢ଼ ଶୁକ୍ଳ ଷଷ୍ଠୀ ଦିନ ଶ୍ରୀମନ୍ଦିର ଭଣ୍ଡାର ଘର ପାଖରୁ ଶ୍ରୀଦେବୀ ଠାକୁରାଣୀଙ୍କୁ ଯଥାବିଧି ବାଜଣା ବନକଲାଗି ଅର୍ଥାତ୍ ମୁଖାରବିନ୍ଦୁକୁ ଚିତ୍ରିତ କରିବାର ଅର୍ଥ ହେଉଛି ବନକଲାଗି ବେଶ ଅଳଙ୍କାର ଲାଗି ପନ୍ତିଭୋଗ ପରେ ମହାଜନମାନେ ବିମାନରେ ବିଜୟ କରାଇବା ପରେ ଆଡ଼ମ୍ବର ସହିତ ଘଣ୍ଟ ବାଜା କାହାଳୀ ସହିତ ବିମାନ ବଢ଼ୁ ସେବକମାନେ ଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ରଥ ପାଖରେ ଆଣି ଠିଆ ହୁଅନ୍ତି। ଏଠାରେ ପ୍ରତିମହାପାତ୍ର କାଠ ଘୋଡ଼ା ଉପରେ ଛିଡ଼ା ହୋଇ ପ୍ରସାଦ ଅର୍ଥାତ୍ ଚନ୍ଦନ ଇଏ ଲାଗି କରନ୍ତି। ଚାମର ଆଲଟ

0: ସନ୍ଧ୍ୟା ଧୂପ ଉଠି ପୂଜା ବସିଥିବା ସମୟରେ ମହାଲକ୍ଷ୍ମୀ ରଥ ପାଖରେ ନୀତି ବଢ଼ାଇ ଜଗମୋହନର ଜୟବିଜୟ ଦ୍ୱାରକୁ ଆସିଥାନ୍ତି। ସିଂହାସନ ଉପରୁ ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ଆସି ଲକ୍ଷ୍ମୀଙ୍କୁ ଦିଆଯିବା ପରେ ଟେରା ପଡ଼େ। ଲକ୍ଷ୍ମୀ ଜଗମୋହନରୁ ନାକଚଣା ଦ୍ୱାର ବାଟ ହୋଇ ବିଜେ କରନ୍ତି। ସେବକ ହାତୁଆଣି ନେଇ ବନ୍ଦାପନା ଓ ଦହିପଟି ମଣୋହି ବଢ଼ାନ୍ତି। ଏହାପରେ ମହାଲକ୍ଷ୍ମୀ ଶ୍ରୀଜଗନ୍ନାଥଙ୍କ ରଥ ପାଖକୁ ଯାଇ ରଥରୁ କାଠ ଖଣ୍ଡିଏ ଭାଙ୍ଗିଦେବା ପରେ ହେରାଗୌରୀ ସାହି ବାଟରେ ବଡ଼ ଦେଉଳକୁ ବିଜେ କରନ୍ତି।
1: ହେରା ପଞ୍ଚମୀ ଦିନ ସନ୍ଧ୍ୟା ଧୂପ ଉପଚାରର ଧୂପ ଦୀପ ଦେବା ପରେ କଳାହାଟ ଦ୍ୱାର ବନ୍ଦ ହୋଇଯିବାରେ ଅଳ୍ପ ସମୟ ପାଇଁ ନିଜର ପତିଙ୍କୁ ଦର୍ଶନ କରିଥିବାରୁ ଏବଂ ଅଧିକ ସମୟ ଦର୍ଶନର ସୁଯୋଗ ନ ମିଳିଥିବାରୁ ଦେବୀ ଅତ୍ୟନ୍ତ ଅସନ୍ତୁଷ୍ଟ ହୋଇ ବିମାନରେ ନାକଚଣା ଦ୍ୱାର ଦେଇ ଫେରିଆସିବା ସମୟରେ ନନ୍ଦିଘୋଷ ରଥର ଖଣ୍ଡିଏ କାଠ ଭାଙ୍ଗନ୍ତି ବୋଲି ସତ୍ୱଲିପିରେ ଏକଥା ଉଲ୍ଲେଖ ଅଛି। ହେରା ଶବ୍ଦର ଅର୍ଥ କ'ଣ ଆଉ କାହିଁକି ବାସ୍ତବରେ ଏକଥା ବୁଝିବା ଦରକାର। ବାମଦେବ ସଂହିତାର 17ତମ ଅଧ୍ୟାୟର ଦ୍ୱିତୀୟ ଶ୍ଳୋକରେ ଲେଖା ଅଛି, ହରଂ ଚ ମନସା କୃତ୍ୱା ହେରେତି ନାମ ଯୋଗତ।

ଅର୍ଥାତ୍ ଘୋଷ ଯାତ୍ରାର ପଞ୍ଚମ ଦିନରେ ଶ୍ରୀଦେବୀ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦେଖିବା ପାଇଁ ଗୋପନରେ ବିଜେ କରିଥିଲେ। ହରଙ୍କୁ ମନରେ ଧ୍ୟାନ କରି ଯାତ୍ରା କରିଥିବାରୁ ଶ୍ରୀଦେବୀଙ୍କର ଏହି ଯାତ୍ରା ହେରା ଯାତ୍ରା ନାମରେ ପ୍ରସିଦ୍ଧ ହୋଇଛି। ଶବ୍ଦକୋଷ ଅନୁସାରେ କିନ୍ତୁ ହେରା ଶବ୍ଦର ଅର୍ଥ ଦେଖିବା, ଜଗତର ଠାକୁରାଣୀ ମା ଶ୍ରୀଦେବୀ ସ୍ୱୟଂ ଶ୍ରୀ ଜଗନ୍ନାଥ କେଉଁଆଡ଼େ ଯାଇଛନ୍ତି ତାଙ୍କୁ ଖୋଜିକରି ଦେଖିବା ପାଇଁ ରଥଯାତ୍ରାର ପଞ୍ଚମୀ ଦିନ ଯାଇଥିବାରୁ ଯାତ୍ରାଟିର ନାଁ ହେଲା ହେରା ପଞ୍ଚମୀ।

ଲୀଳାମୟ ଶ୍ରୀ ଜଗନ୍ନାଥଙ୍କର ପାରିବାରିକ ଜୀବନ ଲୀଳାଭିତ୍ତିକ ଏହି ହେରା ପଞ୍ଚମୀ ଯାତ୍ରାଟି। ଶ୍ରୀଦେବୀଙ୍କ ଅଗୋଚରରେ ମହାପ୍ରଭୁ ତାଙ୍କର ବଡ଼ ଭାଇ ଓ ଭଉଣୀଙ୍କ ସହ ଘୋଷଯାତ୍ରା କରି ଗୁଣ୍ଡିଚା ମନ୍ଦିରକୁ ଯାଇଛନ୍ତି। ପାରିବାରିକ ଜୀବନରେ ନିଜର ସହଧର୍ମିଣୀଙ୍କର ଅଗୋଚରରେ ତାଙ୍କୁ ଛାଡ଼ି ସ୍ୱାମୀ ଯେତେବେଳେ କେଉଁଆଡ଼େ ଯାଇଛନ୍ତି ସେତେବେଳେ ସ୍ତ୍ରୀଙ୍କର ମାନସିକ ଅବସ୍ଥା ଅନୁମେୟ। ବାମଦେବ ସଙ୍ଗୀତ ଅନୁସାରେ ଶ୍ରୀଦେବୀ ଏଭଳି ମାନସିକ ଅବସ୍ଥାରେ ଉପାୟହୀନା ହୋଇ ମାତା ବିମଳାଙ୍କ ଶରଣାପନ୍ନ ହେଲେ। ମାତା ବିମଳା ଶ୍ରୀ ଜଗନ୍ନାଥଙ୍କ ଏଭଳି କର୍ମକୁ ବିବେକହୀନ କର୍ମ କହି ତାର ଉପାୟଟି ଶ୍ରୀଦେବୀଙ୍କୁ ବତାଇଦେଲେ। ସେ ଉପାୟଟି କ'ଣ? ସେ ଉପାୟଟି ହେଲା ଉଚ୍ଚାଟନ କର୍ମ, ଅର୍ଥାତ୍ ମୋହଚୂର୍ଣ୍ଣ ନେଇ ଦେବୀ ତାଙ୍କ ସ୍ୱାମୀଙ୍କୁ ଖୋଜି ପାଇବା ସଙ୍ଗେ ସଙ୍ଗେ ତାଙ୍କ ଉପରେ ତାହା ନିକ୍ଷେପ କରିବା। ମା ବିମଳାଙ୍କ ଦ୍ୱାରା ପାଇଥିବା ଚୂର୍ଣ୍ଣକୁ ବାଟି ଅଞ୍ଜନ ପାଇଁ ଓ ସର୍ବମୋହନ ନିମନ୍ତେ ପ୍ରସ୍ତୁତ କରି ମାତା ଶ୍ରୀଦେବୀ ସାଙ୍ଗରେ ନେଇକରି ଗଲେ। ତା ବାମଦେବତା ସଙ୍ଗୀତରେ ଲେଖା ଅଛି, ଦେବ୍ୟା ଦତ୍ତଂ ଚ ଯଚୂର୍ଣ୍ଣଂ ତଦ୍ଧୃତ୍ୱା ତଦ୍ଗୃହଂ ଗତା ଅଞ୍ଜରଂ ସର୍ବମୋହଂ ଚ ତତ୍ତୁ ଘୃଷ୍ଟଂ ବିଭାବପି। ସନ୍ଧ୍ୟା ଧୂପ ପୂଜା ବସିଥିବା ସମୟରେ ଯେତେବେଳେ ଶ୍ରୀଦେବୀଙ୍କର ଦୃଷ୍ଟି ମହାପ୍ରଭୁଙ୍କ ଉପରେ ପଡ଼େ ସେତେବେଳେ ଦେବୀ ସେହି ମୋହଚୂର୍ଣ୍ଣ ଓ ସମ୍ମୋହନ ଅଞ୍ଜନ ପ୍ରୟୋଗ କରନ୍ତି। ଏହି ନୀତି ତନ୍ତ୍ର ପରମ୍ପରା ଉପରେ ଆଧାରିତ ନୀତି। ତାହାରି ଫଳସ୍ୱରୂପ ମହାପ୍ରଭୁ ପତି ମହାପାତ୍ରଙ୍କ ଦ୍ୱାରା ଯେଉଁ ଆଜ୍ଞାମଳ ଦେବୀଙ୍କୁ ଦିଅନ୍ତି ତାହା ହେଉଛି ଶୀଘ୍ର ଫେରିଯିବାର ପ୍ରତିଶ୍ରୁତି, ଯାହାଫଳରେ ତା ପରଦିନ ଗୁଣ୍ଡିଚା ମନ୍ଦିରର ସିଂହଦ୍ୱାରରେ ଥିବା ରଥମାନଙ୍କୁ ଆଜ୍ଞାମଳ ଦିଆଯାଇ ସପ୍ତମୀ ଅଷ୍ଟମୀ ଓ ନବମୀ ତିଥିରେ ଦକ୍ଷିଣ ମୋଡ଼ କରାଯାଇଥାଏ। ଅର୍ଥାତ୍ ତିନି ଗୋଟି ରଥକୁ ଦକ୍ଷିଣ ମୁହାଁ କରି ଗୁଣ୍ଡିଚା ମନ୍ଦିର ରାକଚଣା ଦ୍ୱାରକୁ ଅଣାଯାଇ ଶ୍ରୀମନ୍ଦିରକୁ ଫେରିଯିବା ପାଇଁ ରଥ ପ୍ରସ୍ତୁତ ହୋଇ ରହେ।

0: ଲୀଳାମୟ ପ୍ରଭୁଙ୍କର ସମସ୍ତ ଲୀଳା ମଧ୍ୟରେ ଆଧ୍ୟାତ୍ମିକ ଓ ସାମାଜିକ ଭାବର ଅପୂର୍ବ ସମନ୍ୱୟ ଘଟିଛି। ସେହିପରି ହେରାପଞ୍ଚମୀ ଅନ୍ୟତମ ପରମ୍ପରା, ଯାହାକି ପ୍ରଭୁଙ୍କର ଅପୂର୍ବ ମାନବୀୟ ଲୀଳାର ପରିପ୍ରକାଶ।
1: ଦେବୀ ଲକ୍ଷ୍ମୀଙ୍କ ଅନ୍ୟ ନାମ ପଦ୍ମାଳୟା, କାରଣ ପ୍ରସ୍ଫୁଟିତ ପଦ୍ମଫୁଲ ଉପରେ ତାଙ୍କର ଆସନ। ଶ୍ରୀମନ୍ଦିର ପରିସରର ଭିତର ବେଢ଼ାର ଉତ୍ତର ପଶ୍ଚିମ କୋଣରେ ଥିବା ଲକ୍ଷ୍ମୀଙ୍କ ପୀଠ ଅତି ସୁନ୍ଦର ପ୍ରସ୍ତର କାରୁକାର୍ଯ୍ୟ ତଥା କାନ୍ଥ ଚିତ୍ରମାନଙ୍କରେ ପରିପୂର୍ଣ୍ଣ। ବଉଳମାଳା ପଥରରେ ନିର୍ମିତ ଲକ୍ଷ୍ମୀଙ୍କ ମନ୍ଦିର ବିଶେଷ ଉଚ୍ଚା ନୁହେଁ। ଦେବୀଙ୍କ ବିଗ୍ରହ ଥିବା ପ୍ରଧାନ ମନ୍ଦିରଟି ପ୍ରାୟ 40 ଫୁଟ ଉଚ୍ଚ। ପୂର୍ବ ମୁହାଁ ହୋଇ ରହିଥିବା ରେଖାଶୈଳୀରେ ନିର୍ମିତ ଏହି ପ୍ରଧାନ ମନ୍ଦିର ସହ ସଂଲଗ୍ନ ରହିଛି ଜଗମୋହନ। ଏହାର ପୂର୍ବପଟେ ଆଗପଛ ହୋଇ ରହିଛି 2ଟି ମଣ୍ଡପ, ଯେଉଁ 2ଟିର ଛାତ 2 ଭିନ୍ନ ଶୈଳୀରେ ନିର୍ମିତ। ଏହି ଉଭୟ ମଣ୍ଡପର କାନ୍ଥରେ ରଙ୍ଗ ବେରଙ୍ଗର ଚିତ୍ରମାନ ଅଙ୍କିତ ରହିଛି। ଗର୍ଭଗୃହ ଥିବା ପ୍ରଧାନ ମନ୍ଦିରର ବାହ୍ୟପାର୍ଶ୍ୱ ସୂକ୍ଷ୍ମ କାରୁକାର୍ଯ୍ୟ ସମ୍ପନ୍ନ। ଜଗମୋହନର ବାହ୍ୟପଟ କାନ୍ଥର ଦକ୍ଷିଣ ପାର୍ଶ୍ୱରେ ଗୋଟିଏ 3 ଫୁଟ ଉଚ୍ଚର ବରାହମୂର୍ତ୍ତି, ମଣ୍ଡପ ଦ୍ୱୟରେ ମଧ୍ୟ

କୃଷ୍ଣଙ୍କ ବାଲ୍ୟଲୀଳା, ବିଶେଷତଃ ରାସଲୀଳା। ତେବେ ଉତ୍ତର ଓ ପଶ୍ଚିମ କାନ୍ଥର ଦୁଇ ପାର୍ଶ୍ୱରେ 4 କୋଟି ଅପେକ୍ଷାକୃତ ବଡ଼ ବଡ଼ ଚିତ୍ର ରହିଛି। ଏଥିରେ ରହିଛି ଅନନ୍ତ ଉପରେ ଲକ୍ଷ୍ମୀନାରାୟଣ ଓ ରାମାଭିଷେକ ଚିତ୍ର। ଦ୍ୱିତୀୟ ମଣ୍ଡପଟି ପିଢ଼ ଆକୃତିର, ଏହାର ଭିତରପଟ ଛାତଟି ସୋପାନ ଶ୍ରେଣୀର ଆକୃତି ନେଇଛି ଏବଂ ସେ ସମସ୍ତରେ ଉପନିଷଦର କେତୋଟି ଶ୍ଳୋକ ଲେଖାଯାଇଛି। ଏ ମଣ୍ଡପର ଚାରି କାନ୍ଥର ଚିତ୍ର ସବୁଠୁ ଅଧିକ ଆକର୍ଷଣୀୟ। ପୂର୍ବପଟ କାନ୍ଥରେ ରହିଛି ବଡ଼ ଆକାରର ହନୁମାନ ଏବଂ ହିରଣ୍ୟକଶିପୁଙ୍କୁ ନୃସିଂହ ବିଦାରୁଥିବା ଚିତ୍ର। ଉତ୍ତର କାନ୍ଥରେ ଏକାଭଳି ବଡ଼ ପଞ୍ଚମୁଖୀ ଗଣେଶ ଚିତ୍ର ଏବଂ ଦକ୍ଷିଣପଟେ କୃଷ୍ଣ ବିଷ୍ଣୁ ଚିତ୍ର। ସମସ୍ତ ଚିତ୍ରର ରଙ୍ଗ ବିନ୍ୟାସ ପଟ୍ଟଚିତ୍ର ଶୈଳୀରେ ହୋଇଛି। ଗର୍ଭଗୃହରେ ପୂଜିତ ଲକ୍ଷ୍ମୀ ବିଗ୍ରହଟି ପାଷାଣରେ ନିର୍ମିତ। ପ୍ରାୟ 3 ଫୁଟ ଉଚ୍ଚର ଏହି ଭାସ୍କର୍ଯ୍ୟରେ ଦେବୀ ପଦ୍ମାସନରେ ପଦ୍ମଫୁଲ ଉପରେ ଉପବିଷ୍ଟା। 2 ଉର୍ଦ୍ଧ୍ୱ ହସ୍ତରେ ସେ ଧରିଛନ୍ତି 2ଟି ପଦ୍ମଫୁଲ। ନିମ୍ନ ହସ୍ତଦ୍ୱୟ ରହିଛି ବରଦା ମୁଦ୍ରାରେ। ପ୍ରତି ଗୁରୁବାରେ ଲକ୍ଷ୍ମୀଙ୍କର ସ୍ୱତନ୍ତ୍ର ବେଶ ହୁଏ। ଜ୍ୟେଷ୍ଠ ଶୁକ୍ଳପକ୍ଷରେ ଅନୁଷ୍ଠିତ ହେଉଥିବା ରୁକ୍ମିଣୀ ବିବାହ ମହାଲକ୍ଷ୍ମୀଙ୍କ ପାଇଁ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଥିବା ଏକ ବିଶେଷ ଉତ୍ସବ। ଏ ଉତ୍ସବକୁ ନାଟକୀୟ କରିବା ପାଇଁ ଜଣେ ଶିଶୁପାଳ ସେବକ ମଧ୍ୟ ରହିଛନ୍ତି।

0: ଶୁଣୁଥିଲେ ଶ୍ରୀକ୍ଷେତ୍ର ମାଧୁରୀ, ଆଜି ଏଥିରେ ଶୁଣୁଥିଲେ ହେରା ପଞ୍ଚମୀ, ଆଲୋଚନା କରିଥିଲେ ରବୀନ୍ଦ୍ରନାଥ ପ୍ରତିହାରୀ।
1: ଆକାଶବାଣୀ ସମ୍ବଲପୁର। ଏବେ ଶୁଣିବା ସୁଗମ ସଙ୍ଗୀତ କାର୍ଯ୍ୟକ୍ରମରେ କିଛି ସୁମଧୁର ଗୀତ। ପ୍ରଥମ ଗୀତଟି କଣ୍ଠଶିଳ୍ପୀ ଅକ୍ଷୟ କୁମାର ଆଚାର୍ଯ୍ୟଙ୍କ କଣ୍ଠରେ, ଗୀତ ରଚନା କରିଛନ୍ତି ଶୈଳବାଳା ପୂଜାରୀ।

0: କାର୍ଯ୍ୟକ୍ରମର ଦ୍ୱିତୀୟ ଗୀତ ତନୁଜା ମହାନ୍ତିଙ୍କ କଣ୍ଠରେ, ଗୀତ ରଚନା କରିଛନ୍ତି ମହେଶ୍ୱର ପଣ୍ଡା।
1: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।

0: ପବିତ୍ର ରଥଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାର ଆପଣଙ୍କୁ ଜଣାଉଛି ଅସୁମାରୀ ଶୁଭେଚ୍ଛା। ଏହି ଶୁଭ ଅବସରରେ ସୁଭଦ୍ରା ଶକ୍ତି ବଜାରରେ ଏସ୍ଏଚ୍ଜି ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ଅପୂର୍ବ ସମ୍ଭାର। ପବିତ୍ର ଘୋଷଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାରରେ ବିଭିନ୍ନ କ୍ରୟ ଉପରେ ସ୍ୱତନ୍ତ୍ର ରିହାତି। ଆସନ୍ତୁ, ଆପଣଙ୍କ ଅପେକ୍ଷାରେ ସୁଭଦ୍ରା ଶକ୍ତି ବଜାର, ଏସ୍ଆଇଆର୍ଡି କ୍ୟାମ୍ପସ, ୟୁନିଟ୍ 8, ଭୁବନେଶ୍ୱର।
1: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ପ୍ରଦୀପ କୁମାର ପଣ୍ଡାଙ୍କ କଣ୍ଠରେ ଗୀତ ଲେଖିଛନ୍ତି ନିମାଇ ମହାନ୍ତି।

ଶୁଣୁଥିଲେ ସୁମଧୁର ଗୀତର କାର୍ଯ୍ୟକ୍ରମ ସୁଗମ ସଙ୍ଗୀତ। କଣ୍ଠଶିଳ୍ପୀମାନେ ଥିଲେ ଅକ୍ଷୟ କୁମାର ଆଚାର୍ଯ୍ୟ, ତନୁଜା ମହାନ୍ତି ଓ ପ୍ରଦୀପ କୁମାର ପଣ୍ଡା। ଗୀତ ରଚନା କରିଥିଲେ ଶୈଳବାଳା ପୂଜାରୀ, ମହେଶ୍ୱର ପଣ୍ଡା ଓ ନିମାଇ ମହାନ୍ତି। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ପ୍ରସାରିତ କରୁଛୁ ହିନ୍ଦୀ କଥାଚିତ୍ରର ଗୀତ। ପ୍ରଥମ ଗୀତଟି କୁମାର ସାନୁ ଓ ଅଳକା ୟାଗ୍ନିକଙ୍କ ଦୈତ୍ୟକଣ୍ଠରେ। ଗୀତ ରଚନା କରିଛନ୍ତି ସମୀର ଓ ସଙ୍ଗୀତ ନିର୍ଦ୍ଦେଶନା ନଦୀମ ଶ୍ରବଣ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ ଅଭିଜିତଙ୍କ କଣ୍ଠରେ। ଗୀତ ରଚନା ଜାଭେଦ ଅଖତର, ସଙ୍ଗୀତରେ ସଜାଇଛନ୍ତି ଯତୀନ ଲଳିତ।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଦ୍ୱୈତ ଭାବେ କଣ୍ଠଦାନ କରିଛନ୍ତି ଉଦିତ ନାରାୟଣ ଓ ସାଧନା ସରଗମ। ଗୀତ ରଚନା ମଜରୁ। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଯତୀନ ଲଲିତ।

ବର୍ତ୍ତମାନ ଶୁଣନ୍ତୁ ସୋନୁ ନିଗମ ଓ ଅଲକା ଅଗ୍ନିଙ୍କ ଦୈତ୍ୟ କଣ୍ଠରେ ଏହି ସୁନ୍ଦର ଗୀତଟି। ଗୀତ ରଚନା କରିଛନ୍ତି ସାୱନ କୁମାର ଓ ନିର୍ଦ୍ଦେଶନା ଦେଇଛନ୍ତି ଉଷା ଖାନ୍ନା।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା ଲତା ମଙ୍ଗେସ୍କର ଓ ଉଦିତ ନାରାୟଣଙ୍କ କଣ୍ଠରେ। ଗୀତଟି ଲେଖିଛନ୍ତି ଆନନ୍ଦ ବକ୍ସି ଓ ସଙ୍ଗୀତରେ ସଜେଇଛନ୍ତି ଉତ୍ତମ ସିଂ।

0: ଶ୍ରୋତାମାନଙ୍କୁ ଜଣାଇ ଦେଉଛୁ ଯେ ଟ୍ରାନ୍ସମିଟରଠାରେ ବିଦ୍ୟୁତ୍ ସରବରାହ ବ୍ୟାଘାତ ଯୋଗୁଁ ଆପଣ ଏଫ୍ଏମ୍ 101 ମେଗାହର୍ଜରେ ସକାଳ 8:55ରୁ ସକାଳ 9:09 ପର୍ଯ୍ୟନ୍ତ 14 ମିନିଟ୍ ପାଇଁ ଆମର କାର୍ଯ୍ୟକ୍ରମ ଶୁଣିପାରିନାହାନ୍ତି। ସେଥିପାଇଁ ଆମେ ଦୁଃଖିତ। ଆସନ୍ତୁ ଶୁଣିବା ବର୍ତ୍ତମାନ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ। ଲତା ମଙ୍ଗେସ୍କର ଓ ଏମ୍ଜି ଶ୍ରୀକୁମାରଙ୍କ ଦ୍ୱୈତକଣ୍ଠରେ ଏହି ସୁନ୍ଦର ଗୀତଟିକୁ ରଚନା କରିଛନ୍ତି ଗିରିଶ ପୁଲଥେନଚେରୀ ଓ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଏଆର୍ ରେହମାନ।
1: जिया चले जा चले

0: ବର୍ତ୍ତମାନ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି କୁମାର ସାନୁ ଓ ଅଲକା ଅଗ୍ନିଙ୍କ ଦୈତ୍ୟ କଣ୍ଠରେ, ସମୀରଙ୍କ ଗୀତ ରଚନା ଓ ଯତୀନ ଲଳିତଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ।
1: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
0: ଏବେ ଶୁଣିବା ଅନୁରାଧା ପଡ଼ୱାଲ ଓ ଉଦିତ ନାରାୟଣଙ୍କ କଣ୍ଠରେ ଏହି ଗୀତଟି, ଆନନ୍ଦରାଜ ଆନନ୍ଦଙ୍କ ଲେଖା

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି କୁମାର ସାନୁ ଓ ଅଲକା ଏଗ୍ନିଙ୍କ ଦ୍ୱୈତକଣ୍ଠରେ, ସମୀରଙ୍କ ଗୀତ ରଚନା ଓ ଯତୀନ ଲଲିତଙ୍କ ସଙ୍ଗୀତ ନିର୍ଦ୍ଦେଶନା ସହ।

ଏବେ ଶୁଣନ୍ତୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଲକି ଅଲି ଓ ରମ୍ୟାଙ୍କ କଣ୍ଠରେ। ଗୀତ ଲଗିଛନ୍ତି ଇବ୍ରାହିମ ଇସାକ ଓ ସଙ୍ଗୀତରେ ସଜାଇଛନ୍ତି ରାଜେଶ ରୋଶନ।

କାର୍ଯ୍ୟକ୍ରମ ଶେଷରେ ଆସନ୍ତୁ ଶୁଣିବା ଲତା ମଙ୍ଗେସ୍କର ଓ ଉଦିତ ନାରାୟଣଙ୍କ ଦ୍ୱୈତ କଣ୍ଠରେ ଏହି ଗୀତଟି। ଆନନ୍ଦ ବକ୍ସିଙ୍କ ଗୀତ ରଚନା ଓ ଯତୀନ ଲଲିତଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ।

ଶୁଣୁଥିଲେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ସମୟ ପୂର୍ବାହ୍ନ 10:00 ବାଜିବାକୁ ଯାଉଛି। ଆଉ କିଛି ସମୟ ମଧ୍ୟରେ ଶୁଣିପାରିବେ ହିନ୍ଦୀରେ ସମ୍ବାଦ। ରିଲେ କରି ଶୁଣାଇବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ।
1: ଆପଣମାନେ ଶୁଣୁଛନ୍ ଓଡ଼ିଆ ସିନେମା ଗୀତର କାର୍ଯ୍ୟକ୍ରମ। ଏହା ଶୁଣୁନ୍ ଇ ଗୀତଟା। ସିନେମା ତୁମକୁ ଦେଖିଲା ପରେ ଗୀତକେ ଗାଇଛନ୍ ହ୍ୟୁମାନ ସାଗର ଆର୍ ଇରା ମହାନ୍ତି, ଲେଖିଛନ୍ ଅରୁଣ ମନ୍ତ୍ରୀ, ସଙ୍ଗୀତ ସଜେଇଛନ୍ ମଳୟ ମିଶ୍ର।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟାକେ ଶୁଣନ୍, ଗାଇଛନ୍ ସୁରେଶ ୱାଡକର ଆଉ କବିତା କୃଷ୍ଣମୂର୍ତ୍ତି।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ଶ୍ରୋତାବନ୍ଧୁ ଆପଣମାନେ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍। ଏହା ଦେଶୁନ୍ମା ସୁନ୍ଦରମଣି ଦଣ୍ଡସେନାଙ୍କ ରଚନାରୁ ଏ ଗୀତଟା ଲେଖିଛନ୍ ସୁନ୍ଦରମଣି ଦଣ୍ଡସେନା ଏବଂ ଗାଇଛନ୍ ଯୋଗେଶ୍ୱର ପଣ୍ଡା।

ସମ୍ବଲପୁରୀ ଗୀତର ଏ ଶେଷ ଗୀତକେ ଗାଉଛନ୍ ବିଭୂତିଭୂଷଣ ପଟ୍ଟନାୟକ। ତାଙ୍କର କଣ୍ଠତି ରହିଛେ ଯୁଧିଷ୍ଠିର ମେହେଙ୍କ ରଚନା।

ଇନା ଶେଷ ହେଲା ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। ଆଜିର କଣ୍ଠଶିଳ୍ପୀମାନେ ଥିଲେ ରବିଚନ୍ଦ୍ର ସାଗର, ଯୋଗେଶ୍ୱର ପଣ୍ଡା, ବିଭୂତିଭୂଷଣ ପଟ୍ଟନାୟକ। ଗୀତମାନଙ୍କୁ ଲେଖିଥିଲେ ଯୋଗୀରାମ ଖେତି, ସୁନ୍ଦରମଣି ଡନସେନା, ଯୁଧିଷ୍ଠିର ମେହର ଆର୍ ପୁରାତନ ରଚନାନୁ। ଆକାଶବାଣୀ ସମ୍ବଲପୁର ଶ୍ରୋତାବନ୍ଧୁ ଏଚ୍ ଏନ୍ ସୋମିଆ ଆଜିର ଖୋଲା ଝରକା ଆମର ହିନ୍ଦୀ ସିନେମା ଗୀତର ବିଶେଷ କାର୍ଯ୍ୟକ୍ରମର ମୂଲ କର୍ମା ଆପଣମାନଙ୍କୁ ଗୁରୁଦୁଟେ ସ୍ୱାଗତ ଏ କାର୍ଯ୍ୟକ୍ରମକେ। ଶ୍ରୋତାବନ୍ଧୁ, ଆଜି ହେଉଛେ ଅନ୍ତର୍ଜାତୀୟ ଚନ୍ଦ୍ର ଦିବସ। ଆଜିର ଦିନେ ମୁନୁଷ ପହେଲା କରି ଚନ୍ଦ୍ରପୃଷ୍ଠନୁ ବାହା ଥାପିଥିଲା। ବିଜ୍ଞାନ ଲାଗି ଆଜ ଚନ୍ଦ୍ର ଗୋଟେ ଉପଗ୍ରହ ହେଇପାରେ, କିନ୍ତୁ ଆମର ସିନେମା ଦୁନିଆ ଆଉ ଆମର ଲେଖନକାର ଆଉ କବିମାନଙ୍କର ଲାଗି ଚନ୍ଦ୍ର ହେଉଛେ ପ୍ରେମ ସୁନ୍ଦରତାର ପ୍ରତୀକ। ସେଥିଲାଗି ତ ଆଜି ଆମେ ଆପଣମାନଙ୍କର ଲାଗି ବଲିଉଡ଼ରୁ କେତେଟା ଗୀତ ଯେନ୍ଟାକି ଜହ୍ନ ଉପରେ ଚନ୍ଦ୍ର ଉପରେ ଲେଖା ହେଇଛେ ତାକେ ନେଇକରି ସଜେଇଛୁ ଆମର ଖୁଲା ଝରକାକେ। ଶୁନ୍ମା ଏ ପହେଲା ଗୀତଟା ମିଷ୍ଟର ଆସିକ ସିନେମାନୁ, ଗାଇଚନ୍ କୁମାର ସାନୁ, ଗୀତ ରଚନା କରିଚନ୍ ଇନ୍ଦିବର ଆଉ ସଙ୍ଗୀତ ସଜେଇଚନ୍ ଯତିନ ଲଲିତ।

ଶ୍ରୋତାବନ୍ଧୁ, ବିରହରେ ପାଞ୍ଚ ଦିନ ଅତିବାହିତ କଲାପରେ ମା ଲକ୍ଷ୍ମୀଙ୍କ ବ୍ୟାକୁଳତା ଏବଂ ଅଭିମାନ କ୍ରୋଧରେ ପରିବର୍ତ୍ତିତ ହୋଇଯାଇଛି। ତାଙ୍କୁ ପ୍ରଭୁ ଶ୍ରୀମନ୍ଦିରରେ ଏକାକୀ ଛାଡ଼ି ଗୁଣ୍ଡିଚା ମନ୍ଦିରରେ ଭାଇ ଭଉଣୀଙ୍କ ସହ

ମଉଜ କରିବାକୁ ବ୍ୟଥିତ କରୁଛି। ତେଣୁ ପ୍ରତିଶୋଧ ପରାୟଣ, ମାନ ଅଭିମାନ ଏବଂ ପ୍ରେମ ବିରହରେ ସେ ଚର୍ଚ୍ଚରିତା। ଏବେ ଶୁଣିବା ଏ ଗୀତଟି ଦିଲ୍ ଅପ୍ନା ଓର ପ୍ରୀତ ପରାଇ କଥାଚିତ୍ରରୁ। ଗୀତ ଶୈଳେନ୍ଦ୍ର, ସଙ୍ଗୀତ ଶଙ୍କର ଜୟକିଶନ ଏବଂ କଣ୍ଠ ଦେଇଛନ୍ତି ଲତା ମଙ୍ଗେସ୍କର।

କ୍ରୋଧ ଚର୍ଚରିତା ମା ହେରା ପଞ୍ଚମୀ ଦିନ ତାଙ୍କ ଧୈର୍ଯ୍ୟର ବନ୍ଧ ଭାଙ୍ଗିଗଲା ପରେ ମା ବିମଳାଙ୍କ ପରାମର୍ଶକ୍ରମେ ଏକ ସୁବର୍ଣ୍ଣ ପାଲିଙ୍କିରେ ବସି ଦାସ ଦାସୀମାନଙ୍କୁ ସାଥିରେ ଧରି ମହା ଆଡ଼ମ୍ବରରେ ବଡ଼ଦାଣ୍ଡ ଦେଇ ଗୁଣ୍ଡିଚା ମନ୍ଦିର ଅଭିମୁଖେ ବାହାରନ୍ତି ପ୍ରଭୁଙ୍କ ପାଖକୁ, ଯେଉଁଠି ତାଙ୍କ ପାଖରେ ପ୍ରକାଶ କରିବା ଜିତରେ ସେ ଶ୍ରୀମନ୍ଦିରରୁ ବାହାରି ଗୁଣ୍ଡିଚା ମନ୍ଦିର ପଥର ଯାତ୍ରୀ ସାଜି ଯାଆନ୍ତି। ଏଥର ଶୁଣିବା ରାଜା ହିନ୍ଦୁସ୍ତାନୀ କଥାଚିତ୍ରରୁ ଏହି ଗୀତଟି କଣ୍ଠ ଦେଇଛନ୍ତି ସୁରେଶ ୱାଳକର ଏବଂ ବେଲା। ଗୀତ ସମୀର, ସଙ୍ଗୀତରେ ଦେଇଛନ୍ତି ନଦୀମ ଶ୍ରବଣ।

ଶ୍ରୋତାବନ୍ଧୁ, ଶ୍ରୀ ଜଗନ୍ନାଥ ସଂସ୍କୃତିର ଏହି ଲୋକ ପ୍ରଚଳିତ ରୋଚକ ଅଧ୍ୟାୟରେ ମା' ଲକ୍ଷ୍ମୀ ନିଜ ଅପମାନର ପ୍ରତିଶୋଧ ନେବା ପାଇଁ ଆଜିର ଦିନ ମାନେ ହେରା ପଞ୍ଚମୀ ଦିନ ନିଜ ସେବକମାନଙ୍କୁ ଆଦେଶ ଦିଅନ୍ତି ପ୍ରଭୁଙ୍କ ନନ୍ଦିଘୋଷ ରଥରୁ ଏକ ଅଂଶ ଛୋଟ କାଠଟିଏ ଭାଙ୍ଗିଦେବା ପାଇଁ। ପ୍ରେମର କ୍ରୋଧ ପ୍ରକାଶ କରି ମା' ପୁଣି ତାପରେ ହେରା ଗୋହିରେ ସାହି ଦେଇ ଲୁଚି ଲୁଚି ଶ୍ରୀମନ୍ଦିରକୁ ଫେରାଯାଆନ୍ତି। ଏବେ ଶୁଣିବା କଥାଚିତ୍ର ଦିଲେପନା ଓ ପ୍ରୀତ ପ୍ରାୟରୁ ଏହି ଗୀତଟି। କଣ୍ଠଶିଳ୍ପୀ ଲତା ମଙ୍ଗେସ୍କର, ଗୀତ ହସରାତ ଜୟପୁରୀ, ସଙ୍ଗୀତ ସଜେଇଛନ୍ତି ଶଙ୍କର ଜୟକିଶନ।

ଶ୍ରୋତାବନ୍ଧୁ, ଶ୍ରୀ ଜଗନ୍ନାଥ ଏବଂ ମା' ଲକ୍ଷ୍ମୀଙ୍କ ଏହି ପ୍ରେମ ବିରହର ଦୃଶ୍ୟକୁ ଖୁବ୍ ସୁନ୍ଦର ଭାବରେ ବାଦାନୁବାଦ ରୂପ ଦିଆଯାଏ। ମା'ଙ୍କର କ୍ରୋଧକୁ ପରେ ପରେ ଜଗତର ନାଥ ପ୍ରତିଶ୍ରୁତି ସ୍ୱରୂପ ଶୀଘ୍ର ଫେରିବାର ଆଜ୍ଞାମାଳ ପ୍ରେରଣ କରନ୍ତି। ରସଗୋଲା ଅର୍ପଣ କରି ମା'ଙ୍କୁ ପ୍ରସନ୍ନ କରନ୍ତି। ଏହି ପରମ୍ପରା ଶ୍ରୀ ଜଗନ୍ନାଥ ସଂସ୍କୃତିର ମାଧୁର୍ଯ୍ୟକୁ ବି ବର୍ଣ୍ଣନା କରେ। ଶେଷରେ ଶୁଣିବା ଆ ଅବ୍ ଲୌଟ୍ ଚାଲେ କଥା ଚିତ୍ରରୁ ଏହି ଗୀତଟି କଣ୍ଠ ଦେଇଛନ୍ତି ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ। ଗୀତ ରଚନା ସମୀର ଏବଂ ସଙ୍ଗୀତରେ ସଜେଇଛନ୍ତି ନଦୀମ ଶ୍ରବଣ।

ଏତେବେଳେ ଯାଏ ଶୁଣୁଥିଲେ ହିନ୍ଦୀ କଥାଚିତ୍ର ଗୀତର ଆମର ବିଶେଷ କାର୍ଯ୍ୟକ୍ରମ ବାତାୟନ ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ପ୍ରଚାର କରୁଛୁ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ।

0: ଆକାଶବାଣୀ ସମ୍ବଲପୁର ସମୟ ଦିନ ଗୋଟାଏ ହେବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।
1: ନମସ୍କାର, ଆକାଶବାଣୀ ସମାଚାର କେ ସାଥ ମୈଁ ଜାଗୃତି ଶର୍ମା। संसद का मॉनसून सत्र आज से शुरू हो गया है। 25 दिन तक चलने वाले इस सत्र में 19 बैठकें

0: ଏଥର ଶୁଣନ୍ତୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ। ଶିଳ୍ପୀ ରୀତି ଚୌଧୁରୀଙ୍କ କଣ୍ଠରେ, ରଚନା ବାବାଜୀ ଚରଣ ଜେନା।
1: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ

ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।

ଏଇଠି ଶେଷ ହେଲା ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ଆଜି ଶୁଣିଲେ କଣ୍ଠଶିଳ୍ପୀ ରୀତି ଚୌଧୁରୀଙ୍କ କଣ୍ଠରେ କେତୋଟି ସୁଗମ ସଙ୍ଗୀତ। ଗୀତଗୁଡ଼ିକୁ ରଚନା କରିଥିଲେ ମୋହନ ସାହୁ, ବାବାଜି ଚରଣ ଜେନା ଏବଂ ସୁଦର୍ଶନ ଦାସ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ।

0: ଶ୍ରୋତା ଭଉଣୀ, କହୁଥିଲି ନା ଆମ ଭଉଣୀମାନଙ୍କ ସଫଳତା କଥା। ସମାଜରୂପୀ ରଥର ଏକ ମୁଖ୍ୟ ଅଙ୍ଗ ସେମାନେ। ସମାଜର ସଫଳତା ବିକାଶର ମଙ୍ଗ ଆଜି ସେମାନଙ୍କ ହାତରେ। ସେ ଘର ଏବଂ ବାହାର ଦୁନିଆରେ ଆଜି ସମାନ ଭାବରେ ଦାୟିତ୍ୱ ସମ୍ପନ୍ନ ଭାବରେ କାର୍ଯ୍ୟ କରୁଛି। ସ୍ୱାମୀଙ୍କ ସହ, ଧର୍ମିଣୀ ସହ କାମିନୀ ଏବଂ ମା ବାପାଙ୍କର ଆଶାବାଡ଼ି ତଥା ପିଲାମାନଙ୍କ ସ୍ୱପ୍ନର ସିଏ ପାହାଚ। ଆଜିର ନାରୀ ତା ଛଡ଼ା ତା'ର ଗୋଟିଏ ନିତର ସ୍ୱତନ୍ତ୍ର ପରିଚୟ ବି ସୃଷ୍ଟି କରିଛି। ଏସବୁର ମୂଳ କ'ଣ ଜାଣିଛନ୍ତି? ନାରୀଟିଏର ଶିକ୍ଷିତ ହେବା, ଯାହା ତା'ର ଆତ୍ମବିଶ୍ୱାସ, ସ୍ୱାବଲମ୍ବନ ଏବଂ ସାମାଜିକ ପ୍ରଗତିର ମୂଳଦୁଆ। ତା'ର କେବଳ ଏହା ଅଧିକାର ନୁହେଁ, ବରଂ ଏକ ପ୍ରଗତିଶୀଳ ସମାଜ ପାଇଁ ଏହା ଅପରିହାର୍ଯ୍ୟ। ଆସନ୍ତୁ ନା ଆଜି ଆମ ସାମାଜିକ ଜୀବନରେ ନାରୀ ଶିକ୍ଷାର ଗୁରୁତ୍ୱ ସମ୍ପର୍କରେ ଆଲୋଚନାଟିଏ ଶୁଣିବା। ଆଜିର ଆଲୋଚିକା ଭଉଣୀ ହେଉଛନ୍ତି କୌଶଲ୍ୟା ପ୍ରଧାନ।
1: ସରସ୍ୱତୀ ନମସ୍ତୁଭ୍ୟଂ ବରଦେ କାମରୂପିଣୀ ବିଦ୍ୟାରମ୍ଭ କରିଷ୍ୟାମି ସିଦ୍ଧିର୍ଭବ ତୁମେ ସଦା। ଜ୍ଞାନର ଦେବୀ ମାତା ସରସ୍ୱତୀଙ୍କର, ମାତା ସରସ୍ୱତୀଙ୍କୁ ପ୍ରଣାମ ଜଣାଇ ମୁଁ ମୋର ପ୍ରବନ୍ଧର ମୁଖଶାଳା ଉନ୍ମୋଚନ କରୁଅଛି। ସର୍ବତ୍ର ବନ୍ଦନୀୟା ପୂଜନୀୟା ଜଗତ ଜନନୀଙ୍କର ପଦାରବିନ୍ଦରେ କୋଟି କୋଟି ପ୍ରଣାମ। ମୋର ଉପସ୍ଥାପନ ପ୍ରବନ୍ଧର ଶୀର୍ଷକ ହେଉଛି ସାମାଜିକ ଜୀବନରେ ନାରୀ ଶିକ୍ଷାର ଗୁରୁତ୍ୱ। ଶ୍ରୁତିଶାସ୍ତ୍ରରେ ମହର୍ଷି ମନୁଙ୍କର କାଳଜୟୀ ବାର୍ତ୍ତା, ଯତ୍ର ନାର୍ଯ୍ୟସ୍ତୁ ପୂଜ୍ୟନ୍ତେ ରମନ୍ତେ ତତ୍ର ଦେବତା, ଅର୍ଥାତ୍ ଯେଉଁଠାରେ ନାରୀଗୁଣ ପୂଜିତା ହୁଅନ୍ତି ଦେବତା ସେଠାରେ ଆନନ୍ଦିତ ହୋଇ ବିରାଜିତ ହୋଇଥାନ୍ତି। ଜଗତକର୍ତ୍ତା ଈଶ୍ୱରଙ୍କର ମଧୁମୟ ସୃଷ୍ଟି ଭିତରେ ନାରୀର ଭୂମିକା ଏକାନ୍ତ ଗୁରୁତ୍ୱପୂର୍ଣ୍ଣ। ପୌରାଣିକ ସମୟରୁ ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ ନାରୀର ଉଦାର ଭାବନା ଓ ଉତ୍ସର୍ଗୀକୃତ ମନୋଭାବ ତାକୁ ଜନମାନସରେ ସମ୍ମାନର ଅଧିକାରିଣୀ କରିଆସିଅଛି। ବେଦ ଉପନିଷଦର କଳେବର ନାରୀ ଜୀବନରେ ଶିକ୍ଷାର ଗୁରୁତ୍ୱକୁ ଜାହିର କରେ। ପୁରାଣର ଅନେକ ନାରୀ ଚରିତ୍ରଙ୍କ ଭିତରେ ଉପଯୁକ୍ତ ଶିଷ୍ୟ ତଥା ଗୁରୁର ପ୍ରତିଛବି ଦେଖିବାକୁ ମିଳେ। ତେବେ ସତୀ ସୀତା, ଦ୍ରୌପଦୀ ପ୍ରଭୃତି ମହନୀୟା ନାରୀଙ୍କ ଭିତରେ ଆଦର୍ଶ ଓ କର୍ତ୍ତବ୍ୟନିଷ୍ଠା ଭଳି ଗୁଣାବଳୀ ତାଙ୍କର ଅସାଧାରଣ ନାରୀସତ୍ତାକୁ ପରିପ୍ରକାଶ କରେ। ଯେଉଁ କାଳଖଣ୍ଡରେ କେବଳ ପୁରୁଷ ସମାଜର ଆଧିପତ୍ୟ ରହିଥିଲା, ସେହି ସମୟରେ ଶିକ୍ଷା ଓ ବେଦମନ୍ତ୍ରର ଅଧିକାରିଣୀ ହେବା ସେ କାଳର ନାରୀ ଚରିତ୍ର ଭିତରେ ଦୃଢ଼ ଆତ୍ମବିଶ୍ୱାସ ଓ ସାହସିକତାର ପରିଚୟ ଦେଇଥାଏ। ପ୍ରାଚୀନ ଭାରତରେ ନାରୀ ଶିକ୍ଷାର

ଅଭୂତ ପ୍ରଚାର ରହିଥିଲା। ବହୁ ରଚିତ ଗ୍ରନ୍ଥ ଓ ବିଦୁଷୀ ନାରୀଙ୍କ ସମ୍ପର୍କିତ ଆଲୋଚନାରୁ ଏହାର ପ୍ରମାଣ ମିଳେ। କନ୍ୟାପ୍ୟବମ୍ ପାଳନିଆ ଶିକ୍ଷଣୀୟାତି ଯତ୍ନତଃ, ଏହି ନିର୍ଦ୍ଦେଶ ବାଣୀ ଭିତରେ ଏହା ସ୍ପଷ୍ଟ ଅନୁମେୟ ହୁଏ। ଅତି ପ୍ରାଚୀନ କାଳରୁ ପୁରାଣ ଇତିହାସ ଦ୍ୱାରା ବେଦର ତାତ୍ପର୍ଯ୍ୟ ସ୍ତ୍ରୀ ଜାତି ମଧ୍ୟରେ ପ୍ରଚାରିତ ହେଉଥିଲା। ନାରୀ ଶିକ୍ଷାର ସମର୍ଥନ ଉଦ୍ଦେଶ୍ୟରେ ପୁରାଣ ଆଦି ଗ୍ରନ୍ଥର ସୃଷ୍ଟି ହୋଇଥିଲା। ଏହାର ପ୍ରମାଣ ମିଳେ ସୀତା, ସାବିତ୍ରୀ, ସତୀ ସୈବ୍ୟା, ଦମୟନ୍ତୀ, ଦ୍ରୌପଦୀ ଆଦି ଆର୍ଯ୍ୟ ନାରୀଙ୍କର ଚାରିତ୍ରିକ ବୈଶିଷ୍ଟ୍ୟରୁ। ସତୀ ସୀତାଙ୍କ ଚରିତ୍ରର ମହନୀୟତା ନାରୀ ସମାଜ ପାଇଁ ପ୍ରେରଣାର ଉତ୍ସ ସୃଷ୍ଟି କରେ। ପତିବ୍ରତା ଧର୍ମ କେବଳ ନୁହେଁ, ଅଧିକନ୍ତୁ ଲବକୁଶଙ୍କର ଉପଯୁକ୍ତ ଶିକ୍ଷାଦାତ୍ରୀ ମାତା ରୂପରେ ମଧ୍ୟ ତାଙ୍କର ନାମ ସ୍ମରଣକୁ ଆସେ। ସେହିପରି ଦ୍ରୌପଦୀଙ୍କର ଜ୍ଞାନଗର୍ଭକ ଚାରିତ୍ରିକ ପରିପ୍ରକାଶ ଓ ଜଣେ ବିଦୁଷୀ ନାରୀର କାର୍ଯ୍ୟପନ୍ଥା ଭିତରେ ତତ୍କାଳୀନ ଶିକ୍ଷିତ ଓ ବେଦଶାସ୍ତ୍ରରେ ନିପୁଣା ନାରୀ ଚରିତ୍ରକୁ ଆମେ ଦେଖିବାକୁ ପାଉ। ବୈଦିକ ସମାଜରେ ନାରୀକୁ ମାତା, ଭଗିନୀ ଓ ଗୃହାଧିଷ୍ଠାତ୍ରୀ ରୂପରେ ମର୍ଯ୍ୟାଦା ଦିଆଯାଉଥିଲା। ପୁରୁଷ ପରି ନାରୀର ମଧ୍ୟ ବୌଦ୍ଧିକ ଶକ୍ତି ପ୍ରଖର ଥିଲା, ତେଣୁ ଯେକୌଣସି ବିଦ୍ୟା ଶିକ୍ଷା ପାଇଁ ନାରୀମାନେ ଉପଯୁକ୍ତ ଥିଲେ। ଯାଜ୍ଞବଳ୍କଙ୍କ ମତରେ ମୈତ୍ରେୟୀ, କୌଶିତିକୀ ଏବଂ ବ୍ରହ୍ମନଙ୍କ ମତରେ ଗନ୍ଧର୍ବା, ଗ୍ରହିତା ଭଳି ବିଦୁଷୀ ନାରୀମାନେ ସମାଜରେ ଶିକ୍ଷାର ଶୀର୍ଷ ସ୍ଥାନ ଲାଭ କରିପାରିଥିଲେ। ଏପରିକି ବିଶ୍ୱବାରା, ଘୋଷା ଓ ଲୋପାମୁଦ୍ରା ଆଦି ବିଦୁଷୀ ନାରୀମାନେ ବେଦମନ୍ତ୍ର ରଚନା କରି ସମାଜରେ ସ୍ମରଣୀୟା ହୋଇପାରିଛନ୍ତି। ବୌଦ୍ଧଯୋଗ୍ୟ ଶିକ୍ଷା ବ୍ୟବସ୍ଥାକୁ ଅନୁଧ୍ୟାନ କଲେ ଏହା ସ୍ପଷ୍ଟ ହୁଏ ଯେ ନୈତିକତାର ବିକାଶ ସହିତ ଧର୍ମ ଶିକ୍ଷାକେନ୍ଦ୍ରିକ ଥିଲା। ସେ ସମୟରେ ବୌଦ୍ଧଯୋଗ୍ୟ ଶିକ୍ଷା ବ୍ୟବସ୍ଥାକୁ ଅନୁଧ୍ୟାନ କଲେ ଏହା ସ୍ପଷ୍ଟ ହୁଏ ଯେ ନୈତିକତାର ବିକାଶ ସହିତ ଧର୍ମ ଶିକ୍ଷାକେନ୍ଦ୍ରିକ ଥିଲା। ସେ ସମୟର ଶିକ୍ଷା ହିନ୍ଦୁ ଧର୍ମର ବାହିକ ଆଚାର ଉପରେ ଏ ଯୁଗର ଗୁରୁତ୍ୱ ଦିଆଯାଉଥିଲା। ନାରୀମାନଙ୍କୁ ମଧ୍ୟ ଶିକ୍ଷା ସ୍ରୋତରେ ସଂଯୁକ୍ତ କରାଯାଉଥିଲା। ମଧ୍ୟଯୁଗୀୟ ଭାରତ ହେଉ ତଥା ମୁସଲମାନ ଯୁଗରେ ପରଦା ପ୍ରଥାର ପ୍ରଚଳନ ଥିଲେ ସୁଦ୍ଧା ନାରୀ ଶିକ୍ଷାକୁ ସମ୍ପୂର୍ଣ୍ଣ ବିରୋଧ କରାଯିବାର ଦୃଷ୍ଟିଗୋଚର ହୁଏ ନାହିଁ। ହୁଏତ ବାଳିକାଙ୍କର ଶିକ୍ଷା କ୍ଷେତ୍ରରେ ବାଳକଙ୍କ ତୁଳନାରେ କେତେକ କଟକଣା ରହିଥିଲା। ନାରୀମାନଙ୍କ ପାଇଁ ଏକ ନିର୍ଦ୍ଦିଷ୍ଟ ବୟସ ସୀମା ପର୍ଯ୍ୟନ୍ତ ଶିକ୍ଷା ଗ୍ରହଣ କରିବାର ସାମାଜିକ ବିଧି ରହିଥିଲା। କେତେକଙ୍କୁ ଉଚ୍ଚଶିକ୍ଷା ଲାଭର ସୁଯୋଗ ଦିଆଯାଉଥିବା ବେଳେ ଆଭିଜାତ୍ୟ ସମ୍ପନ୍ନ ପରିବାରରେ ବାଳିକାଙ୍କୁ ସ୍ୱଗୃହରେ ରହି ଶିକ୍ଷା ଲାଭ କରିବାର ଅନୁମତି ମିଳୁଥିଲା। ପୂର୍ବକାଳର ସ୍ତ୍ରୀ ଶିକ୍ଷା ପ୍ରଣାଳୀକୁ ଦେଖିଲେ ଏହା ନିଶ୍ଚୟ ସ୍ୱୀକାର କରିବାକୁ ହେବ ଯେ ନାରୀର ଚରିତ୍ର ଗଠନକୁ ଗୁରୁତ୍ୱ ଦିଆଯାଉଥିଲା। ମାତ୍ର ସ୍ନେହ, ଦୟା, ଭକ୍ତି, ଶ୍ରଦ୍ଧା ଭଳି ଗୁଣାବଳୀର ସମ୍ୟକ ସାଧନ ହେଲେ ସୁଦ୍ଧା ସେମାନଙ୍କର ଅଜ୍ଞତା ଦୂର ହୋଇପାରୁନଥିଲା। ତଥାପି ବର୍ତ୍ତମାନର ପ୍ରଚଳିତ ଶିକ୍ଷା ଅପେକ୍ଷା ତତ୍କାଳୀନ ଶିକ୍ଷା ଶ୍ରେଷ୍ଠ ଥିଲା। ମାତୃତ୍ୱର ଗୌରବ ବୃଦ୍ଧି ଓ ନାରୀ ହୃଦୟରେ ଦେବୀଙ୍କର ବସତି ସେମାନଙ୍କୁ ଆଦର୍ଶ ସ୍ଥାନ ପ୍ରଦାନ କରୁଥିଲା। ଇତିହାସ ପୃଷ୍ଠାରୁ ଜଣାଯାଏ ଅହଲ୍ୟାବାଈ, ରାଣୀ ଝାନ୍ସିବାଈଙ୍କର ଅବଦାନ ନାରୀ ସମାଜ ପାଇଁ ପ୍ରେରଣାର ଉତ୍ସ। ସ୍ୱାଧୀନତା କାଳରେ ମଧ୍ୟ ନାରୀ ନେତ୍ରୀଙ୍କର ଯୋଗଦାନ ସମାଜ ପାଇଁ ନାରୀ ଶିକ୍ଷାର ବାର୍ତ୍ତାକୁ ପ୍ରଚାର କରି ଆସିଅଛି। ସାହିତ୍ୟର କଳେବର ଭିତରେ ସ୍ରଷ୍ଟାଗଣ ଅନେକ ନାରୀ ଚରିତ୍ରଙ୍କୁ ସ୍ଥାନ ଦେଇଛନ୍ତି ଯେଉଁମାନେ ସମକାଳୀନ ସମାଜ ପାଇଁ ସ୍ମରଣୀୟ। କବିବର ରାଧାନାଥ ରାୟଙ୍କର କାବ୍ୟ ବିବାହର ସଂଘର୍ଷମୟୀ ନାରୀ

ଚରିତ୍ର ତଥା ଫକୀରମୋହନ ସେନାପତିଙ୍କ ରେବତୀ ସମାଜରେ ଶିକ୍ଷାର ମଞ୍ଜି ବୁଣିବା ପାଇଁ ସମର୍ଥ ଥିଲେ। ପ୍ରାଚୀନ ପିଢ଼ି ଓ ନୂତନ ପିଢ଼ିର ଚିତ୍ତ ସଂଘର୍ଷ ଭିତରେ ଶିକ୍ଷା ପ୍ରତି ଉତ୍ସାହ ଓ ଦୃଢ଼ ମାନସିକତା ସୃଷ୍ଟି କରିବାରେ ଗାଳ୍ପିକଙ୍କର ଅବଦାନ ଅବିସ୍ମରଣୀୟ ଥିଲା। ସୃଷ୍ଟିର ଆରମ୍ଭ କାଳରୁ ନାରୀ ପୁରୁଷ ପାଇଁ ନିର୍ଦ୍ଦିଷ୍ଟ ଭାବରେ କର୍ମ ବିଭାଜିତ ହୋଇନଥିଲା। ନିଜର ମୁକ୍ତ ଚେତନାରୁ ତଥା ପ୍ରକୃତି ଓ ରୁଚି ଅନୁଯାୟୀ ସେମାନେ ନିଜ ନିଜର କ୍ଷେତ୍ର ମଧ୍ୟରେ କର୍ମ କରିବାକୁ ଲାଗିଥିଲେ। ମାତ୍ର ପରିବର୍ତ୍ତିତ ସମୟ ସହିତ ପ୍ରତିଦ୍ୱନ୍ଦ୍ୱିତା ତର୍କ ବିତର୍କ ଭିତରେ ଦେଖାଦେଇଛି ବିବିଧ ସମସ୍ୟା। ତେବେ ସବୁର ଉର୍ଦ୍ଧ୍ୱରେ ଉଭୟ ନାରୀ ପୁରୁଷ ସ୍ୱକ୍ଷେତ୍ରରେ କୃତିତ୍ୱ ହାସଲ କରିବାର ଅବସର ଲାଭ କରିପାରିଛନ୍ତି। ନାରୀର ଧର୍ମ କଥାକୁ ଯଦି ଆଲୋଚନା କରାଯାଏ, ଏବର ନାରୀ ଶିକ୍ଷିତା ହୋଇଛି, ଘରର ଏରୁଣ୍ଡି ବନ୍ଧ ଡେଇଁ ମୁକ୍ତ ଜୀବନ ବଞ୍ଚିବାର ସୁଯୋଗ ପାଇଛି। ପୁରାଣ କାଳରୁ ନାରୀର ପତିବ୍ରତା ଧର୍ମ, ନିଷ୍ଠାପରତା, ପରିବାର ଓ ସମାଜର କଲ୍ୟାଣ ପାଇଁ ଆତ୍ମନିୟୋଗ ରହିବା ହିଁ ଥିଲା ତାର ଧର୍ମ। ଏହାକୁ କର୍ତ୍ତବ୍ୟ ଭାବରେ ଗ୍ରହଣ କରିବାକୁ ସେ ତାର ଦାୟିତ୍ୱ ମନେ କରୁଥିଲା। ଆଜି କିନ୍ତୁ ସେ ଦାୟିତ୍ୱବୋଧରେ ବ୍ୟାଘାତ ଘଟିଛି। ଉଗ୍ର ଶିକ୍ଷିତା ହୋଇ ନାରୀ ଭୁଲିଯାଇଛି ଥଳ କୁଳ ସମାଜ ନାରୀକୁ ବିଧି ବ୍ୟବସ୍ଥା ଭିତରେ ସବୁବେଳେ ବାନ୍ଧି ରଖି ଆସିଛି, ଯେଉଁଠି ପୁରୁଷ ପାଇଁ ସେତେଟା ବାଧା ବନ୍ଧନ ବା ବାଧ୍ୟ ବାଧକତା ନାହିଁ। ଯଦି ବର୍ତ୍ତମାନର ନାରୀ ଶିକ୍ଷିତ ହୋଇ ପୁରୁଷ ସହିତ ପ୍ରତିଦ୍ୱନ୍ଦ୍ୱିତା ରଖେ, ତେବେ ସମାଜ ବ୍ୟବସ୍ଥା ପ୍ରଭାବିତ ହେବା ସ୍ୱାଭାବିକ। ଅନ୍ୟପକ୍ଷରେ ପୁରୁଷର ଶକ୍ତିମତ୍ତାକୁ ସମାଜ ପୁରୁଷପଣିଆ ଭାବରେ ନାମିତ କରେ। ଏ କ୍ଷେତ୍ରରେ ନାରୀର ଶିକ୍ଷିତ ହେବା ସମାଜ ପାଇଁ ଭ୍ରମାତ୍ମକ ପଥ ଦେଖାଇବା ନୁହେଁ, ବରଂ ପୁରୁଷ ଭଳି ନିଜର ତେଜ ଶକ୍ତିକୁ ଜାହିର କରିବାର ଏକ ଅବସର ବୋଲି କୁହାଯାଇପାରେ। ପୁରୁଷ ପ୍ରଧାନ ସମାଜରେ ନାରୀ ଶିକ୍ଷା ପ୍ରତି ଯେଉଁଭଳି ଭାବରେ ପ୍ରୟୋଜନୀୟତା ରହିବା କଥା ତାହା ଦେଖାଯାଉନାହିଁ। କହିବାକୁ ଗଲେ ବର୍ତ୍ତମାନର ଶିକ୍ଷାନୁଷ୍ଠାନ ଓ ବିଭିନ୍ନ ବୈଷୟିକ ଅନୁଷ୍ଠାନରେ ପୁରୁଷ ସମାଜ ଉଦ୍ଦେଶ୍ୟରେ ଯୋଗାଇ ଦିଆଯାଉଥିବା କର୍ମସଂସ୍ଥାନ ପ୍ରକୃତରେ ସମାନ ଭାବରେ ନାରୀଙ୍କ ପାଇଁ ମଧ୍ୟ ଉପଯୁକ୍ତ, ଏଥିରେ ପ୍ରଶ୍ନବାଚୀ ସୃଷ୍ଟି ହୁଏ। ତେବେ ପ୍ରଚଳିତ ଶିକ୍ଷାଦାନ ପଦ୍ଧତିରେ ନାରୀ ପୁରୁଷ ମଧ୍ୟରେ ସମାନତା ରହିଥିଲେ ମଧ୍ୟ ନାରୀ ଜାତି ପାଇଁ ରୀତି ଓ ଭାବରେ କିଛିଟା ପରିବର୍ତ୍ତନ ରହିବା ଆବଶ୍ୟକ। ସମାଜରେ ନାରୀ ଶିକ୍ଷିତା ହେବା ସ୍ୱାଗତଯୋଗ୍ୟ। ସମ୍ପ୍ରତି ଦେଶ ବିଦେଶରେ ନାରୀବର୍ଗଙ୍କର ସ୍ୱାତନ୍ତ୍ର୍ୟ ସମାଜକୁ ନୂତନ ଦିଗ୍ଦର୍ଶନ ଦେବାରେ ସମ୍ଭବ ହେଉଅଛି। ପାଶ୍ଚାତ୍ୟ ଶିକ୍ଷା ସଂସ୍କୃତି ଆମ ଭାରତୀୟ ସଂସ୍କୃତି ଉପରେ ଯେ ନକାରାତ୍ମକ ପ୍ରଭାବ ପକାଉଛି, ଏହାକୁ ସ୍ମରଣ ରଖିବାକୁ ହେବ। ବିଦେଶର ନାରୀମାନଙ୍କର ଏବଂ ଭାରତୀୟ ନାରୀମାନଙ୍କର ଶରୀର ଓ ମନ ବାହ୍ୟତଃ ଏକ ପ୍ରକାର ନୁହେଁ, ଚଳଣି ବେଶଭୂଷା ପ୍ରାୟତଃ ଭିନ୍ନ। ଏହା କହିବା ବାହୁଲ୍ୟ ମାତ୍ର ଯେ ବର୍ତ୍ତମାନ ଆମର ନିଜସ୍ୱ ଚଳଣି ଓ ବେଶ ପରିପାଟୀ ଅପେକ୍ଷା ପାଶ୍ଚାତ୍ୟ ସଂସ୍କୃତି ପ୍ରତି ଅନୁସରଣ ଗତି ରହିଅଛି। ତେଣୁ ଯାହା ନିଜସ୍ୱ ପରିଚୟ ତାକୁ ପାଥେୟ କରି ଶିକ୍ଷା ଲାଭ କରିବା ଏକାନ୍ତ ଆବଶ୍ୟକ। ବର୍ତ୍ତମାନର ସମାଜ ବିଧାତାଙ୍କର ଅଜ୍ଞାନତା ହିଁ ସମଗ୍ର ନାରୀ ଜାତିକୁ ଧ୍ୱଂସର ମାର୍ଗରେ ପରିଚାଳିତ କରିବାରେ ଯଥେଷ୍ଟ। ଏଠି ଗଣନାରେ ଆସିବେ ଆଧୁନିକ ଶିକ୍ଷିତା ନାରୀ, କେତେକାଂଶରେ ସେମାନେ ହିଁ ନିଜେ ନିଜର ଧ୍ୱଂସକାରୀ। ସମାଜର ବିଶୃଙ୍ଖଳିତ ପରିବେଶ ଭିତରେ ସାମ୍ପ୍ରତିକ ଶିକ୍ଷାପ୍ରାପ୍ତ ସଂଯତ ନାରୀ ସମାଜ କ୍ଷେତ୍ରରେ ଭବିଷ୍ୟତର ସମାଜ, ପରିବାର ଓ ପରବର୍ତ୍ତୀ ପିଢ଼ିର ଉନ୍ନତି ନିର୍ଭରଶୀଳ। ଆମକୁ ଗ୍ରହଣ କରିବାକୁ ହେବ ପ୍ରତ୍ୟେକ ଉନ୍ନତିକାମୀ ଜାତିର ପୁତ୍ରମାନଙ୍କ ଭଳି କନ୍ୟାମାନଙ୍କୁ ଶିକ୍ଷିତା କରିବା ପାଇଁ ଅଧିକ ପ୍ରୟୋଜନୀୟ।

0: ପ୍ରବଣତା ରହିଛି, କାରଣ ମାତା ଶିକ୍ଷିତ ହେଲେ ସନ୍ତାନମାନଙ୍କର ଶିକ୍ଷା ଲାଭର ପଥ ସୁଗମ ହୋଇଥାଏ। ତେବେ ସନ୍ତାନଙ୍କୁ ଶିକ୍ଷିତ କରିବାକୁ ସବୁ ମାଆଙ୍କର ଇଚ୍ଛା ରହିଛି, ସେ କ୍ଷେତ୍ରରେ ନାରୀ ଶିକ୍ଷାକୁ ଅଗ୍ରାଧିକାର କାହିଁକି ବା ଦିଆନଯିବ। ସମୟର ପରିବର୍ତ୍ତନ ସହିତ ଶିକ୍ଷା କ୍ଷେତ୍ରରେ ମଧ୍ୟ ବିବିଧ ପରିବର୍ତ୍ତନ ଦେଖାଦେଇଛି। ଶିକ୍ଷାପ୍ରାପ୍ତ ମନୁଷ୍ୟ ହିଁ ପ୍ରକୃତ ମନୁଷ୍ୟ ପଦବାଚ୍ୟ ହେଉଥିଲା, ମାତ୍ର ବର୍ତ୍ତମାନର ପ୍ରଚଳିତ ଶିକ୍ଷାପ୍ରାପ୍ତ ମଣିଷ ହିଁ ଏହି ପଦର ଅଧିକାରୀ ହୋଇପାରେ। ବର୍ତ୍ତମାନର ନାରୀ କେବଳ ଶିକ୍ଷିତା ହୋଇଛି କହିହେବ ନାହିଁ, ପ୍ରତ୍ୟେକ କ୍ଷେତ୍ରରେ ଜ୍ଞାନ ଲାଭ ମଧ୍ୟ କରିଛି। ଆଧୁନିକ ପ୍ରସାଧନର ଉନ୍ନତି ସହିତ ପରିବାରର ସମର୍ଥନ ନାରୀକୁ ବିଶ୍ୱ ବିଜୟିନୀ ହେବାରେ ମର୍ଯ୍ୟାଦା ପ୍ରଦାନ କରିଛି। ସକାରାତ୍ମକ ଦିଗରୁ ଆଲୋଚନା କଲେ ନାରୀର ଆଦର୍ଶ, ଶିକ୍ଷା ଓ ସ୍ୱାସ୍ଥ୍ୟ ଆଦି ଉପରେ ଆମର ସମ୍ୟକ ଦୃଷ୍ଟି ନ ରହିଲେ ଭବିଷ୍ୟତରେ ସମାଜ ଜୀବନର ପରିଣତି ଭୟାବହ ହେବ ନିଶ୍ଚୟ। ଭାରତୀୟ ସାମାଜିକ ଜୀବନରେ ଯେଉଁ ନାରୀଙ୍କ କଥା ଦୃଷ୍ଟିକୁ ଆସେ ସେମାନଙ୍କ ମଧ୍ୟରେ କେତେକ ଉଗ୍ର ଶିକ୍ଷିତ ଥିବାବେଳେ ଆଉ କେତେକ ଅର୍ଦ୍ଧଶିକ୍ଷିତ ତଥା ଅଶିକ୍ଷିତ ଥିବାର ଦେଖାଯାଏ। ପାଶ୍ଚାତ୍ୟ ଶିକ୍ଷା ଦୀକ୍ଷା ଲାଭ କରି ବର୍ତ୍ତମାନ ଯେଉଁ ନାରୀମାନେ ନାରୀ ଧର୍ମକୁ ବାଦ ଦେଇ କର୍ମ କରୁଛନ୍ତି ତାଙ୍କୁ ଶିକ୍ଷିତା କୁହାଯାଇ ନପାରେ। ବର୍ତ୍ତମାନ ସମୟ ହେଉଛି ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ସମୟ। ଆଜି ବିଶ୍ୱ ପରିଭ୍ରମଣ କରିବା ପାଇଁ ନାରୀ ପ୍ରଶଂସିତା। ସଦ୍ୟ ଘଟୁଥିବା ଘଟଣାରୁ ହିଁ ଆମକୁ ଏହାର ତାତ୍ପର୍ଯ୍ୟ ବୁଝି ନେବାକୁ ହେବ। ପରିବାରର ଦାୟିତ୍ୱ ଭିତରେ ଶିକ୍ଷାରୁ ବଞ୍ଚିତ ଅଥଚ ନିଜର କର୍ତ୍ତବ୍ୟ ପ୍ରତି ସଜାଗ ଥିବା ନାରୀଙ୍କ ହାତରେ ସମାଜର ପରିବର୍ତ୍ତନ ସମ୍ଭବପର ଏହା ସ୍ୱୀକାର କରିବାକୁ ହେବ।
1: ଶୁଣିଲେ ଆଲୋଚନା ସାମାଜିକ ଜୀବନରେ ନାରୀ ଶିକ୍ଷାର ଗୁରୁତ୍ୱ। ଏ ସମ୍ପର୍କରେ ଆପଣମାନଙ୍କୁ କହିଲେ କୌଶଲ୍ୟା ପ୍ରଧାନ। ଶ୍ରୋତା ଭଉଣୀ, ଶିକ୍ଷିତା ନାରୀ କେବଳ ପରିବାରକୁ ନୁହେଁ ବିଶ୍ୱ ମଞ୍ଚରେ ମଧ୍ୟ ଦେଶର ଗୌରବ ବଢ଼ାଇପାରନ୍ତି। ଦ୍ରୋଣବଲ୍ଲୀ ହରିକା, ଦିବ୍ୟା ଦେଶମୁଖ, କୋନେରୁ ହମ୍ପି, ସୋଲନିକା ସୈନୀ, ସ୍ମାରକୀ ମହାନ୍ତି, ଏଭଳି ଅନେକ ମହିଳା, ଚେସ୍ ଖେଳାଳିଙ୍କ ପରି ଅନେକ ମହିଳା ଆଜିର ଅନ୍ତର୍ଜାତୀୟ ଚେସ୍ ଦିବସରେ ସେମାନଙ୍କୁ ସମ୍ମାନ ଜଣାଇବା, ଯେଉଁମାନେ ଆମ ଦେଶକୁ ବିଶ୍ୱ ଦରବାରରେ ପରିଚିତ କରାଇଛନ୍ତି, ତାଙ୍କୁ ପ୍ରେମ ତଥା ଅନେକ ଅନେକ ଧନ୍ୟବାଦ। ମହିଳାଙ୍କୁ ଏତେ ଉଚ୍ଚତା ପ୍ରଦାନ କରିଥିବାରୁ, ଶିକ୍ଷାର ପ୍ରଚାର ପ୍ରସାର କରିଥିବାରୁ ସେମାନଙ୍କୁ ଧନ୍ୟବାଦ। ତା ଛଡ଼ା ସମସ୍ତେ ଏଇଭଳି ଶିକ୍ଷିତ ହୁଅନ୍ତୁ, ସଫଳ ହୁଅନ୍ତୁ। ଏଥର ଆପଣମାନଙ୍କ ପାଇଁ ଭୀମ ଭୋଇଙ୍କ ରଚନାରୁ ଏହି ଗୀତଟି, ଭଜନଟିକୁ ଗାଉଛନ୍ତି ରାଖାଲ ଚନ୍ଦ୍ର ମହାନ୍ତି।

0: ଆସନ୍ତୁ ଶୁଣିବା ଆମ କେନ୍ଦ୍ରରୁ ଓଡ଼ିଆରେ ସମ୍ବାଦ କିଛି କ୍ଷଣ ମଧ୍ୟରେ।
1: ଆପଣ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ କାର୍ଯ୍ୟକ୍ରମ ଶୁଣୁଥିଲେ ପରେ ଏବଂ ଦୋପହର ସମାଚାର ଶୁଣନ୍ତୁ
2: ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ସଂସଦର ମୌସୁମୀ ଅଧିବେଶନ ଆଜିଠାରୁ ଆରମ୍ଭ। ବିରୋଧୀ ଦଳ ସଦସ୍ୟଙ୍କ ହୋହାଲ୍ଲା ଯୋଗୁଁ ଅପରାହ୍ନ 2 ପର୍ଯ୍ୟନ୍ତ ଗୃହ ମୁଲତବୀ। ବୈଶ୍ୱିକ ସମସ୍ୟା ସତ୍ତ୍ୱେ ଦେଶର ଅଭିବୃଦ୍ଧି ହାର 7.7% ରହିଛି କହିଲେ ପ୍ରଧାନମନ୍ତ୍ରୀ। ରାଷ୍ଟ୍ରପତି ମୁର୍ମୁ ମାଲଡୋଭା ପ୍ରତିପକ୍ଷଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଜି କରିବେ ଆଲୋଚନା। ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଫ୍ରାନ୍ସ ଖେଳାଳି ଏମ୍ ବାପେଙ୍କୁ ମିଳିଲା ଗୋଲ୍ଡେନ୍ ବୁଟ୍। ସଂସଦର ମୌସୁମୀ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି। ଲୋକସଭା ଅଧିବେଶନ ପୂର୍ବାହ୍ନ 11 ବେଳେ ଆରମ୍ଭ ହେବା ପରେ ଦିବଂଗତ 6 ପୂର୍ବତନ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ସେହି 6

0: ହେଲେ ନାନ୍ଦେଡ଼ଲା ଭାସ୍କର ରାଓ, ଓମୁଅତୀ ଦେବୀ, ସୁଧାଂଶୁ ସିଲ, ମେଜର ଜେନେରାଲ ଭୁବନ ଚନ୍ଦ୍ର ଖଣ୍ଡୁରୀ, କେପି ଧନପାଲନ ଏବଂ ପ୍ୟାରେଲାଲ ଶଙ୍ଖୱର। ଗୃହରେ ମଧ୍ୟ କତାର ଅମିର ଶେଖ ହମଦ ବିନ୍ ଖଲିଫା ଅଲ୍ ଥାନିଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଲୋକସଭା ବାଚସ୍କତି ଓମ୍ ବିର୍ଲା କହିଛନ୍ତି ଶେଖ ହମିଦ ବିନ୍ ଖଲିଫା ଭାରତ କତାର ସମ୍ପର୍କକୁ ତ୍ୱରାନ୍ୱିତ କରିବା ଦିଗରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲେ। ଗୃହରେ ବାଚସ୍କତି ପ୍ରଶ୍ନକାଳ ଆରମ୍ଭ କରିବା ପରେ ବିରୋଧୀ ଦଳ କଂଗ୍ରେସ ଓ ସମାଜବାଦୀ ପାର୍ଟିର ସଦସ୍ୟମାନେ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗ ଉତ୍ଥାପନ କରି ହୋହାଲ୍ଲା କରିଥିଲେ। ଶ୍ରୀ ବିର୍ଲା ବିରୋଧୀ ଦଳଗୁଡ଼ିକୁ ଗୃହ ସୁପରିଚାଳନା ଏବଂ ମର୍ଯ୍ୟାଦା ରକ୍ଷା କରିବା ଲାଗି ସଦସ୍ୟମାନଙ୍କୁ ନିବେଦନ କରିଥିଲେ, କିନ୍ତୁ ସଦସ୍ୟମାନେ ସେମାନଙ୍କର ବିରୋଧ ଜାରି ରଖିବାରୁ ଗୃହକୁ ପ୍ରଥମେ 12 ପର୍ଯ୍ୟନ୍ତ ବାଚସ୍କତି ମୁଲତବୀ ଘୋଷଣା କରିଥିଲେ। ଏହାପରେ ଗୃହକାର୍ଯ୍ୟ ପୁଣି ଥରେ ଆରମ୍ଭ ହେବା ପରେ ବିରୋଧୀ ଦଳ ପକ୍ଷରୁ ହୋହାଲ୍ଲା ଜାରି ରହିବାରୁ ବାଚସ୍କତି ଦ୍ୱିତୀୟ ଥର ପାଇଁ ଗୃହକୁ 12:30 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ବିରୋଧୀ ଦଳ ସଦସ୍ୟମାନେ ସେମାନଙ୍କର ବିକ୍ଷୋଭ ପ୍ରଦର୍ଶନ ଜାରି ରଖିବାରୁ ବାଚସ୍କତି ଲୋକସଭାକୁ ଦିନ 2 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି।
1: मेरा आग्रह है कि सदन का प्रथम दिन है और इस परंपरा को तोड़ना चाहिए कि प्रथम दिन सदन नहीं चलेगा। मैं हमेशा आपसे आग्रह कहता हूं कि आपको पर्याप्त अवसर पर्याप्त समय मिलेगा।
0: ରାଜ୍ୟସଭାର ଅଧିବେଶନ ନୂତନ ଭାବେ ନିର୍ବାଚିତ ଏବଂ ପୁନଃ ନିର୍ବାଚିତ ସଦସ୍ୟମାନଙ୍କ ଶପଥ ଗ୍ରହଣ ସହ ଆରମ୍ଭ ହୋଇଥିଲା। ବିଜେପିର ଡକ୍ଟର ମୁକେଶ ଭାଇ ରାଠୱ, ମହେଶ କେୱାଟ, ଡକ୍ଟର ସତୀଶ ପୁନିଆ, ପ୍ରକାଶ ଚିକ୍ ବରାଇକ, ସୁସ୍ମିତା ଦେବ, ସୁଖେନ୍ଦୁ ଶେଖର ରାୟ, କଂଗ୍ରେସର ପବନ ଖେରା, ନ୍ୟାସନାଲ୍ ପିପୁଲ୍ସ ପାର୍ଟିର ଜେମ୍ସ ସାଙ୍ଗମା ଏବଂ ଜୋରମ୍ ପିପୁଲ୍ସ ମୁଭ୍ମେଣ୍ଟର କେ ଲାଲ୍ଟୁଲ୍ ଆଙ୍କିମା ଶପଥ ଗ୍ରହଣ କରିଥିଲେ। ଏହାପରେ ଗୃହରେ ଦିବଂଗତ ପୂର୍ବତନ ସଦସ୍ୟମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାର୍ଗେ ନିଟ୍ ପ୍ରଶ୍ନପତ୍ର ପ୍ରସଙ୍ଗ ଉତ୍ଥାପନ କରିଥିଲେ। ଏହାକୁ ନେଇ ରାଜ୍ୟସଭାରେ ହୋହାଲ୍ଲା ହେବା କାରଣରୁ ଅଧ୍ୟକ୍ଷ ସିପି ରାଧାକୃଷ୍ଣନ ଗୃହକୁ ମଧ୍ୟାହ୍ନ 12 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ରାଜ୍ୟସଭାରେ ମଧ୍ୟ ଅନୁରୂପ ଭାବେ ବାରମ୍ଭାର ବିରୋଧୀ ଦଳ ସଦସ୍ୟଙ୍କ ପକ୍ଷରୁ ହୋହାଲ୍ଲା ଜାରି ରହିବାରୁ ଅଧ୍ୟକ୍ଷ ଗୃହକୁ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ମୌସୁମୀ ଅଧିବେଶନ ସୁଚାରୁ ରୂପେ ପରିଚାଳିତ ହେଲେ ଏହା ଫଳପ୍ରଦ ହେବ। ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଗଣମାଧ୍ୟମକୁ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଉଭୟ ଅଧିବେଶନ ଫଳପ୍ରଦ ହେଲେ ଏହା ଦେଶ ପାଇଁ ମଙ୍ଗଳମୟ ହେବା ସହ ସମସ୍ତଙ୍କ ପାଇଁ କଲ୍ୟାଣଦାୟକ ହେବ। ସେ କହିଛନ୍ତି ବିଶ୍ୱସ୍ତରରେ ଭାରତ ଗ୍ରହଣଯୋଗ୍ୟ ହୋଇପାରିଛି ଏବଂ ବିଭିନ୍ନ କ୍ଷେତ୍ରରେ ଏହାର ମାନ୍ୟତା ବୃଦ୍ଧି ପାଇଛି, ଯାହାକି ଦେଶର ଯୁବବର୍ଗଙ୍କ ପାଇଁ ଏହା ଏକ ଆକାଂକ୍ଷିତ ଏବଂ ଶକ୍ତିଶାଳୀ ବାର୍ତ୍ତା ପ୍ରଦାନ କରୁଛି।
2: मानसून हो या मानसून सत्र, अगर दोनों प्रोएक्टिव हो तो बहुत ही प्रोडक्टिव होते हैं, और दोनों को प्रोडक्टिव होते हैं तो देश का कल्याण होता है, जीव मात्र का कल्याण होता है। साथियों, पिछले 1 में देश ने अनेक सिद्धियां प्राप्त की, चाहे राष्ट्रीय हो, अंतर्राष्ट्रीय हो, और अब तो अंतरिक्ष भी हो, भारत के लिए गर्व के पल रहे हैं।
0: ସେ କହିଛନ୍ତି 1 ମଧ୍ୟରେ ଦେଶ ବିଭିନ୍ନ କ୍ଷେତ୍ରରେ ମାଇଲଖୁଣ୍ଟ ସ୍ଥାପନ କରିଛି, ଯାହାକି ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ। ଜାତୀୟ ସ୍ତରରେ ହେଉ ବା ଅନ୍ତର୍ଜାତୀୟ ସ୍ତରରେ ହେଉ, ମହାକାଶ ଆଦି ବିଭିନ୍ନ କ୍ଷେତ୍ରରେ ଭାରତ ନିଜର ଗୌରବର ପଦଚିହ୍ନ ସ୍ଥାପନ କରିଛି। ଗତବର୍ଷ ମୌସୁମୀ ଅଧିବେଶନ ପୂର୍ବରୁ ଭାରତୀୟ ନାଗରିକ ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରେ ପହଞ୍ଚି ପାରିଥିଲେ। ସେହିପରି ଜଣେ ଯୁବ ଭାରତୀୟ ଷ୍ଟାର୍ଟଅପ୍ କ୍ଷେତ୍ରରେ ଉଲ୍ଲେଖନୀୟ ସ୍ତରରେ ପହଞ୍ଚି ଦେଶ ପାଇଁ ଗୌରବ ଆଣିଥିଲେ। ଶ୍ରୀ ମୋଦି କହିଛନ୍ତି ସମଗ୍ର ବିଶ୍ୱ ବିଭିନ୍ନ ଅଞ୍ଚଳରେ ଯୁଦ୍ଧର ବିଭୀଷିକା ନେଇ ଚିନ୍ତିତ ରହିଛି। ପଶ୍ଚିମ ଏସିଆରେ ବିବାଦଜନକ ପରିସ୍ଥିତି ଯୋଗୁଁ ଭାରତ ଏବଂ ଅନ୍ୟ କେତେକ ଦେଶରେ ଶକ୍ତି ସଙ୍କଟ ପରିସ୍ଥିତି ସୃଷ୍ଟି ହୋଇଛି। ପେଟ୍ରୋଲ, ଡିଜେଲ, ଏଲ୍ପିଜି, ସାର ଏବଂ ରସାୟନ ସାମଗ୍ରୀ ଆଦି କ୍ଷେତ୍ରରେ ବିଭିନ୍ନ ପ୍ରତିବନ୍ଧକ ସୃଷ୍ଟି ହୋଇଥିବା ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି। ଏହିସବୁ ସତ୍ତ୍ୱେ ଭାରତ ତା'ର ଅଭିବୃଦ୍ଧି ହାର 7.7% ବଜାୟ ରଖିଛି, ଯାହାକି ବିଶ୍ୱରେ ଏକ ଦ୍ରୁତ ଅଭିବୃଦ୍ଧିଶୀଳ ବୃହତ୍ ଅର୍ଥନୀତିକୁ ଦର୍ଶାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ମାଲଡୋଭାର ରାଷ୍ଟ୍ରପତି ମାଇୟା ସାନ୍ଧୁଙ୍କ ସହ ପ୍ରତିନିଧିମଣ୍ଡଳ ସ୍ତରୀୟ ଆଲୋଚନା କରିବେ। ସଂସଦର ସଭାପତି ଇଗୋର ଗ୍ରୋସୁଙ୍କ ସହ ରାଷ୍ଟ୍ରପତି ସାକ୍ଷାତ ଆଲୋଚନା କରିବାର ମଧ୍ୟ କାର୍ଯ୍ୟସୂଚୀ ରହିଛି। ମାଲଡୋଭା ଭାରତ ସଂସଦୀୟ ବନ୍ଧୁତ୍ୱ ଗୋଷ୍ଠୀର ସଦସ୍ୟଙ୍କ ସହ ରାଷ୍ଟ୍ରପତି ଆଲୋଚନା କରିବା ସହ ଏକ ବ୍ୟବସାୟିକ ମଞ୍ଚକୁ ସମ୍ବୋଧନ କରିବେ। ସେଠାକାର ପ୍ରବାସୀ ଭାରତୀୟଙ୍କ ସହ ମଧ୍ୟ ରାଷ୍ଟ୍ରପତି ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ରାଷ୍ଟ୍ରପତି ତାଙ୍କ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଆସନ୍ତା 21 ଏବଂ 22 ତାରିଖରେ ଉତ୍ତର ମାସିଡୋନିଆକୁ ଯିବେ। କୌଣସି ଭାରତୀୟ ରାଷ୍ଟ୍ରପତିଙ୍କର ଉତ୍ତର ମାସିଡୋନିଆକୁ ଏହା ହେବ ପ୍ରଥମ ଗସ୍ତ। ଗସ୍ତ ଅବସରରେ ରାଷ୍ଟ୍ରପତି ମୁର୍ମୁ ତାଙ୍କ ପ୍ରତିପକ୍ଷ ସିଲଜାନାସ୍କା ଡାଭାକୋଭାଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ତ୍ରିରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ 23-25 ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରପତି ମୁର୍ମୁ ରୋମାନିଆ

0: ଗସ୍ତରେ ଯିବେ। ତିନି ଦଶନ୍ଧିରୁ ଅଧିକ ସମୟ ପରେ କୌଣସି ଭାରତୀୟ ରାଷ୍ଟ୍ରପତିଙ୍କ ଏହି ଦକ୍ଷିଣ ପୂର୍ବ ୟୁରୋପୀୟ ଦେଶକୁ ପ୍ରଥମ ଗସ୍ତ ହେବ। ଗସ୍ତ ଅବସରରେ ରାଷ୍ଟ୍ରପତି ମୁର୍ମୁ ସେଠାକାର ମଧ୍ୟବର୍ତ୍ତୀକାଳୀନ ପ୍ରଧାନମନ୍ତ୍ରୀ ସିନେଟର ଅଧ୍ୟକ୍ଷ ଏବଂ ରୋମାନିଆ ଭାରତ ସଂସଦୀୟ ବନ୍ଧୁତ୍ୱ ଗୋଷ୍ଠୀର ସଦସ୍ୟଙ୍କ ସହ ଆଲୋଚନା ବୈଠକରେ ଯୋଗଦେବେ। ଆସାମରେ ଲଗାତାର ବର୍ଷା କାରଣରୁ ବନ୍ୟା ପରିସ୍ଥିତି ଜଟିଳ ହୋଇଛି। ଉପର ଆସାମର ହଜାର ହଜାର ଲୋକ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛନ୍ତି। ବିଭିନ୍ନ ନଦୀର ଜଳସ୍ତର ବିପଦ ସଂକେତ ଉର୍ଦ୍ଧ୍ୱରେ ପ୍ରବାହିତ ହେଉଛି। ଭାରତୀୟ ସେନା, ଜାତୀୟ ବିପର୍ଯ୍ୟୟ ତ୍ୱରିତ ବାହିନୀ ଏନ୍ଡିଆର୍ଏଫ୍ ଏବଂ ରାଜ୍ୟ ବିପର୍ଯ୍ୟୟ ତ୍ୱରିତ ବାହିନୀ ଏସ୍ଡିଆର୍ଏଫ୍ ଦଳକୁ ପ୍ରଭାବିତ ଶିବସାଗର, ଚରେଇଦେଓ ଏବଂ ଜୋହରଟ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି। ମନ୍ତ୍ରୀ ବିମଲ ବୋରା ଶିବସାଗର ଏବଂ ଚରେଇଦେଓ ଜିଲ୍ଲାର ବନ୍ୟା ପରିସ୍ଥିତିର ଆଜି ସମୀକ୍ଷା କରିଛନ୍ତି। ସେ ଏହି ଦୁଇ ଜିଲ୍ଲାର ଉପକମିଶନରମାନଙ୍କ ସହ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ମନ୍ତ୍ରୀ କହିଛନ୍ତି ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜୋରସୋରରେ ଚାଲିଛି। ଶିବସାଗର ଜିଲ୍ଲାରେ କେବଳ 510 ଜଣ ଲୋକଙ୍କୁ ଉଦ୍ଧାର କରାଯାଇ ସାରିଲାଣି। ଜାମ୍ମୁ କାଶ୍ମୀର ପାଣିପାଗ ଅବସ୍ଥାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ସମସ୍ତ ଜିଲ୍ଲା ପ୍ରଶାସନକୁ ଆସନ୍ତା 24 ତାରିଖ ପର୍ଯ୍ୟନ୍ତ ପ୍ରତି 6 ଘଣ୍ଟାରେ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଜାମ୍ମୁ କାଶ୍ମୀରର ରାଜୌରୀ ଓ ପୁଞ୍ଚ ଜିଲ୍ଲାରେ ବନ୍ୟା ପରିସ୍ଥିତି ନେଇ ଗତକାଲି ଜାମ୍ମୁ ସିଭିଲ୍ ସେକ୍ରେଟେରିଏଟ୍ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ଦୁଇ ଜିଲ୍ଲାରେ ପ୍ରବଳ ବର୍ଷା କାରଣରୁ ଭୂସ୍କଳନ ଓ ବନ୍ୟା ଯୋଗୁଁ 12 ଜଣ ଲୋକଙ୍କର ମୃତ୍ୟୁ ହେବା ସହ ଅନେକ ନିଖୋଜ ଥିବା ସୂଚନା ମିଳିଛି। କେନ୍ଦ୍ରମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ କହିଛନ୍ତି 8 କୋଟିରୁ ଉର୍ଦ୍ଧ୍ୱ ପାଣ୍ଡୁଲିପିକୁ ଜ୍ଞାନ ଭାରତ ଅଭିଯାନ ଅଧୀନରେ ଡିଜିଟାଇଜେସନ୍ କରାଯାଇଛି। ଲୋକସଭାରେ ଆଜି ଏକ ଅତିରିକ୍ତ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ମାଣ୍ଡବ୍ୟ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ଜ୍ଞାନ ଭାରତ ଅଭିଯାନ ଆରମ୍ଭ କରି ପାଣ୍ଡୁଲିପିଗୁଡ଼ିକୁ ସଂରକ୍ଷଣ ଏବଂ ଡିଜିଟାଇଜେସନ୍ କରିବା ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହାଦ୍ୱାରା ପାଣ୍ଡୁଲିପିଗୁଡ଼ିକର ଗବେଷଣା କରାଯିବା ସହ ଜନସାଧାରଣଙ୍କ ପାଇଁ ସହଜରେ ଉପଲବ୍ଧ ହୋଇପାରିବ। ଏହି ଅଭିଯାନ ଅଧୀନରେ ଦେଶରେ 1 କୋଟିରୁ ଉର୍ଦ୍ଧ୍ୱ ପାଣ୍ଡୁଲିପିକୁ ସର୍ବେକ୍ଷଣ କରାଯାଇଛି ଏବଂ 374,000 ଉର୍ଦ୍ଧ୍ୱ ପାଣ୍ଡୁଲିପିକୁ ଅପଲୋଡ କରାଯାଇଥିବା ମନ୍ତ୍ରୀ ଡକ୍ଟର ମାଣ୍ଡବ୍ୟ ସୂଚନା ଦେଇଛନ୍ତି। କଲିକତା ହାଇକୋର୍ଟ ଆଜି ମମତା ବାନାର୍ଜୀଙ୍କ ନେତୃତ୍ୱରେ ପରିଚାଳିତ ତୃଣମୂଳ କଂଗ୍ରେସର 3 ଦଳୀୟ ବ୍ୟାଙ୍କ ଆକାଉଣ୍ଟ ପରିଚାଳନା ନେଇ ଅନ୍ତରୀଣ ଅନୁମତିକୁ ଅଗ୍ରାହ୍ୟ କରିଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡି ପକ୍ଷରୁ ଏହି 3 ବ୍ୟାଙ୍କ ଆକାଉଣ୍ଟକୁ ରଦ୍ଦ କରାଯାଇଥିଲା। ଏହି ବ୍ୟାଙ୍କ ଆକାଉଣ୍ଟରେ 440,42,00,000 ଟଙ୍କା ରହିଛି। ପୂର୍ବରୁ ଗତ 13 ତାରିଖରେ ବିଚାରପତି ଜଷ୍ଟିସ୍ କ୍ରିଷ୍ଣାରାଓ ଉଭୟ ପକ୍ଷର ତର୍କ ଶୁଣିବା ପରେ ଅନ୍ତରୀଣ ନିର୍ଦ୍ଦେଶକୁ ସଂରକ୍ଷିତ ରଖିଥିଲେ। ଫିଫା ଫୁଟବଲ ବିଶ୍ୱକପ୍ର ଫାଇନାଲ୍ ମ୍ୟାଚ୍ରେ ସ୍ପେନ୍ 1-0 ଆର୍ଜେଣ୍ଟିନାଙ୍କୁ ପରାସ୍ତ କରି ଚମ୍ପିୟନ୍ ହୋଇଛି। ଗତ ରାତିରେ ନ୍ୟୁୟର୍କର ନ୍ୟୁଜର୍ସି ଷ୍ଟାଡିୟମ୍ରେ ଅନୁଷ୍ଠିତ ଏହି ମ୍ୟାଚ୍ରେ 106ତମ ମିନିଟ୍ରେ ସ୍ପେନ୍ର ଖେଳାଳି ଫେରାନ୍ ଟୋରେସ୍ ଗୋଲ୍ କରିଥିଲେ। ପ୍ରଥମ 90 ମିନିଟ୍ର ଖେଳରେ ଉଭୟ ଦଳ ଗୋଲ୍ କରିବାରେ ସକ୍ଷମ ହୋଇନଥିଲେ। ଏହି ବିଜୟ ସହ ସ୍ପେନ୍ ପୁରୁଷ ବର୍ଗରେ ଦ୍ୱିତୀୟ ଥର ପାଇଁ ଫିଫା ବିଶ୍ୱକପ୍ ହାସଲ କରିଛି। 3 ଚମ୍ପିୟନ୍ ଆର୍ଜେଣ୍ଟିନା ସପ୍ତମ ଥର ପାଇଁ ଫାଇନାଲ୍ ଖେଳି ଚତୁର୍ଥ ଥର ଉପବିଜେତା ରହିଛି। ଫ୍ରାନ୍ସର ତାରକା ଖେଳାଳି ଏମ୍ ବାପେ ଟୁର୍ଣ୍ଣାମେଣ୍ଟର 10 ଗୋଲ୍ ସ୍କୋର୍ କରିବା ସହ ତାଙ୍କର ତୃତୀୟ ବିଶ୍ୱକପ୍ ଅଭିଯାନ ଶେଷ କରିଛନ୍ତି। ଏମ୍ ବାପେଙ୍କୁ ସର୍ବାଧିକ ଗୋଲ୍ କରିଥିବାରୁ ଗୋଲ୍ଡେନ୍ ବୁଟ୍ ପ୍ରଦାନ କରାଯାଇଛି। ସେହିପରି ସ୍ପେନ୍ର ଉନାଓ ସିମନ୍ଙ୍କୁ ସର୍ବଶ୍ରେଷ୍ଠ ଗୋଲ୍ କିପର୍ ଭାବେ ଗୋଲ୍ଡେନ୍ ଗ୍ଲୋବ୍ ପ୍ରଦାନ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ସଂସଦର ମୌସୁମୀ ଅଧିବେଶନ ଆଜିଠାରୁ ଆରମ୍ଭ। ବିରୋଧୀ ଦଳ ସଦସ୍ୟଙ୍କ ହୋହାଲ୍ଲା ଯୋଗୁଁ ଅପରାହ୍ନ 2 ପର୍ଯ୍ୟନ୍ତ ଗୃହ ମୁଲତବୀ। ବୈଶ୍ୱିକ ସମସ୍ୟା ସତ୍ତ୍ୱେ ଦେଶର ଅଭିବୃଦ୍ଧି ହାର 7.7% ରହିଛି କହିଲେ ପ୍ରଧାନମନ୍ତ୍ରୀ। ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଫ୍ରାନ୍ସ ଖେଳାଳି ଏମ୍ ବାପେଙ୍କୁ ମିଳିଲା ଗୋଲ୍ଡେନ୍ ବୁଟ୍। ସମ୍ବାଦ ଶେଷ ହେଲା।
1: The headlines. Monsoon session of Parliament begins today. Both houses witness multiple adjournments amid opposition uproar. Prime Minister Narendra Modi calls for productive monsoon session of Parliament, says it will lead to welfare of the nation. Supreme Court to hear pleas seeking probe into Ram Temple donations theft case today. President Draupadi Murmu holds delegation level talks with her Moldovan counterpart Maya Sandu in Chisinau. And IMD issues red alert warning for heavy to very heavy rainfall over parts of Uttarakhand, Himachal Pradesh and Jammu and Kashmir.

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ଆରମ୍ଭ ହେଲା ସଂସଦର ମୌସୁମୀ ଅଧିବେଶନ। ଅଧିବେଶନ ସଫଳ ହେବା ନେଇ ଆଶା ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ। ପବିତ୍ର ହେରାପଞ୍ଚମୀ ତିଥିରେ ଆଜି ପୁରୀରେ ଅନୁଷ୍ଠିତ ହେଉଛି ଶ୍ରୀଜୀଉଙ୍କ ବିଶେଷ ନୀତିକାନ୍ତି। ମାଲକାନଗିରି ବିମାନ ବନ୍ଦରର ଟ୍ରାଏଲ୍ ରନ୍ ପୂର୍ବରୁ ସୁରକ୍ଷା ସ୍ଥିତି ଅନୁଧ୍ୟାନ କଲେ ଦୁଇଜଣିଆ ଦଳ। ଏବଂ ସ୍ନାତକ ଶ୍ରେଣୀରେ ନାମଲେଖା ପାଇଁ ଆଜି ପ୍ରକାଶ ପାଇଲା ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା। ସଂସଦର ମୌସୁମୀ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି। ଅଧିବେଶନ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୌସୁମୀ ଅଧିବେଶନ ସଫଳ ହେବ ବୋଲି ଆଶା ବ୍ୟକ୍ତ କରିଛନ୍ତି। ଶ୍ରୀ ମୋଦି କହିଛନ୍ତି, ଦେଶର ପ୍ରତିଛବିକୁ ବିଶ୍ୱ ଗ୍ରହଣ କରିଛି ଏବଂ ଏହାକୁ ବିଶ୍ୱସ୍ତରୀୟ ସ୍ୱୀକୃତି ମିଳୁଛି। ଦେଶର ଯୁବପିଢ଼ିର କ୍ଷମତା ଏବଂ ଆଶା ମହାକାଶ ଭଳି ଅସୀମ। ମାତ୍ର ଏକ ମାସ ମଧ୍ୟରେ ଦେଶ ଅନେକ ସଫଳତା ହାସଲ କରିଛି, ଯାହା ପ୍ରତ୍ୟେକ ନାଗରିକଙ୍କୁ ଗୌରବାନ୍ୱିତ କରିଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ଜାତୀୟ ସ୍ତରରେ ହେଉ କିମ୍ବା ଆନ୍ତର୍ଜାତିକ ସ୍ତରରେ ଏବଂ ମହାକାଶ କ୍ଷେତ୍ରରେ ମଧ୍ୟ ଭାରତ ପାଇଁ ବାସ୍ତବତାରେ ଗୌରବର ମୁହୂର୍ତ୍ତ ସୃଷ୍ଟି ହୋଇଛି। ଗତବର୍ଷ ମୌସୁମୀ ଅଧିବେଶନ ପୂର୍ବରୁ ଭାରତ ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରେ ପହଞ୍ଚିବାରେ ସଫଳ ହୋଇଥିଲା ଏବଂ କିଛିଦିନ ପୂର୍ବରୁ ଜଣେ ଯୁବ ଭାରତୀୟ ଷ୍ଟାର୍ଟଅପ୍ ଐତିହାସିକ ସଫଳତା ହାସଲ କରିଛନ୍ତି। ଭାରତର ଯୁବପିଢ଼ି ମହାକାଶରେ ଏକ ନୂଆ ଯାତ୍ରାର ଶୁଭାରମ୍ଭ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି।
1: ମନସୁନ ହୋ ୟା ମନସୁନ ସତ୍ର, ଅଗର ଦୋନୋ ପ୍ରୋଆକ୍ଟିଭ ହୋ ତୋ ବହୁତ ହି ପ୍ରୋଡକ୍ଟିଭ ହୋତେ ହୈ ଔର ଦୋନୋ କୋ ପ୍ରୋଡକ୍ଟିଭ ହୋତେ ହୈ ତୋ ଦେଶ କା କଲ୍ୟାଣ ହୋତା ହୈ, ଜୀବ ମାତ୍ର କା କଲ୍ୟାଣ ହୋତା ହୈ। ସାଥିଓ ପିଛଲେ ଏକ ମହିନେ ମେ ଦେଶ ନେ ଅନେକ ସିଦ୍ଧିୟାଁ ପ୍ରାପ୍ତ କି, ଚାହେ ରାଷ୍ଟ୍ରୀୟ ହୋ ଅନ୍ତରାଷ୍ଟ୍ରୀୟ ହୋ ଔର ଅବ ତୋ ଅନ୍ତରିକ୍ଷ ବି ହୋ, ଭାରତ କେ ଲିଏ ଗର୍ବ କେ ପଲ ରହେ ହୈ।
0: ପ୍ରଧାନମନ୍ତ୍ରୀ କହିଛନ୍ତି, ପଶ୍ଚିମ ଏସିଆରେ ଜାରି ରହିଥିବା ସଂଘର୍ଷ ଯୋଗୁଁ ଭାରତ ଏହାର ଶକ୍ତି ଆବଶ୍ୟକତା ପୂରଣ ପାଇଁ ଅନ୍ୟ ଦେଶ ଉପରେ ନିର୍ଭର କରିବା ନେଇ ସମସ୍ୟା ସୃଷ୍ଟି ହୋଇଛି। ପେଟ୍ରୋଲ, ଡିଜେଲ, ଏଲ୍ପିଜି, ସାର ଏବଂ ଅନ୍ୟାନ୍ୟ ରାସାୟନିକ ଦ୍ରବ୍ୟକୁ ନେଇ ପ୍ରତିବନ୍ଧକ ମଧ୍ୟ ସୃଷ୍ଟି ହୋଇଛି। ଏହା ସତ୍ତ୍ୱେ ଭାରତର ଅଭିବୃଦ୍ଧି ହାର 7.7% ରହିଛି ଏବଂ ଭାରତ ଆଜି ବିଶ୍ୱରେ ଦ୍ରୁତଗତିରେ ବିକାଶ ସହ ପ୍ରମୁଖ ଅର୍ଥବ୍ୟବସ୍ଥା ଭାବେ ଉଭାହୋଇଛି ବୋଲି ଶ୍ରୀ ମୋଦି କହିଛନ୍ତି। ମୌସୁମୀ ଅଧିବେଶନ କାଳରେ ବିଭିନ୍ନ ବିଧେୟକ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ଆୟକର ସଂଶୋଧନ ବିଧେୟକ 2026, ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା ସଂଶୋଧିତ ବିଧେୟକ, ଜନ୍ମ ଓ ମୃତ୍ୟୁ ନିବନ୍ଧନ ସଂଶୋଧିତ ବିଧେୟକ, ଲଘୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିକାଶ ବିଧେୟକ ଏବଂ FCRA ଏବଂ ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଧେୟକ ଉପରେ ଆଲୋଚନା ହେବା ନେଇ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଅଧିବେଶନ ଅଗଷ୍ଟ 13 ପର୍ଯ୍ୟନ୍ତ ଚାଲିବ। ପବିତ୍ର ହେରାପଞ୍ଚମୀ ତିଥିରେ ପୁରୀରେ ଆଜି ଶ୍ରୀଜୀଉମାନଙ୍କର ଆଡ଼ପ ମଣ୍ଡପରେ ବିଶେଷ ନୀତିକାନ୍ତି ହେଉଛି। ମା' ଲକ୍ଷ୍ମୀ ଠାକୁରାଣୀଙ୍କୁ ଛାଡ଼ି ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀଗୁଣ୍ଡିଚା ଦିନ ବଡ଼ ଭାଇ ବଳଭଦ୍ର ଓ ସାନ ଭଉଣୀଙ୍କୁ ସାଙ୍ଗରେ ନେଇ ରଥରେ ଯାତ୍ରା କରିବା ପରେ ଶ୍ରୀମନ୍ଦିରରେ ମହାଲକ୍ଷ୍ମୀ ନିଜକୁ ଅପମାନିତ ଓ ଅବହେଳିତ ମନେ କରିଛନ୍ତି। ଅଭିମାନିନୀ ମା' ମହାଲକ୍ଷ୍ମୀ ନନ୍ଦିଘୋଷ ରଥର କାଠ ଭାଙ୍ଗିବା ସହ ମହାପ୍ରଭୁଙ୍କ ଦର୍ଶନ ନ ପାଇ ଆଜି ଅଧର ଚୁମ୍ବିତ ଆଜ୍ଞାମାଳ ପାଇ ରାଗରେ ହେରା ଗୌରୀ ସାହି ବାଟେ ମନ୍ଦିର ପ୍ରତ୍ୟାବର୍ତ୍ତନ କରିବାର ପରମ୍ପରା ରହିଛି।

ଶ୍ରୀଜଗନ୍ନାଥ ମନ୍ଦିର ପରି ଗୁଣ୍ଡିଚା ମନ୍ଦିରରେ ମଧ୍ୟ ମଙ୍ଗଳ ଆଳତୀ, ମୈଲମ, ତଡ଼ପ ଲାଗି, ଅବକାଶ, ବେଶ, ଗୋପାଳବଲ୍ଲଭ ପୂଜା, ସକାଳ ଧୂପ, ଭୋଗମଣ୍ଡପ, ମହାସ୍ନାନ, ବଡ଼ସିଂହାର ବେଶ, ରାତ୍ର ପହୁଡ଼ ଆଦି କରାଯାଉଛି। ଆଜିର ଏହି ନୀତି ଶେଷ ହେବା ପରେ ଆସନ୍ତାକାଲି ସକାଳ ଧୂପ ସରିବା ପରେ ତିନି ରଥର ଦକ୍ଷିଣ ମୋଡ଼ ନେଇ ଆଜ୍ଞାମାଳ ବିଜେ କରାଯିବ। ଦକ୍ଷିଣ ମୋଡ଼ ହେବା ପୂର୍ବରୁ ଆଜି ରଥଗୁଡ଼ିକର ଯାଞ୍ଚ କରାଯାଇଛି। ରଥଯାତ୍ରା ସମୟରେ ପୁରୀ ଆସୁଥିବା ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ସୁରକ୍ଷା ପୁଲିସର ସର୍ବୋଚ୍ଚ ପ୍ରାଥମିକତା ବୋଲି ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂ କହିଛନ୍ତି। ଚଳିତ ରଥଯାତ୍ରା ସମୟରେ ଗତ ଚାରିଦିନ ମଧ୍ୟରେ ପୁରୀ ପୁଲିସ ଓ ଆଣ୍ଟି ସ୍ନାଚିଂ ଟିମ୍ ପକ୍ଷରୁ 143 ଜଣଙ୍କୁ ମୋବାଇଲ, ପର୍ସ, ସୁନା ଅଳଙ୍କାର ଓ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଲୁଟ୍ ଅଭିଯୋଗରେ ଗିରଫ କରାଯାଇଥିବା ସୂଚନା ମିଳିଛି। ଶ୍ରୀ ସିଂ କହିଛନ୍ତି, ଲୁଟେରାମାନଙ୍କଠାରୁ 250 ଅଧିକ ମୋବାଇଲ ଫୋନ୍ ଜବତ କରାଯାଇଛି। ଚଳିତ ବର୍ଷ ରଥଯାତ୍ରା ସମୟରେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକମାନଙ୍କ ସୁରକ୍ଷିତ ଦର୍ଶନକୁ ପ୍ରାଥମିକତା ଦିଆଯାଇଥିବା ବେଳେ ସହରର ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନଗୁଡ଼ିକରେ ସାଧା ପୋଷାକଧାରୀ ପୁଲିସ କର୍ମଚାରୀଙ୍କୁ ନିୟୋଜନ କରାଯାଇଛି। ଅନ୍ୟପକ୍ଷରେ ସିସିଟିଭି ମାଧ୍ୟମରେ ନିରୀକ୍ଷଣ କରାଯାଇ ବିଭିନ୍ନ ସ୍ଥାନରେ ଲୁଟ୍ କରୁଥିବା ଅପରାଧୀଙ୍କୁ ଗିରଫ କରାଯାଉଥିବା ଏସ୍ପି ଶ୍ରୀ ସିଂ କହିଛନ୍ତି। ରଥଯାତ୍ରା ଶେଷ ହେବା ପର୍ଯ୍ୟନ୍ତ ଏହି ଅଭିଯାନ ଜାରି ରହିବ ବୋଲି ସେ କହିଛନ୍ତି। ନବରଙ୍ଗପୁର ଜିଲ୍ଲାର 10 ପାରମ୍ପରିକ ଦୁର୍ଗାମେଢ଼ ପାଇଁ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ 11 ଟଙ୍କା ଅନୁଦାନ ମଞ୍ଜୁର କରାଯାଇଛି। ପାରମ୍ପରିକ ଦଶହରା ମେଢ଼ର ସଂରକ୍ଷଣ ଓ ପ୍ରୋତ୍ସାହନ ଲାଗି ଏହି ଆର୍ଥିକ ସହାୟତା ପ୍ରଦାନ କରାଯାଉଥିବା ଜଣାପଡ଼ିଛି। ନିୟମ ଅନୁଯାୟୀ 100 ଅଧିକ ପୁରୁଣା ମେଢ଼କୁ 1,01,000 ଟଙ୍କା, 70 ଅଧିକ ମେଢ଼କୁ 70,000 ଟଙ୍କା ଏବଂ 50 ଅଧିକ ମେଢ଼କୁ 50,000 ଟଙ୍କା ଲେଖାଏଁ ଅନୁଦାନ ପ୍ରଦାନ କରାଯିବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି, ଆକାଶବାଣୀ କଟକରୁ। ମାଲକାନଗିରି ବିମାନ ବନ୍ଦରରେ ଆସନ୍ତା 22 ଟ୍ରାଏଲ୍ ରନ୍ ହେବାକୁ ଥିବାବେଳେ ଆଜି ବିମାନ ବନ୍ଦରର ସୁରକ୍ଷା ସ୍ଥିତି ଯାଞ୍ଚ କରାଯାଇଛି। ରାଜ୍ୟ ବେସାମରିକ ବିମାନ ଚଳାଚଳ ସୁରକ୍ଷା ଯାଞ୍ଚ ଦଳର ସହକାରୀ ନିର୍ଦ୍ଦେଶକ ନିରୋଜ କୁମାର ନାୟକ ଏବଂ ସୁରକ୍ଷା ସହକାରୀ ନିର୍ଦ୍ଦେଶକ ମନୋଜ କୁମାର ଦାସ ସମ୍ପୃକ୍ତ ବିମାନ ବନ୍ଦରର ସୁରକ୍ଷା ସ୍ଥିତି ଅନୁଧ୍ୟାନ କରିଛନ୍ତି। ଉଭୟ ଅଧିକାରୀ ବିମାନ ବନ୍ଦର ଭିତ୍ତିଭୂମି, ଟର୍ମିନାଲ, ରନ୍ୱେ, ଟିକେଟ୍ କାଉଣ୍ଟର ଏବଂ ଯାତ୍ରୀଙ୍କ ପ୍ରବେଶ ଓ ପ୍ରସ୍ଥାନ ପଥ ଯାଞ୍ଚ କରିଛନ୍ତି। ଆଜି ମାଲକାନଗିରି ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ଅଗ୍ନିଶମ ଓ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ଏହି ଦୁଇଜଣିଆ ଦଳ ବିସ୍ତୃତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଓ ସମୁଦ୍ରକୂଳକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ କରିବା ଲାଗି ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ଏଥିଲାଗି ସଂଶୋଧିତ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ଏବଂ ବ୍ୟୟ ଅଟକଳ ଦାଖଲ କରିବାକୁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଗୋପାଳପୁର ସମୁଦ୍ରକୂଳରେ ଦ୍ୱିତୀୟ ପର୍ଯ୍ୟାୟ ବିକାଶ ପାଇଁ ପ୍ରସ୍ତାବିତ ଜମି ଅଧିଗ୍ରହଣ ବାବଦ ବ୍ୟୟ ଅଟକଳ ଦାଖଲ କରିବା ତଥା ନକ୍ସାରେ ଆବଶ୍ୟକ ସଂଶୋଧନ କରିବା ଲାଗି ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ସଂଶୋଧିତ ରିପୋର୍ଟ ଦାଖଲ ହେବା ପରେ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରାଯିବ ବୋଲି ଜଣାପଡ଼ିଛି। ରାଜ୍ୟରେ ଥିବା ସ୍ନାତକ ମହାବିଦ୍ୟାଳୟଗୁଡ଼ିକରେ ନାମଲେଖା ଲାଗି ଆଜି ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇଛି। ମୋଟ 1,055 ସ୍ନାତକ ମହାବିଦ୍ୟାଳୟରେ କଳା, ବିଜ୍ଞାନ, ବାଣିଜ୍ୟ, ସେଲ୍ଫ ଫାଇନାନ୍ସିଂ ଏବଂ ସଂସ୍କୃତ ପାଠ୍ୟକ୍ରମରେ 287,519 ଆସନ ରହିଛି। ପ୍ରଥମ ପର୍ଯ୍ୟାୟରେ 84,384 ଆସନରେ ନାମଲେଖା ଶେଷ ହୋଇଛି। ମେଧା ତାଲିକା ପ୍ରକାଶ ପାଇବା ପରେ ଆସନ୍ତାକାଲିଠାରୁ ଗୁରୁବାର ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ନାମ ଲେଖାଇ ପାରିବେ। ଆସନ୍ତା 29 ତୃତୀୟ ତଥା ଚୂଡ଼ାନ୍ତ ମେଧା ତାଲିକା ପ୍ରକାଶ ପାଇବ। ଗଞ୍ଜାମ ଜିଲ୍ଲାରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଜାରି ରହିଥିବାରୁ ସମସ୍ତ ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣିକୁ ସ୍ଥଗିତ ରଖାଯାଇଛି। ଜିଲ୍ଲାପାଳଙ୍କ ପକ୍ଷରୁ ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣି ନ କରିବା ଲାଗି ସମସ୍ତ ବ୍ଲକ ଉନ୍ନୟନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ଜନଶୁଣାଣି ଶିବିର ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକ ନାମି ମହାବିଦ୍ୟାଳୟରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ଓ ଶିକ୍ଷାବିତ୍ମାନେ ଯୋଗଦେଇ ପୋକ୍ସୋ, ଘରୋଇ ହିଂସା ଓ ସାମାଜିକ ମୌଳିକ ଅଧିକାର ଆଇନ ସମ୍ପର୍କରେ ଆଲୋଚନା କରିଛନ୍ତି। ରାୟଗଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଗୁଡ଼ାରୀ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସଦ୍ଭାବନା ସଭାଗୃହରେ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୁଣାଣିରେ 49 ଅଭିଯୋଗର ଶୁଣାଣି କରାଯାଇଥିଲା। ରାୟଗଡ଼ା ପୌର ପରିଷଦ ପକ୍ଷରୁ ଜଳ ସଂରକ୍ଷଣ ଓ ବର୍ଷା ଜଳ ସଞ୍ଚୟର ଗୁରୁତ୍ୱ ସମ୍ପର୍କରେ ସହରବାସୀଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ କ୍ୟାଚ୍ ଦ ରେନ୍ ସଚେତନତା ଅଭିଯାନ ଆରମ୍ଭ କରାଯାଇଛି। ସହରର ପ୍ରମୁଖ ସ୍ଥାନଗୁଡ଼ିକରେ ବର୍ଷା ଜଳ ସଞ୍ଚୟ ଏବଂ ସଂରକ୍ଷଣ ସମ୍ପର୍କିତ ହୋର୍ଡିଂ ଓ ବ୍ୟାନର ସ୍ଥାପନ କରାଯାଇଥିବା ବେଳେ ଏହି ଅଭିଯାନକୁ ଜନ ଆନ୍ଦୋଳନରେ ପରିଣତ କରିବା ଲାଗି ଆହ୍ୱାନ ଦିଆଯାଇଛି। ଓଡ଼ିଶାର ଉତ୍ତର ଭାଗ ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଚଳିତ ସପ୍ତାହରେ ପୁଣି ଥରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ମଧ୍ୟମରୁ

ପ୍ରବଳ ବର୍ଷା ହୋଇପାରେ। ପାଣିପାଗ କେନ୍ଦ୍ର ପକ୍ଷରୁ ଆସନ୍ତା ଚବିଶ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବା ନେଇ ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଗତ ଚବିଶ ଘଣ୍ଟା ମଧ୍ୟରେ ଢେଙ୍କାନାଳରେ ସର୍ବାଧିକ 119.6 mm ବର୍ଷା ରେକର୍ଡ କରାଯାଇଛି। କ୍ରୀଡ଼ା, ମାନସିକ ଶକ୍ତି ଓ କଳାର ଉପାଦାନ ମିଶ୍ରିତ ପ୍ରାଚୀନ ସାଂସ୍କୃତିକ ଚେସ୍ ଖେଳକୁ ଅଧିକ ଲୋକପ୍ରିୟ କରିବା ପାଇଁ ଆଜି ଆନ୍ତର୍ଜାତିକ ଚେସ୍ ଦିବସ ପାଳନ କରାଯାଉଛି। ବିଶ୍ୱ ଚେସ୍ ସମୁଦାୟ ତରଫରୁ 1924 ପ୍ରତିଷ୍ଠା କରାଯାଇଥିବା ଫାଇଡର୍ ସ୍ମରଣ ଉଦ୍ଦେଶ୍ୟରେ ଏହି ଦିବସକୁ ପାଳନ କରାଯାଇଥାଏ। 2019 ଜାତିସଂଘ ମହାସଭା ଦ୍ୱାରା ଏହି ଦିବସ ପାଳନକୁ ସ୍ୱୀକୃତି ମିଳିଥିଲା। ପ୍ରାୟ 1500 ଏହି ଖେଳ ଭାରତରେ ଚତୁରଙ୍ଗ ନାମରେ ଆରମ୍ଭ ହୋଇଥିଲା ବୋଲି ବିଶ୍ୱାସ କରାଯାଏ। ବିଶ୍ୱନାଥନ ଆନନ୍ଦଙ୍କଠାରୁ ଆରମ୍ଭ କରି ନୂତନ ପିଢ଼ିର ବର୍ତ୍ତମାନର ଖେଳାଳିଙ୍କ ପର୍ଯ୍ୟନ୍ତ ଚେସ୍ ବିଶ୍ୱସ୍ତରରେ ଏକ ସ୍ୱତନ୍ତ୍ର ମର୍ଯ୍ୟାଦା ଏବଂ ଗୌରବ ଆଣିବାରେ ସହାୟକ ହୋଇପାରିଛି। ଚେସ୍ ଦିବସ 2026 ବାର୍ତ୍ତା ରହିଛି, ଉତ୍ସବ ପାଳନ କରନ୍ତୁ, ସୃଷ୍ଟି କରନ୍ତୁ ଏବଂ ପରିବର୍ତ୍ତନ ଆଣନ୍ତୁ। ମୁଖ୍ୟ ସମ୍ବାଦ ପୁଣିଥରେ। ଆରମ୍ଭ ହେଲା ସଂସଦର ମୌସୁମୀ ଅଧିବେଶନ। ଅଧିବେଶନ ସଫଳ ହେବା ନେଇ ଆଶା ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ। ପବିତ୍ର ହେରାପଞ୍ଚମୀ ତିଥିରେ ଆଜି ପୁରୀରେ ଅନୁଷ୍ଠିତ ହେଉଛି ଶ୍ରୀଜୀଉଙ୍କ ବିଶେଷ ନୀତିକାନ୍ତି। ମାଲକାନଗିରି ବିମାନ ବନ୍ଦରର ଟ୍ରାଏଲ୍ ରନ୍ ପୂର୍ବରୁ ସୁରକ୍ଷା ସ୍ଥିତି ଅନୁଧ୍ୟାନ କଲେ ଦୁଇଜଣିଆ ଦଳ ଏବଂ ସ୍ନାତକ ଶ୍ରେଣୀରେ ନାମଲେଖା ପାଇଁ ଆଜି ପ୍ରକାଶ ପାଇଲା ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ପ୍ରସାରଣ ସନ୍ଧ୍ୟା 6:45 ରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଶୁଣୁଥିଲେ ଆଞ୍ଚଳିକ ସମ୍ବାଦ ରିଲେ କରି ଶୁଣାଇଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ପ୍ରଥମେ ଶୁଣନ୍ତୁ କଥାଚିତ୍ର ଭିକ୍ଟୋରୀରୁ ଏ ଗୀତଟି। କଣ୍ଠଶିଳ୍ପୀ ଶାନ, ଗୀତ ରଚନା କରିଛନ୍ତି ସୟିଦ ଗୁଲରେଜ, ସଙ୍ଗୀତ ଅନୁ ମଲ୍ଲିକ।

ଏଥର ଶୁଣନ୍ତୁ କଥାଚିତ୍ର ମୁଥସେ ଦୋସ୍ତି କରୁଗିରୁ। କଣ୍ଠ ଦେଇଛନ୍ତି ଉଦିତ ନାରାୟଣ, ଗୀତ ରଚନା ଆନନ୍ଦ ବକ୍ସି ଏବଂ ସଙ୍ଗୀତ ରାହୁଲ ଶର୍ମା।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ଏହି କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣନ୍ତୁ, ମୁଝସେ ଶାଦୀ କରୋଗି କଥାଚିତ୍ରରୁ। କଣ୍ଠ ଦେଇଛନ୍ତି ଉଦିତ ନାରାୟଣ ଏବଂ ଅଲକା ୟାଗ୍ନି, ଗୀତ ରଚନା ଜଲି ଶେରୱାନୀ, ସଙ୍ଗୀତ ସାଜିଦ ୱାଜିଦ।

ଶୁଣୁଥିଲେ ହିନ୍ଦୀ କଥାଚିତ୍ରର ଗୀତ। ଆଜି ଶୁଣିଲେ ଭିକ୍ଟୋରୀ ମୁଝସେ ଶାଦୀ କରୋଗି ମୁଝସେ ଦୋସ୍ତି କରୋଗି କଥାଚିତ୍ରରୁ କେତୋଟି ଗୀତ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ କିଷାନ ଭାଷାର ସାମାଜିକ ଏବଂ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମକା ପୁପୁ ଝକା ଝକା। ଉପସ୍ଥାପନା ସନ୍ତୋଷ ପିଙ୍କ।

ಹೊನ್ನೆ ರೊಥಲೆ ಮಹಾಪುರುಗಿ ಸಿರ್ಜಿನಾನು ಆಲಾರತಲ್ನಾರ್ ಓಯಿ ಗಾಯ ಆತಲಿ ಮನ್ನು ಮಾಸ ಆತಲಿ ಛಪ್ಪನ್ ಕೋಟಿ ಜೀವಜಂತು ಆತಲಿ ಬುಲಿಕ್ರಿ ತೆಂಗಾ ಖತರಾಲಿ ಆರ್ ಹೊನ್ನೆ ರೊಥಲೆ ಇದಾದಂಟಾ ಸಂಸಾರದು ಆ ಸಂಸಾರ ನಮ್ಮ ಜೊತೆ ಚಲರಲ್ದಾತ್ ಆರು ಆಲಾರ್ಗಿ ಕಥಾನ್ ಜೊತೆ ನಮ್ಮ ವಿಚಾರ ನಾನೊಥಲೆ ಭಿನ್ ಭಿನ್ ಸಂಪ್ರದಾಯರ್ ಆತಲ್ನಾರ್ ಗುಠಿ ಅನ್ನುಂತಾರ್ ಆದಿವಾಸಿ ಮನಲ್ನಾರ ಉಂಟಾ ಸಂಪ್ರದಾಯ ಆರು ಹೊನ್ನೆ ತ ತೆಂಗಾ ಖಾತಿರ್ ಕಿಚಿ ಜೆ ನಮೇ ಓಡಿಶಾನು 62 ಪ್ರಕಾರ ಆದಿವಾಸಿ ಆತಲ್ನಾರ್ ಬುಲಿಕ್ರಿ ಆ 62 ಪ್ರಕಾರ ಭಿತ್ರೆ ನಮೇ ಕುಣಾರ್ ಕಾನೆ ಕಾನ್ ಕಿಸಾನ್ ಬಾಲ್ನಾರ್ ಅವಡಾರ ಉಂಟಾ ಸಂಪ್ರದಾಯ ಈ ಆದಿವಾಸಿ ಗೋಷ್ಠಿಂತಾರ್ ಆ ಕುಣಾರ್ಗೆ ಹಿ ನಿಜರ್ ಭಾಷಾ ಆತಲಿ ನಿಜರ್ ಸಂಸ್ಕೃತಿ ಆತಲಿ ನಿಜರ್ ಚಾಲಿ ಚಲಣಿ ಆತಲಿ ತಮ್ಮೆ ನಿಜಸ್ವ ಅಡಪಾ ಪಾಲಿಗೆ ಎಕ್ಕನೆ ಕಾಮನಾರ್ ಎಕ್ಕನೆ ಕೂರ್ನಾರ್ ಎಕ್ಕನೆ ಅತ್ತನಾರ್ ಎಕ್ಕನೆ ಚೋನಾರ್ ಇನ್ನೆ ತಮ್ಮೆ ಉಂಟಾ ಸ್ವತಂತ್ರ ಪರಂಪರಾ ಆತಲಿ ತಮ್ಮೆ ಉಂಟಾ ಸ್ವತಂತ್ರ ಹೊನ್ನೆ ಜಿಯಾಬನ್ ಉಜ್ಜಿನಾಗೆ ಉಂಟಾ ಪಾಬು ತಮ್ಮೆ ಅಲ್ಗಾ ಆತಲಿ ತೆಂಗನ ಕಥಾ ಮಂಜಾ ಜೆ ತಮ್ಮ ತಮ್ಮೆ ಹಿಸಾಬನು ನಲ್ಕುನನ್ನಾರ್ ತಮ್ಮ ತಮ್ಮೆ ಹಿಸಾಬನು ಜಿತ್ಕಿ ಗುಠಿ ತಿಹಾರ್ ಪರಬ ಬರಾಲಿ ಅನ್ನು ತಮ್ಮ ಸಮಿಲ್ ಮನ್ನಾರ್ ತಮ್ಮೆ ಹಿಸಾಬನು ತಮ್ಮ ಬೆಂಜನಾರ್ ತಮ್ಮ ನೇಖೆ ಮಿಯಾ ಹೊನ್ನೆ ನಿರ್ಭರ ಮಾಲ್ ಕಮ್ನಾರ್ ಆರು ಹೊನ್ನೆ ಏರೋಥಲೆ ಇನ್ನಮೆ ಕುಣಾರ್ ಅತಿ ಸರಳ ಆಲಾರ್ ಛೋಟಿಟಿ ಕಥಾನ್ ಭಿ ತಮ್ಮ ವಿಶ್ವಾಸ ಕಮ್ನಾರ್ ಆರು ಜಿಯಾ ಪಛನ್ ಚಿಯೋರ್ ಲಗೋರ್ ಹಲೇ ತಮ್ಮೆ ಕಥಾ ಬನ್ ಇಯಾ ಹಯ್ಯಾ ಮಾಲ್ ಮಾನಿ ತಾ ತೆಂಗನ ಕಥಾ ಮಂಜಾ ಜೆ ತಮ್ಮ ಹೊತ್ಕಿ ಸಚ್ಚುಟ್ ಆಲಾರ್ ಆರು ತಮ್ಮೆ ಉಂಟಾ ಜೀವನ ಧಾರಾಬೋದ್ ಹೊನ್ನೆ ಸುರುಖುರುಕಿರಿ ಅಗಲಿ ಅಗಲಿ ಕಾಲಿ ಆರು ಹೊನ್ನೆ ಏರೋಥಲೆ ಆಕುನ್ ಧೀರೆ ಧೀರೆ ನಮೇ କୁଣା ହାଦାର ଗୁଠି ବି ପାଡ଼ଚାରିନ୍ ଆଗଲି ବାର୍ଚାରିନ୍ ଆଉ ପୁନା ପୁନା ଯେନ୍ ରୀତିନୀତି ଆତିଲି ଆଦାନ ଭି ଟିକେ ଟିକେ ଆଦାନ ଆର୍ ଗ୍ରହଣ ନାନାଲାର୍ ହେଲେ ଭିଲ୍ ନମେ ଯେନ୍ ପାଚା ପରମ୍ପରା ଆତିଲି ନମେ ଯେନ୍ ହିସାବନୁ ସଠି ଉଠି ଆଣିନ୍ତି ନେଇକିରି ବେଞ୍ଜା କା ମରଣ ହଜନ ତକ୍ ଯେନ୍ ପ୍ରକାର ନମେ ରୀତିନୀତି ଥିଲି ଆଦାନ ଭି ନାମ କମ୍ତିଲ ବାରାଲ ଦାତ ଆରୁ ଏକା ବାକେନ୍ ଏକାଦ ମାଞ୍ଜା ନମେ ତିହାର ବାହାରନୁ ଆଦାନ ନାମ ଯେତିର୍ ଅଣ୍ଟା ସମ୍ମାନିକିରି ଅଣ୍ଟା ଗୁଠିନୁ ନାମ ଆଦାନ ପାଳନ କାମାଲ ଦାତ ତା ହନେ ଯଦି ଏର ଥିଲେ ନମେ ପରମ୍ପରାନୁ ବେଞ୍ଜା ଦଣ୍ଟା ବଢ଼େଇଟି କଥାଦୁ ଏନ୍ଦ୍ରିକି ବେଞ୍ଜା ଦଣ୍ଟା ଇନ୍ନେ ଜିନିଷ ଦୁ ଯେ ଯୋଡ଼େ ଆତ୍ମାଗେ ଅଣ୍ଟା ମିଲନ ବୋଲିକିରି ତେଙ୍ଗା ଖାତିର କିଛି କୁକୁ ହାଦୁସ୍ ଅଣ୍ଟା ଦୁସରା ପଦ୍ଦାନ୍ତା କୁକା ହାଦୁନ୍ ଅନ୍ଦର ଦାସ ବେଞ୍ଜର ଦାସ ଆଦାନ ତମେ ସାମାଜିକ ସ୍ୱୀକୃତି ଚିହ୍ନାର ଆରୁ ତମେ ଜିଆବନ ଆଗଲି ଆଗଲି ଆର ହୋନାର ଇ ଦାତିଲି ବୋଲିକିରି ତା ନମେ ବଂଶବୋଧ ଆଗଲି ଆଗଲି କାଲି ନମେ ହାଦୁ ବଚୁର ମାନାଲନାର ଆରୁ ନମେ ସଂସାର ବୋଧି ନେହିକିରି ଚାଲରାଲି ତା କଥା ମଞ୍ଜା ଯେ ଯେତିର୍ଗେ ଯେହେତୁ ଅଣ୍ଟା ଅଣ୍ଟା ପରମ୍ପରା ଆତିଲି ନମେ କୁଣାର୍ଗେ ଭି ହନେ ଏକାନେ ବେଞ୍ଜରନାର ଏକାନେକିରି ବର୍ତ୍ତିଆ କାନାର ଏକାନେକିରି କାନିଆକୁ କାଇବନ ବାଟିଆନାର ଆରୁ ଫିର୍ ଆଡ଼ପା ଅନ୍ଧରିକିରି ଆସାନ ଭି ବନ୍ଦାପଣା କାମିକିରି ତମେ ରୀତିନୀତିନୁ ତମ ବେଞ୍ଜରନାର ହୁ ପ୍ରକାର ପରମ୍ପରା ଦାକୁନ୍ ଭି ଆତିଲି ଆର୍ ଧୀରେ ଧୀରେ ନାମ ଶିକ୍ଷିତ ମଞ୍ଜକା ତାରୁ ଗଲାର୍ଗେ ତମେ ଜିନିଷ ଗୁଠିନେ ଏରକାତ ବାକେ ନାମ ହନେ ଭିଲ୍ କାମାଲ ଦାତ ଫିର୍ ଭି ନାମେ ପରମ୍ପରା ବନ ନାକୁନ୍ ଯେତେ ଆର୍ଗାତ ଆମ୍ବା ଆଉ ମାଲ ଭି ଆମ୍ବନା କଥା ଏନ୍ଦ୍ରିଗେ ନାମେ ଯେନ୍ ପରମ୍ପରାନୁ ନାମ ଯାହା କାମାଲ ଦାତ ଆଦାଦ ଯେତିର୍ ଗିନ୍ତି ହି ଭଲ୍ ଦୁ ତ ଆଜ ଯାହା ବି କଥା ମାନନା ଯେ ଯେତେବେଳେ ଅଣ୍ଟା କୁକାୟଦ ନିଜର ଆଡ଼ପା ପାଲି ଆମ୍ବି ନିଜର ଭାଇ ଭଉଣୀରି ନାମ୍ବି ପାଡ଼ା ପାଟକିନ୍ତା ତମେ ଯେତେ ସାଙ୍ଗିନ ରାନାର ଆବରାରି ନାମ୍ବି ଆରୁ ଦୁସରା ଆଡ଼ପାଗେ ବାରି ଆ ବାକେନ୍ ପ୍ରକୃତିରେ ତାଙ୍କେ ମନୁ ଏକାନେ ଲାଗି ଇ କଥାନ୍ତା ନାମ ବାଲଦାତ ହେଲେ ଘାଏ ଘାଏ ଏର୍କା ଦାତ ଯେ କାନିଆକୁ ଖାଇବନ୍ ଯେତେବେଳେ ବାଟିଆନାର କା ଯେତେବେଳେ ପିନ୍ଧେନ୍ ଭି ମାନି କା କୁକାଇବନ୍ ଯେତେବେଳେ ଆର୍ ହାରନାର ଚିନାର ଦୁସରା ବନ୍ଧୁସ୍ଗେ ହେକ୍ଖାନୁ ଟେକ୍ନାର ଚିନାର ବାକେନ୍ ଏକାନେ ତାଙ୍କ ଲାଗାଲ କିର ହୁ କଥାନ୍ତା ତାନ୍ ହିଁ ହାଲକିର ହେଲେ ନାମ ଏର୍ଦାତ ଯେ କାନିଆକୁ କାଏ ଘାଏ ଘାଏ ଓହ୍ଲି ଦାଦା ସାନ୍ କାଇ ଆରୁ ଓହ୍ଲି ମା ସାନ୍ ଓହ୍ଲି ବୁଆ ସାନ୍ ଓହ୍ଲି ତମେ ସାଙ୍ଗେ ଜୁଡ଼ିର ସାନ୍ ଭି ଯାଇକିରି ଓହ୍ଲି ତା ଇନ୍ୟଟା ପରମ୍ପରା ଦୁ ପ୍ରକୃତିରେ ଇ ଯେନ୍ ସ୍ନେହ ଶ୍ରଦ୍ଧା ବନ୍ଧନ ବୋଧ ବଢ଼େଇଟି କଥା ଦୁ ଆଦା ନାମ୍ବି ଆରୁ ଯେତେବେଳେ ଦୁସରା ତାରା କାଇ ଆଦାତ ନିଶ୍ଚିତ ଭାବରେ ଅହ୍ନା ଉର୍ଖିକି ତା ଧୀରେ ଧୀରେ ଆକୁ ନେରା ଖାତରାଲି ଯେ ନେ ବେଞ୍ଜରାଲନାର ଆଲଖାଲନାର ବଢ଼ିଆ ଜାଗାକେ କ ବଢ଼ିଆ ବେଞ୍ଜର ବଢ଼ିଆ ଠାଟ ବାଟନୁର ଇନ୍ନେ ଭାବାଲିଆ କୁନ୍ତା କୁକାଏଦ କିନ୍ତୁ ଦୁସରା ତାର୍ତି ଯଦି ଭାବତ
ହେଲେ ନାମ ନାମେ ନିଜର ଆଡ଼ପା ବନ୍ ନାମ ଆମ୍ବିକି ଯେତେବେଳେ କାଲ ଦାତ ଆ ବାକେନ୍ ଏକାନେ ଲାଗି ଆ କଥାତ୍ ନାମେ କୁଣା ସମ୍ପ୍ରଦାୟର ସାନ୍ ହିଁ ଆକୁନ୍ତକ ଆତିଲି ଏନ୍ଦିରିଗେ ନାମେ କୁଣା ସମ୍ପ୍ରଦାୟର ନେକାନ୍ ଭଲ ଆଖନାର ନେକାନ୍ ନିଜର କାମିକିରି ଇ କାରନାର ଆବଡ଼ାରିନ୍ କେଭେ ଆର୍ମାଲମ୍ବନାର ନିଜର ଆଡ଼ପା ନିଜର ହାଜୁ ନିଜର ହାଲୁ ଖୁଣି ଇବଡ଼ାଦ ତମାନ କେତିନି କେତେ ମେ ହିଁ ତା ଯାହା ବି ମାନ୍ନା କାନିଆ କୁକାଏ ଯେତେବେଳେ ଓହ୍ଲି ଆ ଅହ୍ନାବ ଦେଖାନେ ଅହ୍ନାର ହୁ କଥାବନ୍ ଟିକେ ଆଲୋଚନା କାମାଗି ଲାଗାନ୍ ଇନ୍ନା ଅଣ୍ଟା ବୁହିଣୀ ଘର ବାର୍ଚକାନାର ତା ମାନ ମେନଥ

0: ପ୍ରକୃତିରେ ଇ ଅହ୍ନା ଗୀତବନ୍ ମେଞ୍ଚକୁନ୍ ହନେ ନାମେ ଜିଆଦି ଅହ୍ଲା କାଲି ଲେଖା ଲାଗାଲି ଅଣ୍ଟା କୁକାଗେ ଏକାନେ ଲାଗାଲ କି ରହୁବା କେଁ ଯେ ତମେ ନିଜର ମା ବୁଆରୀ ନାମ ବିକିରି ନିଜର ଦାଦା ଭାଇ ସେ ନାମ ବିକିରି ଦୁସରା ଆଲାର୍ଗେ ଆଡ଼ପା କ ଆର ଆସାନର ଆଦାନ ଭାବାଲ କିର ଯେ ସତେ ଏକାନେ ଲାଗାଲ କିର ନିମେ ଗୀତୁ ମେନିକିରି ତା ହାଞ୍ଜାଲୁ ମିଆଁ ମିଆଁ ଲେଖା ମାଞ୍ଜା କରା ବାଗି ଲାଗା କରା ଖାଲି ମେନ୍ନାତି ହେଲେ ନେଖେ ସାଙ୍ଗେ ତମେ ଜିଆନ ଘଟରାଲି ଆଗେ ପ୍ରକୃତିରେ ଏକାନେ ଲାଗାଲ କିର ତା ହୁବାକେନ ଅହ୍ନା ବାକେନ ପ୍ରକୃତି ଇ ଗୀତୁ ଗୁଠିନ ଶିଖରା ଖାତ୍ରି କା ହନେ ହିଁ ଉର୍ଖି ବାରି
1: ହନେ ହିଁ ଉର୍ଖି ବାରି ଆରୁ ଆଜି ଗୁଠି ରାନାର ଯେ ଏନେ ଅଲକେ କେଇ
0: ହଇ ହଇ
1: ବାଟିଆ ରାନା ଗେ ବୋଲିକରି ତେଙ୍ଗନାର ହି
0: ଅର୍ଥାତ୍ ଯଦି ବି ଅହ୍ନା ଦୁ ଆଦାତ ଅଣ୍ଟା ପ୍ରକାର ଗୀତୁ ଥିବି ଆଏ କାମଲା ତା ଆଦଗେ ଲେଖା ତେନ କାନ୍ଦଣା ଗୀତ ଓଡ଼ିଆ ନୁ ବାଲନାର ଆଉ ଯାହା ବି ମାନ୍ନା ଇ ନାମେ ଗୀତୁନୁ ନିଜର ବୁଆସିନ କେତେ ଭଲ ଆଖନାର ମାନ ଏକାନେ ଭଲ ଆଖନାର ଦାଦା ଭଉଣୀ ଘର ତମେ ଏକାନେ ସ୍ନେହ ଶ୍ରଦ୍ଧାନୁ ଅଣ୍ଟା ପରିବାରନୁ ରାଲନାର ଆଦାତ ଏତାତ ବାତି ଦୁ ଆଏ କାମଲା ତା ଇନେ ସ୍ନେହ ସମ୍ପର୍କ ଥାଇକିରି ଅଣ୍ଟା ଯେନ୍ ପରିବାର ଆତିଲି ଆ ପରିବାର ସ୍ୱର୍ଗ ଲେଖା ସାମାନ ଦୁ ହେଲେ ଇ ଗୀତୁନୁ ପଦେ ନିମ୍ ତେଙ୍କାର ଯେ ମା ୟୋ ଏନ୍ଦେରା ହାଲେନ୍ ଯେ ନେନ୍ ଚାଲେ ରେ ନୋ ମା ତା ପ୍ରକୃତିରେ ନିମ୍ କିଛି ବାଲ୍ଲାଲକାର ଆରୁ ଏକାନେ ଚାଲରନ୍ ବୋଲିକିରି ନିମ୍ ତେଙ୍ଗାଲକାର ଇଦାନ ଯେତେ କୁକା ହାତଦାର ତେଙ୍ଗନାର ଇଦାତ ଅଣ୍ଟା ଟେଗ୍ ଲାଇନ୍ ଦୁ ବାନା ବାଜକୁନ୍ ଚଲେ ନାମେ କୁଣାର ଗି ଅହ୍ନା ବାକେନ୍ କିନ୍ତୁ ଆଦ ହିଁ ଅଣ୍ଟା କୁକାୟଦ ତାନ୍ ଯେତେ ସାନସାରବନ୍ ଚାଲାବାଲି କିନ୍ତୁ ଆ ତେଙ୍ଗାଲି ଯେ ଏ ଏନ୍ଦେ ରାହାଲେନ୍ ବୋଲିକିରି ତା ଇଶାନ କେତେ ମହତ୍ଵପୂର୍ଣ୍ଣ କଥାଟା ତେଙ୍ଗା ଖାତିର କି ଯେ ଆ ତାନ୍ ନିଜକେ ଛୋଟେ ଟେନ୍ ବାଲି ଏନ୍ କିଛି ବାଲ୍ଲାଲେନ୍ ବାଲି ନେ ବାଲୁ ଆଲି କିନ୍ତୁ ସଂସାର ଚଲାବାଲି ଇଦାତ କମ୍ ବଢ଼େଇଟି କଥା ମାନଲି ତୁ ତା ଇ କଥା ନାମେ ଯେତିରିନ୍ ବାତିଆଲି ଯେ ନାମ ନିଜର ସାନ୍ ଯେତେ ଜ୍ଞାନ ରାଜକୁନ୍ ଭି କା ଯେତେ ନାନ୍ନା କାମନାରୁ ଚାଲନା ବୁଦ୍ଧି ବାଟ ରାଜକୁନ୍ ଭି ନାମ ଏନ୍ଦି ରାହାଲେନ୍ ଯେନ୍ ଚାଲାରନ୍ ବାଲ୍ ବାଦତ ଆରୁ ତେଙ୍ଗଦାତ ଆଇକାମଲା ତା ଆଦତ ନାମେ ବାତିଆଲି ଯେ ନାମ ଯଦି ଖାଲ ହେଇକିରି ରଥ ହେଲେ କେତିନି କେତେ ଆମ ବାର ବାର ନାମେ ସାନ୍ ଜାମର ନାମ ଯେତିରିନ୍ ନାମେ ହୃଦ ଉଲା ଇଏ ଆଙ୍ଗତ ନାମ ହନେ ମାନେ ଇ ଗୀତବୋଧ ହନେ ତେଙ୍ଗାଲି ତା ଯାହା ବି ମାନ୍ନା ଇଦାନ ଯେତେବେଳେ ଇ ପରମ୍ପରା ରାଜା ଆବୋଧ କୁକା ହାତଦାରଗେ ହୃଦନୁ ଆଦତ ଭେଦାଲିଆ ଆର୍ ହେଜାଲିଆର୍ ଆର୍ ଚିନ୍ତା ନାନାଲିଆର୍ ଆରୁ ପ୍ରକୃତିରେ ଦାଦାସ ଏନ୍ଦେଶ କାକାଶ ଆଉ କାକି ବବା ବଡ଼ିର ଏନ୍ଦ୍ରାର ଇ ସମ୍ପର୍କ ବୋଧ ଏନ୍ଦେଦୁ ନାମେ ପରିବାର ବୋଧ ଏନ୍ଦେଦୁ ଆଦାନ ଆହାଲିଆର୍ ଆରୁ ହୃମି ବାକେନ୍ ବର୍ଷକ ଥରେ ହେଲେ ବି ବାରାଲିଆର୍ ମା ବୁ ଆଗେ ପାଦ୍ଦା ଆରୁ ଆସାନ ଯେତିରେ ଗେନେ ମିଶ୍ରାଲିଆର୍ ତା ଇନେ ଖାଲି ଥରେ ବୁଲି ମାରିଲା ଅନେକ ଥର ବାରାଲିଆର୍ ଆରୁ ଭିନ୍ ଭିନ୍ ଯେନ୍ ବେଞ୍ଜା କାର୍ଯ୍ୟ ମାଞ୍ଜା କା ପର୍ବପର୍ବାଣୀ ମାଞ୍ଜା ଆନୁ ହିଁ ବାରାଲିଆର୍ ରୁ କାମାଲିଆର୍ କିନ୍ତୁ ତା ଆଦା ଦଣ୍ଡା ସମ୍ପର୍କ ବହୁତ ବଢ଼ିଆ ଇକିଚା ଆ ଗୀତୁ ଗୀତୁ ମାଧ୍ୟମରୁ ଯେନ୍ତା ନାମେ ଟେଡ଼େନା ଗୀତୁ ମାଧ୍ୟମରୁ ନାମେ ପରିବାର ବନ ନାମେ ଯେନ୍ ସମାଜ ବନ ସଚେତନ କାମ ଖାତରାଲି ଇ ଅହ୍ନା ଗୀତୁ ମାଧ୍ୟମରୁ ବି ନାମେ କୁକା ହାତଦାରିନ୍ ତେଙ୍ଗା ଖାତିର କିଛି ଯେ ଇ ସମ୍ପର୍କ ବନ ଏକଲା ହିଁ ଆମକି ଆମ୍ବା ଯଦି ବି ନିମେ ପୁନାଡ଼ପା ମାନକ ତା ଇଦା ଦଣ୍ଡା ବଢ଼େଇଟି କଥା ହେଲେ ନିମ୍ ତା ବାର୍ଚକାର ଆରୁ ଯେତେବେଳେ ନିମ୍ ପୁନା ବାର୍ଚକାର ନିମେ ଶ୍ୱଶୁର ପାଦାଗେ କା ଶାସ୍ ଘରେ ଆଡ଼ପାଗେ ତାଚି ଆଡ଼ପାଗେ ବାର୍ଚକାର ନିମେ ଏକାନେ ଲାଗିଚା ଯେ ଏନ୍ତା ଇନେ ମହାଲିଆନ୍ ଅନାଲିଆନ୍ ଇନେ କୁଦାଲିଆନ୍ କା ଇନେ କୁରାଲିଆନ୍ ଏଙ୍ଗେ ମନ ଯାହା ଲାଗାଲିଆନ୍ ଏନ୍ କାମାଲିଆନ୍ ଇସାନ ଏକାନେ କାମନ ବୋଲି ହନେ କେବେ ଭାବନା ବାର୍ଚକିଚା
1: ହଁ ବାର୍ଚକିଚା ଇସାନ୍ ତ ପୁନା ଆୟାଂ ପୁନା ବାଂ ଭାଇ ଭଣୀ ସଫାର ପୁନା ପୁନା ହି ଏଡ଼ପା ହେଲେ ଏକା ସାନ୍ ଏନ୍ଦେର ଜିନିଷ ରହି ତ ନେନ୍ ବାଲେନି ଏଙ୍ଘା ଜିଆନୁ ଅଲଚିକା ଅଲଚିକା ଲଗା ଲଗା ଏନ୍ଦେର ବର ଚରକା ତେଙ୍ଗର ଚରକା କିଡ଼ା ଲାଗୁନି ତା ନିଜର ହେଖାନେ ଅଥରାରୁ ଅନା ପଲ୍ଦିନି ନା ହନେ ବହୁତ କିଛି
0: ତା ଧୀରେ ଧୀରେ ଆଦାନ ପାତଲା କାମ ଗିଲେ କାନକା ଧୀରେ ଧୀରେ ଦେଖ କାନେ କିରି ଫିର ପରିବାର କାନେ ନିମ ମିଶ୍ରିକା।

ଏଇଠି ଶେଷ ହେଲା କିଷାନ ଭାଷାର ସାମାଜିକ ଏବଂ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକା ପୁପୁ ଝକାଝକା। ଉପସ୍ଥାପନା ଦାୟିତ୍ୱରେ ଥିଲେ ସନ୍ତୋଷ ପିଙ୍ଗ।

ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ପ୍ରଚାର କରୁଛୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ପ୍ରଥମେ ଶୁଣନ୍ତୁ ମହୁଆ କଥାଚିତ୍ରରୁ ଏହି ଗୀତଟି। କଣ୍ଠ ଦେଇଛନ୍ତି ଶ୍ରୀକାନ୍ତ ଦାସ ଏବଂ ଗୀତା ଦାସ। ଗୀତ ସୁବୋଧ ପଟ୍ଟନାୟକ, ସଙ୍ଗୀତ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ।

ପରବର୍ତ୍ତୀ କଥାଚିତ୍ର ବାବୁ ପରଶୁରାମରୁ ଶୁଣନ୍ତୁ। କଣ୍ଠଶିଳ୍ପୀ ସୁବାଶିଷ ଏବଂ ଇରା ମହାନ୍ତି। ଗୀତ ଏବଂ ସଙ୍ଗୀତ ସ୍ୱରୂପ ନାୟକ।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ଏଥର ଶୁଣନ୍ତୁ କଥାଚିତ୍ର ଏ ଆମ ସଂସାରରୁ। ଏ ଗୀତଟି କଣ୍ଠ ଦେଇଛନ୍ତି ହୈମୟନ୍ତୀ ଶୁକ୍ଲା ଏବଂ ସାଥୀ, ଗୀତ ରଚନା ଶୀର୍ଷାନନ୍ଦ ଦାସ କାନୁନଗୋ, ସଙ୍ଗୀତ ଅକ୍ଷୟ ମହାନ୍ତି।

ପରବର୍ତ୍ତୀ କଥାଚିତ୍ର ଏଇ ନୁହେଁ କାହାଣୀ। କଣ୍ଠଶିଳ୍ପୀ ଏଚ୍ପି ଗୀତା ଏବଂ ସାଥୀ ଗୀତିକାର ଶିବବ୍ରତ ଦାସ, ସଙ୍ଗୀତକାର ଉପେନ୍ଦ୍ର କୁମାର।

ଭୂଷା ଆଶ୍ରମରେ ନୈଶଦାଧିପତି ନଳ ଆଜ୍ଞା ଉଠିଲେ, ଭାଟ ଆସି ଉପସ୍ଥିତ ହେଲା। ତାଙ୍କର ପାତ୍ରୀ ଆବଶ୍ୟକ ଥିବାରୁ ସେ ପାତ୍ରୀ ପାଇଁ ତାଙ୍କୁ ପଠେଇଥିଲେ। ପଚାରିଲେ, ଭାଟ ତୁମେ କେଉଁ କେଉଁ ଦେଶରେ ଯାଇକିରି ପାତ୍ରୀ ଦେଖିଲ? ଲେଖୁଛନ୍ତି ଭଞ୍ଜ, ବୋଲେ

ଦେଶ ଦେଖି ସାରିବା ପରେ ଶେଷରେ ମୁଁ ବିଦର୍ଭ ଦେଶରେ ଉପସ୍ଥିତ ହେଲି। ବିଦର୍ଭ ଦେଶର ରାଜକନ୍ୟା ଦମୟନ୍ତୀଙ୍କର ପ୍ରଶଂସା ମୁଁ ଶୁଣିଲି। ରାଜା ପଚାରି ତାକୁ ଦେଖିଲୁ କି ଭାଟ କହିଲା ଆଜ୍ଞା ମୁଁ ଦେଖିପାରିବି କିପରି ମୁଁ

ନୂଆଗିଆ ଗ୍ରାମ୍ୟ ସିଂହ ଗଜା ଗଜ କପାଳର ମୋତି ଭାଗ୍ୟ ମୋର କାହିଁ ରାଜା ଆଜ୍ଞା ଦମୟନ୍ତୀ ରୂପ ଗୁଣ ଶୁଣି ମନେ ମନେ ଚିନ୍ତା କଲେ ତାର ଭାବନାରେ ତାଙ୍କର ସମୟ ଅତିବାହିତ କଲେ ବୋଇଲେ ଭାବନାରେ ଆଇଯାଏ।

ସରୋବରରେ ସୁନ୍ଦର ଗୋଟେ ହଂସ, ସୁନାର ହଂସ ଆଜ୍ଞା ବସିଛି, ରାଜା ଧରିବା ପାଇଁ ଚେଷ୍ଟା କଲେ, କଲେ ବିଧାୟ ମୂର୍ତ୍ତି କପଟେ ନ ବାମନି ସ୍ୱୟଂ ବଳି ଧ୍ୱଂସୀ ବିଡମ୍ବିନିମୟ ଉପେତ ପାର୍ଶ୍ୱ ଚରଣ ମୌନି ରାମ ନୃପ ପତଙ୍ଗ ସମଧତ୍ତ ପାଣି ରାମ। ବାମର ଅବତାର ଧରି ରାଜା ଆଜ୍ଞା ହଂସଟାକୁ ଧରି ପକେଇଲେ।

ଯେତେବେଳେ ହଂସଟାକୁ ଆଜ୍ଞା ରାଜା ଧଇଲେ, ହଂସ ମନେ ମନେ ଚିନ୍ତା କଲା, ମୁଁ ଆଉ ଜୀବନ ଧରିବି ନାହିଁ। କ୍ଲାଧିଗସ୍ତୁ ତୃଷ୍ଣା ତରଳମ ଭବନତ୍ପର ସମୀକ୍ଷ ପକ୍ଷାନ ମମ ହେମ ଜନ୍ମନ ତବର୍ଣ୍ଣବଶ୍ୟେବ ତୁଷାରସି କରେ ଭବିର୍ଦମେ ଭି କମଳ ଉଦୟ କିୟା ମଦେକ ପୁତ୍ରା ଜନନୀ ଜରାତୁରା ନବପ୍ରସୂତି ବରଡା ତପସ୍ୱିନୀ ଗତସ୍ତୈରୁଣ ଜନସ୍ତମର୍ଦ୍ଦୟନ ହା ବିଧେ କରୁଣା ଋଣଧିରୋହ। ବିଧିକୁ ନିନ୍ଦା କରି ହଂସ କାନ୍ଦିବାକୁ ଲାଗିଲା।

ଅମୂଲ୍ୟ ରତ୍ନ ସେ ନାରୀ ଦମୟନ୍ତୀକୁ ଆପଣଙ୍କ ପାଖରେ ଭେଟେଇବି, ତାପରେ ସୁନ୍ଦରୀ ଦୁନିଆରେ କେହି ନାହିଁ। ହଂସ ରାଜାଙ୍କୁ ଆଜ୍ଞା କହିଲା,

ଶୁଣୁଥିଲେ ଲୋକଗୀତ କାର୍ଯ୍ୟକ୍ରମରେ ପାଲା ପରିବେଷଣ କଲେ ରାଧେଶ୍ୟାମ ପଣ୍ଡା ଏବଂ ତାଙ୍କ ସାଥୀମାନେ, ସେମାନେ ହେଲେ ସୀତାରାମ ନାଗ, ଭାରତ ଚାନ୍ଦ, ରତ୍ନାକର ଚାନ୍ଦ ଏବଂ ଭରତ କହିର। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ଆଜି ସନ୍ଧ୍ୟାର ଯୁବବାଣୀ କାର୍ଯ୍ୟକ୍ରମ।

0: ସତରେ ଆପଣଙ୍କ କଣ୍ଠରୁ ଭଜନଟି ବହୁତ ସୁନ୍ଦର ଲାଗିଲା, ତ ଆପଣ କିପରି କଣ୍ଠଶିଳ୍ପୀ ହେବା ପାଇଁ ଚିନ୍ତା କଲେ?
1: କଣ୍ଠଶିଳ୍ପୀ ହେବା ଲାଗି ମାନେ ମୋର ଛୁଆ ବୋଲି ମୋର ଆଗ୍ରହ ଥିଲା କି ମୁଇଁ କଣ୍ଠଶିଳ୍ପୀ ହେମି ବୋଲିକିରି, ଆଉ ପ୍ରେରଣାଟା ମୋତେ ମୋର ବାପାଙ୍କନୁ ମିଳିଲା, କାହିଁକି ମୋର ବାପା ଯେନ୍ତାକି ଆମେ ଯେହେତୁ ଗୋଟେ ଆଦିବାସୀ କମ୍ୟୁନିଟିର ବିଲଙ୍ଗ୍ କରୁଛୁ, ତ ଯେନ୍ତା ଆମର କର୍ମା ହେସି, କର୍ମା ଯାତ୍ରା ଯେନ୍ତା ହେସି, ତ ସେଥିରେ ମୋର ବାପା ଗାଉଥିଲେ, ମାନେ ଗାଉଥିଲେ ମାନେ ସେ କେବେ ଏନ୍ତା ପର୍ଦାକେ ନାଇଁ ଆସି କି କେନ୍ସି ମଞ୍ଚରେ ନାଇଁ ଗାଇ, ଯେନ୍ତାକି ଆମର ଯେନ୍ତା ପର୍ବପର୍ବାଣୀ ଯେନ୍ତା ହେସି, ପର୍ବପର୍ବାଣୀ ଯେନ୍ତା ହେସି ସେ ଟାଇମ୍ରେ ସେ ଗାଉଥିଲେ, ତ ତାଙ୍କନୁ ହିଁ ମୋତେ ମାନେ ଉତ୍ସାହଟା ମିଳିଲା। ମୁଇଁ ସେନୁ ହିଁ ଭାବିଥିଲି କି ଛୁଆଦିନେ ମୁଇଁ ସିଙ୍ଗର୍ଟେ ହେମି ବୋଲିକିରି। ତାପରେ ଯେତେବେଳେ ମୁଁ ଏନ୍ତା ସ୍କୁଲ୍କେ ଯାଉଥିଲି, ଆଉ ମୁଁ ଏଇଟା ନାଇଁ ଜାଣିଥାଏ କି ମୋର ଭିତରେ ଗୋଟେ ଏନ୍ତା ମାନେ କଳାଟେ ଅଛେ, ପ୍ରତିଭାଟେ ଅଛେ ବୋଲିକିରି, ଯେତେବେଳେ ଛୋଟ ଛୋଟ ଥିଲୁ ସ୍କୁଲ୍କେ ଯେନ୍ ଯାଉଥିଲୁ, ଯେନ୍ତା ଛୋଟ ଛୋଟ ପ୍ରୋଗ୍ରାମ୍ ନେଇସି ସ୍କୁଲ୍ରେ, ସେ ଟାଇମ୍ରେ ସବୁ ଛୁଆମାନେ ଏନ୍ତା ନାଚ ଡେଗ ମାନେ ବହୁତ କିଛି କରୁଥିସନ୍। ସେଥି ଭିତରୁ ଦିନେ ମୋତେ କାଣା ହେଲା, ଏନ୍ତା ମ୍ୟାଡ଼ାମ୍ କହିଲେ କି କିଏ ଗାଇବାର୍କେ ଇଚ୍ଛା କରୁଛ କାଇଁ ବୋଲିକିରି। ତାପରେ ମୁଇଁ ହଁ ମୁଇଁ ଗୋଟେ ଗାଇମି କହିଲି, ସେନୁ ଗାଇଲି ବେଲେ ମ୍ୟାଡ଼ାମ୍ କହିଲେ ଯେ ତ ବହୁତ ବଢ଼ିଆ ଗାଉଛୁ, ତତେ ଗାଇବାର କଥା, ତ ମୋତେ ସେନୁ ଆହୁରି ଉତ୍ସାହ ମିଳିଲା। ବେଲେ ମୁଇଁ ଭାବିଲି କି ମୁଇଁ ମାନେ ସିଙ୍ଗର୍ଟେ ହେମି ହିଁ ହେମି, ଛୁଟିଆ ମୁଟିଆ ସିଙ୍ଗର୍ ହେମି ବାକି ସିଙ୍ଗର୍ଟେ ହେମି ହିଁ ହେମି ବୋଲିକିରି ଭାବିଲି।
0: ହଁ ନିଶ୍ଚିତ ଭାବରେ ଆମେ ଆମର ପ୍ରତିଭାକୁ ସମସ୍ତଙ୍କର ସମ୍ମୁଖକୁ ଆଣିବା ଉଚିତ, ତେବେ ଯାଇ ଆମେ ଆଗକୁ ବଢ଼ିପାରିବା। ଆପଣ କେତେ ବର୍ଷ ବୟସରୁ ସଙ୍ଗୀତ ଶିକ୍ଷା ଆରମ୍ଭ କରିଥିଲେ ଓ ଆପଣ କାହାଠାରୁ ଶିକ୍ଷା ଲାଭ କରିଥିଲେ?
1: ମୋର ଗୁରୁ ହଉଛନ୍ ପ୍ରମୋଦ କୁମାର ମିଶ୍ର, ଆଉ ଗୁରୁ ତ୍ରିଲୋଚନ ତ୍ରିପାଠୀ। ମୁଇଁ ଯେତେବେଳେ ମୋତେ 17 ବର୍ଷ ହଉଥିଲା, ମୁଇଁ ସେତେବେଳେନୁ ତାଙ୍କଠୁ ଗୀତ ଶିଖୁଛେ।
0: ଆପଣ ଯେମିତି କହିଲେ କି ଛୋଟବେଳୁ ଆପଣଙ୍କର ସଙ୍ଗୀତ ଉପରେ ଆଗ୍ରହ ଥିଲା, ତ ଆପଣ କେଉଁ କେଉଁ ସ୍ଥାନକୁ ଗୀତ ଗାଇବା ପାଇଁ ଯାଇଥିଲେ ସେ ବିଷୟରେ କିଛି କହିବେ?
1: ଷ୍ଟେଜ୍ ପରଫର୍ମାନ୍ସ ତ ମୁଇଁ ବହୁତ ଜାଗାରେ କରିଛେ, ମାନେ ଇଣ୍ଡିଆ ବାହାରେ ନାଇଁ କରି, ବାକି ଯେତେ ବି କରିଛେ ଇଣ୍ଡିଆ ଭିତରେ ହିଁ କରିଛେ। ଯେମିତିକି ଆମର ସମ୍ବଲପୁରୀ ଯେତିକି ବି ମାନେ ଅନୁଷ୍ଠାନମାନେ ଅଛେ, କଳା ସଂସ୍କୃତିକେ ନେଇକରି ଯେନ୍ ଯେତ୍କି ବି ଅନୁଷ୍ଠାନ ଅଛେ, ଯେନ୍ତା ସେମାନେ ବାହାରେ ବାହାରେ ଯେନ୍ ଫୋକ୍ ପ୍ରୋଗ୍ରାମ୍ କରି ଆସନ୍, ଆମର ଲୋକଗୀତ ପରମ୍ପରାକେ ଯେନ୍ ନେଇକରି ଯେନ୍ ସେମାନେ ନାଚ ଗୀତ ଯେନ୍ କରସନ୍, ସେଥିରେ ମଧ୍ୟ ସେମାନେ ନେସନ୍। ଆଉ ମୁଇଁ ଯେନ୍ତା ଦିଲ୍ଲୀ, ମୁମ୍ବାଇ, ମହାରାଷ୍ଟ୍ର ସବୁ ଜାଗା ଯାଇଛେ, ମନାଲି ସବୁ ଜାଗାକେ ଯାଇଛେ।
0: ଆପଣ କେଉଁ ପ୍ରକାର ଗୀତ ଗାଇବାକୁ ପସନ୍ଦ କରନ୍ତି?
1: ଗୀତ ମାନେ ବେଲେ ମୁଇଁ ସବୁ ପ୍ରକାର ଗାଇସି, ଯେନ୍ତାକି ଭଜନ, ଜଣାନ, ଆଧୁନିକ, ଆମର ଫୋକ୍ ସଙ୍ଗ୍, ସବୁ ପ୍ରକାର ଗୀତ ଗାଇସି ମୁଇଁ।
0: ଆଜ୍ଞା, ଆପଣ ତ ସବୁ ପ୍ରକାର ଗୀତ ଗାଇପାରୁଛନ୍ତି, ସେଇଟା ତ ବହୁତ ଭଲ କଥା, ଆମକୁ ବି ଶୁଣି ବହୁତ ଭଲ ଲାଗିଲା। ଯେମିତିକି ଆପଣ କହିଲେ ଆପଣ ଆଗରୁ ଆକାଶବାଣୀରେ କଣ୍ଠଶିଳ୍ପୀ ଭାବରେ କାର୍ଯ୍ୟ କରିଛନ୍ତି, ଆପଣ ନିଶ୍ଚିତ ଭାବରେ ଅନେକ ଗୀତ ଗାଇଥିବେ, ସେଥିମଧ୍ୟରୁ ଆପଣଙ୍କର ମନପସନ୍ଦର ଗୀତଟି ଆମର ଶ୍ରୋତାମାନଙ୍କୁ ଶୁଣାନ୍ତୁ।
1: ହଁ, ଗୋଟେ ଫୋକ୍ ସଙ୍ଗ୍ ଟିକେ ଶୁଣାମି, ମାନେ ଝୁମେରଟା, ଯେନ୍ତା ଝୁମେର ଗୋଟେ ଗାଇମି।
0: ଆଜ୍ଞା।
1: ପହ ପହନୁ କୁଞ୍ଜ ବୋଲି ମୁରଲି ବାଜିଲା ରେ, ଛାତି ମୋର ଧକ ଧକ କଲା ରେ, ଛାତି ମୋର ଧକ ଧକ କଲା। ପହ ପହନୁ କୁଞ୍ଜ ବୋଲି ମୁରଲି ବାଜିଲା ରେ, ଛାତି ମୋର ଧକ ଧକ କଲା ରେ, ଛାତି ମୋର ଧକ।

জুড়ি হাতে মোর খনকি গলান, হাই হাই রে ই বৌর, হৈ গ বৌ।

0: ଗୀତଟି ତ ବହୁତ ଭଲ ଲାଗିଲା, ଆଉ ଆପଣ ବହୁତ ଭଲ ଗାଇଲେ ମଧ୍ୟ। ଆପଣଙ୍କର ସ୍ୱରରେ ଆମର ଶ୍ରୋତାମାନେ ନିଶ୍ଚୟ ଝୁମି ଉଠିଥିବେ। ଆପଣଙ୍କ ସହିତ ତ କଥା ହେଇକି ବହୁତ ଭଲ ଲାଗିଲା। ଶେଷରେ ଆପଣ ଆମର ଯୁବପିଢ଼ି ମାନଙ୍କୁ କଣ କହିବେ, କଣ ବାର୍ତ୍ତା ପ୍ରଦାନ କରିବେ?
1: ବାର୍ତ୍ତା ବେଲେ ମୁଁ ଇଟା ହିଁ ଦେମି ଯେ ଯେତେ ବି ଆମର ଯୁବକ ଯୁବତୀ ଅଛନ୍, ତାଙ୍କର ଭିତରେ ଯେନ୍ ବି କଳା ଅଛେ, ଯେନ୍ ବି ପ୍ରତିଭା ଅଛେ, ସେଟାକେ ସେମାନେ ନାଇଁ ଲୁକାଉନ୍। ଜଣଙ୍କର ଠାନେ ଯଦି ଗୋଟେ କଳାଟେ ଅଛେ, ସେମାନେ ସେଟାକେ ମାନେ ବାହାର କରୁନ୍, ମାନେ ଲୋକମାନଙ୍କର ଆଗରେ ସେଟାକେ ପ୍ରଦର୍ଶିତ କରୁନ୍। ବାର୍ତ୍ତା ସାଙ୍ଗେ ସାଙ୍ଗେ ମୁଁ ଏଇଟା ମାନେ ଯେତିକି ବି ମାନେ ମାଆ ବାପା ଅଛନ୍, ଯଦି ତାଙ୍କର ଛୁଆ ମାନେ ତାଙ୍କର ଛୁଆର ଯଦି ଗୋଟେ କିଛି ପ୍ରତିଭାଟେ ଅଛେ, ବୋଲେ ସେମାନେ ତାକେ ମାନେ ଉତ୍ସାହିତ କରୁନ୍ କି ଏଇଟା ଆଗେ ବଢ଼ବୁ, ତୁ ଖାଲି କରିବୁ ବୋଲିକି। ଏଇଟା ନାଇଁ କି ଖାଲି ତୁ ପାଠ ପଢ଼ିବୁ, ପାଠ ପଢ଼ିକିରି ଚାକିରି କରିବୁ, ଏଇଟା ନାଇଁ। ଯଦି ତାର ନେ କିଛି କ୍ୱାଲିଟି ଅଛି, ତାର ନେଇ କିଛି ଯଦି କିଛି ପ୍ରତିଭାଟେ ଅଛି, ବୋଲେ ତାକେ ମାନେ ଲୋକମାନଙ୍କର ଆଗରେ ସେଟା ଦେଖାବାର କଥା।
0: ନିଶ୍ଚିତ ଭାବରେ ସମସ୍ତଙ୍କ ଭିତରେ କିଛି ନା କିଛି ପ୍ରତିଭା ରହିଥାଏ, ସେଇ ପ୍ରତିଭାକୁ ନିଜେ ଖୋଜି ଆଗକୁ ବଢ଼ିବା ଦରକାର। ଆପଣ ଆପଣଙ୍କର ମୂଲ୍ୟବାନ ସମୟ ଦେଇ ଆମ ସହିତ କଥା ହୋଇଥିବାରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
1: ନମସ୍କାର।
2: ଯାଇ ଫୁଲରେ ଗୋଟେ ଟଙ୍କା ସୁଲହନା, ଆହା ଯାଇ ଫୁଲ ଗୋଟେ।

ଗୀତଟି ଶୁଣିଲେ ତ ଶ୍ରୋତାବନ୍ଧୁ, ମୁଁ ଆଶା କରିବି ଯେ ଏହି ଗୀତଟି ଆପଣମାନଙ୍କ ମନକୁ ନିଶ୍ଚୟ ଛୁଇଁଥିବ। ଶ୍ରୋତାବନ୍ଧୁ, କୌଣସି ଖେଳ ଆମକୁ ଶାରୀରିକ ଭାବରେ ସୁଦୃଢ଼ କରିଥାଏ ତ ଆଉ କୌଣସି ଖେଳ ଆମର ବୁଦ୍ଧି, ଧୈର୍ଯ୍ୟ ଓ ବିଚାର ଶକ୍ତିକୁ ଶାଣିତ କରିଥାଏ। ସେହିପରି ଏକ ଅଦ୍ଭୁତ ଖେଳ ହେଉଛି ଚେସ୍ ଖେଳ। ଏହା ଏମିତି ଏକ ଖେଳ ଯେଉଁଠାରେ ପ୍ରତ୍ୟେକ ଚାଲ ପଛରେ ଥାଏ ଚିନ୍ତା, ପ୍ରତ୍ୟେକ ନିଷ୍ପତ୍ତି ପଛରେ ଥାଏ ରଣନୀତି ଏବଂ ପ୍ରତ୍ୟେକ ବିଜୟ ପଛରେ ଥାଏ ଧୈର୍ଯ୍ୟ ଏବଂ ଅଭ୍ୟାସ। ସେଥିପାଇଁ ଚେସ୍କୁ ବୁଦ୍ଧିର ଖେଳ ମଧ୍ୟ କୁହାଯାଏ। ଏହି ଖେଳର ଗୁରୁତ୍ୱକୁ ବିଶ୍ୱବ୍ୟାପୀ ପ୍ରଚାର କରିବା ଏବଂ ସମସ୍ତଙ୍କୁ ଏହା ପ୍ରତି ଆକର୍ଷିତ କରିବା ପାଇଁ ପ୍ରତିବର୍ଷ ଜୁଲାଇ 20 ବା ଆଜିର ଦିନରେ ବିଶ୍ୱ ଚେସ୍ ଦିବସ ପାଳନ କରାଯାଉଛି। ଶ୍ରୋତାବନ୍ଧୁ, ଚେସ୍ର ଇତିହାସ ଅତ୍ୟନ୍ତ ପୁରାତନ। ଏହାର ପ୍ରାଚୀନ ରୂପ ଚତୁରଙ୍ଗ ଭାରତରେ ଉତ୍ପନ୍ନ ହୋଇଥିବା ବୋଲି ଅନେକ ଇତିହାସବିତ୍ ମତ ପ୍ରକାଶ କରିଛନ୍ତି। ପରବର୍ତ୍ତୀ ସମୟରେ ଏହି ଖେଳ ବିଶ୍ୱର ବିଭିନ୍ନ ଦେଶକୁ ବ୍ୟାପୀ

ଆଜି ଏକ ଅନ୍ତର୍ଜାତୀୟ ଖେଳରେ ପରିଣତ ହୋଇଛି। 1924 ମସିହା ଜୁଲାଇ 20 ତାରିଖରେ ଅନ୍ତର୍ଜାତୀୟ ଚେସ୍ ମହାସଂଘ ପ୍ରତିଷ୍ଠା ହୋଇଥିଲା। ସେ ସ୍ମୃତିରେ ଜାତିସଂଘ 2019 ମସିହାରେ ଏହି ଦିନକୁ ବିଶ୍ୱ ଚେସ୍ ଦିବସ ଭାବରେ ସ୍ୱୀକୃତି ପ୍ରଦାନ କରିଥିଲା। ଶ୍ରୋତାବନ୍ଧୁ, ଏହି ଖେଳ ଆମକୁ ଅନେକ ମୂଲ୍ୟବାନ ଶିକ୍ଷା ମଧ୍ୟ ଦେଇଥାଏ। ଏହା ଆମର ଏକାଗ୍ରତା ବଢ଼ାଏ, ସ୍ମରଣ ଶକ୍ତିକୁ ସୁଦୃଢ଼ କରିଥାଏ, ସମସ୍ୟାର ସମାଧାନ କରିବାର କ୍ଷମତା ବିକଶିତ କରିଥାଏ ଏବଂ କଠିନ ପରିସ୍ଥିତିରେ ମଧ୍ୟ ଶାନ୍ତ ରହି ସଠିକ୍ ନିଷ୍ପତ୍ତି ନେବାକୁ ଶିଖାଇଥାଏ। ଚେସ୍ ଜଗତରେ ଭାରତର ଅବଦାନ ମଧ୍ୟ ଅତ୍ୟନ୍ତ ଗୌରବମୟ। ଭାରତର ପ୍ରଥମ ଗ୍ରାଣ୍ଡମାଷ୍ଟର ବିଶ୍ୱନାଥ ଆନନ୍ଦ ନିଜ ଅସାଧାରଣ ପ୍ରତିଭା ବଳରେ ବିଶ୍ୱରେ ଦେଶର ଗୌରବ ବଢ଼ାଇଛନ୍ତି। ବର୍ତ୍ତମାନ ଡିଏ କୁକିସ୍, ଆର୍ ପ୍ରଜ୍ଞାନନ୍ଦ ଏବଂ ଅନ୍ୟାନ୍ୟ ଯୁବ ଖେଳାଳିମାନେ ବିଶ୍ୱସ୍ତରରେ ସଫଳତା ହାସଲ କରି ନୂତନ ପିଢ଼ିକୁ ପ୍ରେରଣା ଦେଉଛନ୍ତି। ସେମାନଙ୍କ ସଫଳତା ପ୍ରମାଣ କରିଛି ଯେ ନିଷ୍ଠା, ଅଭ୍ୟାସ ଓ ଆତ୍ମବିଶ୍ୱାସ ଥିଲେ କୌଣସି ଲକ୍ଷ୍ୟ ଅସାଧ୍ୟ ନୁହେଁ। ଶ୍ରୋତାବନ୍ଧୁ, ବିଶ୍ୱ ଚେସ୍ ଦିବସ କେବଳ ଏକ ଖେଳର ଉତ୍ସବ ନୁହେଁ, ବରଂ ବୁଦ୍ଧି, ଧୈର୍ଯ୍ୟ, ଶୃଙ୍ଖଳା ଓ ସୁଚିନ୍ତିତ ନିଷ୍ପତ୍ତିର ମହତ୍ତ୍ୱକୁ ସ୍ମରଣ କରାଇବାର ଏକ ବିଶେଷ ଦିବସ ମଧ୍ୟ। ଚେସ୍ ଆମକୁ ଶିଖାଏ ଯେ ପ୍ରତ୍ୟେକ ପଦକ୍ଷେପ ପୂର୍ବରୁ ଭାବିବା ଉଚିତ, ପ୍ରତ୍ୟେକ ଚ୍ୟାଲେଞ୍ଜକୁ ଧୈର୍ଯ୍ୟର ସହ ସାମ୍ନା କରିବା ଏବଂ ପରିସ୍ଥିତି ଅନୁଯାୟୀ ସଠିକ୍ ରଣନୀତି ଆପଣାଇବା ହିଁ ପ୍ରକୃତ ସଫଳତାର ଚାବିକାଠି। ଏହି ବାର୍ତ୍ତା ହିଁ ବିଶ୍ୱ ଚେସ୍ ଦିବସର ପ୍ରକୃତ ସାର୍ଥକତା। ଶ୍ରୋତାବନ୍ଧୁ, ଏବେ ଆସନ୍ତୁ ଶୁଣିବା ଆଉ ଏକ ସୁନ୍ଦର ଗୀତ, କଥାଚିତ୍ର ଗଜନୀରୁ। ଗୀତଟିରେ କଣ୍ଠଦାନ କରିଛନ୍ତି ଜାଭେଦ ଅଲି ଏବଂ ସୋନୁ ନିଗମ, ସଙ୍ଗୀତକାର ଏ ଆର୍ ରେହମାନ, ଗୀତିକାର ପ୍ରସୂନ ଯୋଶୀ।

ଗୀତଟି ଶୁଣିଲେ ତ ଶ୍ରୋତାବନ୍ଧୁ, ମୁଁ ଆଶା କରିବି ଯେ ଏହି ଗୀତଟି ଆପଣମାନଙ୍କ ହୃଦୟକୁ ନିଶ୍ଚୟ ଛୁଇଁଥିବ। ତାହେଲେ ଶ୍ରୋତାବନ୍ଧୁ, ଆଜି ତ ସମୟ ହୋଇସାରିଛି। ଆଜିର ଯୁବବାଣୀ କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଉଛି। ଉପସ୍ଥାପନାରେ ମୁଁ ଆପଣଙ୍କ ପ୍ରିୟ ଯୁବସାଥୀ ତନୁଶ୍ରୀ ବେହେରା। ନମସ୍କାର।

0: ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର ଲାଗି ହେଇଛେ ଦିଗ୍ଦର୍ଶନ କର୍ମଶାଳା। ପହିଲା କ୍ଷେପେ 120 ଜନ PGT ଦେଲେ ଯୋଗ। ଶ୍ରୀକ୍ଷେତ୍ର ପୁରୀଠାନେ ଆଡ଼ପ ମଣ୍ଡପନ ଭକ୍ତମାନଙ୍କୁ ଜନମ ବେଦିନୁ ମହାପୁରୁମାନେ ଦେଉଛନ୍ ଦର୍ଶନ। ଆଜି ପବିତ୍ର ହେରା ପଞ୍ଚମୀ ତିଥିତି ମା ମହାଲକ୍ଷ୍ମୀଙ୍କର ତରଫରୁ କରାଯିବା ନନ୍ଦିଘୋଷ ରଥର କାଠଭଙ୍ଗା ନୀତି ଉତ୍ସବ ପାଳନ କରନ୍ତୁ। ବାର୍ତ୍ତା ନେଇକରି ଚଳିତ ବଛର ପାଳନ କରାଯାଉଛେ ଆନ୍ତର୍ଜାତିକ ଚେସ୍ ଦିବସ। ଡେଙ୍ଗୁ ଜ୍ୱରର ଭ୍ୟାକ୍ସିନ୍ କ୍ୟୁ ଡେଙ୍ଗା କେ ଭାରତ ନ ମିଳିଲା ମଞ୍ଜୁରୀ। 4-60 ବଛର ଭିତରେ ଆସୁଥିବାର ଲୋକ ନେଇପାରିବେ ଇ ଭ୍ୟାକ୍ସିନ୍। 2 ଡୋଜ୍ ଭିତରୁ ପହିଲା ଡୋଜ୍ର 3 ମାସ ପରେ ଜନେ ନେଇପାରିବେ 2 ଡୋଜ୍। ବୌଦ୍ଧ ଜିଲ୍ଲାର ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କର ହେଇଛେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର। ମୋଟ 81 ଅଭିଯୋଗ ଭିତରୁ 35 ଅଭିଯୋଗର ତୁର୍ତ୍ତି ସମାଧାନ ହେବାର ସଙ୍ଗେ ବାକି ଅଭିଯୋଗମାନଙ୍କର ତୁର୍ତ୍ତି ପଦକ୍ଷେପ ନେବାରକେ ଜିଲ୍ଲାପାଳ ଅଧିକାରୀମାନଙ୍କୁ ଦେଇଛନ୍ ନିର୍ଦ୍ଦେଶ। ଦେବଗଡ଼ ଜିଲ୍ଲା ତିଲେଇବଣୀ ବ୍ଲକ ପାରପୋଷୀ ଗ୍ରାମ ପଞ୍ଚାୟତ ସମିତି ସମ୍ମିଳନୀ କୁଠାତି ହେଇଛେ ଜିଲ୍ଲାପାଳଙ୍କର ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର। 63 ଅଭିଯୋଗର ତୁର୍ତ୍ତି ଦରକାରୀ ପଦକ୍ଷେପ ନେବାରକେ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ଦେଇଛନ୍ ନିର୍ଦ୍ଦେଶ। ରାଜ୍ୟର ଉତ୍ତର ପାଖର ଇଲାକାମାନଙ୍କେ ଚଳିତ ହପ୍ତା ଫେର ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଇତାର ବେଳେ ଉପକୂଳ ଭିତ୍ରିଆ ଜିଲ୍ଲାମାନଙ୍କେ ମଧ୍ୟମରୁ ଜବର ବର୍ଷା ହେବାର ଅନୁମାନ କରିଛେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଏସିନିର ମୁଖ୍ୟ ଖବର ଶେଷ ହେଲା। ଇତାର ପରର ମୁଖ୍ୟ ଖବର ଶୁଣିପାରିବେ ରାତି 11:05।
1: ଶୁଣୁଥିଲେ ସମ୍ବଲପୁରୀ ମୁଖ୍ୟ ସମ୍ବାଦ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ।

ଶୁଣନ୍ତୁ, ଆଜି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆଜି ସନ୍ଧ୍ୟା 6:10 ଶୁଣିବେ ଓଡ଼ିଆ ଲଘୁ ସଙ୍ଗୀତ। ସନ୍ଧ୍ୟା 6:30 ଶୁଣିବେ ଯୁବ ଶକ୍ତି, ରିଲି କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। 6:55 ଶୁଣିବେ ଆଜିର ପ୍ରସଙ୍ଗ, ରିଲି କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। 7:02 ଶୁଣିବେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ।

ରାତି 9:15 ଶୁଣିବେ ସ୍ପଟଲାଇଟ୍ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ରାତି 9:30 ଶୁଣିବେ ପବ୍ଲିକ୍ ସ୍ପିକ୍ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆଜି ରାତି 10:00 ଶୁଣିବେ ଗୀତନାଟ୍ୟ ନୀଳ ଶୈଳ, ମୂଳ ରଚନା ସୁରେନ୍ଦ୍ର ମହାନ୍ତି, ବେତାର ରୂପାନ୍ତର ନାରାୟଣ ସିଂ, ପ୍ରଯୋଜନା ଲଲିତ କାନନଙ୍କୁ, ସଙ୍ଗୀତ ଚୌଧୁରୀ ଭାରତୀ କୃଷ୍ଣ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଏଥିଲା ଆଜି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା।

ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ ଓଡ଼ିଆ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ। ଗୀତଗୁଡ଼ିକୁ ସଙ୍ଗୀତରେ ସଜାଇଛନ୍ତି ପ୍ରଫୁଲ୍ଲ ମିତ୍ର। କାର୍ଯ୍ୟକ୍ରମର ଆରମ୍ଭରେ ଶୁଣନ୍ତୁ ଏହି ଗୀତଟି, କଣ୍ଠଶିଳ୍ପୀ ମହମ୍ମଦ ଅଜିଜ, ଗୀତ ରଚନା ଅରୁଣ ମନ୍ତ୍ରୀ।

ଶ୍ରୋତାମାନେ ଶୁଣୁଛନ୍ତି ଓଡ଼ିଆ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ କଣ୍ଠଶିଳ୍ପୀ ସୁପ୍ରଭା ପାଢ଼ୀ, ଗୀତ ରଚନା ଦେବୀଦତ୍ତ ମହାନ୍ତି, ସଙ୍ଗୀତ ପରିଚାଳନା ପ୍ରଫୁଲ୍ଲ ମିତ୍ର।

শ্রোতাମାନେ ଶୁଣୁଛନ୍ତି ଓଡ଼ିଆ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ଶେଷରେ ଶୁଣନ୍ତୁ ଏହି ଗୀତଟି, କଣ୍ଠଶିଳ୍ପୀ ସୁବାସ ଦାସ, ଗୀତ ରଚନା ନିଜାମ ଏବଂ ସଙ୍ଗୀତ ନିର୍ଦ୍ଦେଶନା ପ୍ରଫୁଲ୍ଲ ମିତ୍ର।

ଶ୍ରୋତାମାନେ ଶୁଣୁଥିଲେ ଓଡ଼ିଆ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ। ଗୀତଗୁଡ଼ିକୁ ସଙ୍ଗୀତରେ ସଜାଇଥିଲେ ପ୍ରଫୁଲ୍ଲ କୁମାର ମିତ୍ର, କଣ୍ଠଦାନ କରିଥିଲେ ମହମ୍ମଦ ଅଜିଜ, ସୁପ୍ରଭା ପାଢ଼ୀ, ବବୁଲ ସୁପ୍ରିୟ, ସୁବାସ ଦାସ। ଗୀତ ରଚନା କରିଥିଲେ ନିଜାମ, ଅରୁଣ ମନ୍ତ୍ରୀ ଓ ଦେବୀଦତ୍ତ ମହାନ୍ତି। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ।

ଶୁଣନ୍ତୁ, ଆଜି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆଜି ରାତି 7:30 ଶୁଣିବେ କୃଷି ସଂସାର କାର୍ଯ୍ୟକ୍ରମ। ଏଥିରେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ଡାଏଲ୍ ନମ୍ବର କୃଷି ସଂସାର ଶୁଣିବେ। ରାତି 8:15 ଶୁଣିବେ ହିନ୍ଦୀ ଭକ୍ତି ଗୀତର କାର୍ଯ୍ୟକ୍ରମ। ରାତି 8:30 ଶୁଣିବେ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ କଣ୍ଠ ସଙ୍ଗୀତ ଶିଳ୍ପୀ ହେଉଛନ୍ତି ପଣ୍ଡିତ ଭୀମସେନ ଯୋଶୀ। ରାତି 10:00 ଶୁଣିବେ ଗୀତିନାଟ୍ୟ ନୀଳ ଶୈଳ, ମୂଳ ରଚନା ସୁରେନ୍ଦ୍ର ମହାନ୍ତି, ବେତାର ରୂପାନ୍ତର ନାରାୟଣ ସିଂ, ପ୍ରଯୋଜନା ଲଲିତ କାନନଙ୍କୁ, ସଙ୍ଗୀତ ଚୌଧୁରୀ ଭାରତୀ କୃଷ୍ଣ। କାର୍ଯ୍ୟକ୍ରମକୁ ରିଲିକ୍ ରିପୋର୍ଟ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଏଥିଲା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା।

0: ଗୁଇନ୍ଦା।
1: ପ୍ରତିରକ୍ଷା କ୍ଷେତ୍ରରେ ବେଶ ଆଗଉଛି ଆମ ଦେଶ ଭାରତ। ଦିନ ଥିଲା ପ୍ରତିରକ୍ଷା ସାମଗ୍ରୀ ବାହାର ଦେଶରୁ କିଣିବାକୁ ପଡ଼ୁଥିଲା। ଏବେ କିନ୍ତୁ ସମୟ ବଦଳିଛି। ଏହି ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ କ୍ଷେତ୍ରରେ ସ୍ୱାବଲମ୍ବୀ ହୋଇଛି ଭାରତ। ଉନ୍ନତ ଜ୍ଞାନକୌଶଳ ଏବଂ ପ୍ରଯୁକ୍ତି ବିଦ୍ୟା ମାଧ୍ୟମରେ ପ୍ରତିରକ୍ଷା କ୍ଷେତ୍ରକୁ ମଜବୁତ କରିପାରୁଛି। ଭାରତର ବିଶ୍ୱସ୍ତରୀୟ ପ୍ରଯୁକ୍ତି ବିଦ୍ୟା ବେଶ ଉନ୍ନତ ସାବ୍ୟସ୍ତ ହେଉଛି। ଏ ଦିଗରେ ଯୁବପିଢ଼ିଙ୍କ ସକ୍ରିୟ ଯୋଗଦାନ ରହୁଛି। ଭାରତ ଅଗ୍ରଣୀ ଦେଶଗୁଡ଼ିକ ମଧ୍ୟରେ ନିଜର ସ୍ଥିତି ଜାହିର କରିପାରୁଛି। ଏବେ ପ୍ରତିରକ୍ଷା କ୍ଷେତ୍ରରେ ଢେର ନିଯୁକ୍ତି ସୃଷ୍ଟି ହୋଇଥିବାରୁ ଅନେକ ଯୁବକ ଯୁବତୀ ଏ କ୍ଷେତ୍ର ପ୍ରତି ଆକର୍ଷିତ ହେଉଛନ୍ତି ଏବଂ ନିଜର କ୍ୟାରିୟର ଗଢ଼ୁଛନ୍ତି। ଦେଶ ସେବା ପ୍ରତି ଉତ୍ସର୍ଗୀକୃତ ମନୋଭାବ ରହୁଛି। ଆଜି ଏହି କ୍ରମରେ ରହିଛି ବିଷୟ, ଭାରତର ପ୍ରତିରକ୍ଷା କ୍ଷେତ୍ରରେ ଯୁବଶକ୍ତି। ଏ ସମ୍ପର୍କରେ କହିଛନ୍ତି ପ୍ରତିରକ୍ଷା ବିଶେଷଜ୍ଞ ଡକ୍ଟର ମାନସ ବେହେରା।
2: ପ୍ରତ୍ୟେକ ଆଧୁନିକ ସାର୍ବଭୌମ ରାଷ୍ଟ୍ରର ପ୍ରତିରକ୍ଷା ବ୍ୟବସ୍ଥା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। 1688 ମସିହାର ଯୋଉ ଆଧୁନିକ ରାଷ୍ଟ୍ର ବ୍ୟବସ୍ଥା ୱେଷ୍ଟଫାଲିଆ ଚୁକ୍ତିରୁ ଜନ୍ମ ନେଲା, ସେଥିରେ ଆଧୁନିକ ସାର୍ବଭୌମ ରାଷ୍ଟ୍ରମାନେ ଜନ୍ମ ନେଲେ ଏବଂ ତାଙ୍କ ଦେଶ ଭିତରର ସୀମା ଏବଂ ବାହ୍ୟ ସୀମାକୁ ସୁରକ୍ଷା କରିବାର ଦାୟିତ୍ୱରୁ ପ୍ରତିରକ୍ଷା ବ୍ୟବସ୍ଥାର ଜନ୍ମ ନେଲା। ଏବଂ ଆଧୁନିକ ରାଷ୍ଟ୍ର ବ୍ୟବସ୍ଥାରେ ପ୍ରତ୍ୟେକ ଦେଶର ପ୍ରତିରକ୍ଷା ବ୍ୟବସ୍ଥା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେ ଦୃଷ୍ଟିରୁ ଭାରତ ଏକ ଆଧୁନିକ ସାର୍ବଭୌମ ରାଷ୍ଟ୍ର ଭାବରେ ଜନ୍ମ ନେଲା ସ୍ୱାଧୀନତା ପାଇଲା ପରେ 1947 ଅଗଷ୍ଟ 15ରେ। ତାପରେ ଜନ୍ମ ନେଲା ଏକ ସାର୍ବଭୌମ ରାଷ୍ଟ୍ର ଭାବରେ 1950 ମସିହା ଜାନୁଆରୀ 26ରେ। ସେବେଠାରୁ ଭାରତୀୟ ପ୍ରତିରକ୍ଷା ବ୍ୟବସ୍ଥାକୁ ଭାରତ ଚେଷ୍ଟା କରିଆସିଛି ସୁଦୃଢ଼ କରିବା ପାଇଁ। ଆଜି ଭାରତ ଏକ ଉନ୍ନତ ଶକ୍ତିଶାଳୀ ପ୍ରତିରକ୍ଷା ବ୍ୟବସ୍ଥା ଭାବେ ପରିଗଣିତ। ଏଥିରେ ପ୍ରମୁଖ ଭୂମିକା ହେଉଛି ଯୁବଶକ୍ତିର। ଯୁବକମାନଙ୍କ ବିନା ପ୍ରତିରକ୍ଷା ବ୍ୟବସ୍ଥା କଳ୍ପନା ବି କରାଯାଇପାରିବ ନାହିଁ। କାରଣ ଗୋଟାଏ ପ୍ରତିରକ୍ଷା ବ୍ୟବସ୍ଥାରେ ଡେଡିକେସନ୍ ଦରକାର, ଉତ୍ସର୍ଗ ଦରକାର, ପାଟ୍ରିଓଟିଜିମ୍ ଦରକାର, ଦେଶପ୍ରେମ ଦରକାର ଏବଂ ମୋଟିଭେସନ୍ ଦରକାର, କାମ କରିବାର ଇଚ୍ଛା ଅଙ୍ଗୀକାର ଦରକାର। ଇଏ କେବଳ ଯୁବଶକ୍ତି ପାଖରେ ଅଛି। ତେଣୁ ଯୋଉ ସେନାବାହିନୀ, ସେ ନୌସେନା ହଉ, ସ୍ଥଳସେନା ହଉ ବା ବାୟୁସେନା ହଉ, ପ୍ରତିରକ୍ଷା ବ୍ୟବସ୍ଥାର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏମାନେ ତାଙ୍କର ଡେଡିକେସନ୍ ଦ୍ୱାରା ଦେଶପ୍ରେମ, ଉତ୍ସର୍ଗ, କାମ କରିବାର ଯୋଉ ପ୍ରବଣତା, ଏ ତିନୋଟି ଗୁଣରୁ ବଛାଇଥାନ୍ତି ଏବଂ ସମ୍ପୂର୍ଣ୍ଣ ଭାବରେ ନିଜକୁ ଦେଶର ସୁରକ୍ଷାରେ, ସୀମା ସୁରକ୍ଷାରେ, ଦେଶ ଭିତରର ସୁରକ୍ଷାରେ ଉତ୍ସର୍ଗୀକୃତ କରିଥାନ୍ତି। ତାଙ୍କୁ ଅଲଗା କିଛି ସେମାନଙ୍କୁ ଡାଇଭର୍ଟ କରିପାରୁନା ବା ଦେଖାଯାଏ ନା। ତ ଏଠି ଶିକ୍ଷିତ ସେନାବାହିନୀ, ଶିକ୍ଷିତ ଯୁବକ, ଯିଏ ବିଜ୍ଞାନରେ ପ୍ରଶିକ୍ଷିତ, ବିଜ୍ଞାନ କୌଶଳରେ ପ୍ରଶିକ୍ଷିତ ଏବଂ କାରିଗରୀ କୌଶଳରେ ପ୍ରଶିକ୍ଷିତ, ସେମାନଙ୍କର ଆବଶ୍ୟକତା ଅଛି। ଏବଂ ଭାରତ କଥା କୁହନ୍ତୁ ବା ଯେକୌଣସି ଦେଶ କଥା କୁହନ୍ତୁ, ଯଦି ଯୁବଶକ୍ତି ଶିକ୍ଷିତ ନୁହେଁ, ପ୍ରଶିକ୍ଷିତ ନୁହେଁ, କାରିଗରୀ କୌଶଳରେ ଅପଡେଟ୍ ନୁହେଁ, ପୁରା ଲାଟେଷ୍ଟ ଯୋଉଟା ଶେଷ କଥା ତା ବିଷୟରେ ସେ ସଚେତନ ନୁହେଁ, ତାହେଲେ ବର୍ତ୍ତମାନ ଆଧୁନିକ ଯୁଦ୍ଧ କୌଶଳରେ ଆଗେଇ ପାରିବ ନାହିଁ ସେ ରାଷ୍ଟ୍ର। ସେଥିପାଇଁ ଭାରତୀୟ ଯୁବଶକ୍ତି ଯୋଉମାନେ ଆଧୁନିକ ସେନାରେ ଆଜିକାଲି ଯୋଗ ଦଉଛନ୍ତି, ସେମାନେ ପ୍ରଶିକ୍ଷିତ କରାଯାଉଛି କୌଶଳରେ ତାଙ୍କୁ, ଏବଂ କେବଳ ଯୁଦ୍ଧ କୌଶଳ ନୁହେଁ, ବିଜ୍ଞାନ କୌଶଳରେ ମଧ୍ୟ ପ୍ରଶିକ୍ଷିତ କରାହଉଛି। କାରଣ ଅତ୍ୟାଧୁନିକ ଅସ୍ତ୍ରର ବ୍ୟବହାର ହଉଛି, କମ୍ପ୍ୟୁଟର ଗୋଟେ ବହୁଳ ବ୍ୟବହାର ହଉଛି। ତେଣୁ ଏ ସବୁ ଦୃଷ୍ଟିରୁ ଆଧୁନିକ ଯୁଗରେ ଆଧୁନିକ ଯୋଉ ଯୁବଶକ୍ତି, ସିଏ ପ୍ରଶିକ୍ଷିତ ହେଇଛି, ଶିକ୍ଷିତ ହେଇଛି, ମୋଟିଭେଟେଡ୍ ହେଇଛି, ତେଣୁ ତାହେଲେ ଯାଇକି ସେ ଯୋଉ ଅତ୍ୟାଧୁନିକ କୌଶଳ ଗୁଡିକ, ଅତ୍ୟାଧୁନିକ ଅସ୍ତ୍ର ଗୁଡିକ, ଅତ୍ୟାଧୁନିକ ଯୁଦ୍ଧାସ୍ତ୍ରକୁ କେବଳ ପରିଚାଳନା କରିବ ନାହିଁ, ତାକୁ ସଠିକ ଭାବରେ ବ୍ୟବହାର, ସଠିକ ସମୟରେ ବ୍ୟବହାର, ସଠିକ ଟାର୍ଗେଟ୍ରେ ବ୍ୟବହାର, ଇଏ ବହୁତ ଗୁରୁତ୍ୱପୂର୍ଣ୍ଣ ନିଶ୍ଚିତ ଭାବରେ ହବ। ଆଉ ଗୋଟେ କଥା ହଉଛି ଯୋଉ ଯୁବଶକ୍ତିର ଭୂମିକା ପ୍ରତିରକ୍ଷା ବ୍ୟବସ୍ଥାରେ, ଯେ କୋଉ ଯୁବଶକ୍ତି ଜଏନ୍ କରିବେ, ତେଣୁ ତାର ଇଣ୍ଟରେଷ୍ଟ ରହିବା ଦରକାର। ଏଠି ଜବରଦସ୍ତି ବା ଅନିଚ୍ଛା ସତ୍ତ୍ୱେ କେହି ଜଣେ ଭଲ ସୈନିକ ହେଇପାରିବ ନାହିଁ ବା ପ୍ରତିରକ୍ଷା ବ୍ୟବସ୍ଥାରେ ନିଜର ଅବଦାନ ରଖିପାରିବ ନାହିଁ। ତେଣୁ ଆମେ ଦେଖୁଛୁ ଭାରତବର୍ଷରେ ଅନେକ ଯୁବକ ବିଭିନ୍ନ ରାଜ୍ୟର ବିଭିନ୍ନ ଅଞ୍ଚଳର ସେମାନେ ଭାରତୀୟ ସେନାବାହିନୀରେ ଯୋଗ ଦେବାକୁ ଆଗ୍ରହୀ। ନ୍ୟାସନାଲ ଡିଫେନ୍ସ ଏକାଡେମୀ ଅଛି ଏବଂ ଯୋଉମାନେ ଏନ୍ସିସି ନେଉଛନ୍ତି, ଟ୍ରେଣ୍ଡ ହେଉଛନ୍ତି ସ୍କୁଲ କଲେଜ ସମୟରେ, ତାଙ୍କର ଆଗ୍ରହ ରହିଛି। ନ୍ୟାସନାଲ ଏନ୍ଡିଏ ଯୋଉମାନେ ପରୀକ୍ଷା ପାଉଛନ୍ତି, ଅତି ଉଚ୍ଚ ମାନର ପିଲାମାନେ, ସୈନିକ ସ୍କୁଲ ଗୁଡିକ ଅଛି। ତେଣୁ ଭାରତବର୍ଷରେ ଏକ ଶୈକ୍ଷିକ ପରିବେଶ ଅଛି ଶିକ୍ଷାନୁଷ୍ଠାନ ମାନଙ୍କରେ, ଯେ ଯୁବଶକ୍ତିକି ମୋଟିଭେଟ୍ କରିବା ପାଇଁ ପ୍ରତିରକ୍ଷା ବ୍ୟବସ୍ଥା ଆଡକୁ, ଏବଂ ସେଠି ତାଙ୍କର କ୍ୟାରିୟର ଅଛି, ମୋଟିଭେସନ ଅଛି, ଦେଶପ୍ରେମ ଅଛି ଏବଂ ଦେଶକୁ ସେବା କରିବାର ବା ଦେଶ ପାଇଁ ଜୀବନକୁ ଉତ୍ସର୍ଗ କରିବାର ଯୋଉ ପ୍ରବଣତା, ଇଚ୍ଛା ଶକ୍ତି ତାଙ୍କ ଭିତରେ ପ୍ରଚୁର ପରିମାଣର ଅଛି। ଏଇଥିପାଇଁ ଯୁବଶକ୍ତି ଆଧୁନିକ ପ୍ରତିରକ୍ଷା ବ୍ୟବସ୍ଥାରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ତାଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ତାଙ୍କର ଅଂଶଗ୍ରହଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ତାଙ୍କର ମୋଟିଭେସନ୍, କାମ କରିବାର ଯେଉଁ ପ୍ରବଣତା, ଇଚ୍ଛା, ଇଏ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆମେ ଦେଖିଛନ୍ତି ବିଭିନ୍ନ ରେଜିମେଣ୍ଟ, ବିଭିନ୍ନ ଯୁଦ୍ଧର ଯେଉଁ ଅନୁଭୂତି ହେଉଛି ଭାରତବର୍ଷରେ, କେବଳ ଭାରତ ଭିତରେ ନୁହେଁ, ଆମର ଯେଉଁମାନେ ପିସ୍ କିପିଂ ଫୋର୍ସ, ଇଣ୍ଟରନ୍ୟାସନାଲ ପିସ୍ କିପିଂ, ଜାତିସଂଘର ଆମର ଶାନ୍ତି ସେନା ଯେଉଁଟା, ସେଥିରେ ଭାରତର ଗୋଟେ ପ୍ରଚୁର ଅବଦାନ ଅଛି, ଯାହା ଅର୍ଥ ବାହାର ଦେଶରେ ବିଭିନ୍ନ ରଣକ୍ଷେତ୍ରରେ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ଜାତିସଂଘର ଯେଉଁ ଶାନ୍ତି ସେନା ଯାଉଛନ୍ତି, ସେଥିରେ ଭାରତୀୟ ସେନା ଗୋଟେ ବଡ଼ ଅଂଶ, ଏବଂ ସେଠି ମଧ୍ୟ ଭାରତୀୟ ଯୁବଶକ୍ତି ଯାଇକି ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ଅବଦାନ ରଖୁଛି, ଏବଂ ଯୋଉ ଯୋଉ ଜାଗାରେ ସବୁ ଦ୍ୱନ୍ଦ୍ୱ ଅଛି, ଗଣ୍ଡଗୋଳ ଅଛି, ସେସବୁ ଜାଗାରେ ସେ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ଭୂମିକା ଗ୍ରହଣ କରୁଛନ୍ତି। ତା ଅର୍ଥ ଭାରତୀୟ ଯୁବଶକ୍ତିର ଏକ ବିଶ୍ୱବ୍ୟାପୀ ଦୃଷ୍ଟିଭଙ୍ଗୀ ବା ଇଣ୍ଟରନ୍ୟାସନାଲ ଆନ୍ତର୍ଜାତିକ ଦୃଷ୍ଟିଭଙ୍ଗୀ ରହିଛି, ଯାହାଦ୍ୱାରା ସେ ମଧ୍ୟ ବାହାର ଦେଶରେ ଯାଇକି ଶାନ୍ତି ପ୍ରତିଷ୍ଠା ପାଇଁ କାର୍ଯ୍ୟ କରିପାରୁଛି। ତେଣୁ ଆମେ ଏହା କହିପାରିବା ଯେ ପ୍ରତିରକ୍ଷା ବ୍ୟବସ୍ଥା ଯୁବ ଶକ୍ତି ବିନା ଶକ୍ତିଶାଳୀ ହେଇପାରିବ ନାହିଁ, କାର୍ଯ୍ୟକ୍ଷମ ହେଇପାରିବ ନାହିଁ, ଏବଂ ଇଫେକ୍ଟିଭ, ଫଳପ୍ରଦ ହେଇପାରିବ ନାହିଁ। ତେଣୁ ଆଜି ଯେତେବେଳେ ଅତ୍ୟାଧୁନିକ କାରିଗରୀ କୌଶଳର ବ୍ୟବହାର ଯୁଦ୍ଧାସ୍ତ୍ରରେ ହେଉଛି, ଯୁବଶକ୍ତିର ଆବଶ୍ୟକତା, ପ୍ରାସଙ୍ଗିକତା ଅନେକ ବଢ଼ିଯାଇଛି। ତେଣୁ ଭାରତୀୟ ଯୁବଶକ୍ତି ଆଉ କେମିତି ଅଧିକ ଭାବରେ ମୋଟିଭେଟେଡ୍ ହେଇକି, ପ୍ରଶିକ୍ଷିତ ହେଇକି, ଜ୍ଞାନ ଆହରଣ କରିକି ଦେଶ ସେବା ପାଇଁ ନିଜକୁ ଉତ୍ସର୍ଗିତ କରିପାରିବ, ତାହା ନିଶ୍ଚିତ ଭାବରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏବଂ ସେଥିପାଇଁ ଭାରତୀୟ ସମାଜ ଏବଂ ଭାରତର ଶିକ୍ଷା ବ୍ୟବସ୍ଥା, ଭାରତର କାରିଗରୀ କୌଶଳ ବ୍ୟବସ୍ଥା, ଏ ସବୁ ନିଜ ଭିତରେ ସମନ୍ୱୟ ରକ୍ଷା କରିକି ତାକୁ ଯୋଗାଯୋଗ କରିକି ଏ ଦିଗରେ ପଦକ୍ଷେପ ନେବା ଉଚିତ। ସମଗ୍ର ବିଶ୍ୱରେ ବର୍ତ୍ତମାନ ପ୍ରତିଦ୍ୱନ୍ଦ୍ୱିତା ଚାଲିଛି, କିଏ ବିକଶିତ ରାଷ୍ଟ୍ର ହବ, କିଏ ଏକ ନମ୍ବର ରାଷ୍ଟ୍ର ହବ। ଆମେରିକାର ପ୍ରାଧାନ୍ୟ ଆସ୍ତେ ଆସ୍ତେ କମୁଛି, ଅନ୍ୟ ରାଷ୍ଟ୍ରମାନେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି, ଭାରତ ମଧ୍ୟ ଏକ ବିକଶିତ ରାଷ୍ଟ୍ର ଭାବରେ, ଶକ୍ତିଶାଳୀ ରାଷ୍ଟ୍ର ହାତରେ, ବା ଯାହାକୁ ଆମେ ଇଂରାଜୀରେ ଗ୍ଲୋବାଲ ପାୱାର କହୁଛୁ, ବିଶ୍ୱ ଶକ୍ତି ଭାବରେ ତାର ଅଭ୍ୟୁଦୟ ହେଉଛି। ଇଏ ଯେଉଁ ଅଭ୍ୟୁଦୟ କେବଳ ଅର୍ଥନୈତିକ ଅଭ୍ୟୁଦୟ ନୁହେଁ ବା କାରିଗରୀ କୌଶଳର ଅଭ୍ୟୁଦୟ ନୁହେଁ, ଭାରତ ଅନେକ ଆଗକୁ ଗଲାଣି, ଆହୁରି ଆଗକୁ ଯିବାର ଆବଶ୍ୟକତା ଅଛି। ପ୍ରତିରକ୍ଷା କ୍ଷେତ୍ରରେ ମଧ୍ୟ ଭାରତ ଅନେକ ଆଗକୁ ବଢ଼ିଛି, ଅନେକ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରର ଅଧିକାରିଣୀ ହୋଇଛି। ତା ସହିତ ଯୁବଶକ୍ତି ଯେଉଁ ପ୍ରତିରକ୍ଷା ବ୍ୟବସ୍ଥାରେ ଆହୁରି ଯଦି ସମର୍ପିତ ହେବ, ଆହୁରି ଯଦି ଅଙ୍ଗୀକାର ପ୍ରଦର୍ଶନ କରିବ, ଦେଶପ୍ରେମ ନିଦର୍ଶନ କରିବ, ଏବଂ ଯୁବଶକ୍ତି ଯଦି ମୋଟିଭେଟେଡ୍ ହେବ, ତାହେଲେ ଭାରତର ପ୍ରତିରକ୍ଷା ବ୍ୟବସ୍ଥା ଆହୁରି ଉଚ୍ଚକୋଟୀର ହେବ। ଯୋଉ କଥା ଭାରତବର୍ଷର ପ୍ରଧାନମନ୍ତ୍ରୀ କହୁଛନ୍ତି, 2047 ସୁଦ୍ଧା ବିକଶିତ ଭାରତ ହେବ। ବିକଶିତ ଭାରତର ଅର୍ଥ ଯେ ଭାରତ ଅର୍ଥନୈତିକ କ୍ଷେତ୍ରରେ ବିକାଶ କରିବ, ଶିକ୍ଷା କ୍ଷେତ୍ରରେ ବିକଶିତ ହେବ, ସ୍ୱାସ୍ଥ୍ୟ କ୍ଷେତ୍ରରେ ବିକଶିତ ହେବ, ଏବଂ ବିଶ୍ୱରେ ଗୋଟେ ବଡ଼ ଅର୍ଥନୀତି ଭାବରେ ଆଗକୁ ଯିବ। ଯେହେତୁ ଏଟା ଗୋଟେ ବିଶ୍ୱରେ ଅଲଗା ସାର୍ବଭୌମ ରାଷ୍ଟ୍ର ଅଛନ୍ତି, ଏକ ପ୍ରତିରକ୍ଷା ଶକ୍ତି ଭାବରେ, ସାମରିକ ଶକ୍ତି ବାଦରେ ଆବଶ୍ୟକତା ମଧ୍ୟ ଭାରତବର୍ଷର ଅଭିଧ ହେବାର ଅଛି। ଯଦି ଗୋଟେ ଦେଶର ପ୍ରତିରକ୍ଷା ବ୍ୟବସ୍ଥା ଶକ୍ତିଶାଳୀ ନୁହେଁ, ତାକୁ ଅନ୍ୟମାନେ ଗୁରୁତ୍ୱ ଦେବେ ନାହିଁ, ଇଏ ହେଉଛି ବାସ୍ତବତା। ଆଦର୍ଶବାଦୀ କଥା ଯାହା ହଉ, କିନ୍ତୁ ବାସ୍ତବତା ହେଉଛି ପ୍ରତିରକ୍ଷା ବ୍ୟବସ୍ଥା ଶକ୍ତିଶାଳୀ ହେବା ଉଚିତ, ଯାହା ଉପରେ ପ୍ରଧାନମନ୍ତ୍ରୀ ଯଥେଷ୍ଟ ଗୁରୁତ୍ୱ ଦେଇ ଆସିଛନ୍ତି। ତେଣୁ ଆଗାମୀ ଦିନରେ ଯୁବଶକ୍ତି ଆହୁରି ଆଗକୁ ଆସିବା ମଧ୍ୟ

ଶୁଣୁଥିଲେ ଆଲୋଚନା ଭାରତର ପ୍ରତିରକ୍ଷା କ୍ଷେତ୍ରରେ ଯୁବଶକ୍ତି ଏ ସମ୍ପର୍କରେ କହିଥିଲେ ପ୍ରତିରକ୍ଷା ବିଶେଷଜ୍ଞ ଡକ୍ଟର ମାନସ ବେହେରା। କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

0: ଶୁଣିଲେ କାର୍ଯ୍ୟକ୍ରମ ଯୁବଶକ୍ତି ପ୍ରଯୋଜନା ବିନୟ କୁମାର ସାମନ୍ତରାୟ ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ
1: ବନ୍ୟା ହେଉ ବା ମହାବାତ୍ୟା ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ନିଟ୍ ପ୍ରଶ୍ନପତ୍ର ମାମଲା ଏବଂ ଅନ୍ୟ ପ୍ରସଙ୍ଗକୁ ନେଇ ସଂସଦରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଉଭୟ ଗୃହ ମୁଲତବୀ। ଭୁବନେଶ୍ୱର ସମେତ ଦେଶର 5 ସ୍ଥାନରେ ବୃତ୍ତିଗତ ପ୍ରଶିକ୍ଷଣ ସମ୍ପର୍କିତ ଜାତୀୟ ଉତ୍କର୍ଷ କେନ୍ଦ୍ର ହେବ ପ୍ରତିଷ୍ଠା। ପବିତ୍ର ହେରାପଞ୍ଚମୀ ତିଥିରେ ଆଜି ପୁରୀରେ ଅନୁଷ୍ଠିତ ହେଉଛି ବିଶେଷ ନୀତିକାନ୍ତି। ଆସନ୍ତାକାଲି ହେବ ରଥଗୁଡ଼ିକର ଦକ୍ଷିଣ ମୋଡ଼। ଏବଂ ରାଜ୍ୟରେ ସାର ସଙ୍କଟ ଦୂର କରିବା ପାଇଁ ୟୁରିଆର ବିକଳ୍ପକୁ ପ୍ରୋତ୍ସାହନ ଦେବା ଲାଗି ସରକାରଙ୍କ ନିଷ୍ପତ୍ତି।

ସଂସଦର ମୌସୁମୀ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି। ଅଧିବେଶନ କାଳରେ ରାଜ୍ୟସଭା ଓ ଲୋକସଭାରେ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଏବଂ ଅନ୍ୟ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଉଭୟ ଗୃହକୁ ଆଜି ପାଇଁ ମୁଲତବୀ ଘୋଷଣା କରାଯାଇଛି। ସଂସଦ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ପ୍ରଥମେ ଲୋକସଭାରେ ଦିବଂଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଏହାପରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ବାଚସ୍କତି ଓମ୍ ବିର୍ଲା ଗୃହକୁ ବାରମ୍ଭାର ମୁଲତବୀ ଘୋଷଣା କରିଥିଲେ। ରାଜ୍ୟସଭାରେ ମଧ୍ୟ ବିରୋଧୀଙ୍କ ହଟ୍ଟଗୋଳ ଜାରି ରହିଥିଲା। ଏଥିଲାଗି ରାଜ୍ୟସଭା ଉପାଧ୍ୟକ୍ଷ ଗୃହକୁ ବାରମ୍ଭାର ମୁଲତବୀ ଘୋଷଣା କରିଥିଲେ। 2025-26 କେନ୍ଦ୍ରୀୟ ବଜେଟ୍ରେ ଘୋଷଣା ଅନୁଯାୟୀ ଦେଶରେ ବୃତ୍ତିଗତ ପ୍ରଶିକ୍ଷଣର ସାମଗ୍ରିକ ଗୁଣବତ୍ତା ଏବଂ ପ୍ରାସଙ୍ଗିକତାକୁ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଭୁବନେଶ୍ୱର, ଚେନ୍ନାଇ, ହାଇଦ୍ରାବାଦ, କାନପୁର ଏବଂ ଲୁଧିଆନାଠାରେ ଜାତୀୟ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରାଯିବ। ଦେଶରେ କୃତ୍ରିମ ବୁଦ୍ଧିମତା ପ୍ରଚଳନ ଏବଂ କୃତ୍ରିମ ବୁଦ୍ଧିମତାକୁ ଦେଶ ପାଇଁ ଉପଯୋଗ କରିବା ଲକ୍ଷ୍ୟ ନେଇ କେନ୍ଦ୍ର ସରକାର 5 ଉତ୍କର୍ଷ କେନ୍ଦ୍ର ସ୍ଥାପନ ପାଇଁ 500 କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ନୂତନ ଶିକ୍ଷାନୀତି 2020କୁ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ସହିତ ସମନ୍ୱିତ କରିବା ପାଇଁ କୃତ୍ରିମ ବୁଦ୍ଧିମତା ଆଧାରିତ ବ୍ୟବସ୍ଥା ଶିକ୍ଷା କ୍ଷେତ୍ରରେ ଲାଗୁ କରାଇବା ଲାଗି ଏହା ପ୍ରସ୍ତୁତ କରାଯାଇଛି ବୋଲି ଆଜି ଲୋକସଭାରେ ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ସୁକାନ୍ତ ମଜୁମଦାର ସୂଚନା ଦେଇଛନ୍ତି। ରାଜ୍ୟରେ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ସୃଷ୍ଟି ହୋଇଥିବା ପରିସ୍ଥିତି ନେଇ ଉପମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଜଳାଶୟଗୁଡ଼ିକରେ ଥିବା ପାଣିକୁ ପ୍ରଥମେ ପାନୀୟ ଜଳ ଓ ଚାଷ କାର୍ଯ୍ୟ ପାଇଁ ସଂରକ୍ଷିତ ରଖାଯିବ। ଖରିଫ୍ ଚାଷରେ କୌଣସି ଅସୁବିଧା ନ ହେବା ପାଇଁ ଏହିଭଳି ନିଷ୍ପତ୍ତି ନିଆଯାଇଛି। ସେହିଭଳି ଚାଷୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ବାଲିମେଳାରେ ବିଦ୍ୟୁତ୍ ଉତ୍ପାଦନ କିଛିଦିନ ପାଇଁ ବନ୍ଦ ରଖାଯାଇଛି। ସମସ୍ୟାର ସମାଧାନ ପାଇଁ ସରକାରଙ୍କ ପକ୍ଷରୁ ଏକ ଆପଦକାଳୀନ ଯୋଜନା ପ୍ରସ୍ତୁତ କରାଯାଇଛି। ସେହିପରି ମାଛକୁଣ୍ଡ ପ୍ରକଳ୍ପର ବୈଷୟିକ ସମସ୍ୟା ଦୂର କରିବା ପାଇଁ ସରକାର ପଦକ୍ଷେପ ନେଇଥିବା ଶ୍ରୀ ସିଂହଦେଓ କହିଛନ୍ତି। ରାଜ୍ୟରେ ସାର ସଙ୍କଟକୁ ଦୂର କରିବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି। ଏ ସମ୍ପର୍କରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ସଚିବ ସଚିନ ରାମଚନ୍ଦ୍ର ଯାଦବ ସମସ୍ତ ଜିଲ୍ଲାପାଳଙ୍କୁ ପତ୍ର ଲେଖିଛନ୍ତି। ପତ୍ରରେ ଡିଏପି ଓ ୟୁରିଆର ବିକଳ୍ପକୁ ପ୍ରୋତ୍ସାହନ ଦେବା ପାଇଁ ଉଲ୍ଲେଖ ରହିଛି। ବିକଳ୍ପ ଭାବେ କମ୍ପ୍ଲେକ୍ସ ଫର୍ଟିଲାଇଜର ଓ ଆମୋନିୟମ୍ ସଲ୍ଫେଟ୍କୁ ପ୍ରୋତ୍ସାହନ ଦେବାକୁ କୁହାଯାଇଛି। ଆମୋନିୟମ୍ ସଲ୍ଫେଟ୍ ମୃତ୍ତିକାରେ ସଲ୍ଫର ଅଭାବ ଦୂର କରିବାରେ ସହାୟକ ହେବ। ସେହିଭଳି ଡିଏପି ଯୋଗାଣ ପ୍ରଭାବିତ ହୋଇଥିବାରୁ କମ୍ପ୍ଲେକ୍ସ ଫର୍ଟିଲାଇଜର ବ୍ୟବହାର କରିବାକୁ ପତ୍ରରେ ଲେଖାଯାଇଛି। ରାଜ୍ୟରେ ଥିବା ସ୍ନାତକ ମହାବିଦ୍ୟାଳୟଗୁଡ଼ିକରେ ନାମଲେଖା ଲାଗି ଆଜି ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇଛି। ମୋଟ 1055 ସ୍ନାତକ ମହାବିଦ୍ୟାଳୟରେ କଳା, ବିଜ୍ଞାନ, ବାଣିଜ୍ୟ, ସେଲ୍ଫ ଫାଇନାନ୍ସିଂ ଏବଂ ସଂସ୍କୃତ ପାଠ୍ୟକ୍ରମରେ 2,00,000

0: ଏହି କର୍ମଶାଳା ଦୁଇଟି ପର୍ଯ୍ୟାୟରେ ଆୟୋଜନ କରାଯାଉଛି। ଆଜିଠାରୁ ଆରମ୍ଭ ହୋଇଥିବା ପ୍ରଥମ ପର୍ଯ୍ୟାୟ କର୍ମଶାଳା ଆସନ୍ତା 24 ତାରିଖ ପର୍ଯ୍ୟନ୍ତ ଚାଲିବ। ଦ୍ୱିତୀୟ ପର୍ଯ୍ୟାୟ କର୍ମଶାଳା ଚଳିତ ମାସ 27 ତାରିଖରୁ ଆରମ୍ଭ ହୋଇ 31 ତାରିଖ ଯାଏଁ ଚାଲିବ। କର୍ମଶାଳାରେ ଜାତୀୟ ଶିକ୍ଷାନୀତି 2020ର ବିଭିନ୍ନ ଦିଗ, ଲିଙ୍ଗଗତ ସମାନତା ଶିକ୍ଷା, ICTର ବ୍ୟବହାର, ସାମ୍ସ ଓ ଶିକ୍ଷାଜ୍ୟୋତି ପୋର୍ଟାଲ୍ର ଉପଯୋଗ ଆଦି ବିଷୟରେ ବିସ୍ତୃତ ଆଲୋଚନା କରାଯିବ। ପ୍ରଥମ ପର୍ଯ୍ୟାୟ କର୍ମଶାଳାରେ 120 ଜଣ PGT ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପବିତ୍ର ହେରାପଞ୍ଚମୀ ତିଥିରେ ପୁରୀରେ ଆଜି ଶ୍ରୀଜୀଉମାନଙ୍କର ଆଡ଼ବ ମଣ୍ଡପରେ ବିଶେଷ ନୀତିକାନ୍ତି ହେଉଛି। ମା' ଲକ୍ଷ୍ମୀ ଠାକୁରାଣୀଙ୍କୁ ଛାଡ଼ି ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀଗୁଣ୍ଡିଚା ଦିନ ବଡ଼ଭାଇ ବଳଭଦ୍ର ଓ ସାନ ଭଉଣୀଙ୍କୁ ସାଙ୍ଗରେ ନେଇ ରଥରେ ଯାତ୍ରା କରିବା ପରେ ଶ୍ରୀମନ୍ଦିରରେ ମହାଲକ୍ଷ୍ମୀ ନିଜକୁ ଅପମାନିତ ଓ ଅବହେଳିତ ମନେ କରିଛନ୍ତି। ଶ୍ରୀମନ୍ଦିରରୁ ଷଷ୍ଠ ଦିନ ମଧ୍ୟାହ୍ନ ଧୂପ ପୂର୍ବରୁ ମହାଲକ୍ଷ୍ମୀଙ୍କ ଗମନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥାଏ। ପନ୍ତି ଭୋଗ ପରେ ଠାକୁରାଣୀ ପାଲିଙ୍କିରେ ବିଜେ ହୋଇ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିଥାନ୍ତି। ମା' ଲକ୍ଷ୍ମୀଙ୍କ ଆଦେଶରେ ସେଠାରେ ସେବକମାନେ ରଥର କାଠ ଭାଙ୍ଗି ଦିଅନ୍ତି। ଅଭିମାନିନୀ ମା' ମହାଲକ୍ଷ୍ମୀ ନନ୍ଦିଘୋଷ ରଥର କାଠ ଭାଙ୍ଗିବା ସହ ମହାପ୍ରଭୁଙ୍କ ଦର୍ଶନ ନ ପାଇ ଆଜି ଅଧର ଚୁମ୍ବିତ ଆଜ୍ଞାମାଳ ପାଇ ରାଗରେ ହେରାଗୌରୀ ସାହିବାଟେ ମନ୍ଦିର ପ୍ରତ୍ୟାବର୍ତ୍ତନ କରିବାର ପରମ୍ପରା ରହିଛି। ମହାଲକ୍ଷ୍ମୀଙ୍କ କ୍ରୋଧ ଓ ହେରାପଞ୍ଚମୀରେ ଶ୍ରୀଗୁଣ୍ଡିଚା ମନ୍ଦିର ଯାତ୍ରା ଫଳସ୍ୱରୂପ ପ୍ରଭୁ ଶ୍ରୀଜଗନ୍ନାଥ ପ୍ରତିଶ୍ରୁତି ରକ୍ଷା କରି ଶ୍ରୀମନ୍ଦିର ଫେରିବା ପାଇଁ ରାଜି ହେବା ସହ ରଥଗୁଡ଼ିକର ଦକ୍ଷିଣ ମୋଡ଼ ପାଇଁ ସେବକମାନଙ୍କୁ ଆଦେଶ ଦେଇଥାନ୍ତି। ଆଜିର ବିଶେଷ ନୀତି ଶେଷ ହେବା ପରେ ଆସନ୍ତାକାଲି ସକାଳ ଧୂପ ସରିବା ପରେ ତିନି ରଥର ଦକ୍ଷିଣ ମୋଡ଼ ନେଇ ଆଜ୍ଞାମାଳ ବିଜେ କରାଯିବ। ଦକ୍ଷିଣ ମୋଡ଼ ହେବା ପୂର୍ବରୁ ଆଜି ରଥଗୁଡ଼ିକର ଯାଞ୍ଚ କରାଯାଇଛି। ଭଦ୍ରକ ପୌରାଞ୍ଚଳର ସନ୍ଥିଆ ଗ୍ରାମରେ ଶ୍ରୀ ଶ୍ରୀ ରାଧାମଦନ ମନ୍ଦିରରେ ହେରାପଞ୍ଚମୀ ଉତ୍ସବ ଏବଂ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ 540 ବର୍ଷ କନ୍ଥାବସ୍ତ୍ର ପ୍ରଦର୍ଶନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ଭଦ୍ରକ ଆଗମନ ସମ୍ପର୍କରେ ଅତିଥିମାନେ ଆଲୋଚନା କରିଥିଲେ। କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ KGVV ୱାର୍ଡେନ୍ଙ୍କ ନିମନ୍ତେ ଭୁବନେଶ୍ୱର ଆଞ୍ଚଳିକ ଶିକ୍ଷାନୁଷ୍ଠାନରେ ପଞ୍ଚଦିବସୀୟ ପ୍ରଶିକ୍ଷଣର ଶୁଭାରମ୍ଭ ହୋଇଛି। ଜାତୀୟ ଶିକ୍ଷା ଯୋଜନା ଏବଂ ପ୍ରଶାସନ ପ୍ରତିଷ୍ଠାନ ନୂଆଦିଲ୍ଲୀ ଏବଂ ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ଓସେପାର ମିଳିତ ସହଯୋଗରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। କାର୍ଯ୍ୟକ୍ରମରେ ଓସେପାର ଅତିରିକ୍ତ ନିର୍ଦ୍ଦେଶକ ସଙ୍ଗୀତା ବେହେରା ୱାର୍ଡେନ୍ମାନଙ୍କୁ ଦକ୍ଷ ଓ ସମ୍ବେଦନଶୀଳ ହେବାକୁ ପରାମର୍ଶ ଦେଇଥିଲେ। ଓସ୍ମାର ଯୁଗ୍ମ ନିର୍ଦ୍ଦେଶକ ସନ୍ତୋଷ କୁମାର ରାଉତ ଛାତ୍ରୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, ପୋଷଣ ସୁରକ୍ଷା ଓ ସୁସ୍ଥ ଜୀବନଶୈଳୀ ସମ୍ପର୍କରେ ସଚେତନତା ସୃଷ୍ଟି କରିବାକୁ ୱାର୍ଡେନ୍ମାନଙ୍କୁ ପରାମର୍ଶ ଦେଇଥିଲେ। କର୍ମଶାଳାରେ ରାଜ୍ୟର 5ଟି ଜିଲ୍ଲାରୁ 70ରୁ ଅଧିକ ୱାର୍ଡେନ୍ ଯୋଗ ଦେଇଥିଲେ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଆଜି ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଭରଣ୍ଡିଠାରେ ନବନିର୍ମିତ ଗଣ୍ଡୱାନା ଭବନକୁ ମନ୍ତ୍ରୀ ଶ୍ରୀ ଗଣ୍ଡ ଉଦ୍ଘାଟନ କରିବା ସହ ସ୍ଥାନୀୟ ଶିବମନ୍ଦିରରେ ଭୋଗମଣ୍ଡପ ଓ ଶୀତାଳା ମାତା ମନ୍ଦିରର ମରାମତି କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅନ୍ତର୍ଗତ ସିଂଘିଜୁବା ପଞ୍ଚାୟତ କାର୍ଯ୍ୟାଳୟରେ ଆର୍ଥିକ ସ୍ୱାକ୍ଷରତା ଓ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ ମଙ୍ଗଳ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟ, ବ୍ୟାଙ୍କ ମିତ୍ର ଏବଂ ପଞ୍ଚାୟତର ଜନସାଧାରଣ ଯୋଗ ଦେଇଥିଲେ। ଓଡ଼ିଶାର ଉତ୍ତର ଭାଗ ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଚଳିତ ସପ୍ତାହରେ ପୁଣି ଥରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ। ପାଣିପାଗ କେନ୍ଦ୍ର ପକ୍ଷରୁ ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବା ନେଇ 20ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଏ ସମ୍ପର୍କରେ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ମନୋରମା ମହାନ୍ତି କହିଛନ୍ତି,
1: ଆଗାମୀ 7 ଦିନ ପର୍ଯ୍ୟନ୍ତ ରାଜ୍ୟରେ କିଛି କିଛି ସ୍ଥାନରେ ହାଲକାରୁ ମଧ୍ୟମ ବର୍ଷା ରହିବ। ତା ସହିତ କାମ ସ୍ଥାନରେ କିମ୍ବା ଗୋଟିଏ କିମ୍ବା ଦୁଇଟା ସ୍ଥାନରେ ପ୍ରବଳ ବର୍ଷା ରହିବାର ମଧ୍ୟ ସମ୍ଭାବନା ରହିଛି। କାଲି ପାଇଁ କିମ୍ବା 21 ତାରିଖରେ ରାଜ୍ୟରେ କିଛି କିଛି ସ୍ଥାନରେ ହାଲକାରୁ ମଧ୍ୟମ ବର୍ଷା ରହିବ। ତା ସହିତ ପ୍ରବଳ ବର୍ଷା ଗୋଟିଏ କିମ୍ବା ଦୁଇଟା ସ୍ଥାନରେ ହେବାର ସମ୍ଭାବନା ରହିଛି। ଏମିତି ବର୍ଷା ସହିତ ବିଜୁଳି ଘଡ଼ଘଡ଼ି, ଝଟକା ପବନ, ପବନର ବେଗ ରହିବ 40ରୁ 50 କିଲୋମିଟର ପର ଆୱାର।
0: କଟକ କଳିଙ୍ଗ ଜିମ୍ନାସିୟମ୍ଠାରେ ରାଜ୍ୟସ୍ତରୀୟ 32ତମ 2-ଦିନିଆ ଯୋଗାସନ ଶିବିର ଉଦ୍ଯାପିତ ହୋଇଯାଇଛି। ପ୍ରତିଯୋଗିତାରେ କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରତିଯୋଗୀମାନେ ସଫଳତା ହାସଲ କରିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଦେବଗଡ଼, ନୂଆପଡ଼ା, ଭଦ୍ରକ, ନୟାଗଡ଼, ବୌଦ୍ଧ, ନବରଙ୍ଗପୁର, କେନ୍ଦ୍ରାପଡ଼ା ଓ ମାଲକାନଗିରିରେ ଏହି ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। କ୍ରୀଡ଼ା ମାନସିକ ଶକ୍ତି ଓ କଳାର ଉପାଦାନ ମିଶ୍ରିତ ପ୍ରାଚୀନ ସାଂସ୍କୃତିକ ଚେସ୍ ଖେଳକୁ ଅଧିକ ଲୋକପ୍ରିୟ କରିବା ପାଇଁ ଆଜି ଆନ୍ତର୍ଜାତିକ ଚେସ୍ ଦିବସ ପାଳନ କରାଯାଉଛି। ବିଶ୍ୱ ଚେସ୍ ସମୁଦାୟ ତରଫରୁ 1924 ପ୍ରତିଷ୍ଠା କରାଯାଇଥିବା

ବିଟର ସ୍କରଣ ଉଦ୍ଦେଶ୍ୟରେ ଏହି ଦିବସକୁ ପାଳନ କରାଯାଇଥାଏ। 2019 ଜାତିସଂଘ ମହାସଭା ଦ୍ୱାରା ଏହି ଦିବସ ପାଳନକୁ ସ୍ୱୀକୃତି ମିଳିଥିଲା। ପୃଥିବୀରେ ପ୍ରାୟ 190 ଦେଶରେ 7.5 କୋଟି ସ୍ୱୀକୃତିପ୍ରାପ୍ତ ଚେସ୍ ଖେଳାଳି ଅଛନ୍ତି। ଚଳିତ ବର୍ଷର ଆନ୍ତର୍ଜାତିକ ଚେସ୍ ଦିବସ 2026 ବାର୍ତ୍ତା ରହିଛି, ଉତ୍ସବ ପାଳନ କରନ୍ତୁ, ସୃଷ୍ଟି କରନ୍ତୁ ଏବଂ ପରିବର୍ତ୍ତନ ଆଣନ୍ତୁ। ମୁଖ୍ୟ ସମ୍ବାଦ ପୁଣି ଥରେ। ନିଟ୍ ପ୍ରଶ୍ନପତ୍ର ମାମଲା ଏବଂ ଅନ୍ୟ ପ୍ରସଙ୍ଗକୁ ନେଇ ସଂସଦରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଉଭୟ ଗୃହ ମୁଲତବୀ। ଭୁବନେଶ୍ୱର ସମେତ ଦେଶର 5 ସ୍ଥାନରେ ବୃତ୍ତିଗତ ପ୍ରଶିକ୍ଷଣ ସମ୍ପର୍କିତ ଜାତୀୟ ଉତ୍କର୍ଷ କେନ୍ଦ୍ର ହେବ ପ୍ରତିଷ୍ଠା। ପବିତ୍ର ହେରାପଞ୍ଚମୀ ତିଥିରେ ଆଜି ପୁରୀରେ ଅନୁଷ୍ଠିତ ହେଉଛି ବିଶେଷ ନୀତିକାନ୍ତି। ଆସନ୍ତାକାଲି ହେବ ରଥଗୁଡ଼ିକର ଦକ୍ଷିଣ ମୋଡ଼। ଏବଂ ରାଜ୍ୟରେ ସାର ସଙ୍କଟ ଦୂର କରିବା ପାଇଁ ୟୁରିଆର ବିକଳ୍ପକୁ ପ୍ରୋତ୍ସାହନ ଦେବା ଲାଗି ସରକାରଙ୍କ ନିଷ୍ପତ୍ତି।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଜିର ପ୍ରସଙ୍ଗ ହେରା ପଞ୍ଚମୀ, ଆଲେଖ୍ୟ ସତ୍ୟନାରାୟଣ ପଟ୍ଟନାୟକ, ଉପସ୍ଥାପନା ମହେନ୍ଦ୍ର କୁମାର ମାଝି। ଚତୁର୍ଦ୍ଧା ମୂର୍ତ୍ତି ନବଦିନାତ୍ମକ ଯାତ୍ରାରେ ଯାଇ ବର୍ତ୍ତମାନ ଆଡ଼ପ ମଣ୍ଡପରେ ବିରାଜମାନ କରିଛନ୍ତି। ମା' ଲକ୍ଷ୍ମୀ ଠାକୁରାଣୀଙ୍କୁ ଛାଡ଼ି ଜଗନ୍ନାଥ ମହାପ୍ରଭୁ ଶ୍ରୀଗୁଣ୍ଡିଚା ଦିନ ବଡ଼ ଭାଇ ବଳଭଦ୍ର ଓ ସାନ ଭଉଣୀଙ୍କୁ ସାଙ୍ଗରେ ନେଇ ରଥରେ ଯାତ୍ରା କରିବା ପରେ ଶ୍ରୀମନ୍ଦିରରେ ମହାଲକ୍ଷ୍ମୀ ନିଜକୁ ଅପମାନିତ ଓ ଅବହେଳିତ ମନେ କରିଛନ୍ତି। କାଳିଆ ଠାକୁରଙ୍କୁ ଶ୍ରୀମନ୍ଦିରରେ ନ ପାଇ ଆଡ଼ପ ମଣ୍ଡପରୁ ଫେରାଇ ଆଣିବା ପାଇଁ ରଥଯାତ୍ରାର ପଞ୍ଚମ ଦିବସରେ ଅର୍ଥାତ୍ ଆଷାଢ଼ ଶୁକ୍ଳ ଷଷ୍ଠୀ ତିଥିରେ ମହାଲକ୍ଷ୍ମୀ ଗୁଣ୍ଡିଚା ଘର ଯାତ୍ରା କରିବାର ପରମ୍ପରା ରହିଛି। ମହାଲକ୍ଷ୍ମୀ ନିଜର ଦୁଃଖ ନିବାରଣ ପାଇଁ ବଡ଼ ଭଉଣୀ ସମାନ ମା' ବିମଳା ଓ ସାନ ଭଉଣୀ ମା' ସରସ୍ୱତୀଙ୍କ ନିକଟରେ ସମସ୍ତ ବିଷୟ ବର୍ଣ୍ଣନା କରିଛନ୍ତି। ମା' ବିମଳା ମହାଲକ୍ଷ୍ମୀଙ୍କୁ ସାନ୍ତ୍ୱନା ଦେଇ କିଛି ମନ୍ତ୍ରିତ ମୋହଚୂର୍ଣ୍ଣ ଦେଇ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିବା ପାଇଁ ପରାମର୍ଶ ଦେଇଛନ୍ତି। ମା' ବିମଳାଙ୍କ ପରାମର୍ଶ କ୍ରମେ ମହାଲକ୍ଷ୍ମୀ ଶ୍ରୀଗୁଣ୍ଡିଚା ଯାତ୍ରାର ପଞ୍ଚମ ଦିନରେ ଗୁଣ୍ଡିଚା ମନ୍ଦିର ଯାଇ ଶ୍ରୀଜୀଉଙ୍କର ଦର୍ଶନ କରି ମୋହଭଞ୍ଜନରେ ଶ୍ରୀଜଗନ୍ନାଥ ପ୍ରଭୁଙ୍କୁ ମୁଗ୍ଧ କରିଥାନ୍ତେ। ଶ୍ରୀମନ୍ଦିରରୁ ଷଷ୍ଠୀ ଦିନ ମଧ୍ୟାହ୍ନ ଧୂପ ପୂର୍ବରୁ ମହାଲକ୍ଷ୍ମୀଙ୍କ ଗମନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥାଏ। ପନ୍ତିଭୋଗ ପରେ ଠାକୁରାଣୀଙ୍କୁ କଳ୍ପବଟ ମୂଳରେ ରଖାଯାଇଥିବା ଅପୂର୍ବ ଐଶ୍ୱର୍ଯ୍ୟପୂର୍ଣ୍ଣ ପାଲିଙ୍କିରେ ବିଜେ କରାଇ କାହାଳୀ ଓ ବାଜାର ବିରାଟ ପଟୁଆରରେ ମା' ଲକ୍ଷ୍ମୀ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିଥାନ୍ତି। ବିମାନବଡ଼ୁ ସେବକମାନେ ବିମାନକୁ ଧାରଣ କରି ସିଂହଦ୍ୱାର ଦେଇ ବଡ଼ଦାଣ୍ଡରେ ଯାତ୍ରା କରି ଗୁଣ୍ଡିଚା ଘର ସମ୍ମୁଖରେ ଶ୍ରୀଜଗନ୍ନାଥଙ୍କ ରଥ ପାଖରେ ପହଞ୍ଚିଥାନ୍ତି। ସେଠାରେ ପତିମହାପାତ୍ର ପ୍ରସାଦ ଲାଗି ବନ୍ଦାପନା, ଚାମର ଆଲଟ, ଘଷା ବିଡ଼ିଆ ଓ ଦହିପଟି ମଣୁହି କରନ୍ତି। ମା' ଲକ୍ଷ୍ମୀ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଆସିଥିବାରୁ ଏହି ଦିନଟିକୁ ହେରା ପଞ୍ଚମୀ କୁହାଯାଏ ବୋଲି ଅନେକଙ୍କର ମତ ରହିଛି। ସନ୍ଧ୍ୟା ଧୂପ ଉଠେ ପୂଜା ହେଉଥିବା ସମୟରେ ମହାଲକ୍ଷ୍ମୀ ରଥ ପାଖରେ ନୀତି ବଢ଼ାଇ ଜଗମୋହନର ଜୟବିଜୟ ଦ୍ୱାରକୁ ଆସିଥାନ୍ତେ। ସେଠାରେ ମହାଲକ୍ଷ୍ମୀଙ୍କ ତରଫରୁ ଶ୍ରୀଜଗନ୍ନାଥଙ୍କର ବନ୍ଦାପନା ନୀତି ପରେ ମହାପ୍ରଭୁଙ୍କର ଜଣେ ସେବକ ଶ୍ରୀମନ୍ଦିରକୁ ଶୀଘ୍ର ଫେରିଯିବା ପ୍ରତିଶ୍ରୁତିର ସଙ୍କେତ ସ୍ୱରୂପ ଶ୍ରୀଜଗନ୍ନାଥଙ୍କର ଶ୍ରୀଅଙ୍ଗରୁ ଆଜ୍ଞାମାଳ ଆଣି ମା' ଲକ୍ଷ୍ମୀଙ୍କୁ ଦିଆଯିବା ପରେ ବଢ଼ି ଧୂପ ଦିଆଯାଇ ଟେରା ପଡ଼ିଥାଏ। କନାର ଏକ ଆବରଣ ପଡ଼ିଥିବାରୁ ମହାଲକ୍ଷ୍ମୀ ଶ୍ରୀଜଗନ୍ନାଥଙ୍କୁ ବେଶୀ ସମୟ ଦର୍ଶନ କରିପାରନ୍ତି ନାହିଁ, ସେଥିରେ ରୁଷ୍ଟ ହୋଇଯାଆନ୍ତି ମହାଲକ୍ଷ୍ମୀ। ଏଥିରେ ମହାଲକ୍ଷ୍ମୀ ନିଜକୁ ଅପମାନିତ ମନେ କରନ୍ତି। ମହାଲକ୍ଷ୍ମୀଙ୍କର କ୍ରୋଧିତ ଉଗ୍ର ରୂପ ଦେଖି ଗୁଣ୍ଡିଚା ମନ୍ଦିରର ସିଂହଦ୍ୱାର ବନ୍ଦ କରାଯାଇଥାଏ। ଏହାପରେ ମହାଲକ୍ଷ୍ମୀ ତାଙ୍କର ନିଜସ୍ୱ ବିମାନରେ ନନ୍ଦିଘୋଷ ରଥ ନିକଟକୁ ନାକଚଣା ଦ୍ୱାର ଦେଇ ଲୁଚି କରି ଆସିଥାନ୍ତେ। ମହାଲକ୍ଷ୍ମୀଙ୍କର ଆଦେଶରେ ସେଠାରେ ସେବକମାନେ ରଥର କାଠ ଭାଙ୍ଗି ଦିଅନ୍ତି ଓ ସାରଥୀଙ୍କର ଲୁଗା ଚିରିଦେବାର ପରମ୍ପରା ରହିଛି। ସେଠାରେ ମା' ଲକ୍ଷ୍ମୀ ଓ ଶ୍ରୀଜଗନ୍ନାଥଙ୍କ ସେବକମାନଙ୍କ ମଧ୍ୟରେ କିଛି ସମୟ ଯୁକ୍ତିତର୍କ ହୋଇଥାଏ। କିଛି ସମୟ ପରେ ମହାଲକ୍ଷ୍ମୀ ଲୁଚି ଲୁଚି ବଡ଼ଦାଣ୍ଡ ପଟେ ଶ୍ରୀମନ୍ଦିରକୁ ନ ଫେରି ହେରାଗୋହିରି ସାହି ଓ ମରିଚକୋଟ ରାସ୍ତାରେ ଶ୍ରୀମନ୍ଦିରକୁ ବାହୁଡ଼ିଥାନ୍ତେ। ମା' ଲକ୍ଷ୍ମୀ ରଥକାଠ ଭାଙ୍ଗିବା କାର୍ଯ୍ୟ ଠିକ୍ ହେଲା ନାହିଁ ବୋଲି ହୃଦବୋଧ କରି ନିଜକୁ ଅପରାଧୀ ଭାବି ହେରାଗୋହିରି ସାହି ବାଟ ଦେଇ ଲୁଚିଲା ପରି ବିନା ଘଣ୍ଟ ବାଜା ଓ କାହାଳୀରେ ଶ୍ରୀମନ୍ଦିରକୁ ଫେରିଥାନ୍ତେ। ମହାଲକ୍ଷ୍ମୀଙ୍କର କ୍ରୋଧ ଓ ହେରାପଞ୍ଚମୀରେ ଶ୍ରୀଗୁଣ୍ଡିଚା ମନ୍ଦିର ଯାତ୍ରାର ଫଳସ୍ୱରୂପ ପ୍ରଭୁ ଶ୍ରୀଜଗନ୍ନାଥ ପ୍ରତିଶ୍ରୁତି ରକ୍ଷା କରି ଶ୍ରୀମନ୍ଦିର ଫେରିବା ପାଇଁ ପ୍ରତିଶ୍ରୁତି ଦେଇଥାନ୍ତେ ଏବଂ ରଥଗୁଡ଼ିକର ଦକ୍ଷିଣ ମୋଡ଼ ପାଇଁ ସେବକମାନଙ୍କୁ ଆଦେଶ ଦେଇଥାନ୍ତେ। ଉଭୟ ଆସିବା ଓ ବାହୁଡ଼ା ବିଜେ ସମୟରେ ଲକ୍ଷ୍ମୀ ଠାକୁରାଣୀଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ମଠ, ସେବକ, ଜାଗା, ଆଖଡ଼ା, ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କ ତରଫରୁ ବଡ଼ଦାଣ୍ଡ, ହେରାଗୋହିରି ସାହି ଓ ମଠ ବିଜେ ସ୍ଥଳୀଠାରେ ପନ୍ତିଭୋଜନ କରାଯାଇଥାଏ। ଶ୍ରୀମନ୍ଦିର ସତ୍ତ୍ୱ ଲିପିରେ ବର୍ଣ୍ଣିତ ମହାପ୍ରଭୁଙ୍କର ବିଭିନ୍ନ

0: ଏକାନ୍ତି ମଧ୍ୟରେ ହେରାପଞ୍ଚମୀ ନୀତି ଅତୀବ ଗୁରୁତ୍ୱପୂର୍ଣ୍ଣ। ଶ୍ରୀଜଗନ୍ନାଥଙ୍କ ଶ୍ରଦ୍ଧାଳୁମାନଙ୍କ ପାଇଁ ହେରାପଞ୍ଚମୀ ଦିନଟି ଏକ ପୁଣ୍ୟଦିନ ଭାବରେ ବିବେଚନା କରାଯାଇଥାଏ। ବିଶେଷକରି ଏହି ଦିନରେ ମହାପ୍ରଭୁଙ୍କ କୃପା ପାଇବା ପାଇଁ ଅଗଣିତ ଶ୍ରଦ୍ଧାଳୁ ପୁରୀରେ ସମବେତ ହୋଇଥାନ୍ତି। ହେରାପଞ୍ଚମୀ ଦିନରେ ମା' ଲକ୍ଷ୍ମୀଙ୍କ ପିତା ବରୁଣଦେବଙ୍କ ପ୍ରତୀକ ମହୋଦଧିରେ ସ୍ନାନ କରି ଗରିବ ବ୍ରାହ୍ମଣ ବା କ୍ଷୁଧାର୍ତ୍ତମାନଙ୍କୁ ପ୍ରସାଦ ଦାନ କଲେ ଅଶେଷ ପୁଣ୍ୟ ମିଳେ ବୋଲି ବିଶ୍ୱାସ ରହିଛି। ପ୍ରଭୁ ଶ୍ରୀଜଗନ୍ନାଥଙ୍କର ଏବଂ ମହାଲକ୍ଷ୍ମୀଙ୍କର ମାନବୀୟ ଲୀଳାର ଗୋଟିଏ ନିଦର୍ଶନ ହେଉଛି ହେରାପଞ୍ଚମୀ। ଏହା ହେଉଛି ପ୍ରଭୁ ଶ୍ରୀଜଗନ୍ନାଥ ଓ ମା' ଲକ୍ଷ୍ମୀଙ୍କର ଦାମ୍ପତ୍ୟ ଲୀଳା। ହେରା ଶବ୍ଦର ଅର୍ଥ ହେଉଛି ଦର୍ଶନ ଏବଂ ପଞ୍ଚମୀ ଶବ୍ଦର ଅର୍ଥ ହେଉଛି ପାଞ୍ଚ ଦିନ। ଅନ୍ୟ ଏକ ଭାଷାରେ କହିବାକୁ ଗଲେ ହେରା ତଥା ହେରିବା ଅର୍ଥ ଚାହିଁବା ଅର୍ଥାତ୍ ଦର୍ଶନ କରିବା। ଆଷାଢ଼ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିଥିବା ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଶ୍ରୀମନ୍ଦିରରୁ ମା' ଲକ୍ଷ୍ମୀ ଦର୍ଶନ କରିବାକୁ ଯାଇଥାନ୍ତି।
1: ଆଜିର ପ୍ରସଙ୍ଗରେ ଶୁଣିଲେ ହେରା ପଞ୍ଚମୀ, ଆଲେଖ୍ୟ ସତ୍ୟନାରାୟଣ ପଟ୍ଟନାୟକ, ଉପସ୍ଥାପନା ମହେନ୍ଦ୍ର କୁମାର ମାଝୀ।
2: ଏତେବେଳେ ଯାହା ଶୁଣୁଥିଲେ କାର୍ଯ୍ୟକ୍ରମ ରିଲି କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ସମ୍ବଲପୁର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ସୂଚନା ପରେ।

0: ଆକାଶବାଣୀ ସମ୍ବଲପୁର ଆଞ୍ଚଲିକ ଖବର ପଢ଼ୁଛନ୍ ସମ୍ପା ରାୟ ଜୁହାର। ପହିଲା ମୁଖିଆ ଖବର ମୂଲ ହେଲା ସଂସଦର ମୌସୁମୀ ଅଧିବେଶନ। ଅଧିବେଶନ ସଫଲ ହେବାର୍କେ ନେଇକରି ଆସ କଲେ ପ୍ରଧାନମନ୍ତ୍ରୀ। ରଥଯାତ୍ରାର 5 ନମ୍ବର ଦିନେ ଆଜି ହେବା ହେରା ପଞ୍ଚମୀ ନୀତି। ରାଜ୍ୟ କମ୍ ବର୍ଷା ଲାଗି ହୋଇଥିବାର ସ୍ଥିତିକେ ନେଇକରି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ। ଆଉର୍ ସ୍ନାତକ ଶ୍ରେଣୀଥି ନାଁ ଲେଖା ଲାଗି ବାହାରିଲା 2 ନମ୍ବର ଖେପ ମେଧା ତାଲିକା। ଏଥର ପୁରା ଖବର ସଂସଦର ମୌସୁମୀ ଅଧିବେଶନ ଆଜିଠାନୁ ମୂଲ ହୋଇଛି। ଅଧିବେଶନ ମୂଲ ହେବାର ଆଗନୁ ପ୍ରଧାନମନ୍ତ୍ରୀ ମୌସୁମୀ ଅଧିବେଶନ ସଫଲ ହେବା ବୋଲି ଆଶା ବ୍ୟକ୍ତ କରିଛନ୍। ଶ୍ରୀ ମୋଦି କହିଛନ୍, ଦେଶର ପ୍ରତିଛବିକେ ସାରା ପୃଥିବୀ ଗ୍ରହଣ କରିଛେ ଆଉ ଇତାକେ ବିଶ୍ୱସ୍ତରୀୟ ସ୍ୱୀକୃତି ମିଳିଛେ। ଦେଶର ଜୁଆନ ପିଢ଼ିର କ୍ଷମତା ଆଉ ଆଶା ମହାକାଶବାଗୀର ଅସୀମାଏ। ହେଲେ ମାସେ ଭିତରେ ଦେଶ ବହୁତ ସଫଳତା ହାସଲ କରିଛେ, ଯେନ୍ଟା ସବୁ ନାଗରିକଙ୍କୁ ଗୌରବାନ୍ୱିତ କରିଛେ। ପ୍ରଧାନମନ୍ତ୍ରୀ କହିଛନ୍, ଜାତୀୟ ସ୍ତର ନ ହେଉ କି ଆନ୍ତର୍ଜାତୀୟ ସ୍ତର ନ ହେଉ, ମହାକାଶ କ୍ଷେତ୍ରଟି ଭିଲ୍ ଭାରତ ଲାଗି ବାସ୍ତବିକ ଗୌରବର ମୁହୂର୍ତ୍ତ ହୋଇଛେ। ଗଲା ବଛର ମୌସୁମୀ ଅଧିବେଶନ ଆଗନୁ ଭାରତ ଆନ୍ତର୍ଜାତିକ ମହାକାଶ କେନ୍ଦ୍ର ନ ପହଞ୍ଚିବାର୍ଥି ସଫଲ ହୋଇଥିଲା। ଆଉ କିଛିଦିନ ଆଗନୁ ଜଣେ ଯୁବ ଭାରତୀୟ ଷ୍ଟାର୍ଟଅପ୍ ଐତିହାସିକ ସଫଳତା ହାସଲ କରିଛନ୍। ଭାରତର ଜୁଆନ ପିଢ଼ି ମହାକାଶନ ଗୋଟିଏ ନୂଆ ଯାତ୍ରାର ଶୁଭାରମ୍ଭ କରିଛନ୍।
1: मानसून हो या मानसून सत्र, अगर दोनों प्रोएक्टिव हो तो बहुत ही प्रोडक्टिव होते हैं, और दोनों को प्रोडक्टिव होते हैं तो देश का कल्याण होता है, जीव मात्र का कल्याण होता है। साथियों, पिछले एक

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ଆକାଶବାଣୀ ସମ୍ବଲପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆକାଶବାଣୀ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ମୌସୁମୀ ଅଧିବେଶନର ପ୍ରଥମ ଦିନରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ। ବାଣିଜ୍ୟ ପୁଞ୍ଜିନିବେଶକୁ ନିରନ୍ତର ପ୍ରୋତ୍ସାହିତ କରାଯିବା ସହିତ ବିଭିନ୍ନ କ୍ଷେତ୍ରରେ ଦ୍ୱିପକ୍ଷୀୟ ସମ୍ପର୍କକୁ ଅଧିକ ସଶକ୍ତ କରିବା ଉପରେ ଭାରତ ଓ ମୋଲଡୋଭା ସହମତ। ପେଟ୍ରୋଲରେ 20%ରୁ ଅଧିକ ଇଥାନଲ ମିଶ୍ରଣ କରିବା ସମ୍ପର୍କିତ କୌଣସି ନିଷ୍ପତ୍ତି ଏପର୍ଯ୍ୟନ୍ତ ନିଆଯାଇ ନାହିଁ ବୋଲି ସରକାରଙ୍କ ସୂଚନା। ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ଭାବେ ଆଜି ଦାୟିତ୍ୱ ଗ୍ରହଣ କଲେ ଆଣ୍ଡି ବର୍ନହାମ୍। ଏବଂ ଜାମ୍ମୁ କାଶ୍ମୀରରେ ବର୍ଷାଜନିତ ଅଘଟଣରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରବର୍ଗଙ୍କ ଲାଗି 6,00,000 ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା। ସଂସଦର ମୌସୁମୀକାଳୀନ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି। ତେବେ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ସମେତ ବିଭିନ୍ନ ପ୍ରସଙ୍ଗରେ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ହଟ୍ଟଗୋଳ ଜାରି ରହିବାରୁ ସଂସଦର ଉଭୟ ଗୃହକୁ ଆଜି ଦିନକ ପାଇଁ ମୁଲତବୀ ରଖାଯାଇଛି। ବିରୋଧୀଙ୍କ ଏହି ହଟ୍ଟଗୋଳ ଯୋଗୁଁ ଉଭୟ ଲୋକସଭା ଓ ରାଜ୍ୟସଭାକୁ ଆଜି ପର୍ଯ୍ୟାୟକ୍ରମେ ଅନେକ ଥର ମୁଲତବୀ ରଖାଯାଇଥିଲା। ଷଷ୍ଠଥର ମୁଲତବୀ ପରେ ଅପରାହ୍ନ 3:00 ଲୋକସଭା ଆରମ୍ଭ ହେବା ମାତ୍ରେ ପୂର୍ବ ଅବସ୍ଥା ଜାରି ରହିବାରୁ ଗୃହକୁ ଦିନକ ପାଇଁ ମୁଲତବୀ ରଖାଯାଇଛି। ଅନୁରୂପ ଭାବେ ପଞ୍ଚମ ଥର ଲାଗି ମୁଲତବୀ ପରେ ଅପରାହ୍ନ 2:30 ରାଜ୍ୟସଭା କାର୍ଯ୍ୟ ଆରମ୍ଭ ହେବା ପରେ ଉପାଧ୍ୟକ୍ଷ ହରିବଂଶ ନିୟମିତ ଭାବେ ଗୃହ କାର୍ଯ୍ୟ ଚଳାଇବାକୁ ଚେଷ୍ଟା କରିଥିଲେ। ମାତ୍ର ବିରୋଧୀ ଦଳଗୁଡ଼ିକ ପକ୍ଷରୁ ହଟ୍ଟଗୋଳ ଜାରି ରହିବାରୁ ସେ ସଦନକୁ ଆଜି ପାଇଁ ମୁଲତବୀ ଘୋଷଣା କରିଥିଲେ। ଆଜି ଲୋକସଭା ଅଧିବେଶନ ପୂର୍ବାହ୍ନ 11:00 ବେଳେ ଆରମ୍ଭ ହେବା ପରେ ଦିବଂଗତ 6 ପୂର୍ବତନ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ସେହି 6 ହେଲେ ନାନ୍ଦେଣ୍ଡଲା ଭାସ୍କର ରାଓ, ଓମୁଓତି ଦେବୀ, ସୁଧାଂଶୁ ସିଲ୍, ମେଜର ଜେନେରାଲ ଭୁବନ ଚନ୍ଦ୍ର ଖଣ୍ଡୁରୀ, କେପି ଧନପାଲନ ଏବଂ ପ୍ୟାରେଲାଲ ସାଙ୍ଖୱର। ଗୃହରେ ମଧ୍ୟ କତାରର ଅମିର ଶେଖ ହମିଦ ବିନ୍ ଖଲିଫା ଅଲ୍ ଥାନିଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ରାଜ୍ୟସଭାର ଅଧିବେଶନ ନୂତନ ଭାବେ ନିର୍ବାଚିତ ଏବଂ ପୁନଃନିର୍ବାଚିତ ସଦସ୍ୟମାନଙ୍କ ଶପଥ ଗ୍ରହଣ ସହିତ ଆରମ୍ଭ ହୋଇଥିଲା। ବିଜେପିର ଡକ୍ଟର ମୁକେଶ ଭାଇ ରାଠୁଆ, ମହେଶ କେୱାଟ, ଡକ୍ଟର ସତୀଶ ପୁନିଆ, ପ୍ରକାଶ ଚିକ୍ ବରାଇକ, ସୁସ୍ମିତା ଦେବ, ସୁଖେନ୍ଦୁ ଶେଖର ରାୟ, କଂଗ୍ରେସର ପବନ ଖେରା, ନ୍ୟାସନାଲ୍ ପିପୁଲ୍ସ ପାର୍ଟିର ଜେମ୍ସ ସାଙ୍ଗମା ଏବଂ ଜୋରମ ପିପୁଲ୍ସ ମୁଭମେଣ୍ଟର କେ ଲାଲଟୋଲୁ ଆଙ୍କିମା ଶପଥ ଗ୍ରହଣ କରିଥିଲେ। ଏହାପରେ ଗୃହରେ ଦିବଂଗତ ପୂର୍ବତନ ସଦସ୍ୟମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଭାରତ ଓ ମୋଲଡୋଭାନ ବିଭିନ୍ନ କ୍ଷେତ୍ରରେ ଦ୍ୱିପକ୍ଷୀୟ ସମ୍ପର୍କକୁ ଅଧିକ ସଶକ୍ତ କରିବା ଲାଗି ଦୁଇ ଦେଶର ରାଷ୍ଟ୍ରପତି ସମ୍ମତି ପ୍ରଦାନ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ମୋଲଡୋଭାନ ଗସ୍ତ ଅବସରରେ ଚିସିନାଓଠାରେ ଅନୁଷ୍ଠିତ ପ୍ରତିନିଧିସ୍ତରୀୟ ବୈଠକ ପରେ ତାଙ୍କର ସେଠାକାର ପ୍ରତିପକ୍ଷ ମାୟା ସାଣ୍ଡୁଙ୍କ ସହିତ ଏକ ଯୁଗ୍ମ ବିବୃତ୍ତିରେ ଏହି ମତ ପ୍ରକାଶ ପାଇଛି। ବିଶେଷକରି ଦୁଇ ଦେଶ ମଧ୍ୟରେ ବାଣିଜ୍ୟ, ପୁଞ୍ଜିନିବେଶ, କୃଷି, ସ୍ୱାସ୍ଥ୍ୟସେବା, ଅକ୍ଷୟ ଶକ୍ତି, ଡିଜିଟାଲ ସାଧାରଣ ଭିତ୍ତିଭୂମି, କୃତ୍ରିମ ବୁଦ୍ଧିମତା ଏବଂ ନବସୃଜନ ଆଦି କ୍ଷେତ୍ରରେ ଦ୍ୱିପକ୍ଷୀୟ ସମ୍ପର୍କକୁ ଅଧିକ ସଶକ୍ତ କରାଯିବ।
3: हम कृषि लॉजिस्टिक्स एवं इंफ्रास्ट्रक्चर हेल्थ फार्मास्यूटिकल्स रिन्यूएबल एनर्जी डिजिटल पब्लिक इंफ्रास्ट्रक्चर आर्टिफिशियल इंटेलिजेंस और इनोवेशन सहित आपसी हित के विभिन्न क्षेत्र में सहयोग मजबूत करने पर सहमत हुए। शिक्षा और कैपेसिटी बिल्डिंग हमेशा से हमारे संबंधों के सबसे मजबूत स्तंभ में रही है। हमने उच्च शिक्षा के क्षेत्र में एजुकेशनल एक्सचेंजेस और इंस्टीट्यूशनल पार्टनरशिप

ଜୀବିକାର ବିକାଶ କ୍ଷେତ୍ରରେ ଏହି ଯୋଜନାର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରାଯାଇଥିଲା। ବାଲେଶ୍ୱର ଜିଲ୍ଲା ବନ ବିଭାଗ ଆନୁକୂଲ୍ୟରେ ଗୁଡୁ ଗ୍ରାମ ପଞ୍ଚାୟତର ଶେଖ ପାଟନାଠାରେ ଜିଲ୍ଲାସ୍ତରୀୟ ବନ ମହୋତ୍ସବ 2026 ମହାସମାରୋହରେ ପାଳିତ ହୋଇଯାଇଛି। ପରିବେଶ ସୁରକ୍ଷା ଓ ଜିଲ୍ଲାର ସବୁଜିମା ବୃଦ୍ଧି ଲାଗି ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜନପ୍ରତିନିଧି ଏବଂ ଉଚ୍ଚପଦସ୍ଥ ପ୍ରଶାସନିକ ଅଧିକାରୀମାନେ ଯୋଗ ଦେଇଥିଲେ। ସମାରୋହରେ ବାଲେଶ୍ୱର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ, ଜିଲ୍ଲା ପରିଷଦ ସଭାପତି ନାରାୟଣ ପ୍ରଧାନ, ଆରକ୍ଷୀ ଅଧୀକ୍ଷକ ପ୍ରତ୍ୟୁଷ ଦିବାକର ପ୍ରମୁଖ ଉପସ୍ଥିତ ଥିଲେ। ଅତିଥିମାନେ ଆଗାମୀ ପିଢ଼ିକୁ ପ୍ରଦୂଷଣମୁକ୍ତ ପରିବେଶ ଦେବା ପାଇଁ ବୃକ୍ଷରୋପଣ ହିଁ ଏକମାତ୍ର ବିକଳ୍ପ ବୋଲି ମତ ପ୍ରକାଶ ପାଇଥିଲା। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ବରଗଡ଼ ଜିଲ୍ଲା ସମ୍ପର୍କରେ।

ଏତେବେଳୁ ଯାଏ ଶୁଣୁଥିଲେ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ଆଜିର କୃଷି ସଂସାର କାର୍ଯ୍ୟକ୍ରମ।

0: ଆକାଶବାଣୀ ସମ୍ବଲପୁର ଡାଏଲ ନମ୍ବର କୃଷି ସଂସାର କାର୍ଯ୍ୟକ୍ରମ ତରଫରୁ ସବୁ ଶ୍ରୋତା ଭାଇ ଭଉଣୀମାନଙ୍କୁ ଜୁହାର। ଆଜି ଡାଏଲ ନମ୍ବର କୃଷି ସଂସାର କାର୍ଯ୍ୟକ୍ରମ ଥି ମୁଇଁ ସ୍ୱରୂପା ପଟ୍ଟନାୟକ ଆପଣମାନଙ୍କୁ ସ୍ୱାଗତ କରୁଛେ। ହପ୍ତାକ ଥରେ ଆପଣମାନଙ୍କର ସାଙ୍ଗେ ସିଧାସଳଖ ଫୋନ ମାଧ୍ୟମଟି ଯୋଡ଼ି ହୋଇ ସୁଖ ଦୁଃଖ ଭଲ ମନ୍ଦ କଥା ପଦୁ ହେବାର ସାଙ୍ଗେ ସାଙ୍ଗେ ଆମର ଚାଷବାସ ଉପରେ ଭିନ୍ ଭିନ୍ କଥା ହେବାର ମୌକାଟେ ଦେଇଥିସି ଇ ଡାଏଲ ନମ୍ବର କୃଷି ସଂସାର କାର୍ଯ୍ୟକ୍ରମ। ଆଜିର କାର୍ଯ୍ୟକ୍ରମ ଥି ଆମର ସାଙ୍ଗେ ଯୋଡ଼ି ହେବାର ଲାଗି ଆମକେ ଫୋନ କରୁନ୍। ଫୋନ ନମ୍ବରଟା ହେଉଛେ 06632411240 06632411231।
1: ହ୍ୟାଲୋ
0: ହ୍ୟାଲୋ
1: ସ୍ୱରୂପା ନାନୀ ଜୁହାର।
0: ଜୁହାର ଭାଇ କହୁନ କିଏ କହୁଛନ୍?
1: ମୁଁ ସୋହଲ କୁମାର ସାହୁ କହୁଥିଲି ଗ୍ରାମ ପୋଷ୍ଟ ମଣ୍ଡି ଭାଇ ବିଜେପୁର ଜିଲ୍ଲା ବରଗଡ଼ରୁ।
0: ହଁ ଭାଇ କହୁନ ଆପଣ।
1: ହଁ ନାନୀ କେନ୍ତା ଅଛନ୍ ଆପଣ? ପହେଲା କହୁନ୍ତ।
0: ବହୁତ ବଢିଆ।
1: ଆମେ ବି ଏକଦମ ବଢିଆ ମୋର ଅଛୁ ନାନୀ।
0: ଆଉ ଚାଷବାସ ଚାଲିଛେ କାମ?
1: ହଁ ଚାଷବାସ ଚାଲିଛେ, ଧାନ ବୁଣାବୁଣି ତ ସରିଛେ।
0: ହଁ ହଁ ହଁ
1: ଆଉ ପଲ୍ହା ମାନେ ବି ପକା ହେଇଛେ, ପଲ୍ହା ଏନ୍ତା 10 ଦିନ 12 ଦିନ ଲେଖା ହଉଛେ।
0: ହଁ ହଁ ହଁ
1: ଆଉ କାଦ କରିକିରି କାଦ ଜମିରେ।
0: ହଁ ହଁ ଏଇଟା ତ ଆମର ଭାଇ ଭରଦର କାମ କରବାର ସମୟ ଆଏ ନାଇ କେଁ? ହେଲେ ଗୁଟେ କଥା ଭାଇ, ଦିହି ପାକେ ବି ଦେଖିକରି ଜଗି ରଖିକରି କରବାର କଥା ଆଏ କି ନାଇ?
1: ହଁ ନିହାତି ସବ କଥା କହିଲେ।
0: ଆଉ ଯଦି ଆମର ଦିହି ପା ଖରାପ ହବା ବେଲେ ଆମେ କାମ କେନାଡୁ କରମା ନାଇ କେଁ?
1: ହଁ ଦିହି ପାଇଁ ଯଦି ଆମେ ଠିକ ନହେଲେ ଆମେ କାମ କେନ୍ଦ୍ର କରିପାରମା।
0: ହଁ ହଁ ହଁ ଠିକ ଅଛେ ଭାଇ, ଏନ୍ତା ଆମର ସାଙ୍ଗେ ଯୋଡ଼ି ହେଇଥାଉନ୍, ଆମର ସାଙ୍ଗେ କଥାବାର୍ତ୍ତା କରୁନ୍।
1: ହଁ ନାନୀ
0: ହଁ ଠିକ ଅଛେ,
1: ଧନ୍ୟବାଦ ନାନୀ, ରହୁଛେ, ନମସ୍କାର
0: ନମସ୍କାର। ହ୍ୟାଲୋ
2: ହଁ ମ୍ୟାଡମ ନମସ୍କାର।
0: ନମସ୍କାର, କିଏ କହୁଛନ୍ ଭାଇ, କେନୁ କହୁଛନ୍, ପରିଚୟ ଟିକେ ଦଉନ୍। ହଁ ଭାଇ କହୁନ୍, ଆଉ କେନ୍ତା ଅଛନ୍? ହଁ ହଁ ବହୁତ ବଢିଆ। ଆଉ ଚାଷବାସ ଚାଲିଛେ କାମ? ହଁ ଏଇଟା ତ ଭରଦର ହେତିର ସମୟ ଆଏ ନାଇ କେଁ? ହଁ ହଁ ହଁ ହଁ ହଁ ଆଉ ଘରେ କିଏ କିଏ ଅଛନ୍? ହଁ ସମସ୍ତେ ମିଶିକିରି କରସନ୍ କି ଏକଲା କରସନ୍ ଚାଷ? ସମସ୍ତେ ମିଶିକିରି କଲେ ଯାହା ହେଲେ ବି କାମଟା ଟିକେ ହାଲକା ହେଇଯାଉଥିବା ନାଇ କେଁ? ହୁଁ ହୁଁ ହୁଁ ଠିକ ଅଛେ ଭାଇ, ଆମର ସାଙ୍ଗେ ଏନ୍ତା ଯୋଡ଼ି ହେବାର ଲାଗି ବହୁତ ବହୁତ ଧନ୍ୟବାଦ। ହଁ ହ୍ୟାଲୋ
3: ନମସ୍କାର।
0: ନମସ୍କାର ଭାଇ, କିଏ କହୁଛନ୍, କେନୁ କହୁଛନ୍, ପରିଚୟ ଟିକେ ଦଉନ୍। ହଁ ଭାଇ କୁନ୍, ଆଉ କାଣ? ହଁ ଭାଇ କୁନ୍, କାଣ? ହ୍ୟାଲୋ ହଁ ଭାଇ, କାଣ କରସନ୍ ଆପଣ? ଖାଲି ଚାଷବାସ କରସନ୍? କାଣ କାଣ ଚାଷ କରସନ୍? ହଁ ଏହା ଚିନି ତ ଧାନର ସମୟ ଆଏ, ଖାଲି ଧାନ କରସନ୍? ଧାନ ଉତରୁ ଆଉ କାଣ କରସନ୍ କି ଖାଲି ଧାନ କରସନ୍? ହଁ ହଁ ପନିପରିବା ବି କରସନ୍? ବଜାରକେ ପଠାସନ୍ କି ଖାଲି ଖାଇବା ଭରକର? ହଁ ହଁ ବହୁତ ବଢିଆ, ଠିକ ଅଛେ ଭାଇ, ଏନ୍ତା ଆମର ସାଙ୍ଗେ ଯୋଡ଼ି ହଉନ୍, ବହୁତ ବହୁତ ଧନ୍ୟବାଦ। ହ୍ୟାଲୋ ହଁ ଭାଇ ଠିକ ଅଛେ, ଧନ୍ୟବାଦ। ହଁ ନମସ୍କାର ଭାଇ, କିଏ କହୁଛନ୍, କେନୁ କହୁଛନ୍? ହଁ ଭାଇ ଆପଣ ତ ପ୍ରାୟ କରସନ୍, ଆଉ ଲାଗି ବି ଯାଇସି ବୋଲୁନ୍ ନାଇ କେଁ? ହଁ ହଁ ପ୍ରାୟ ଆପଣଙ୍କର ଫୋନ ଆସି ଲାଗି ବି ଯାଇସି, ଯେ ବହୁତ ବହୁତ ଜଣ କହୁଛନ୍ ଯେ ଆମେ ଫୋନ ଲଗଉଛୁ ନାଇ ଲାଗବାର, ଦେଖୁନ୍ ଆପଣ ଫୋନ ଲଗଉଛନ୍, ଆପଣଙ୍କ ଲାଗି ଯାଉଛେ ଏ କି ନାଇ? ଆଉ ଭାଇ କହୁନ୍ କେନ୍ତା, ଠିକ ଅଛେ, ଚାଷବାସ କାମ ଚାଲିଛେ? ହଁ ଭାଇ ହଁ ହଁ ପୋଲାପୁଲି ପକାଲେ ନ? ହଁ ହଁ ଠିକ ଅଛି ଭାଇ, ଯା ହଉ ଆମର ସାଙ୍ଗେ ଯୋଡ଼ି ହେବାର ଲାଗି ବହୁତ ବହୁତ ଧନ୍ୟବାଦ, ଆଉ ଫୋନଟେ ନେଇଯିମା ଆଉ ଜଣଙ୍କର। ହ୍ୟାଲୋ ହଁ ଜୁହାର, ଜୁହାର ଆଜ୍ଞା, କେନୁ କହୁଛନ୍, କେନୁ କହୁଛନ୍ କହୁନ୍, ଆପଣଙ୍କର ପରିଚୟ ଟିକେ ଦଉନ୍। ହଁ ଭାଇ କହୁନ୍, ଆଉ କାଣ କେନ୍ତା, ଦୀପା ଭଲ ଅଛେ? ହଁ ହଁ ଚାଷବାସ ଚାଲିଛେ? ଏଇଟା ତ ସମିଆ ନାଇଁ କେଁ ଆଉ କାଣ ଆଉ କାଣ ଖାଲି କେନ୍ କେନ୍ ଧାନ କରସନ୍ ଯେ ବନେ ହେସି ମାନେ ଆପଣ ବିକି ଭାଜି କରି କୁଟୁମ୍ ବାଟୁମ୍ ଠିକ୍ ଚଲେଇ ପାରସନ୍ ବୋଲୁନ୍ ନାଇଁ କେଁ ହଁ ବହୁତ ବଢ଼ିଆ ଦେଖୁନ୍ ଏହା ଚିନି ଯେନ୍ତା ହେଲା ନ ନାଇଁ କେଁ ଆଉ ରାସାୟନିକ ଟିକେ କମ୍ ବ୍ୟବହାର କରବାର୍ କଥା ଆମର ପରିବେଶ ଯେନ୍ତା ଖରାପ ହେତେଲ ଯାଉଛେ ଆମେ ଚାଷୀବାସୀ ଲୋକ ଯଦି ଆମେ ସିଆଡ଼େ ଟିକେ ଯଦି ନିଘା ଦମା ବେଲେ ଟିକେ ଆମର ହାତେ ଏକା ଅଛେ ଆମର ପରିବେଶକେ ଆମେ ଠିକ୍ ରଖମା ଏ କି ନାଇଁ ଠିକ୍ ଅଛେ ଭାଇ ହେଥିଲାଗି ବୋଲିକିନା ଆମେ କେନ୍ତାକିରି ଜୈବିକ ଆମେ ନିଜେ ବନାମା ଘରେ ଗାଏ ଦୁଇପଟ ରଖମା ଆଉ କର୍ମା ବୋଲେ ହେବା ଯାହା ହଉ ଭାଇ ବହୁତ ବଢ଼ିଆ ଆପଣ ଏନ୍ତା ଆମର ସାଙ୍ଗେ ଯୋଡ଼ି ହେଇଥାଉନ୍ ବହୁତ ବହୁତ ଧନ୍ୟବାଦ ଆଉ ଜଣଙ୍କର ନେଇଯିମା ଫୋନ୍ ଜୁହାର ହ୍ୟାଲୋ ହ୍ୟାଲୋ ହଁ ହଁ ଡୁଲାମଣି ବାବୁ କହୁନ୍ ଆଜ୍ଞା ଆଉ କାଣା କୁହନ୍ ଚାଷବାସ କେନ୍ତା କରୁଛନ୍ କାମ କୁମା ଠିକ୍ ଚାଲିଛେ କେଁ ହଁ ଇହାଦେ ତ ଠିକ୍ ବତର ବି ହେଇଛେ ନାଇଁ କେଁ ହଁ ହଁ ହଁ ହଁ ହଁ ହଁ ଯେ ଖାଲି କାଁ ଧାନ କରୁଛନ୍ କି ଆଉ କାଣା କରୁଛନ୍ କେତେ ଜାଗା ଅଛି ଆପଣଙ୍କର କେତେ କଠି କରସନ୍ ଧାନ ହ୍ୟାଲୋ ହ୍ୟାଲୋ ଆସୁନି ଆସିନି ଶୁନମା ଗୋଟେ ଗୀତଟେ ଗୀତଟାକେ ଗାଇଛନ୍ ଶଙ୍କର ପ୍ରସାଦ ମାଝୀ ଆଉ ଲେଖିଛନ୍ ତରଙ୍ଗ ସେନ୍ ମେହେର।

0: हेलो हेलो।
1: हेलो।
0: हाँ भाई, के कहुचन? टे परिचय दून, स्वागत करुचु आम डायल नंबर कुशे संसार कार्यक्रम के।
1: पटना
0: जुहार जुहार।
1: मैं तो करमधनी साहब कहुचे, ग्राम चिरंगा मुंडा पोस्ट लाव मुंडा थाना विजयपुर जिला बरगढ़ नु।
0: हाँ भाई, कहुन आमर कार्यक्रम सुनुचन?
1: हाँ नानी, मुझे तो नियमित श्रोता है।
0: हाँ हाँ हाँ ठीक है, मतामत दून।
1: हाँ মতামত বলে নানি, তবু তো কার্যক্রম ঠিক আছে।
0: হ্যাঁ হ্যাঁ
1: কালে এ আমার কৃষি সংসারে গোটে বিশেষজ্ঞ দেখি করি গোটে পচাচ্ছে কলে ভালো তাকে বলছে।
0: ହଁ ହଁ ନିଶ୍ଚେ ଦେଖୁନ୍ ଭାଇ, ଆମେ ତ ଆମର କାର୍ଯ୍ୟକ୍ରମ ଥି ସବୁ ପ୍ରକାରର ବିଷୟ ଥି ଆମେ ପ୍ରଚାର କରୁଛୁଁ। ଆଜ୍ଞାମାନେ ଆସୁଛନ୍, କହୁଛନ୍, ଆଉ ତଥାପି ଆମେ ଏଇ କଥାଟା ଆମର ଯେନ୍ ଅଧିକାରୀ ଆଜ୍ଞାମାନେ ଅଛନ୍ ତାଙ୍କ ନିକେ ପହଞ୍ଚେଇ ଦେମୁ, ଆଉ ଆମେ ଚେଷ୍ଟା କରମୁ।
1: ଗୋଟେ କଥା ନାନୀ, ଆମର କୃଷି ସଂସ୍ଥାରେ ଯେନ୍ ନାନୀ ହଉ କି ଦାଦା ହଉ, ଯେନ୍ ମାନେ ଉପସ୍ଥାପନା କରୁଛନ୍,
0: ହଁ ହଁ
1: ସେମାନେ ତ ପହେଲା ଯେନ୍ କାର୍ଯ୍ୟକ୍ରମ କେ ଆସୁନ୍, ତ ଯେନ୍ ଜୁହାର ଭେଟ ହଉଛନ୍,
0: ହଁ ହଁ
1: ଗଲା ବେଲକେ ବି ଜୁହାର ନାନୀ କି ଜୁହାର ଦେବା ବୋଲି କରି ସେଟା ଗୋଟେ ଏନ୍ତା କହିଲେ ଗୋଟେ ଭଲ ଲାଗ୍ତା।
0: ଠିକ୍ ଅଛି ଭାଇ, ହେଟା ବି ଆମେ ଆପଣଙ୍କର କଥାକେ ରଖୁଛୁ, ଆଉ ଆମେ ଚେଷ୍ଟା କରମୁ ଏଟା ଆମେ ଯେନ୍ତା ହେଲେ କରବା ଲାଗି। କାଣା?
1: ଆଜ୍ଞା ଆଜ୍ଞା।
0: ଠିକ୍ ଅଛି, ଆଉ ଚାଷବାସ କରୁଛନ୍?
1: ହଁ ଚାଷବାସ କରୁଛନ୍, ଏଇଟା ଫଲାଫଲି ତ ଦେବାର ଲାଗି ପର ଦିନ ଆଡ଼କେ ରେମୁ କେ ବୋଲି କରି ମୁଖିଆର ମୁରା ପେଜା ଲାଗିଛେ।
0: ଠିକ୍ ଅଛି ଭାଇ, ହଉ ଧନ୍ୟବାଦ ଭାଇ, ହେନ୍ତା ଫୋନ୍ କରୁଥିବେ ଆମର ସାଙ୍ଗେ ଯୋଡ଼ିହେବା ଲାଗି, ବହୁତ ବହୁତ ଧନ୍ୟବାଦ।
1: ହଁ ନାନୀ, ଜୁହାର ନାନୀ।
0: ଜୁହାର। ହ୍ୟାଲୋ ହ୍ୟାଲୋ ହ୍ୟାଲୋ।
2: ଆରେ ନାଇଁ, ନମସ୍କାର
0: ନମସ୍କାର ଭାଇ, କିଏ କହୁଛନ୍? ଭାଇ ପରିଚୟ ଟିକେ ଦଉନ୍, ସ୍ୱାଗତ କରୁଛୁ ଆମର ଡାଏଲ ନମ୍ବର କୃଷି ସଂସାର କାର୍ଯ୍ୟକ୍ରମ କେ। ହଁ ଭାଇ କହୁନ୍, ଆଉ କାମ ଚାଲିଛେ?
2: ଏଇଟା
0: ତ ଠିକ ସମୟ ଆଏ ନାଇ କେ? ହଁ ହଁ ହଁ ଆଉ ଜୈବିକ ଉପରେ ଟିକେ ଜହ କରି ଧ୍ୟାନ ଦେବେ, ଆଉ ଜୈବିକ ବ୍ୟବହାର କରିବାର ଲାଗି ଟିକେ ଚେଷ୍ଟା କରିବେ, ଆଉ ଯେତେ ହେବା ଜୈବିକ ଉପରେ କଲେ ଟିକେ ଭଲ ହେ, ଆମର ପରିବେଶଟା ଠିକ ରହିତା ବୋଲିକିରି ଆମେ ଭାବୁଛୁ। ନାଇ କି ଭାଇ,
2: ଦେଖନ୍ତୁ ଦେଖନ୍ତୁ, ଜୈବିକ ସାର ରାସାୟନିକ ଖାଦ୍ୟ ତା ତାର ଅନେକ ତଫାତ ଅଛି। ଆପଣ ଲକ୍ଷ୍ୟ କରିଥିବେ ଜୈବିକ ପଦ୍ଧତିରେ ଯେତେ ଚାଷ କରିବେ ତାର ଗୋଟେ ଖାଦ୍ୟ କେମିତା ଲାଗବା, ଆର ଯେ ରାସାୟନିକ ସାର ପ୍ରାୟ ଲୋକ ଆମର କରୁଛନ୍ତି ତାର ଖାଦ୍ୟ ଗୋଟେ କେମିତା ଲାଗବା ଆପଣ ଗୋଟେ ଲକ୍ଷ୍ୟ କରିଥିବେ।
0: ରାସାୟନିକ
2: ପାତଲଘଣ୍ଟା ବାଇଗନ ଏଇଟା ଆମେ ଦେଖୁନ ପ୍ରାୟ କାଁ କରସନ୍ କି ସାର ଯେତେ ଏଇଟା କାଁ ବର୍ଷନ ଗୋଟେ ଅଲଗା ଲାଗବା, ଆର ତାର ସହିତ ଏଇଟା ଅଲଗା ଲାଗବା।
0: ହଁ ହଁ, ହେଟା ତ ତଫାତ ତ ପୁରା ଜଣା ପଡି ଯାଇସି। ହେଲେ ଆମେ ଯଦି ରାସାୟନିକ ଦିଆଟା ଖାଉଛୁ ବୋଲେ ଏକ ତ ଆମର ଦିହିପା ଉପରେ ବି ତାର ପ୍ରଭାବଟା ପଡୁଛେ, ତାର ପରେ ଆମର ପରିବେଶ ଉପରେ ବି ତାର ପ୍ରଭାବଟା ପଡୁଛେ। ଏ ଦେଖୁନ, ଆଗ ଯେନ୍ ବ୍ୟାଙ୍କ ମାନେ ବି ଥିଲେ କ୍ଷେତେ, ଆଉ ବ୍ୟାଙ୍କ ମାନେ ଦେଖବା ଲାଗି ମିଳୁଛେ କେ, ସବୁ ଆମର ଯେତେ ଉପକାରୀ କୀଟ ମାନେ ବି ମର୍ତ୍ତେଲ ଯାଉଛନ୍। ହେଥିଲାଗି ଆମେ ମାନେ ଯଦି ଚାଷୀ ଭାଇ ମାନେ ଯେନ୍ ମାନେ ଅଛୁ, ସେମାନେ ଯଦି ଆମେ ଜୈବିକ ଉପରେ ଟିକେ ଚେଷ୍ଟା କର୍ତା, ଆଉ ଦେବା ଲାଗି ମାନେ କର୍ତା ବୋଲେ ନିଶ୍ଚୟ ଭଲ ହେତା ବୋଲି ଭାବୁଛୁ। ନାଇ କେ
2: ଆଗକେ ନିହାତି ଭାବେ ଯେନ୍ ଚାଷୀ ଭାଇ ମାନେ ଶୁଣୁଛ, ସେମାନେ ଆଗକେ ନିହାତି ଭାବରେ ଧ୍ୟାନ ସହିତ ରଖିବେ, ଆର ଆଗକେ ଯେନ୍ତା କରି କାଁ ବସୁନ ଯେନ୍ତା ଆମର ଜୈବିକ ଖତରେ ଯେନ୍ତା କରି ଚାଷ କରିବେ ସେନ୍ତା ନିହାତି ସମସ୍ତେ ଧ୍ୟାନ ଦେବେ।
0: ହଁ ହେଟା ତ, ଆଉ ଗୋଟେ କଥା ଯେ ଘରେ ସମସ୍ତେ ଯଦି ଗାଈ ଦୁଇ ପଟ ଲେଖା ରଖତେ ବେଲେ ସେମାନଙ୍କର ଯତ୍ନ ପାତ ବି ନେଇ ନେତେ, ଆଉ ଦେଖୁନ ଗୁରସ ଟିକେ ପାଏତେ, ଆଉ ଗୋବର ଖତ ବି ଟିକେ ମିଳତା। ନାଇ କେ ଖତର ବି ଟିକେ
2: ହଁ
0: ହଁ ହେଟା ବି ଆଏ ମାନେ ଗୁରସ୍ ବି ବିକି କରି ଦୁଇ ପଇସା ପାଏତେ ଏ ଖତ୍ କେ ଖତ୍ ବି ପାଏତେ ନାଇଁ କେଁ ଆମର୍ ଯେତେ ଆମେ ଯେନ୍ ଶାଗ ମାନେ ଶାଗ ଡାଲ ହଉ ଯେନ୍ ପନିପରିବା ଚାଷ କରୁଛୁ ତାର ବି କାମ୍ କେ ଆସ୍ତା ଏ କି ନାଇଁ ହଁ ହଁ ହଁ ସତ୍ କଥା ଏ ଠିକ୍ ଅଛେ ଭାଇ ହେଲୋ ହଁ ଭାଇ କିଏ କହୁଛନ୍ କେନୁ କହୁଛନ୍ ପରିଚୟ ଟିକେ ଦଉନ୍ ହଁ ଭାଇ କହୁନ୍ ଆମର କାର୍ଯ୍ୟକ୍ରମ ଶୁଣସନ୍ ହଁ ହଁ ହଁ ଏନ୍ତା ଆମର କାର୍ଯ୍ୟକ୍ରମ ଶୁଣିକରି ଆମର ସାଙ୍ଗେ ଯୋଡ଼ି ହେବାର ଲାଗି ଆମର ନିକେ ଆପଣ ଫୋନ୍ କରୁନ୍ ଏନ୍ତା କଥାବାର୍ତ୍ତା ହଉଥିମା ଆପଣମାନଙ୍କର ସାଙ୍ଗେ ସୁଖ ଦୁଃଖ କଥାବାର୍ତ୍ତା ହେବାର ଲାଗି ତ ଆମର ଏଇ କାର୍ଯ୍ୟକ୍ରମ ଏ କି ନାଇଁ ହଁ କାଁ କହିବେ ସମସ୍ତେ ତ ଭାଇ ଲାଗିଥିସନ୍ ଯାହାଟା ହେଲେ ତ ଲାଗିଯାଇସି ଏ ଦେଖୁନ୍ ଆପଣଙ୍କଟା ଆଜି ଲାଗ୍ଲା କି ନାଇଁ ଲାଗ୍ଲା ହଁ ହେନ୍ତା ସମସ୍ତେ ଚେଷ୍ଟା କରୁଛନ୍ ନିଶ୍ଚୟ ଲାଗୁଛେ ଆଉ କାଣା କହୁନ୍ ଚାଷବାସ କଲେନ ଆରମ୍ଭ କଲେନ ହଁ ଏଇଟା ତ ବନେ ବର୍ଷା ହେଇଛେ ଚାଷର ଲାଗି ବତରେ କି ନାଇଁ ହଁ ହଁ ଯେ ଗୋଟେ କଥା ଭାଇ ଦେଖୁନ୍ ଯେତେବେଳେ ବି କ୍ଷେତକେ ଯାଉଛନ୍ ଏଇଟା ତ ଜନ୍ତୁମାନଙ୍କର ସମିଆ ଏ କି ନାଇଁ ସାପ ବେଛୁ ନାଇଁ କେଁ ଏଇଟା ବି ଆମକେ ଟିକେ ଧ୍ୟାନ ଦେଇକିରି ଯିବାର କଥା ତାର ଉପରେ ଆମର ଦୀପା ବି ଟିକେ ଭଲକି ଯେନ୍ତା ରହିବା ହେଟା ବି ଦେଖବାର କଥା ହଁ ହେଟା ବି ଟିକେ ତାନୁ ଦୂରେଇ ରହିବାର କଥା ଆଉ ଆମେ ତ ଚାଷୀବାସି ଲୋକ କ୍ଷେତ ଖୋଲାକେ ନାଇଁ ଗଲେ ନାଇଁ ଚଲେ ବର୍ଷାକେ ବି ଡରିଲେ ନାଇଁ ହୁଏ କିନ୍ତୁ ଆମେ ସେଟାକେ ଟିକେ ସତର୍କ ହେଇକି ରହିବାର କଥା ହଁ ଠିକ୍ ଅଛେ ଭାଇ ଆମର କାର୍ଯ୍ୟକ୍ରମ ଶୁଣିକିରି ଆମର ନିକେ ଫୋନ୍ କରିଥିବାରୁ ବହୁତ ବହୁତ ଧନ୍ୟବାଦ ଏହା ଚିନି ଆଉ ଗୋଟେ ଗୀତ ଶୁଣମା ଗୀତଟାକେ ଗାଇଛନ୍ ପ୍ରତ୍ୟୁଷ କୁମାର ଶତପଥୀ ଆଉ ଲେଖିଛନ୍ କୀର୍ତ୍ତିପତି ସାହୁ।

0: ಬಿಡಿವಾ ಅರ ಗುಣ ತೋರ ಹಲಿವಾ ಗುಣರ ಮೋಜಾತಿ ಪಥರ ಬಸಾ ಗುಣರ ಮೋಜಾತಿ ಪಥರ
1: ಹಲೋ ಹಲೋ ହ୍ୟାଲୋ ହଁ ହଁ ଭାଇ କିଏ କହୁଛନ୍ କେନୁ କହୁଛନ୍
2: ନମସ୍କାର
1: ନମସ୍କାର
2: ମୁଁ ଗୋପପୁର ନିଶ୍ଚିନ୍ତ କହିଲି କଟକ ଚନ୍ଦ୍ରକାନ୍ତ ପୃଷ୍ଟି
1: ଏତେ ଦୂର କହୁଛନ୍ ଭାଇ ବହୁତ ବହୁତ ଧନ୍ୟବାଦ ଶୁଣୁଛନ୍ ଆମର କାର୍ଯ୍ୟକ୍ରମ ହଁ ହଁ କହୁନ୍ କଣ କାଣ କରସନ୍ ଆପଣ
2: ମୁଁ ବର୍ତ୍ତମାନ ଆପଣଙ୍କ ପ୍ରୋଗ୍ରାମକୁ ଫୋନ କରିଛି ଆଣ୍ଡ ମୁଁ ଆମର ଗୋଟେ ବଜାରରେ ଦୋକାନରେ କାମ କରେ ଆଉ
1: ଆଚ୍ଛା ଆଚ୍ଛା କାମ କରୁଛନ୍ ଦୋକାନରେ
2: ସକାଳେ
1: ପ୍ରୋଗ୍ରାମ ଶୁଣସନ୍ କେନ୍ କାର୍ଯ୍ୟକ୍ରମ ଶୁଣସନ୍
2: ରବିବାର ସକାଳ 9:00 ସେଟା ଭଲ ଲାଗେ କିନ୍ତୁ ଏବେ କାଇଁ ମୁଁ ଫୋନ ଲଗଉଛି କେହି ଉଠଉ ନାହାନ୍ତି ଫୋନଟା ସେଟା ମୁଁ ଟିକେ ଜାଣିପାରୁନି
1: ଯାହା ହଉ ଭାଇ ବହୁତ ବହୁତ ଧନ୍ୟବାଦ ଏତେ ଦୂର କରୁଛନ୍ ଫୋନ ଆଉ ସମୟ ବାହାର କରିକି କାର୍ଯ୍ୟକ୍ରମ ବି ଶୁଣୁଛନ୍ ନା କେଁ
2: ସମୟ ବାହାର କରି କାର୍ଯ୍ୟକ୍ରମ ଶୁଣେ ଆଉ ବହୁତ ଦୂରରୁ ଫୋନ ଲଗାଏ ଆଉ ଯାହା ଲାଗିଗଲା ଆଜି ଭଲ ଲାଗିଲା ଆଉ
1: ଯାହା ହଉ ଭାଇ ଧନ୍ୟବାଦ ଆମର କାର୍ଯ୍ୟକ୍ରମ ଶୁଣିକରି ଆପଣଙ୍କୁ ଫୋନ କରିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ନମସ୍କାର ହ୍ୟାଲୋ
3: ହ୍ୟାଲୋ ହ୍ୟାଲୋ ଆକାଶବାଣୀ ସମ୍ବଲପୁର
1: ହଁ ଆଜ୍ଞା ଆକାଶବାଣୀ ସମ୍ବଲପୁର ଡାଏଲ ନମ୍ବର କୃଷି ସଂସାର କାର୍ଯ୍ୟକ୍ରମ କିଏ କହୁଛନ୍ ଭାଇ
3: କମଳା ମ୍ୟାଡମ ସ୍ୱାଗତ ଜଣାଇବି
1: ହଁ ହଁ ହଁ ଭାଇ ସ୍ୱାଗତ କରୁଛୁ ଆମେ ବି କହୁନ
3: ବରଗଡ଼ ଜିଲ୍ଲା ଡାଲବିରୁ ଚିତ୍ତରଞ୍ଜନପୁର କହୁଛି
1: ହଁ ଭାଇ କହୁନ କାଣ କରସନ୍ ଆପଣ
3: ମୁଁ ଆଗରୁ ମ୍ୟାଡମ ଶିକ୍ଷକତା କରୁଥିଲି ତାପରେ ରାଜସ୍ୱ ବିଭାଗରେ କାମ କରୁଥିଲି
1: ଆଜ୍ଞା
3: ତାପରେ ଚାଷ କରିକି ବିଜନେସ ବି ଏହା କଲି ତାପରେ ଚାଷ ଏମିତି ଏହା କଲି ଆର୍ ଇହାଦେ ସବୁଠୁ ଅବସର ନେଇଛେ ସନ୍ନ୍ୟାସ ନେଇଛେ
1: ଆପଣ ରିଟାୟାର୍ଡ କଲା ପରେ ଏସବୁ କରୁଥିଲେ ନାଇଁ କେଁ ଯାହା ବି ହଉ
3: ବୋଲି ଇହାଦେ ସମ୍ବଲପୁର ବୁଇ ମାନେ ପଡ଼ିଯାଉ ଯେତେବେଳେ ଯେନ୍ତା ଯାଉଛନ୍ ଧନୁପାଲି
1: ହଁ ହଁ ବହୁତ ବଢିଆ ଆପଣ ନିଜକେ ନିଜେ ଯାହା ବି ହଉ ପୁରା ନିୟୋଜିତ କରିକି ରଖିଛନ୍ ଖାଲି ନାଇଁ ବସି ଖାଲି ବସିଲେ ତ ନିଶ୍ଚୟ ଦିନଟା ନାଇଁ କଟେ ଆଉ କିଛି ନା କିଛି ଯେନ୍ କରୁଛନ୍ ବହୁତ ବଢିଆ କଥା ଆଉ ଏଇଟା ଯେତେ ବି ଅଛନ୍ ଆମର ଯେନ୍ମାନେ ବି ଟିକେ ବୟସ୍କ ହେଇଗଲେନ ସେମାନେ ବି ଆପଣମାନଙ୍କୁ ଦେଖିକରି ଟିକେ ଅନୁପ୍ରାଣିତ ହେବାର କଥା ଆଉ ଆପଣଙ୍କୁ କିଛି ଶିଖିବାର କଥା ଯେ ରିଟାୟାରମେଣ୍ଟ ପରେ ବି ଆଜ୍ଞା ଆକାଶବାଣୀ ସାଙ୍ଗେ ଯୋଡି ଥିକରି ଆପଣ ମୂଳରୁ ରହିଛନ୍
3: ମ୍ୟାଡାମ ସେ ଆଗରୁ ଯେନ୍ ଦଉଥିଲେ ଗ୍ରାମଫୋନ ରେକର୍ଡିଂରେ ସୁଗମ ସଙ୍ଗୀତ ଅର୍ଥ ମହାନ୍ତି ପ୍ରଫୁଲ୍ଲ କର ତାପରେ ଚିତ ଜେନା ତାନସନ୍ ସିଂ ଶେଖର ଘୋର ଇମାନେ ମାନେ ଯେନ୍ ଗାଉଥିଲେ ସେଇ
1: ଆଜ୍ଞା ଠିକ ଅଛି ଆଜ୍ଞା ଆପଣଙ୍କର କଥାକେ ଆମେ ଆମର ଆଜ୍ଞା ଅଛନ୍ ଆମେ ତାଙ୍କ ନିକେ ଜଣେଇ ଦମୁ ଅଧିକାରୀ ଆଜ୍ଞା ଅଛନ୍ ଆମେ ତାଙ୍କେ ଜଣେଇଦେମୁ ବହୁତ ବହୁତ ଧନ୍ୟବାଦ
3: ଧନ୍ୟବାଦ
1: ହ୍ୟାଲୋ

0: हेलो।
1: हेलो
0: हाँ भाई, किए कहुचन परिचय टिके दोन, केनु कहुचन?
1: बामरा केचु पान देवेंद्र साहब कहुचन।
0: बामरा केछु पैन? हाँ हाँ हाँ भाई, कहुन काणा करसन? हाँ, चाषबास करसन। हाँ, एटा टिके चाषबास कर सारला उतरु इहाचिनी टिके फुर्सतर समय उपर बेला नहीं क्या टिके कथाबार्ता लागले टिके भल लाग्सी।
1: आप बोले सकाला
0: का बोले भाई?
1: है जे जोगा जो कुछ
0: हाँ
1: करमु
0: हाँ
1: आठ
0: हाँ
1: दिन
0: पल्ला पका हेइथिबा नै क्या? एटा तो भल वर्षा भी हेइचे आउ ठीक समय भी है। खाली धान करुछन आउ काण करसन? घरे के के अछन?
1: धान खाली पनी करबानी करला।
0: हाँ, घरे समस्ते करि लागसन?
1: हाँ घरे समस्त करी लागसन।
0: हाँ, आउ आपन पढ़ापुढ़ी करिछन?
1: पढ़ापढ़ी मैट्रिक
0: हाँ, मेट्रिक तक पढ़ी करी तापरे जेंटा पारंपरिक जेंटा कार्य माने काम अच्छे सेटा के करूछन ने के चासबासटा?
1: आदिवासन और का व्यवसाय भी के करसो
0: कान व्यवसाय करसन?
1: व्यवसाय बोले गुपचुप बिका बुझ करसो
0: हाँ, बहुत बढ़िया। चास कला टाइम रे अपन चास कले आउ बाकी समय थी बहुत बढ़िया।
1: माने पुरस्कार सही जितने बोले
0: हाँ, बहुत बढ़िया भाई। ଆଉ କାଁ କରି ଘରେ ଖାଲି ଖାଲି ବସି ବିଲେ ତ ନାଇଁ ହୁଏ, ଆଉ ଚାଷରୁ ତ ସବୁ ନାଇଁ ହୁଏ ନାଇଁ କେଁ, ଗୋଟେ ସାଙ୍ଗେ ଗୋଟେ କିଛି କରବାର ବି କଥା ଏ।
1: ଦୁଇ ପଇସା ରୋଜଗାର କରବା।
0: ହଁ, ବହୁତ ବଢ଼ିଆ, ଧନ୍ୟବାଦ ଭାଇ ଆମର ସାଙ୍ଗେ ଯୋଡ଼ି ହେଇଥିବାରୁ। ହ୍ୟାଲୋ,
1: ହ୍ୟାଲୋ।
0: ହଁ, କିଏ କହୁଛନ୍ ବହେନ, କେନୁ କହୁଛନ୍?
1: ହଁ ନାନୀ ଜୁହାର
0: ହଁ, ଜୁହାର
1: ଜୁହାର। ମୁଁ ମୋ ନାନୀ ମୁଇଁ ବରଗଡ଼ କଟା ପାଲୁ ସ୍ୱର୍ଣ୍ଣ ପ୍ରଭାକର କହୁଛି।
0: ହଁ, ସ୍ୱର୍ଣ୍ଣ ପ୍ରଭାର ବହେନ ପୁରା ଲାଗିଛି ସେ, ଆପଣଙ୍କର ଫୋନ ବି ଲାଗି ଯାଇସି ବହୁତ।
1: ଲାରୁ ଲାଗିଛେ ନାନୀ ଲାଷ୍ଟ କଲର ହେଲି ଯାହା ତ ଲାଗଲା କଥାବାର୍ତ୍ତା ହେମା
0: ହଁ
1: ଟିକେ
0: ହଁ
1: ହେଲେ।
0: ନିଶ୍ଚେ କଥା ହେଲେ ଭଲ ବି ଲାଗ୍ସି, ହେନ୍ତା ଯେନ୍ମାନେ ବି କରୁଥିସନ୍ ଭଲ ଲାଗ୍ସି। ଆଉ
1: ହଁ
0: କାଣା
1: ନାନୀ
0: କହୁନ୍, କାର୍ଯ୍ୟକ୍ରମ ତ ଶୁଣୁଛନ୍?
1: ହଁ କାର୍ଯ୍ୟକ୍ରମ ତ ମୁଇଁ ଶୁଣୁଛେ ସବୁ ନିୟମ ଶୁଣୁଛେ ନାନୀ ସବୁ ତ ଭଲ ଲାଗୁଛି କାର୍ଯ୍ୟକ୍ରମ ସଂସ୍ଥାରୁ ସବୁ ଯା ପୁରା ଯାହା ବି ଚାଷୀ ମାନଙ୍କ ଲାଗି ସବୁ ବଢ଼ିଆ କାର୍ଯ୍ୟକ୍ରମ ମାନେ ସବୁ ହଉଛି ନିଶ୍ଚୟ ସେମାନେ ବି ଉପକୃତ ହଉଥିବେ ଶୁଣିକରି।
0: ହଁ ହଁ
1: ଆଉ ବର୍ତ୍ତମାନ ଆମର ବି ଚାଷ ବାସ ଚାଲିଲାନ ବର୍ଷା ହେଇଛେ।
0: ହଁ, ଏଇଟା ତ ବଢ଼ିଆ ବର୍ଷା ହେଇଛେ, ଚାଷ ଲାଗି ଠିକ
1: ହଁ
0: ବତର ହେଇଛେ। ଆଗ୍କେ କାଣା ହବା କହି ନା ହୁଏ, ଗୋଟେ କଥା ଯେ
1: ହଁ
0: ଆମେ ଯଦି ଆମର ପରିବେଶକେ ଠିକ ରଖମା, ଦେଖୁନ୍ ଆମେ ସବୁବେଳେ କହୁଛୁ ଯେ ଆମେ ପରିବେଶକେ ଆମେ ଏକା ଖରାପ କରୁଛୁ। ଗଛ ପତର
1: ହଁ
0: କାଟି ଦେଲା ନାଇଁ କେଁ, ରାସ୍ତାଘାଟ ଲାଗି ଗଛ ପତର କଟା ହଉଛେ, ସହଜେ ବି ଯାଇକିରି ଗଛ ପତର କାଟି ଦଉଛନ୍। ଗଛ ଲଗାବାର କଥା, ଜନେ ଜନେ ଯଦି ଗୋଟେ ଗୋଟେ ଗଛ ଲଗାତେ ବୋଲେ ଆମେ କେତେ ବଢ଼ିଆ ହେତା କୁହନ୍ ତ।
1: ହଁ ନାନୀ ସେଟା ତ ସଦା ବର୍ତ୍ତମାନ ବର୍ଷା ମା ସମସ୍ତେ ଗୋଟେ ଗୋଟେ ଗଛ ଜଗାଲେ
0: ହଁ
1: ଆମର ପରିବେଶ ସ୍ୱଚ୍ଛ ସୁନ୍ଦର ହେବା
0: ହଁ
1: ଆଉ ସବୁ ସବୁ ବଢ଼ିଆ ହେବା। ତ ସମସ୍ତେ ଆଉ ଯେନ୍ ଜଙ୍ଗଲ ପଦା ହେଇଯାଉଛେ ସେ ଜଙ୍ଗଲ ଜଙ୍ଗଲ ବି ସୃଷ୍ଟି କରବାର କଥା
0: ହଁ
1: ସମସ୍ତେ
0: ହଁ ଯାହା ହଉ ବହେନ,
1: ମାନବା
0: ଆମର ସାଙ୍ଗେ
1: ହେବା।
0: ଯୋଡ଼ି ହେଇଥିବାରୁ ବହୁତ ବହୁତ ଧନ୍ୟବାଦ, ଏନ୍ତା ଆମର ସାଙ୍ଗେ ଯୋଡ଼ି ହେଇକିରି ରହିଥାଉନ୍। ଧନ୍ୟବାଦ,
1: ହଁ ନାନୀ, ହଁ ନମସ୍କାର ନାନୀ।
0: ନମସ୍କାର। ହ୍ୟାଲୋ ହ୍ୟାଲୋ,
1: ହଁ ମ୍ୟାଡ଼ାମ ନମସ୍କାର, ମୁଇଁ ସମ୍ବଲପୁର ମୁଦିପୁରା ଦୟାଲବନ୍ଧୁରୁ କହୁଛେ।
0: ହଁ ହଁ ଭାଇ, ଆପଣ ତ କରସନ୍?
1: ହଁ
0: ହଁ
1: କରସନ୍, ମୋର
0: ହଁ ହଁ
1: କୃଷି ସଂସ୍ଥା ଡାଲ ନମ୍ବର ହି ମୋର ଲାଗ୍ସି। ମୁଇଁ ଅନୁରୋଧ କାର୍ଯ୍ୟକ୍ରମରେ
0: ହଁ
1: ଦୀର୍ଘ 6 ମାସ ହେଲା ଲଗଉଛେ କିନ୍ତୁ ନାଇଁ ଲାଗ୍ବାର,
0: ହଁ ହଁ
1: ତଥାପି ମୋର ଅଭିମାନ କିଛି ନାଇଁ ନ, କାହିଁକି ନା ଆମର ତ ନିୟମିତ ଶ୍ରୋତା ବହୁତ ଅଛନ୍, ସେଥିଲାଗି ସେ ବିଷୟରେ ମୁଇଁ ଆଉ ଏବେ ଚର୍ଚ୍ଚା ନାଇଁ କର୍ବାର।
0: ନାଇଁ ଦେଖୁନ୍ ଭାଇ, ଏବେ
1: ସେ
0: ଲାଗିଲା କି ନାଇଁ, ଏବେ ଆପଣ
1: ବର୍ଷା
0: ଲଗଉନ୍
1: ଦିନିଆ ଛାତ ଉପରେ କାଣା କାଣା ଚାଷ ହବା ଯେ ସେ କୃଷି କୃଷି ବିଶେଷଜ୍ଞ ଆଜ୍ଞାଙ୍କନୁ ଟିକେ କାର୍ଯ୍ୟକ୍ରମ ପ୍ରଚାର କଲେ ମୁଁ ଟିକେ
0: ଦେଖୁନ୍ ଭାଇ, ଆମେ ଏଟା
1: ଖୁସି ହେବି।
0: କରିଛୁ, ଆମେ ବହୁତ ଥର ଏଇଟା ଏଇ କାର୍ଯ୍ୟକ୍ରମଟା ଆମେ ପ୍ରଚାର କରୁଛୁ ଯେ ବର୍ଷା ଦିନେ ଆପଣ ଛାତ ଉପରେ କାଣା କରିବେ ବୋଲିକିନା, ଆଉ କେନ୍ କେନ୍
1: ହଁ ହଁ
0: କେନ୍ କେନ୍ ଗଛ ପତ୍ର ଲଗାଇବେ ବୋଲିକିନା। ଯାଉ ଭାଇ, ଆଜି ତ ସମୟ ହେଇଗଲାନ, ଆଉ
1: ହଁ ହଁ ମ୍ୟାଡମ୍,
0: ଫେର୍ ଆର ଥରକେ ଫେର୍ କଥାବାର୍ତ୍ତା ହେମା। ଆମର ସାଙ୍ଗେ ଏନ୍ତା ଯୋଡ଼ି ହେବାର ଲାଗି ବହୁତ ବହୁତ ଧନ୍ୟବାଦ।
1: ନମସ୍କାର।
0: ଇ ହପ୍ତା ଡାଏଲ ନମ୍ବର କୃଷି ସଂସାର କାର୍ଯ୍ୟକ୍ରମକେ ଇନ ରଖୁଛୁ, ଫେର୍ ଘାଏ ଯୋଡ଼ି ହେମା ଆର ହପ୍ତାନ।
2: ବରଷା।

ଶୁଣୁଥିଲେ ସଂସଦ ସମୀକ୍ଷା, ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ହିନ୍ଦୀ ଭକ୍ତି ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଆରମ୍ଭରେ ଶୁଣନ୍ତୁ ଏହି ଗୀତଟି, କଣ୍ଠଶିଳ୍ପୀ ନରେନ୍ଦ୍ର ଚଞ୍ଚଲ, ଗୀତ ରଚନା ଅତୁଲ ଗୌତମ, ସଙ୍ଗୀତ ବେଦ ସେଠୀ।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ଶ୍ରୋତାମାନେ ଶୁଣୁଛନ୍ତି ହିନ୍ଦୀ ଭକ୍ତି ଗୀତ। ଏଥର ଶୁଣନ୍ତୁ ଏହି ଗୀତଟି, କଣ୍ଠଶିଳ୍ପୀ ନରେନ୍ଦ୍ର ଚଞ୍ଚଲ, ଗୀତ ରଚନା ଚମନ ଲାଲ, ସଙ୍ଗୀତ ବେଦ ସେଠୀ।

ଶୁଣୁଥିଲେ ହିନ୍ଦୀ ଭକ୍ତି ଗୀତ। କଣ୍ଠଶିଳ୍ପୀ ଥିଲେ ନରେନ୍ଦ୍ର ଚଞ୍ଚଲ, ଗୀତ ରଚନା କରିଥିଲେ ଅତୁଲ ଗୌତମ ଏବଂ ଚମନ ଲାଲ, ସଙ୍ଗୀତ ନିର୍ଦ୍ଦେଶନା ବେଦ ସେଠୀ। ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ଶୁଣନ୍ତୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ସୀତାର ବାଦନ। ଶିଳ୍ପୀ ହେଉଛନ୍ତି ଉସ୍ତାଦ ସାହିଦ ପରୱେଜ, ପରିବେଷଣ କରିଛନ୍ତି ରାଗ ନଟ ମଲ୍ହାର।

ପ୍ରଚାର କରୁଛୁ ଗୀତନାଟ୍ୟ ନୀଳଶୈଳ, ମୂଳ ଉପନ୍ୟାସ ସୁରେନ୍ଦ୍ର ମହାନ୍ତି, ବେତା ରୂପାନ୍ତର ନାରାୟଣ ସିଂ, ପ୍ରଯୋଜନା ଲଳିତେନ୍ଦୁ କାନୁନଗୋ, ସଙ୍ଗୀତ ଚୌଧୁରୀ ଭାରତୀ କୃଷ୍ଣ ଦାସ।

0: এই তো, এই তো সেই মাড়কুত গাঁ। ଦିବ୍ୟସିଂହ ଦେବଙ୍କ ସାତ ଅଙ୍କରେ ମୋଗଲମାନେ ପୁରୁଷୋତ୍ତମ କ୍ଷେତ୍ର ଆକ୍ରମଣ କଲାବେଳେ ଜଗନ୍ନାଥ ଚିଲିକାପଟେ ଆସି ଏଇଠାରେ କେଉଁଠି ଆତ୍ମଗୋପନ କରିଥିଲେ? ଚିଲିକା କୂଳେ କୂଳେ ଅନେକ ବାଟ ଚାଲିଆସିଲିଣି, ମୋଗଲ ଲସ୍କରମାନେ ମୋର ଅନୁତାପନ କରୁଛନ୍ତି। ଆତ୍ମରକ୍ଷା ପାଇଁ କେଉଁଠି ମୁଣ୍ଡ ଗୁଜିପାରିଲେ? ତୃଷାରେ କଣ୍ଠ ନଳି ଫାଟିଯାଉଛି। ଗାଁ ଦାଣ୍ଡ ଜନଶୂନ୍ୟ, ଆତ୍ମରକ୍ଷା ଓ ଆକ୍ରମଣ ଭୟରେ ସମସ୍ତ ଦାଣ୍ଡ କପଟ ଉଧୁଆ ପଡ଼ିଛି। ଯାଏ ଘୋଡ଼ାକୁ ଏ ଗଛରେ ବାନ୍ଧି ଡାକେ, ଘରେ କିଏ ଅଛ? ଘରେ କିଏ ଅଛ? ପାଣି, ପାଣି ମୋତେ ଦିଅ।
1: ଗଜାଶାଳ ପରି ପୁଅଟାକୁ ଖାଇଲୁ, ଦେଢ଼ଶୁର ମାନଙ୍କୁ ଖାଇଲୁ, ଯାଆ ମାନଙ୍କୁ ଖାଇଲୁ, ଶେଷରେ ବୁଢ଼ା ଶ୍ୱଶୁରଟାକୁ ବି ଖାଇଲୁ, ଆଉ ମୋତେ ବାକି ରଖିଛୁ କ'ଣ ଭଗେଇ ଖାଇବାକୁ? ଏତେ ଖାଇ ଖାଇ ତୋ ପେଟ ପୁରିଲା ନାହିଁ? ମୋତେ ତ ଜମ ଛାଡ଼ି ଦେଇଛି, ତୁ କୁଆଡ଼ୁ ଖାଇବୁ ନା ସବା ଖାଇ? ଆଲୋ ହେ ସତ୍ୟାନାଶୀ ସର,
2: ବାଟ ଛାଡ଼।
0: କିଏ? ଆଚ୍ଛା ତୁମେ କ'ଣ?
2: ହଁ, ସେଇ ସତ୍ୟାନାଶୀ ସର।
0: କଳସିରେ ଜଳ ଅଛି ନିଶ୍ଚୟ, ଦିଅ, ଭୀଷଣ ଶୋଷ।
1: ସତ୍ୟାନାଶୀ ମର, ମର ସବୁ ମୋଗଲ ଦାଢ଼ରେ ମର, ତମେ ମରିବ ନାହିଁ ତ ମରିବ କିଏ ରେ?
0: ଭିତରେ ସେ କିଏ?
2: ମୋ ଶାଶୁ। ଲଢ଼େଇରେ ତାଙ୍କ ତିନି ପୁଅ ମଲାଦିନୁ ପାଗଳି ହେଇଯାଇଛନ୍ତି, ସକାଳୁ ସଞ୍ଜ ଯାଏ ମୋତେ ଗାଳି ଦେଇ ଦେଇ ମନର ସବୁ ଅରମାନ ମେଣ୍ଟାନ୍ତି। କାଲୁଣୀ ଥିଲେ, ଏବେ ଅନ୍ଧୁଣୀ ହେଇଗଲେଣି। ଆଚ୍ଛା ତମେ କିଏ, ପାଇକ ନା ଡକେଇତ? ଡକେଇତ ହେଇଥିଲେ ଚାଲିଯାଅ, ଆମେ ସବୁ ବଡ଼ ନିଆଶ୍ରୀ।
0: ଭୟ କରୁନି, ଖୋର୍ଦ୍ଧା ରାଜାଙ୍କର ପାଇକ ମୁଁ।
2: ଆଚ୍ଛା ରାଜା ପରା କେଉଁ ଲଢ଼େଇକୁ ବିଜେ କରିଛନ୍ତି? କ'ଣ ହାରିଗଲେ?
0: ନା ହାରି ନାହାନ୍ତି, ବାଣପୁରରେ ଡେରା ପକେଇ ରହିଛନ୍ତି। ଗୋଟିଏ ଜରୁରୀ ଖବର ନେଇ ଯିବା ପାଇଁ ମୁଁ ଏଠିକି ଡଙ୍ଗା ଖୋଜି ଆସିଛି।
2: କିନ୍ତୁ ମାଲୁଦ ଫୌଜଦାରର ମଲାଙ୍ଗୀ ଡଙ୍ଗା ସବୁ ଚିଲିକା କୂଳେ କୂଳେ ପଇଁତରା ମାରୁଛନ୍ତି, ଘାଟରୁ କେହି ଡଙ୍ଗା ଫିଟେଇ ପାରିବେନି ବୋଲି ଗଞ୍ଜାଗଡ଼ର ରାଜା ନାଗରା ବଜେଇ କହିଦେଇ ଯାଇଛି। ଆଉ ତମେ ଯିବ କେମିତି?
0: ଓ ତାହେଲେ ଚିଲିକାର ବାଟ ସୁଦ୍ଧା ବନ୍ଦ? ଏଇ ମାଲୁଦ ଫୌଜଦାର ଲସ୍କରମାନେ ଆସିଗଲେ ବୋଧେ। ଶୁଣ, ସେମାନେ ଯେପରି ମୋ ଖବର ତୁମଠାରୁ ନ ପାଆନ୍ତି, ସାବଧାନ ଥିବ, ମୁଁ ଭିତରକୁ ଯାଉଛି।
3: ସେ ଗଛରେ ବନ୍ଧା ହୋଇଥିବା ଘୋଡ଼ାର ମାଲିକ କୁଆଡ଼େ ଗଲା?
2: କୋଉ ଘୋଡ଼ା? ମଲା, ଏ ଘୋଡ଼ାଟା କାହାର ନାହିଁ କାହାର, ମୁଁ କେମିତି ଜାଣିବି ଯେ?
3: ରଖିଦେ ସେ ଚାଲାକି, ଖୋର୍ଦ୍ଧା ରଜାର ଏ ଘୋଡ଼ା, ବତା ସେ କୋଉଠି ଲୁଚିଛି।
2: ରଜା? କୋଉ ରଜା?
3: ଚୁପ୍ କର, ବତା ରଜାକୁ କୋଉଠି ଲୁଚିଛୁ, ନହେଲେ ଇଜ୍ଜତ ହେବନି।
4: ଆରେ ରଜା ନହେଲା ନାହିଁ, ରାଣୀ ତ ମିଳିଲା, ଉଠାଇ ଆଣ ଘୋଡ଼ା ଉପରକୁ।
3: ଖଣ୍ଡାୟତ ପାଇକ ଘର ବିଧବା କୁଳ ବୋହୂ, ସେ ହୋମସିତ ପରେ ନେଛ ତାକୁ ସ୍ପର୍ଶ କରିପାରିବନି।
0: ତୁମେ କ'ଣ କଲ? ରାମଚନ୍ଦ୍ର ଦେବର ଜୀବନ ରକ୍ଷା କରିବାକୁ ଯାଇ ନିଜେ ବର୍ଷା ସାମ୍ନାରେ ଠିଆ ହେଇ ପଡ଼ିଲ? କହିଲା କହିଲା
3: ବେଶ, ମତେ ଏବେ ବନ୍ଦୀ କରିପାର। କେଉଁଠାକୁ ଯିବାକୁ ପଡ଼ିବ?
5: କଟକ ବାରବାଡ଼ି ଦୁର୍ଗକୁ, ସେଇଠାରେ ବନ୍ଦୀ କରି ରଖିବାକୁ ମାଲିକ ତକି ଖାଙ୍କର ଆଦେଶ। ଚାଲ, ଖାନା ଆଣିଛି ରାଜା ସାହେବ,
3: ନେଇଯାଅ ତମର ସେ ଖାଦ୍ୟ। ଲକ୍ଷେ ରାଜାର ମୌଡ଼ମଣି ପ୍ରଭୁ ଜଗନ୍ନାଥଙ୍କର ଆଦ୍ୟ ସେବକ ବିଧର୍ମୀ ଯବନ ପ୍ରସ୍ତୁତ ଖାଦ୍ୟ ଗ୍ରହଣ କରିବାକୁ ଘୃଣ କରି ରଖି ଯାଅ, ଚାଲିଯାଅ ଏଠୁ।
0: ହେ ବଳିଆର ଭୁଜ, ହେ ଶରଣ ପଞ୍ଜର ମହାବାହୁ, ଭକ୍ତର ମାନ ରକ୍ଷା କରିବାକୁ ତମେ କ'ଣ ଆସିବନି ପ୍ରଭୁ? ନିଜର ମାନ ନିଜେ ତ ରକ୍ଷା କରିନ, ମୋ ମାନ ପା କ'ଣ ରଖିଥାନ୍ତ।

0: ପର୍ବ, ଆମର ପ୍ରଥମ ମଧୁଜାମିନୀ କନ୍ୟାକୁ କବାହିନ ଯୌତୁକ ଦେବାର ବିଧି, ମତେ ଆପଣ କ'ଣ ଦେବେ?
1: ଇହ କାଳ ପରକାଳ ଯାହା କିଛି ରହିଲା ସେସବୁ ତେଣିକି ତୁମର ରେଜିଆ,
0: ଏଣିକି ଆପଣ ମତେ ଜବା ବୋଲି ଡାକିବେ।
1: ଜବା?
0: ହଁ, ମା ମତେ ଏଇ ନାଁରେ ଡାକୁଥିଲେ। ସେ ଥିଲେ ମୁର୍ଶିଦାବାଦର ପ୍ରସିଦ୍ଧ ଖେମଟାୱାଲି କାଞ୍ଚନ ମୁର୍ଶିଦାବାଦୀ। ସବୁବେଳେ କହନ୍ତି ମୁଁ ହିନ୍ଦୁର କନ୍ୟା ଜବା। ତାଙ୍କର ଶେଷ ଇଚ୍ଛା ଥିଲା ଥରେ ପୁରୁଷୋତ୍ତମ ଯାଇ ଜଗନ୍ନାଥଙ୍କୁ ଦର୍ଶନ କରିବେ। ଜଗନ୍ନାଥ ଜଗନ୍ନାଥ କହି ଶେଷ ନିଶ୍ୱାସରେ ଛାଡ଼ିଲେ, କିନ୍ତୁ କିନ୍ତୁ କେହି ଥରେ ତାଙ୍କୁ
1: ଜବା କାନ୍ଦୁନା ଜବା ଜବା।
0: ଆପଣ ଆପଣ ସେଇ ଜଗନ୍ନାଥ ଦେଶର ନବାବ ନା? କୁହନ୍ତୁ ମତେ ଥରେ ଜଗନ୍ନାଥ ଦର୍ଶନ କରେଇ ନେବେ।
1: ନା ଜବା ନା, ସେଇ ଅଧିକାରରୁ ମୁଁ ଆଜି ବଞ୍ଚିତ। ଲକ୍ଷେ ରାଜାର ମୌଡ଼ମଣି ଗଜପତି ରାମଚନ୍ଦ୍ର ଦେବ, ଆଜି ହାଫିଜ କାଦର ବେଗ।
2: ଠାକୁର ରାଜା ଯବନୀ କନ୍ୟାର ପାଣି ଗ୍ରହଣ କରି
3: କଲମା ପଡ଼ି ଯବନ ହେଇଗଲେ,
2: ଆଉ ତାଙ୍କର ମହାରାଣୀ ଲଳିତା ପାଟ ମହାଦେଇ ଏ ସମ୍ବାଦ ପାଇ
3: ହାତରୁ ଶଙ୍କା କଙ୍କଣ ପିଟାଇ ଶ୍ରୀମନ୍ତର ସିନ୍ଦୁର ପୋଛି
2: ବୈଧବ୍ୟ ଘୋଷଣା କରି ପିତ୍ରାଳ ବାଣପୁରକୁ ଚାଲିଗଲେ। ଆଉ ଗଲାବେଳେ ମତେ ପାଖକୁ ଡାକି କ'ଣ କହିଗଲେ ଜାଣ ଦେୱାନ କୃଷ୍ଣ ନରେନ୍ଦ୍ର? ଯେଉଁଦିନ ରାମଚନ୍ଦ୍ର ଦେବଙ୍କର କଟା ମୁଣ୍ଡ ସେ ଦେଖିବେ, ସେଦିନ ଏ ବକ୍ସି ବେଣୁ ଭ୍ରମର ବରକୁ ନିଜେ ଅର୍ଘ୍ୟ ଥାଳି ଧରି ବନ୍ଦାପନା କରି ପାଛୁଟି ନେବେ।
3: ଏହା ତ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ବକ୍ସିଆ ପଡ଼େ।
2: ହଁ, ମୁଁ ଚାହେଁ ଖୋର୍ଦ୍ଧା ସିଂହାସନ, ଠାକୁର ରାଜା ହବାର ଗୌରବ, ଆଉ ରାମଚନ୍ଦ୍ର ଦେବ ଓରଫ ହାଫିଜ କାଦର ବେଗର ଭୁଲୁଣ୍ଠିତ ମାତକ।
3: ଶୁଣିଲି ରାମଚନ୍ଦ୍ର ଦେବଙ୍କୁ ଫେରାଇ ଆଣିବା ପାଇଁ ଖୋର୍ଦ୍ଧା ରାଜବଂଶର କୁଳପୁରୋହିତ ଗୋଦାବରୀ ବର୍ଦ୍ଧନ ଲକ୍ଷ୍ମୀ ପରମ ଗୁରୁ ମହାପାତ୍ର କଟକ ଲାଲବାଗ କିଲ୍ଲା ଯାତ୍ରା କରୁଛନ୍ତି।
2: ତେବେ ଆସନ୍ତୁ, ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରିବାକୁ ହେବ।

0: ତମ ଶ୍ରୀଭୁଜର କେରି କେରି ଦୟଣା ଫୁଲର ସୁଗନ୍ଧ ଏବେବି ହୃଦୟ ତନ୍ତ୍ରୀକୁ ଉଦ୍ବେଳିତ କରୁଛି। ଏବେବି ତମ ପଦ୍ମ ପଳାସ ଲୋଚନ ହାତ ଠାରି ଡାକୁଛି, ଫେରିଆ ଫେରିଆ।
1: ଛାମୁ, ଏ ଦାଣ୍ଡଠାରେ ଏମିତି ପଡ଼ିଛନ୍ତି, ପିପିଲି ଫୌଜଦାର କେହି ଗୁପ୍ତଚର ଦେଖିଲେ ସର୍ବନାଶ ହବ। ଛାମୁ,
2: ମହାଦୀପ କେତେବେଳେ ଉଠିବ?
1: ମୋଗଲ ଗୋଳ ନ କଟିବା ଯାଏଁ ମହାଦୀପ ଉଠିବା ମୁଁ ବନ୍ଦ କରିଦେଇଛି ଛାମୁ। କିନ୍ତୁ ବଡ଼ ପରିଛା ଗୌରୀ ରାଜଗୁରୁଙ୍କ ଜିଦ୍, ମହାଦୀପ ଉଠିବ ବକ୍ସି ବେଣୁ ଭ୍ରମରବରଙ୍କ ନାଁରେ। ମୁକ୍ତିମଣ୍ଡପର ପଣ୍ଡିତମାନଙ୍କୁ ସେ ବିଭ୍ରାନ୍ତ କରିଛନ୍ତି ଛାମୁ।
2: ଥାଉ, ସେ ନିଷ୍ଫଳ ଆଲୋଚନା ଶୁଣି ଲାଭ ନାହିଁ, ପତିତମାନଙ୍କୁ ଉଦ୍ଧାର କରିବା ପଛକୁ ଥାଉ। ଏବେ ଜଗନ୍ନାଥ କିପରି ଉଦ୍ଧାର ହେବେ ସେହି କଥା ଚିନ୍ତା କର।
1: ତେବେ କ'ଣ ଜଗନ୍ନାଥଙ୍କୁ ପୁଣି ପାତାଳି କରିବାକୁ ହେବ?
2: ତା ଛଡ଼ା ଅନ୍ୟ ଉପାୟ ନାହିଁ।
1: ମହାଦାରୁ ପୁଣି କୋଉ ଅପନ୍ତାରକୁ ଯିବେ? ମୁଁ ଭାବୁଛି ଚିଲିକା ହିଁ ତାଙ୍କ ପାଇଁ ଏକମାତ୍ର ନିରାପଦ ସ୍ଥାନ। ଛାମୁ, ଏଠି ଆଉ ବେଶୀ ସମୟ ରହିବା ନିରାପଦ ନୁହେଁ। ଆପଣ ସାତଲହରୀ ମଠ ପାଖକୁ ଆସନ୍ତୁ, ମୁଁ ନୀତି ବଢ଼େଇ ପଛରେ ଆସୁଛି।
2: ଚିଲିକା, ତାହାରି କୂଳରେ ସେଦିନ ରାମଚନ୍ଦ୍ର ଦେବର ଜୀବନ ରକ୍ଷା କରିବାକୁ ଯାଇ ପାଇକ ଘରର ବିଧବା କୂଳବଧୂ ସ୍ୱର ଦେଇ ନିଜର ଛାତି ପାତି ଦେଇଥିଲା। ଏବେ ସେ କୋଉଠି କେଜାଣି

0: ସିଂହଳ ବ୍ରହ୍ମପୁର ଦଧି ବାମନ ମନ୍ଦିର ଭଙ୍ଗା କଥା ଶୁଣିଲେଣି ବକ୍ସି ଆପଣ?
1: ଶୁଣିଛି। ମନ୍ଦିର ଭଙ୍ଗାଳି ମାନଙ୍କ ଉପରେ ସରବୃଷ୍ଟି କରି ସମସ୍ତଙ୍କୁ ଧରାଶାୟୀ କରିବା ପଛରେ କାହାର ପ୍ରଚ୍ଛନ୍ନ ହାତ ଅଛି କହିପାରିବେ ଦେବାନ କୃଷ୍ଣ ନରେନ୍ଦ୍ର?
0: ନା, କେହି କିଛି କହିପାରୁନାହାନ୍ତି।
1: ଆଉ କଣ ଆକାଶରୁ ସରବୃଷ୍ଟି ହେଲା?
0: ସମସ୍ତେ ତ ସେଇ କଥା କହୁଛନ୍ତି।
1: ଚୁପ୍ କର, ଏତେ ବଡ଼ ଗୋଟେ କାଣ୍ଡ ଘଟିଗଲା, କେହି କିଛି ଜାଣିପାରିଲେନି। ମୋର କିନ୍ତୁ ଦୃଢ଼ ବିଶ୍ୱାସ, ରାମଚନ୍ଦ୍ର ଦେବ ବ୍ୟତୀତ ଆଉ କେହି ନୁହଁ। ଟକି ଖାଁକୁ ଯଦି ପ୍ରମାଣଟା ଯୋଗେଇ ଦେଇପାରିଥାନ୍ତି। ଛାଡ଼, କଟକରୁ ଖବର ନେଇ ଓକିଲ ଜୟ ପଟ୍ଟନାୟକ ବି ଆଜି ଯାଇ ଫେରିଲାଣି।
2: ଫେରିଛି ବଳିଆର ବୋଝା ଫେରିଛି, ହେଲେ ଏଥର ଯୋଉ ଜରୁରୀ ଖବର ନେଇ ଫେରିଛି, ସାଥେ ଶୁଣିଲେ ତ ବକ୍ସିସ ଉପରେ ବକ୍ସିସ ଓଜାଡ଼ି ପକେଇବେ।
1: ବେଶୀ କଥା ନ କହି କୁହ କି ଖବର
2: ବଳିଆର ବୁଝ। ଚିକାଗୋଲରୁ 2 ବର୍ଷର ବକେୟା ପେସ୍କିସ 3 ଲକ୍ଷ ମୁଦ୍ରା ଧରି ଫୌଜଦାର ନସାରାଜୁ କଟକ ଆସୁଛି।
1: ଏଇଟା ଗୋଟାଏ କି ଜରୁରୀ ଖବର ହେ ଜୟ ପଟ୍ଟନାୟକ? ଚିକାଗୋଲରୁ ଏମିତି ଲକ୍ଷ ଲକ୍ଷ ମୁଦ୍ରା କଟକ ବାଟେ ଜଗତ ସେଠ ଜରିଆରେ ଶାହଜାନାବାଦ ଦିଲ୍ଲୀର ନିଜାମ ଉଲ ମୁଲକ ପାଖକୁ ତ ପଠାଯାଏ, ସେଥିରେ ଆମର କଣ ସମ୍ପର୍କ ଅଛି?
2: ବଳିଆର ବୁଝ, ସମ୍ପର୍କଟା କଣ ବୁଝିପାରୁନାହାନ୍ତି। ଖୋର୍ଦ୍ଧା ରାଜ୍ୟ ଭିତର ଦେଇ ଦେୱାନ ନର୍ସାରାଜୁ କିପରି ଭଲରେ ଭଲରେ ମୁଦ୍ରା ନେଇ କଟକରେ ପହଞ୍ଚେ, ସେଇଥିପାଇଁ ତକିଖା ମୋ ହାତରେ ରାଜା ରାମ ନାଇଁ ନାଇଁ ନାଇଁ ନାଇଁ ହାପିଜ କାଦର ବ୍ୟାଙ୍କ ପାଖକୁ ଖବର ପଠାଇଛନ୍ତି। ଦେଖୁନାହାନ୍ତି, ଦେଖନ୍ତୁ ଚିତ୍ତ।
0: ସେ କଥା ସିନା ମହାରାଜ ବୁଝିବେ, ସେଥିରେ ଆମର କଣ ଅଛି?
2: ଏତେ ବଳିଆ ରହୁଛ, ଆପଣଙ୍କର ବି ଏଇ ବୁଝିଦେବାର ମହାଶୟ। ଖୋର୍ଦ୍ଧା ସୀମା ଭିତରେ କୋଉଠି ଯଦି ରାହାଦାନୀ ହେଲା, ପେସ୍କିସ ମୁଦ୍ରା ବାଟ ମାରଣା ହେଲା, ତାହେଲେ ତକି ଖାଁ ମୁର୍ଶିଦାବାଦରୁ ଫେରି ଘାଜି ସୁଲତାନ ବେଗର ହତ୍ୟା ଖବର ଶୁଣି ରକ୍ତ ଚାଉଳ ଚୋବଉଛି, ଆଉ ଯେତେବେଳେ ଶୁଣିବ 3 ଲକ୍ଷ ମୁଦ୍ରା ବାଟ ମାରଣା ହେଇଛି, ବଳିଆ ରହୁଛ, ଆଉ ଧୈର୍ଯ୍ୟ ଧରି ରହିବ ଟି?
1: ସେ ଚିଠା ଦିଅ ଜୟ ପଟ୍ଟନାୟକ, ମହାରାଜଙ୍କୁ ଏ ଖବର ଦେବା ଦରକାର ନାହିଁ। ତମେ ସିଧା କଟକ ଫେରିଯାଇ ତକି ଖାଁଙ୍କୁ କୁହ ଯଥା ସମୟରେ ଯଥା ସ୍ଥାନରେ ଖବର ଦେଇଛ, ନିଅ ତୁମର ବକ୍ସିସ ଏ ସୁନାହର।
2: ବଳିଆ ରହୁଛ, ମୁଁ ତେବେ ଆସୁଛି ବଳିଆ ରହୁଛ।
1: ଏଇ ତ ଶେଷ ସୁଯୋଗ ପ୍ରଭୁ, ଏହାକୁ ଛାଡ଼ିଦେଲେ ଆଉ କଣ ଏପରି ସୁଯୋଗ ଜୁଟିବ? ତୁମର ଇଚ୍ଛା ପୂର୍ଣ୍ଣ ହଉ ଜଗନ୍ନାଥେ। ଆସନ୍ତୁ ଦେୱାନ କୃଷ୍ଣ ନରେନ୍ଦ୍ର, ସେଇ ଶୁଭ ଦିନକୁ ଅପେକ୍ଷା କରିବା, ପଣସ ଖାଇବା ଆମେ, ଆଉ ଅଠା ବୋଳା ହବ।

0: ଜମି କମ୍ପ ନାଲାୟକ ଦିନ ଦି ପ୍ରହରରେ କାଫେର ମାନେ ଘାଜି ସୁଲତାନ ବେଗକୁ ହତ୍ୟା କଲେ, ଫୌଜଦାର ଉପରେ ହମଲା କରି ପେସ୍କିସ୍ ମୁଦ୍ରା ଲୁଟି ନେଲେ, କମ୍ବକ ଚିକା କୋଟ ଫୌଜଦାର କଣ ଭୂମି ପଡିଥିଲା ଜୟ ପଟ୍ଟନାୟକ
1: ହଜୁର
0: ଚିଟାଉ କାହାକୁ ଦେଲ
1: ବଳିଆର ଭୋଜ ଯଥା ସମୟରେ ଯଥା ସ୍ଥାନରେ ଦେଇଛି ହଜୁର ରାମଚନ୍ଦ୍ର ଦେବ ହାଫିଜ କାଦର ଏପରି ବିଶ୍ୱାସଘାତତା କରିବ ବୋଲି କିଏ ଜାଣିଥିଲା ହଜୁର
0: କମ୍ବକ୍ତ ହାଫିଜ କାଦର ଚବଡ଼ାରୁ ଗୋଟି ଗୋଟି ରୁମ ଉପାଡ଼ି ପେସ୍କିସ୍ ମୁଦ୍ରା ମୁଁ ପାଇ ପାଇ ଆଦାୟ କରିବି, ତାପରେ ଖୋର୍ଦ୍ଧା ହବ ମୋର ଖାସ ଜଗନ୍ନାଥ ମନ୍ଦିରକୁ ଭାଙ୍ଗି ମାଟିରେ ମିଶାଇଦେବି ମୁଁ। ହାଫିଜ କାଦର ତୁ ଯୋଉଠାରେ ଆତ୍ମଗୋପନ କଲେ ସୁଦ୍ଧା ତକି ଘା କବଳରୁ ତୋର ଆଉ ମୁକ୍ତି ନାହିଁ। ଫୌଜ

0: ମୁଁ ଜାଣେ ବିଧର୍ମୀ ହେଲା ପରେ ଆପଣମାନେ ମୋ ଉପରୁ ଆସ୍ଥା ତୁଟେଇ ଦେଇଛନ୍ତି।
1: ସେ କଥା କାହିଁକି କହୁଛନ୍ତି ମହାରାଜ? ପୂର୍ବର ସେ ଶ୍ରଦ୍ଧା ସେ ଆନୁଗତ୍ୟ ନଥିଲେ ଆମେ ଏଠିକି ଆସିନଥାନ୍ତୁ। ଛାଡ଼ନ୍ତୁ, ସେସବୁ ଆଲୋଚନା ନକରି ବରଂ ଆପଣ କହନ୍ତୁ ଏବେ କ'ଣ କରିବାକୁ ହେବ।
0: ସିଂହଳ ଦଧିବାମନ ଭଙ୍ଗାଳୀମାନଙ୍କ ଉପରେ ହେଇଥିବା ଅତ୍ୟାଚାର ଆଉ ପେସ୍କିସ୍ ମୁଦ୍ରା ଯାଇଥିବା ପଛରେ ମୋର ପ୍ରଚ୍ଛନ୍ନ ହାତ ଅଛି ବୋଲି ତକି ଖାଁ ଜାଣିପାରିଛି। ଆଉ ସେଇଥିପାଇଁ ସେ ଖୋର୍ଦ୍ଧା ଆକ୍ରମଣ କରିବା ପାଇଁ ବାହାରି ସାରିଲାଣି। ଏଥର ଖୋର୍ଦ୍ଧା ଆକ୍ରମଣ କଲେ ସେ ଜଗନ୍ନାଥଙ୍କୁ ଅକ୍ଷତ ଛାଡ଼ିବନି। ଏଣୁ ନିଜର ଆତ୍ମରକ୍ଷା ଆଉ ଖୋର୍ଦ୍ଧା ରକ୍ଷା ଅପେକ୍ଷା ଜଗନ୍ନାଥଙ୍କୁ କିପରି ରକ୍ଷା କରାଯିବ ସେ କଥା ଚିନ୍ତା କରନ୍ତୁ।
1: ତକି ଖାଁ ଏଥର ଜଗନ୍ନାଥଙ୍କ ଉପରକୁ ବାହିଲେ କ୍ଷେତ୍ର ପୁରୀ ଛଡ଼ା କରିବାକୁ ପଡ଼ିବ। ଓଡ଼ିଶାରେ ମୋଗଲ ରାଜୁତି ଥିବା ପର୍ଯ୍ୟନ୍ତ ଜଗନ୍ନାଥ ଅରଣ୍ୟବାସୀ ହୋଇ ରହିବେ।
0: କିନ୍ତୁ କିନ୍ତୁ କେଉଁ ଅରଣ୍ୟ ବା ତାଙ୍କ ପାଇଁ ନିରାପଦ
1: ସେଥିକୁ ଆପଣ ଜମା
0: ବେଶ। ଆପଣମାନେ ତକି ଖାଁର ସମ୍ମୁଖୀନ ହେବା ପାଇଁ ପ୍ରସ୍ତୁତ ହୋଇ ରୁହନ୍ତୁ। ସ୍ଥାନ ପରୀକ୍ଷାକୁ ନେଇ ମୁଁ ଚିଲିକା ଭିତରକୁ ଯାଉଛି।

0: ଜଗୁନି ଜଗୁନି
1: ଯାଉଥିଲ ଦେଈ? ଆଲୋ ଏ ଦେଈ, କଣ ହେଲା? କାହିଁକି ଏଡ଼େ ପାଟିକୁ ଡାକୁଥିଲୁ କହିଲୁ?
0: ଆରେ କୁଆଡ଼େ ବୁଲୁଥିଲୁ ରେ, ଦିନ ବୁଡ଼ିବାକୁ ବସିଲାଣି।
1: ଆଲୋ ଏ ଦେଈ, ଦେଖେ ଏ ମାଛ ଖାଳିକି ଦେଖିଲୁ କେତେ ମାଛ ମୁଁ ଆଣିଛି।
0: ଆରେ ଏଗୁଡ଼ାକ ସବୁ କୁଣ୍ଡଳ ମାଛ, ଚିଲିକାରେ ଏ ମାଛ ମାରିଦେଲେ ଦେଶରେ ଦୁର୍ଭିକ୍ଷ ପଡ଼େ। ଯା ବାପାରେ, ଯା ପକେଇ ଦେଇ ଆସିବୁ। ହଇରେ ଜଗୁନି, ଶୁଣିଲୁ? ଆରେ ବାପା, ତୋର କ'ଣ ହେଇଛି କିରେ ବାପା? ମୁହଁଟା ଏମିତି ଶୁଖିଛୁ କାହିଁକି କହିଲୁ?
1: ଆଲୋ ନାଇଁ ମୋ ଦେଇ, ମୋର ହବ କ'ଣ? ଅଚିହ୍ନା ଲୋକ ଦୁଇ ଜଣ ମୋତେ ଦିନ ସାରା ଚିଲିକା ଭିତରେ ବୁଲେଇ ବୁଲେଇ ନୟାତ କରିଦେଲେଣି।
0: ଆରେ ସେମାନେ କିଏ କିରେ?
1: କିଏ ଜାଣିଲୁ ଦେଇ ସେମାନେ କିଏ? କହୁଛନ୍ତି ତ ଖୋର୍ଦ୍ଧା ରାଜାର ଲୋକ। ଚିଲିକା ଟାପୁ ମାନଙ୍କରେ ବୁଲି ବୁଲି କ'ଣ ଉଣ୍ଡୁଥିଲେ କେଜାଣି, ଯେତେକିରି ପଚାରିଲେ ସେମାନେ ମୋତେ କିଛି କହିଲେନି। କୌଡ଼ି ମାଗିଲି, କହିଲେ ଯାହା ପରେ ଆସିବୁ। ଆଲୋ ଏ ଦେଇ, ମୁଁ ଯାଉଛି କୌଡ଼ି ମାଗି ନେଇ ଆସିବି, ଯଦି ସେମାନେ ପଳେଇ ଯିବେ ନା।
0: ସେମାନେ ଯାଆନ୍ତୁ, ତୁ ଏଠି ବସିଲୁ ବାପା, ଟିକିଏ ବସ।
1: ହଉ ବସ।
0: ମୋ ଦେହଟା ମୋର ଜମା ଭଲ ଲାଗୁନି।
1: ତୋ ଦେହ ଭଲ ଲାଗୁନି ଦେଈ? ତୋ ଦେହ ତ ତାତିରେ ଖଇ ଫୁଟୁଛି। ତୁ କିଛି ଖାଇଲୁଣି?
0: କିଛି ଖାଇବିନି। ତୁ ଆଗ ଟିକେ ମୋ ପାଖରେ ବସିଲୁ ବାପା। ମୋ ପାଖରେ ବସ।
1: ହଁ ମୁଁ ବସିଲି।
0: ଜଗୁନି ରେ, ଏ ଦୁଃଖ ପୋଡ଼ା କଇଁଠା ଜୀବନ ଭିତରେ ଥରୁଟିଏ ହେଲେ ଜଗନ୍ନାଥଙ୍କୁ ଦେଖିପାରିଲିନି ରେ ବାପା, ଦେଖିପାରିଲିନି।
1: ଆଲୋ ଦେଈ, ତୁ ସିନା ଜଗନ୍ନାଥଙ୍କ ପାଖକୁ ଯାଇପାରିଲୁନି, ତୋ ଭକ୍ତିରେ ସେ ନିଶ୍ଚୟ ତୋ ପାଖକୁ ଆସିବେ।

0: ତାକେ କଣ କହୁଛନ୍ତି ତ ଜଗନ୍ନାଥ ମନ୍ଦିରରେ ନାହାନ୍ତି?
1: ନିଜେ ପୁରା ଆଖିରେ ଦେଖି ଆସିଲି, ବାହାରୁ ତାଲା ବନ୍ଦ, ତାଲା ମୁହଁର ମଧ୍ୟ ଭଙ୍ଗା ହେଇନି।
0: ଆଉ କଣ ଜଗନ୍ନାଥ ଉଭାନ ହେଇଗଲେ?
1: କିଏ କହିବ, କଥାରେ ନାହିଁ, ରୂପରେଖ ନାହିଁ ହେ ଶୂନ୍ୟ ଦେହୀ ଶୂନ୍ୟ ପୁରୁଷ, ସେ କଣ ତମାମ ଭଳି ଛାୟା ଦେଇ ହେଇଛନ୍ତି ଯେ ସମସ୍ତଙ୍କୁ କହିଦେଇକିରି ଯିବେ।
0: ଏମି ତ ଇଏ ତକିଖା ଖୋର୍ଦ୍ଧା ଆକ୍ରମଣ କରି ରାଜାଙ୍କୁ ତ ପାଇଲା ନାହିଁ, ଆଉ ସେ କଣ ପୁରସ୍ତମ ଆସିବ?
1: ନାଇଁ ହେ ପୁରସ୍ତମ ଆସିବ, ଆଏ ଅମିନ ଚାନ୍ଦକୁ ଦେଉଳ ଦାୟିତ୍ୱରେ ପଠେଇ ଦେଇ ସେ କଟକ ବାହୁରିଗଲା। ଆଏ ଜଗନ୍ନୀତି ସେ ରଥରାଜ କଣ ଆସିଥାନ୍ତା ମାଡ଼ ଖାଇବାକୁ?
0: ବୁଝିଲ ମି ତ ବଡ ପରିଚା ଆଉ ଷଣ୍ଢ ସୁଆରଙ୍କୁ ଧରି ମାକେ ଖୁବ ଚେଷ୍ଟା ଚଳେଇଥିଲା, ହେଲେ କାଳିଆର ଇଚ୍ଛା ରଜାଙ୍କ
1: ତାଙ୍କରି ପାଇଁ ତ ଚକାଡ଼ଳା ପତିତ ବାବନ ହେଇ ବଡ଼ ଦେଉଳ ଗୁମୁଟିରେ ତାଙ୍କୁ ଦର୍ଶନ ଦେଲେ, ସେ ଛେଡ଼ା ପହଣା ନ କରି ମାକେ ଭଣ୍ଡ ଅମିନ ଚାନ୍ଦ ଛେଡ଼ା ପହଣାରେ କରିଥାନ୍ତା।
0: ଜେନାମଣି ଭଗୀରଥ କୁମାର ବି ଆସିଥିଲେ, ହେଲେ ତାଙ୍କୁ ନେଇ ସୁନା ମାହାରି ଘରେ ଢୁକେଇ ଦେଲେ ଯେ ସେଠି ଅଧର ପଣା ପିଇ ନାଚ ଦେଖୁ ଦେଖୁ ଛେଡ଼ା ପହଣା କାର୍ଯ୍ୟ ଶେଷ।
1: ମାକେ ଅମିନ ଚାନ୍ଦ ମନେ ମନେକୁ ଦେଖାଉଥିଲା ରଥଯାତ୍ରା ପରେ ଦେଉଳ ଯାଇକି ରହିବ ବୋଲି
0: ଦେଉଳିରେ ତ ଦିଅ ନାହାନ୍ତି, ଆଉ କାହା ଦାୟିତ୍ୱରେ ରହିବେ? ସେ ରୂପରେ କ ନାହିଁ ଅଛବି ଯେ ହୋଇ
1: ହଇ ଦିଅ କୁଆଡ଼େ ଗଲେ ଚାରିଶହ ଯଦି କହୁନ କାହିଁ ମମି ତ
0: କଣ ହେଲା ଅମିନ ଚାନ୍ଦ ଲୋକ ଯଦି କେହି ଶୁଣେ ନା
1: କେହି ନାହିଁ
0: କହୁନ ସର୍ବନାଶ
1: କହୁନ କାହିଁ କଣ ହେଲା କଣ
0: ଦିଅ ଯାଇଥିଲେ କା ଧରିବେଣି
2: ଓହୋ ଜଗନ୍ନାଥେ।

0: ଖାମୁ, ଝଡ଼ ବର୍ଷା ଆସୁଛି, ଚିଲିକା ଭିତରକୁ ଯିବାଟା ନିରାପଦ ହବନି।
1: ରାତିଟା ଆମ ଚଟି ଘରେ ରହିଯାଆନ୍ତୁ ଛାମୁ, ସକାଳୁ ପୁଣି ବାହାରିବା।
2: ତମ ଚଟି ଘର କୋଉଠି?
1: ଏଇ ସେ ଯୋଉ ତଣ୍ଡିବଣ ଦେଖାଯାଉଛି ସେଇଠି ଛାମୁ।
2: ହଉ ତେବେ ଚାଲ, ଦିଅମାନଙ୍କୁ ଘୋଡ଼େଇ ନେଇ ଚାଲ।

0: ଆସନ୍ତୁ ଛାମୁ, ଭିତରକୁ ଆସନ୍ତୁ।
1: ସେଠି କିଏ ଶୋଇଛନ୍ତି ଜଗୁନି?
0: ସରଦେଇ ଛାମୁ।
1: ସରଦେଇ? ମାଳକୁତ ଖାର ସରଦେଇ?
0: ହଁ ଛାମୁ। ତିନି ଦିନ ହେଲା ମୁଁ ଚଟି ଘରକୁ ଆସିନି, ତ ତା ଦେହ କେମିତି ଅଛି କେଜାଣି। ତାତିରେ ତା ଦେହ ଖଇ ଫୁଟୁଛି, ଚେତା ନାହିଁ ଛାମୁ।
1: ରାମଚନ୍ଦ୍ର ଦେବର ଜୀବନଦାତ୍ରୀ ତୁମେ ନା ସେଇ ସରଦେଇ? ଜଗୁନି
0: ଛାମୁ,

¿Quién? ¿Quién era, cuchi? ¿Ah? ¿Quién era, cuchi? ¿Rua?

0: ରତ୍ନ ସିଂହାସନର ମହାସମ୍ଭର୍ବ ଛାଡ଼ି ଓଡ଼ିଆ ଜାତିର ସ୍ୱାଭିମାନ, ବିଶ୍ୱ ମାନବର ଜଗନ୍ନାଥ ଏଇ କେଉଁ ପଲଭୂମିରେ ଆସି ପଡ଼ିଲେ ସାନ ପରିଚ୍ଛା? ଅଙ୍ଗରେ ତଡ଼ପ ନାହିଁ, ଉତ୍ତରୀୟ ନାହିଁ।
1: ସମୁଦ୍ର ତାହାର ତଡ଼ପ, ପବନ ତାହାର ଉତ୍ତରୀୟ, ଗଗନ ତାର ଖଣ୍ଡୁଆ, ସେଠିକି ଚିନ୍ତା କରନ୍ତୁନି ଛାମୁ। ଜଗନ୍ନିତା ଫଳମୂଳ ଦୁଇଟା ପାଇଁ ଯାଇଥିଲା ଯେ ଏତେବେଳେ ଯାଏଁ କୁଆଡ଼େ ଗଲା? କେତେବେଳେ ଆଉ ନୀତି ବଢ଼ିବ?
2: ଏଇ ନିଅନ୍ତୁ ଛାମୁ, ଜାମୁକୋଳି ଆଣିଛି, ଆଉ କିଛି ପାଇଲିନି ଛାମୁ।
0: ଏଇଥିରେ ଜଗନ୍ନାଥଙ୍କର ସକାଳ ଧୂପ, ମଧ୍ୟାହ୍ନ ଧୂପ ଆଉ ବଡ଼ସିଂହର ଧୂପ ବଢ଼ିବ,
1: ଯାହା କାଳିଆର ଇଚ୍ଛା। ଛାମୁ, ବଡ଼ ପଣ୍ଡା ଅପେକ୍ଷା କରିଛନ୍ତି, ଆପଣ ଟିକେ ଦୂର ଛଡ଼ା ହେଲେ ପଙ୍କ୍ତିଭକ ଦିଅଙ୍କ ପାଖରେ ଲାଗି କରେଇବେ।
0: ହଁ, ଭୁଲି ଯାଇଥିଲି, ମୁଁ ଯେ ପତିତ, ହେ ସ୍ୱପ୍ନ ସମ୍ଭବ, ନିକଟରେ ଥିବା ବେଳେ ତୁମେ ରୁହ ସୁଦୂରତମ ହୋଇ। ମାତ୍ର ଯେଉଁଦିନ ନିଜ ଇଚ୍ଛାରେ ଫେରିଆସ ନିକଟକୁ, ସେଦିନ ଅଞ୍ଜଳି ଶୂନ୍ୟ ହୋଇଥାଏ ପ୍ରଭୁ, ଅଞ୍ଜଳି ଶୂନ୍ୟ ହୋଇଥାଏ। ଅଶ୍ରୁରେ କେବଳ ହୁଏ ତୁମର ନିରାଜନା, କେବଳ ଅଶ୍ରୁରେ ତୁମର ହୁଏ ନିରାଜନା ପ୍ରଭୁ, ତୁମର ନିରାଜନା।

0: ଶ୍ୟାମ, ଆପଣଙ୍କ ଆଖିରେ ଲୁହ।
1: ନା ଚକୁନି, ସେ କିଛି ନୁହେଁ ପ୍ରଭୁ। ମୁଁ ଚାଲି ଯାଉଛି ଦୂରକୁ, ତୁମଠୁ ବହୁତ ଦୂରକୁ।
0: ଶ୍ୟାମ, କୁଆଡ଼େ ଯିବେ? ଶ୍ୟାମ,
1: କୁଆଡ଼େ ଯିବେ? କୁଆଡ଼େ ଯିବେ? କୁଆଡ଼େ ଯିବେ?
2: ଓଂ ମଧୁବାତାରୁତାୟତେ ମଧୁକ୍ଷରନ୍ତି ସିନ୍ଧବଃ ମାଧୁର୍ନ ସନ୍ତୋଷଧିଃ ମଧୁନକ୍ତମୃତ ସସୌ ମଧୁମତ ପାର୍ଥିବଂ ରଜଃ ମଧୁ ଦେଉ।

ଶୁଣିଲେ ଗୀତିନାଟ୍ୟ ନୀଳ ଶୈଳ। ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ନାଟ୍ୟାଂଶରେ ରାମଚନ୍ଦ୍ର ଦେବ, ବୀରେନ୍ଦ୍ର କୁମାର ମିଶ୍ର, ଜଗନ୍ନାଥ ହରିଚନ୍ଦନ, ଅନନ୍ତ ଚରଣ ଭାରତୀ, ବକ୍ସି ବେଣୁ ଭ୍ରମରବର, ମନୋଜ କୁମାର ପଟ୍ଟନାୟକ, ଦେୱାନ କୃଷ୍ଣ ନରେନ୍ଦ୍ର, ନବକିଶୋର ଆଚାର୍ଯ୍ୟ, ତକି ଖାଁ, ମୀନକେତନ ଦାସ, ଜୟୀ ପଟ୍ଟନାୟକ, ରବିନାରାୟଣ ମିଶ୍ର, ଜବରଦସ୍ତ ଖାଁ, ସଲିଲ ମିତ୍ର, ଜଗୁନି, ଶିବାନୀ ପ୍ରସାଦ ମହାପାତ୍ର, ଲସ୍କର, ତପନ କୁମାର ସାବତ, ସିଂହାରୀ, ନିତ୍ୟାନନ୍ଦ ଦାସ, ପଢ଼ିହାରୀ, ନିର୍ମଳ ଚନ୍ଦ୍ର କାନୁନଗୋ, ସାନ ପରିଛା, ବିନାୟକ ମିଶ୍ର, ରେଜିଆ, ସୁଚରିତା ମିଶ୍ର, ସର ଶାଶୁ, କୁଞ୍ଜଲତା ଦାସ ଏବଂ ସରତୀ ବିଜୟିନୀ ମିଶ୍ର। ସଙ୍ଗୀତାଂଶରେ ରାମଚନ୍ଦ୍ର ଦେବ, ସୁବାସ ଦାସ, ଜଗୁନି ମନ୍ମଥ ମିଶ୍ର, ସରଦେଇ ତୃପ୍ତି ଦାସ, ନିୟତି ଲକ୍ଷ୍ମୀକାନ୍ତ ପାଲିତ। ମୂଳ ଉପନ୍ୟାସ ସୁରେନ୍ଦ୍ର ମହାନ୍ତି, ବେତାରୂପାନ୍ତର ନାରାୟଣ ସିଂ, ପ୍ରଯୋଜନା ଲଳିତେନ୍ଦୁ କାନୁନଙ୍କ, ସଙ୍ଗୀତ ଚୌଧୁରୀ ଭାରତୀ କୃଷ୍ଣ ଦାସ।

ଏତେବେଳେ ଯାଏ ଶୁଣୁଥିଲେ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଏବଂ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ।

0: मानसून हो या मानसून सत्र, अगर दोनों प्रोएक्टिव हो तो बहुत ही प्रोडक्टिव होते हैं, और दोनों को प्रोडक्टिव होते हैं तो देश का कल्याण होता है, जीव मात्र का कल्याण होता है। साथियों, पिछले एक महीने में देश ने अनेक सिद्धियां प्राप्त की है, चाहे राष्ट्रीय हो, अंतर्राष्ट्रीय हो, और अब तो अंतरिक्ष भी हो, भारत के लिए गर्व के पल रहे हैं।
1: केंद्रीय मंत्री जगत प्रकाश नड्डा ने आज नई दिल्ली में प्रदर्शनकारियों के प्रतिनिधियों से मुलाकात की। सोशल मीडिया पोस्ट में उन्होंने बताया कि बैठक में प्रतिनिधिमंडल के साथ विस्तार से चर्चा हुई। श्री नड्डा ने सभी प्रदर्शनकारियों से धरना समाप्त करने और स्थिति सामान्य करने में प्रशासन का सहयोग करने का आग्रह किया। इस बीच दिल्ली पुलिस ने सभी प्रदर्शनकारियों से शांति, संयम और सार्वजनिक व्यवस्था सुनिश्चित करने में पुलिस का सहयोग करने की अपील की है। वीडियो संदेश में दिल्ली पुलिस के अपर आयुक्त और जनसंपर्क अधिकारी राजीव रंजन ने जनता को किसी भी मंच के माध्यम से अफवाहों तथा गलत सूचनाओं पर विश्वास न करने की सलाह दी। विदेश मंत्री सुब्रमण्यम जयशंकर ने विश्वास व्यक्त किया है कि पनामा के विदेश मंत्री हावियर एडुआर्डो मार्टिनेज आचा वास्केज की यात्रा से सभी क्षेत्रों में द्विपक्षीय संबंध और मजबूत होंगे। नई दिल्ली में पनामा के विदेश मंत्री के साथ बैठक में डॉ. जयशंकर ने कहा कि यह यात्रा दोनों देशों के बीच हाल में हुए उच्च स्तरीय आदान प्रदान की गति को और आगे बढ़ाती है। उन्होंने कहा कि दोनों देशों की सरकारें और उनके नेता भारत पनामा साझेदारी को गहरा और व्यापक बनाने के लिए उत्सुक। सर्वोच्च न्यायालय ने आज केंद्र सरकार को निर्देश दिया है कि वह 2 सप्ताह के भीतर एक समिति का गठन करे जो देश भर के उच्च न्यायालयों के मुख्य न्यायाधीशों और न्यायाधीशों को सेवानिवृत्ति के बाद दी जाने वाली सुविधाओं के लिए एक समान दिशा निर्देश तैयार करेगी। मुख्य न्यायाधीश सूर्यकांत की अध्यक्षता वाली पीठ ने निर्देश दिया कि समिति के गठन के 3 महीने के भीतर केंद्र सरकार और सर्वोच्च न्यायालय दोनों को अपनी सिफारिशें प्रस्तुत करे। राष्ट्रीय सुरक्षा सलाहकार अजीत डोभाल को इस वर्ष के लोकमान्य तिलक राष्ट्रीय पुरस्कार के लिए चुना गया है। उन्हें यह प्रतिष्ठित पुरस्कार लोकमान्य तिलक की 106वीं पुण्यतिथि के अवसर पर 1 अगस्त को पुणे में प्रदान किया जाएगा। लोकमान्य तिलक स्मारक ट्रस्ट के अध्यक्ष डॉ. रोहित तिलक ने आज एक प्रेस कॉन्फ्रेंस में इसकी घोषणा की। मौसम विभाग ने दिल्ली, हरियाणा, चंडीगढ़, पंजाब, हिमाचल प्रदेश, उत्तराखंड, झारखंड, ओडिशा और उत्तर प्रदेश में अगले 2 दिनों में तेज बारिश की संभावना व्यक्त की है। मध्य प्रदेश, बिहार, छत्तीसगढ़, पश्चिम बंगाल और पूर्वोत्तर क्षेत्र में भी अगले 2 से 3 दिनों तक ऐसा ही मौसम रहेगा। और खेलों में पीवी सिंधु कल से शुरू होने वाले चाइना ओपन 2026 बैडमिंटन टूर्नामेंट में भारतीय दल की अगुवाई करेंगी। महिला सिंगल्स में सिंधु के साथ देविका सिहाग और उन्नति हुडा भी शामिल है। इसके साथ ही ये समाचार बुलेटिन समाप्त हुआ।
2: सुनते हिंदी संवाद रिलेकरी पचार कलु आकाशवाणी दिल्ली केन्द्र रु आकाशवाणी संबलपुर। ବର୍ତ୍ତମାନ ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
3: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସାଙ୍ଗେ ମୁଇଁ ଭାରତ ଗୌରବ ଦାସ। ମୂଲ ହେଲା ସଂସଦର ମୌସୁମୀ ଅଧିବେଶନ। ଅଧିବେଶନ ସଫଲ ହେବାର୍କେ ନେଇକରି ଆଶ କଲେ ପ୍ରଧାନମନ୍ତ୍ରୀ, ହେଲେ ବିରୋଧୀ ଦଳମାନଙ୍କ ତରଫରୁ ଭିନ୍ ଭିନ୍ ପ୍ରସଙ୍ଗକେ ନେଇକରି ହୋ ହଲ୍ଲା ଜାରି ରହିବାରୁ ଦୁହି ଗୃହକେ ଆଇବା କାଲି ତକ ହେଲା ମୁଲତବୀ। ବାଣିଜ୍ୟ ଆଉ ପୁଞ୍ଜିନିବେଶକେ ସବୁବେଳେ ପ୍ରୋତ୍ସାହିତ କରବାର ସହିତ ଭିନ୍ ଭିନ୍ କ୍ଷେତ୍ରଥି ଦ୍ୱିପାକ୍ଷିକ ସମ୍ପର୍କକେ ବରକସ କରବାର୍କେ ଭାରତ ଆଉ ମାଲଡୋଭା ହେଲେ ସହମତ। ପେଟ୍ରୋଲ୍ଥି 20% ନୁ ଅୟତ୍କା ଇଥାନଲ୍ ମିଶାବାର୍ ଲାଗି କେନ୍ସି ପ୍ରକାରର ନିଷ୍ପତ୍ତି ନାଇଁ ନିଆଯାଏ ବୋଲି କହିଲେ ସରକାର। ବ୍ରିଟେନ୍ର ନୂଆ ପ୍ରଧାନମନ୍ତ୍ରୀ ଭାବେ ଆଜି ଦାୟିତ୍ୱ ଗ୍ରହଣ କଲେ ଆଣ୍ଡି ବର୍ନହାମ୍। ଜାମ୍ମୁ କାଶ୍ମୀରରେ ବର୍ଷାଥି ଜୀବନ ଯାଇଥିବା ଲୋକର ପରିବାରକେ 6 ଲକ୍ଷ ଟଙ୍କା ଲେଖେ ଅନୁକମ୍ପାମୂଳକ ସାହାଯ୍ୟ ଘୋଷଣା କଲେ ସରକାର। ଭୁବନେଶ୍ୱର ସହିତ ଦେଶର 5ଟା ଜାଗାନ ବୃତ୍ତିଗତ ପ୍ରଶିକ୍ଷଣ ବାବଦ ଜାତୀୟ ଉତ୍କର୍ଷ କେନ୍ଦ୍ର ହେବା ସ୍ଥାପନା। ରଥଯାତ୍ରା 5 ଦିନେ ଆଇଜ ହେଲା ହେରା ପଞ୍ଚମୀ ନୀତି, ଆଇବା କାଲି ହେବା ରଥମାନଙ୍କର ଦକ୍ଷିଣ ମୋଡ଼। ରାଇଜେ କମ୍ ବର୍ଷା ଲାଗି ହୋଇଥିବା ସ୍ଥିତିକେ ନେଇକରି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ। ରାଇଜେ ସାର ସଙ୍କଟକେ ଦୂର କରିବା ଲାଗି ୟୁରିଆର ବିକଳ୍ପକେ ପ୍ରୋତ୍ସାହନ ଦେବା ଲାଗି ସରକାରଙ୍କ ନିଷ୍ପତ୍ତି। ପ୍ରଶାସନିକ ଏକକମାନଙ୍କର ସଂଶୋଧିତ ଇଂରାଜୀ ବନାନ ତୁର୍ତ୍ତି କାର୍ଯ୍ୟକାରୀ କରିବା ଲାଗି ରାଜସ୍ୱ ବିଭାଗର ନିର୍ଦ୍ଦେଶ। 6 ମାସ ଭିତରେ ସବୁ ବ୍ୟବସାୟିକ ଆଉ ବେସରକାରୀ ସଂସ୍ଥାମାନଙ୍କେ ଲାଗବା ସଂଶୋଧିତ ନାମଫଳକ। ମୁଖ୍ୟ ଶାସନ ସଚିବ ଅନୁଗରଙ୍କର ଅଧ୍ୟକ୍ଷତା ଥି ଲୋକସଭା ଭବନଠାରେ ସବୁ ଜିଲ୍ଲାପାଳମାନଙ୍କୁ ନେଇକରି ହେଲା ସମୀକ୍ଷା ବୈଠକ। ଆଇବା ଜୁଲାଇ 27 ତାରିଖ ସୋମବାର ଦିନ ଭୁବନେଶ୍ୱରଠାରେ ଜନ ଅଭିଯୋଗ ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ। ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା। ରାଇଜେ ଥିବା ସ୍ନାତକ ମହାବିଦ୍ୟାଳୟମାନଙ୍କେ ନାଁ ଲେଖା ଲାଗି ଆଇଜ୍ ବାହାରିଲା 2 ନମ୍ବର ଖେପ୍ ମେଧା ତାଲିକା। ଚେସ୍ ଖେଲ୍କେ ଅଏତ୍କା ଲୋକପ୍ରିୟ କରବାର୍ ଲାଗି ଆଇଜ୍ ପାଳନ ହେଲା ଆନ୍ତର୍ଜାତିକ ଚେସ୍ ଦିବସ। ଗୁଟେ ଚନ୍ଦ୍ର ଗୁଟେ ଦୃଷ୍ଟିଭଙ୍ଗୀ ଆଉ ଗୁଟେ ଭବିଷ୍ୟତ ବାର୍ତ୍ତା ନେଇକରି ଆଇଜ୍ ପାଳନ ହେଲା ଆନ୍ତର୍ଜାତିକ ଚନ୍ଦ୍ରଯାନ ଦିବସ। କଳିଙ୍ଗ ଷ୍ଟାଡିୟମ୍ଠାରେ ଆଇଜ୍ 66 ନମ୍ବର ଓଡ଼ିଶା ରାଜ୍ୟ ଜୁନିୟର ଆଉ ସବ୍ ଜୁନିୟର ସନ୍ତରଣ ପ୍ରତିଯୋଗିତା ହେଲା ମୂଲ। ଆଉ ଆଇବା 24 ଘଣ୍ଟା ଭିତରେ ସୁନ୍ଦରଗଡ଼ ସହିତ ରାଜ୍ୟର 8ଟା ଜିଲ୍ଲାର ଜବର ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି। ଆଜିର ମୁଖ୍ୟ ଖବର ଶେଷ ହେଲା। ଜୁହାର।
2: ଶୁଣୁଥିଲେ ସମ୍ବଲପୁରୀ ମୁଖ୍ୟ ସମ୍ବାଦ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ପାଣିପାଗ ସମ୍ପର୍କିତ ସୂଚନା। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ରାଜ୍ୟର ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେଉଁଝର ଓ ମୟୂରଭଞ୍ଜ ଜିଲ୍ଲାର କେତେକ ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହ ରାଜ୍ୟର ସୁନ୍ଦରଗଡ଼, ଢେଙ୍କାନାଳ, କେଉଁଝର ଓ ମୟୂରଭଞ୍ଜ ଜିଲ୍ଲାର 1-2 ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେଥିପାଇଁ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ସତର୍କ ସୂଚନା ଦିଆଯାଇଛି। ଏଥିସହ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେଉଁଝର ଓ ମୟୂରଭଞ୍ଜ ଜିଲ୍ଲାର 1-2 ସ୍ଥାନରେ ବଜ୍ରପାତ ଓ ଘଡ଼ଘଡ଼ି ସହ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି। ସେଥିପାଇଁ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିଲା ପାଣିପାଗ ସମ୍ପର୍କିତ ସୂଚନା ଆକାଶବାଣୀ ସମ୍ବଲପୁର। ଆମର ଆଜିର ପ୍ରସାରଣ ଶେଷ କରିବା ପୂର୍ବରୁ ଶୁଣନ୍ତୁ ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆସନ୍ତାକାଲି 6:30 ଶୁଣିବେ ଆଜିର ଭାବନା, ଉପସ୍ଥାପନା କରିବେ ଶିବାନୀ ଲାଲ। 6:47 ଶୁଣିବେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ। 7:10 ଶୁଣିବେ ସ୍ୱାସ୍ଥ୍ୟ ସୂଚନା। ଏଥିରେ ବେକ ବ୍ୟଥର କାରଣ ଓ ଉପଚାର ସମ୍ପର୍କରେ କହିବେ ଡାକ୍ତର ସ୍ମୃତିରେଖା ହୋତା। 7:35 ଶୁଣିବେ ସାପ୍ତାହିକ କାର୍ଯ୍ୟକ୍ରମ ସମ୍ବଳବାଣୀ, ତଥ୍ୟ ସଂଗ୍ରହ ଓ ସମ୍ପାଦନା ଶୁଭେନ୍ଦ୍ର କୁମାର ସାହୁ। ଆସନ୍ତାକାଲି 7:55 ଶୁଣିବେ ସୁଗମ ସଙ୍ଗୀତ, କଣ୍ଠଶିଳ୍ପୀ ରୋଶନ ବାଗ। 8:30 ଶୁଣିବେ ଶ୍ରୀକ୍ଷେତ୍ର ମାଧୁରୀ, ଶ୍ରୀଗୁଣ୍ଡିଚା ମନ୍ଦିରରେ ମାର୍ଜନ ଲୀଳା, ଆଲୋଚକ ସଚ୍ଚିଦାନନ୍ଦ ଦାସ ମହାରାଜ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। 8:45 ଶୁଣିବେ ସୁଗମ ସଙ୍ଗୀତ କାର୍ଯ୍ୟକ୍ରମ, କଣ୍ଠଶିଳ୍ପୀ ପ୍ରଦୀପ କୁମାର ପଣ୍ଡା, ସବିତା ହୋତା ଓ ଶରତ ଚନ୍ଦ୍ର ପାଢ଼ୀ। 10:05 ଶୁଣିବେ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଆସନ୍ତାକାଲି ଦିନ 11:05 ଶୁଣିବେ ବଜାରେ ବଜାବାଲା ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। କଣ୍ଠଶିଳ୍ପୀମାନେ ହେଲେ ସୂର୍ଯ୍ୟମଣି ସାହୁ, ମିତ୍ରଭନ ବିଶ୍ୱାଳ, ବୀରେନ୍ଦ୍ରନାଥ ନାଗ, ପ୍ରବାସିନୀ ରଥ ଓ ଗୋପାଳ ସାହୁ। 11:30 ଶୁଣିବେ ଖୋଲା ଝରକା, ଏଥିରେ ହିନ୍ଦୀ କଥାଚିତ୍ର ଗୀତ ଶୁଣିବେ। ପରେ ପରେ ଶୁଣିବେ 12:00 ବାତାୟନ କାର୍ଯ୍ୟକ୍ରମ, ଏଥିରେ ମଧ୍ୟ ହିନ୍ଦୀ କଥାଚିତ୍ର ଗୀତ ଶୁଣିବେ। 12:30 ଶୁଣିବେ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ। ଅପରାହ୍ନ 1:05 ଶୁଣିବେ ସମ୍ବଲପୁରୀ ଗୀତ, କଣ୍ଠଶିଳ୍ପୀ ଜିତେନ୍ଦ୍ର ହରିପାଲ ଓ ରୀନା ଦାସ। ଅପରାହ୍ନ 1:20 ଶୁଣିବେ ଘର ସଂସାର କାର୍ଯ୍ୟକ୍ରମ, ଏଥିରେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମରେ ହେଲୋ ସଖୀ ଶୁଣିବେ। ବିଷୟ ହେଲା କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ। ଅପରାହ୍ନ 2:45 ଶୁଣିବେ ହିନ୍ଦୀ କଥାଚିତ ଗୀତର କାର୍ଯ୍ୟକ୍ରମ। ଅପରାହ୍ନ 3:00 ଶୁଣିବେ କିଷାନ ସମ୍ପ୍ରଦାୟର ସାଂସ୍କୃତିକ ସାମାଜିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର କାର୍ଯ୍ୟକ୍ରମ ମାକା ପୁପୁ ଝକା ଝକା, ଉପସ୍ଥାପନା ଓ ପ୍ରଯୋଜନା ସନ୍ତୋଷ ପିଂ। ଅପରାହ୍ନ 4:00 ଶୁଣିବେ ସଂସଦରେ ପ୍ରସଙ୍ଗର ରେକର୍ଡିଂ। ସନ୍ଧ୍ୟା 5:02 ଶୁଣିବେ ଗାନ୍ଧୀ ଚର୍ଚ୍ଚା, ଏଥିରେ ଗାନ୍ଧିଜୀଙ୍କ ଜୀବନ ଓ ଦର୍ଶନ ଏ ବିଷୟରେ ଆଲୋଚନା କରିବେ ଡକ୍ଟର ଶ୍ରୀମନ୍ତ ଦାସ। ସନ୍ଧ୍ୟା 5:15 ଶୁଣିବେ ହିନ୍ଦୀ ଶିକ୍ଷା କାର୍ଯ୍ୟକ୍ରମ। 5:30 ଶୁଣିବେ ଯୁବବାଣୀ କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ସନ୍ଧାନ, ଏଥିରେ ଆଲୋଚନା ଶୁଣିବେ ଜଳବାୟୁ ପରିବର୍ତ୍ତନ ଓ ତା'ର ବୈଜ୍ଞାନିକ ସମାଧାନ, ଆଲୋଚିକା ଶତାବ୍ଦୀ ବହିଦାର। ସନ୍ଧ୍ୟା 6:10 ଶୁଣିବେ କିଶୋର ସଂସାର କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ଆଲୋଚନା ଗଣିତ।

गणितज्ञ ओ कम्प्युटर वैज्ञानिक सुभाष मोट सुभाष खोटଙ୍କ ସମ୍ପର୍କରେ ଶୁଣିବେ। ଆଲୋଚନା କରିବେ ଆନନ୍ଦିତ ବାବୁ। ଆସନ୍ତାକାଲି ସନ୍ଧ୍ୟା 6:55 ଶୁଣିବେ ଆଜିର ପ୍ରସଙ୍ଗ। ରିଲେ କରି ପ୍ରଚାର କରିବେ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:02 ଶୁଣିବେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ। ରାତି 7:25 ଶୁଣିବେ ଜିଲ୍ଲା ହାଲଚାଲ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆସନ୍ତାକାଲି ରାତି 7:30 ଶୁଣିବେ କୃଷି ସଂସାର କାର୍ଯ୍ୟକ୍ରମ। ଏଥିରେ ସଫଳ ଚାଷୀ ହର୍ଷବର୍ଦ୍ଧନ ସେଠଙ୍କ ସହ ସାକ୍ଷାତକାର ଶୁଣିବେ। ରାତି 8:00 ଶୁଣିବେ ସଂସଦ ସମୀକ୍ଷା। ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ରାତି 8:15 ଶୁଣିବେ ଓଡ଼ିଆରେ ଆଲୋଚନା। ବିଷୟ ହେଲା ମନୁଷ୍ୟ ଦେହେ ଦିବ୍ୟାଙ୍ଗନା। ଆଲୋଚକ ସାରବିନ୍ଦୁ ଭୂଷଣ ହୋତା। ରାତି 8:30 ଶୁଣିବେ ଶାସ୍ତ୍ରୀୟ କାର୍ଯ୍ୟକ୍ରମରେ ସୀତାର ବାଦନ ପରିବେଷଣ କରିବେ ଉସ୍ତାଦ ସାହିଦ ପରିବେଜ। ପରିବେଷଣ କରିବେ ରାଗ ହଂସ ଧ୍ୱନି। ରାତି 9:15 ଶୁଣିବେ ସ୍ପଟଲାଇଟ୍ କାର୍ଯ୍ୟକ୍ରମ। ରିଲି କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆସନ୍ତାକାଲି ରାତି 9:30 ଶୁଣିବେ ଲୋକଗୀତ କାର୍ଯ୍ୟକ୍ରମରେ କୃଷ୍ଣଗୁରୁ ଭଜନ ପରିବେଷଣ କରିବେ କିଶୋରୀ ବେହେରା ଏବଂ ସାଥୀ। ଆସନ୍ତାକାଲି ରାତି 10:00 ଶୁଣିବେ ଗୀତିନାଟ୍ୟ ଗଜପତି ପୁରୁଷୋତ୍ତମ। ରଚନା ଚନ୍ଦ୍ରଶେଖର ମିଶ୍ର, ପ୍ରଯୋଜନା ସୁରେଶ ଚନ୍ଦ୍ର ନାୟକ, ସଙ୍ଗୀତ ଡକ୍ଟର ଭାରତୀ କୃଷ୍ଣ ଦାସ। ରିଲି କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଏଥିଲା ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ସମୟ ରାତି 11:13:25। ଏଇଠି ଶେଷ କରୁଛୁ ଆମର ଆଜିର ପ୍ରସାରଣ। ଆମର ଆସନ୍ତାକାଲିର ପ୍ରସାରଣ ଆରମ୍ଭ କରିବୁ ଆସନ୍ତାକାଲି 5:53। ଆଜି ପାଇଁ ବିଦାୟ ଦିଅନ୍ତୁ। ଜୟ ହିନ୍ଦ୍।